ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 14 ଦିନ 2026 ମସିହା ଜୁନ୍ 4 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଶିଶିରା ଦାସ ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା। କୃଷ୍ଣ କେଶବ ହରି ମୋହନ ବଂଶୀଧାରୀ, ନାମ ସୁଧା ପିଇ ଯାରେ ମୂଢ଼ ମନ ମୋହରୀ।

ମଧୁଲି ତା ପରିଡ଼ା ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଅସିତ କବିଙ୍କ ରଚନା ତୁମ ପରି ମତେ କାଠ କରିଦିଅ ତୁମ ଦିଆ ଦୁଃଖ ସହିବି ବାଇଶେ ପାହାଚେ ପଥର କର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତିଗୀତ ହଳଧର ସୂତାଙ୍କ ରଚନା ଗାଇଛନ୍ତି ବସନ୍ତ ମହାନ୍ତି। ଅମୃତ ଯେବେ ଚାଖି ନାହୁଁ ମନ ଶ୍ରୀକ୍ଷେତ୍ରଧାମକୁ ଯା, ଆନନ୍ଦ ବଜାରେ ବିକା ହେଉଅଛି କୈବଲ୍ୟ ତାରନା।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ସମବେତ କଣ୍ଠରେ ଗାଇଛନ୍ତି କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ ମୁକୁନ୍ଦ ଦାସଙ୍କ ରଚନାରୁ ମନ କର ପ୍ରଭୁ ସ୍ତବ ଗାନ ପୂଜା ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା।

ଆଧ୍ୟାତ୍ମ ଶାସ୍ତ୍ରରେ ତିନୋଟି କଥା ଅନାଦି, ଏକ ମାୟା ବା ପ୍ରକୃତି, ଦୁଇ ଜୀବ ଓ ତିନି ମାୟାପତି ଭଗବାନ ବା ପରମାତ୍ମା। ପ୍ରକୃତି ଜଡ଼, ଏହାର କାର୍ଯ୍ୟରୂପ ଦୃଶ୍ୟବର୍ଗ କ୍ଷଣିକ, ନାଶବାନ ଓ ପରିଣାମୀ। ଜୀବ ବା ଜୀବାତ୍ମା ଓ ଭଗବାନ ବା ପରମାତ୍ମା, ଏ ଦୁହେଁ ନିତ୍ୟ ଚେତନ ଓ ଆନନ୍ଦ ସ୍ୱରୂପ। ହେଲେ ଜୀବାତ୍ମା ଅଳ୍ପଜ୍ଞ ହୋଇଥିବା ବେଳେ ଭଗବାନ ବା ପରମାତ୍ମା ସର୍ବଜ୍ଞ। ଜୀବ ଅସମର୍ଥ ହୋଇଥିବା ବେଳେ ପରମେଶ୍ୱର ସର୍ବସମର୍ଥ। ଜୀବ ଅଂଶ ହୋଇଥିବା ବେଳେ ପରମେଶ୍ୱର ବା ଭଗବାନ ଅଂଶୀ। ଜୀବ ଭକ୍ତା ଆଉ ଭଗବାନ ବା ପରମେଶ୍ୱର ସାକ୍ଷୀ। ଜୀବ ଉପାସକ ଓ ଭଗବାନ ବା ପରମେଶ୍ୱର ଉପାସ୍ୟ। ପରମେଶ୍ୱର ବା ଭଗବାନ ମଝିରେ ମଝିରେ ଧରାପୃଷ୍ଠରେ ଅବତରଣ କରି ବା ପ୍ରକଟ ହୋଇ ଜୀବଙ୍କ ମଙ୍ଗଳ ନିମନ୍ତେ ଉପଦେଶ ଦେଇଥାନ୍ତି। ଏହି ସମ୍ବନ୍ଧରେ ଉପନିଷଦରେ ଗୋଟିଏ ସୁନ୍ଦର କାହାଣୀ ଅଛି। ଭଗବାନଙ୍କ ପ୍ରତାପରେ ଏକଦା ଦେବତାମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଦେବତାମାନେ ଅଜ୍ଞାନବଶ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ, ଆମେ ଆମ ବଳ ପରାକ୍ରମରେ ଅସୁରମାନଙ୍କୁ ଜୟ କରିଛୁ। ଏପରି ଅଭିମାନରେ ଫାଟି ପଡ଼ିବାରେ ଲାଗିଲେ। ଅଭିମାନ ଭଗବାନଙ୍କୁ ଭଲ ଲାଗେ ନାହିଁ, ସେ ତ ସର୍ବଜ୍ଞ ଓ ସର୍ବସମର୍ଥ। ନିଜର ସନ୍ତାନମାନେ ବାଟ ହୁଡ଼ି ଯାଉଛନ୍ତି ଜାଣି ଭଗବାନ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ମନ କଲେ। ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମା ସେହି ଦେବତାମାନଙ୍କ ଆଗରେ ଏକ ଯକ୍ଷ ରୂପରେ ପ୍ରକଟ ହୋଇଗଲେ। ଦେବତାମାନେ ଅପୂର୍ବ ପ୍ରଭାବଶାଳୀ ଯକ୍ଷ କିଏ ଜାଣିବା ପାଇଁ ବ୍ୟଗ୍ର ହୋଇଗଲେ। ଇନ୍ଦ୍ର ଅଗ୍ନିକୁ ପଠାଇଲେ ସେହି ତେଜସ୍ୱୀଙ୍କ ପରିଚୟ ବୁଝି ଆସିବା ପାଇଁ। ଯକ୍ଷରୂପୀ ଭଗବାନ ଅଗ୍ନିକୁ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ଅଗ୍ନି କହିଲେ, ଆମେ ଜାତବେଦା ଅଗ୍ନି, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ ଜାଳି ପୋଡ଼ି ଭସ୍ମ କରିଦେଇପାରୁ। ଏପରି କଥା ଶୁଣି ଯକ୍ଷରୂପୀ ଭଗବାନ ଅଗ୍ନିଙ୍କ ଆଗରେ ଗୋଟିଏ ଶୁଷ୍କ ତୃଣ ରଖିଦେଲେ ଏବଂ ତାହାକୁ ଜାଳି ଦେବା ପାଇଁ କହିଲେ। ହେଲେ ଅଗ୍ନି ସେହି ତୃଣକୁ ଜାଳିପାରିଲେ ନାହିଁ, ସେ ଅସଫଳ ହୋଇ ଇନ୍ଦ୍ରଙ୍କ ପାଖକୁ ଫେରିଗଲେ। ଏହାପରେ ଇନ୍ଦ୍ର ପବନ ଦେବତାଙ୍କୁ ପଠାଇଲେ। ପବନକୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ପବନ ଦେବତା କହିଲେ, ଆମେ ମାତରିଶ୍ୱ ବାୟୁ, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ କ୍ଷଣକ ମଧ୍ୟରେ ଉଡ଼ାଇ ଦେଇପାରିବୁ। ଏପରି କଥା ଶୁଣି ଯକ୍ଷ ପବନଙ୍କ ଆଗରେ ଶୁଷ୍କ ତୃଣଟିଏ ରଖି ତାକୁ ଉଡ଼ାଇ ଦେବା ପାଇଁ କହିଲେ। ଏଥିରେ ବାୟୁଦେବ ଅସଫଳ ହୋଇ ଫେରିଗଲେ। ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ କହିଲେ, ଯକ୍ଷଙ୍କୁ ମୁଁ ଚିହ୍ନିପାରିଲି ନାହିଁ, ତେଣୁ ହେ ଦେବରାଜ, ଆପଣ ନିଜେ ଯାଇ ଯକ୍ଷର ପରିଚୟ ଜାଣିଆସନ୍ତୁ। ଏଥର ଇନ୍ଦ୍ର ଗଲେ। ଇନ୍ଦ୍ର ଆସୁଥିବା ଦେଖି ଯକ୍ଷ ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର ଫେରି ଆସୁଥିବା ସମୟରେ ବାଟରେ ହୈମବତୀ ଉମାଦେବୀଙ୍କୁ ଦେଖିଲେ। ସେ କୃତାଞ୍ଜଳି ପୁଟରେ ଉମାଦେବୀଙ୍କୁ ଯକ୍ଷଙ୍କ ପରିଚୟ ପଚାରିଲେ। ଉମାଦେବୀ କହିଲେ, ସେହି ଯକ୍ଷ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ବା ବ୍ରହ୍ମ। କିନ୍ତୁ ଆତ୍ମାଭିମାନବଶତଃ ଉଦ୍ଧତ ଓ ଅଭିମାନୀ ହୋଇଉଠି ନିଜର ପରାକ୍ରମରେ ବିଜୟ ଲାଭ କରିଥିବା ଭାବି ଉଚ୍ଛୃଙ୍ଖଳ ଓ ସ୍ୱେଚ୍ଛାଚାରୀ ହୋଇଯାଇଛ। ତେବେ ତୁମମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ସଦ୍ ଉପଦେଶ ଦେବା ଉଦ୍ଦେଶ୍ୟରେ ବ୍ରହ୍ମ ହିଁ ଯକ୍ଷ ରୂପରେ ଆସିଥିଲେ। ତୁମର ନିଜର ପରାକ୍ରମ ପରିମାପଣ କେତେ ତାହା ଜଣାଇ ଦେଇଗଲେ। ଏତିକି କହି ହୈମବତୀ ଉମା ଅନ୍ତର୍ଦ୍ଧାନ ହୋଇଗଲେ। ଇନ୍ଦ୍ର, ଅଗ୍ନି ଓ ବାୟୁ ସର୍ବପ୍ରଥମେ ବ୍ରହ୍ମଙ୍କୁ ଦର୍ଶନ କଲେ ଓ ତାଙ୍କୁ ଚିହ୍ନିଲେ। ଏହି ତିନି ଦେବତାଙ୍କୁ ତେଣୁ ଦେବତାଙ୍କ ଭିତରେ ଶ୍ରେଷ୍ଠ ଦେବ କୁହାଯାଏ। ପ୍ରାଣୀମାନଙ୍କର, ସେ ମଣିଷ ହୁଅନ୍ତୁ ବା ଦେବତା, ସେମାନଙ୍କର ବଳ, ବୁଦ୍ଧି, ତେଜ ଏବଂ ବିଭୂତି ବୋଲି କିଛି ନାହିଁ, ସବୁ ହେଉଛି ପରମାତ୍ମା ପରମେଶ୍ୱର ଶ୍ରୀ ଭଗବାନଙ୍କର। ଜୀବ ଅକାରଣରେ ନିଜର ଔଦ୍ଧତ୍ୟ ପ୍ରକାଶ କରି ପତନୋନ୍ମୁଖୀ ହୋଇଥାଏ।

ରାଜା ପରୀକ୍ଷିତ ଶୁକଦେବଙ୍କୁ କହିଲେ, ସେହି ହରିଙ୍କ ଚରଣରେ ଚିତ୍ତ ଦେଇ ଯେପରି ଶେଷରେ ଶରୀର ଛାଡ଼ିବି ସେହି କଥା ମୋତେ କୁହନ୍ତୁ। ହରିଙ୍କ କଥା କାନରେ ଶୁଣିଲେ, ମନରେ ଗୁଣିଲେ ଆଉ ମୁଖରେ ସେହି ନାମ ଉଚ୍ଚାରଣ କଲେ ହରି ଆସି ହୃଦପଦ୍ମରେ ଆସୀନ ହୁଅନ୍ତି, ତାର ସକଳ କଷ୍ଟ ଦୂର କରନ୍ତି। ଯେଉଁ ହରିଙ୍କ ରୂପକୁ କେହି ଜାଣିପାରନ୍ତି ନାହିଁ ସେ ପୁଣି ଅବୟବଧାରି ଜୀବ ହୁଅନ୍ତି। ତାହେଲେ ଜୀବ ଆଉ ଈଶ୍ୱରଙ୍କ ଭିତରେ ପ୍ରଭେଦ ରହିଲା କେଉଁଠି? କଳ୍ପ ବିକଳ୍ପ ଆଦି କାଳରେ ସେ ସୃଷ୍ଟି କରନ୍ତି ଏବଂ ସୃଷ୍ଟିର ପାଳନ ଓ ସଂହାର ମଧ୍ୟ କରନ୍ତି। ରାଜା ପରୀକ୍ଷିତ ପଚାରିଲେ, କାଳର ପରିମାଣ ସଙ୍ଗେ କାହାର ପରମାୟୁ କେତେ ଏବଂ କିଏ କେଉଁ କର୍ମ କରି କିପରି ଫଳ ପାଏ ସେ କଥା ମଧ୍ୟ କୁହନ୍ତୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 56ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ସାଇତି ରଖିବା ପାଇଁ ଶୁଖାଇବା ସମୟରେ ଆର୍ଦ୍ରତା ଶତକଡ଼ା 12 ଭାଗ ରହିବା ଦରକାର। ସେଥିପାଇଁ ଭଲ ଖରାରେ ପ୍ରାୟ 2-3 ଦିନ ପର୍ଯ୍ୟନ୍ତ ଶୁଖାଇବା ଆବଶ୍ୟକ। ଧାନ ଠିକ୍ ଭାବରେ ଶୁଖିଯିବା ପରେ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପର ଗ୍ରେନ୍ ବସ୍ତାରେ ସାଇତି ରଖିଲେ ଏହାର ଗୁଣ, ରଙ୍ଗ, ବାସ୍ନା ଓ ସ୍ୱାଦ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ଧାନ ସାଇତି ରଖିଥିବା ବସ୍ତା ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ୍ ଫସ୍ଫାଇଟ୍ ଟାବ୍ଲେଟ୍, 1 ଟନ୍ ଧାନ ପିଛା 3 ଟାବ୍ଲେଟ୍, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହା ଉପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରି କିଛି ଫାଙ୍କା ଜାଗା ନ ରୁହେ। କୋଠରୀର ସନ୍ଧି ଜାଗା, କବାଟ ତଳ ଫାଙ୍କା ଜାଗା ଓ ତାର୍ପଲିନ୍ ଚାରିପଟେ 6 ଇଞ୍ଚ ମୋଟାର କାଦୁଅ ଲେପ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। 7-10 ଦିନ ପର୍ଯ୍ୟନ୍ତ କୋଠରୀ ବା ବସ୍ତାର ମୁହଁ ଭଲ ଭାବରେ ବନ୍ଦ ରଖନ୍ତୁ। ଲୋକ ଚଳପ୍ରଚଳ କରୁଥିବା ଜାଗାରେ ଏଭଳି ଔଷଧ ପ୍ରୟୋଗ କରନ୍ତୁ ନାହିଁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘେରା ପ୍ରସ୍ତୁତି ପାଇଁ ମାଟିର ବତର ଦେଖି ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ସଠିକ୍ ପରିମାଣର ସାର ପରିଚାଳନା ନିମନ୍ତେ ଏବଂ ଜମିର ଉର୍ବରତା ଜାଣିବା ପାଇଁ ମାଟି ପରୀକ୍ଷା କରନ୍ତୁ। ଏହି ମାସର ପ୍ରଥମ ସପ୍ତାହରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବିଭିନ୍ନ ଖ୍ୟାତିସମ୍ପନ୍ନ ଗବେଷଣା ଅନୁଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର, ବିଶ୍ୱବିଦ୍ୟାଳୟ କିମ୍ବା କୃଷି ବ୍ଲକ ଅଫିସରୁ ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ଉନ୍ନତମାନର ବିହନ ସଂଗ୍ରହ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକାଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ୍ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ। ଖରାଦାଉରୁ କୁକୁଡ଼ାମାନଙ୍କୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ, ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଢାଙ୍କିଦେଲେ ଘର ଥଣ୍ଡା ରହିଥାଏ। ପଶୁମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ତାଙ୍କୁ ନିୟମିତ ତାଜା, ସ୍ୱଚ୍ଛ, ଥଣ୍ଡା ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରନ୍ତୁ ଏବଂ ସେମାନଙ୍କୁ ସବୁଜ ଘାସ, ପୁଷ୍ଟିକର ଚର୍ବିଜାତୀୟ ଖାଦ୍ୟ, ମିଶ୍ରିତ ଖଣିଜ ଲବଣ ଏବଂ ଲୁଣ ଖାଇବାକୁ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ, ସେମାନଙ୍କୁ ଛାଇରେ ରଖନ୍ତୁ। ସକାଳ 11:00 ସନ୍ଧ୍ୟା 4:00 ପର୍ଯ୍ୟନ୍ତ ଚରାଇବାକୁ ବାହାରକୁ ଛାଡ଼ନ୍ତୁ ନାହିଁ। ବିଜୁଳି ଘଡ଼ଘଡ଼ି ସମୟରେ ପଶୁପକ୍ଷୀମାନଙ୍କୁ ବାହାରେ ଗଛ ପାଖରେ କିମ୍ବା କୌଣସି ବିଦ୍ୟୁତ୍ ଉପକରଣ ପାଖରେ ରଖନ୍ତୁ ନାହିଁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରବାହ ହେଉଥିବାରୁ ପୋଖରୀ ଓ ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନର ପରିମାଣ 10-20% କମ୍ କରିଦିଅନ୍ତୁ ଏବଂ ପୋଖରୀର ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା 13-18 ଡିଗ୍ରୀ ବଜାୟ ରହିବ।
0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ଅବଶିଷ୍ଟ ଅଞ୍ଚଳର ପାଗ ଶୁଖିଲା ରହିବ। ତେବେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ଘଣ୍ଟା ପ୍ରତି ପବନ 40-50 କିଲୋମିଟର ବେଗରେ ବହିପାରେ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

0: Vartaha.
1: ଆକାଶବାଣୀ କଟକ ଶୁଣନ୍ତୁ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଏଥିରେ ଶୁଣିବା ଆଲୋଚନା ଗର୍ଭାବସ୍ଥାରେ ଜଟିଳତା ଓ ତା'ର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ ସକାଳ 7:35ରେ କଥିକା ଏଥିରେ ଆଲୋଚନା ବିକାଶ ବନାମ ପରିବେଶ ଏ ସମ୍ପର୍କରେ ଆଲୋଚନା କରିବେ ପ୍ରଫେସର ରାଧାମୋହନ ପ୍ରଭାତ ପରିକ୍ରମା ସକାଳ 7:25ରେ ସଜ ଫୁଲ ସକାଳ 7:40ରେ କଣ୍ଠଦାନ କରିଛନ୍ତି ମହମ୍ମଦ ଦାବିଦ ଏବଂ ନମ୍ରତା ମହାନ୍ତି ସ୍ୱର ସଂଯୋଜନା ବିଶ୍ୱନାଥ ମିଶ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ସକାଳ 8:30ରେ ବୈଦେଶିକ ବିଳାସର 44ତମ ଭାଗ ସକାଳ 8:45ରେ ଗୀତ ଗୀତିକା ସକାଳ 9:00ରେ ଦିନ 10:00ରେ ପ୍ରଚାର କରିବ ସମ୍ଭଲପୁରୀ ଗୀତିନାଟ୍ୟ ତପସ୍ୱିନୀ ରଚନା ମୋହନ ସାହୁ ପ୍ରଯୋଜନା ରଣଦୀପ ପ୍ରଧାନ ଆଧୁନିକ ଗୀତ ଦିନ 11:10ରେ ଗାଇଛନ୍ତି ସଙ୍ଗୀତା ଗୋସାଇଁ ଏବଂ ବନ୍ଦିତା ରାୟ ବେଣୁଧର ଜେନା ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ ଶୁଣିବେ ଦିନ 11:30ରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00ରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ ଓରାମ ଗୀତ ଦିନ 1:10ରେ ପରିବେଷଣ କରିଛନ୍ତି କର୍ମୀ ଓରାମ ଏବଂ ସାଥୀ ନାରୀମହଲ ଦିନ 1:20ରେ ଏଥିରେ ଶୁଣିବେ ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ ଏ ସମ୍ପର୍କରେ ଚାରୁଲତା କୁଣ୍ଡୁଙ୍କ ସହିତ ଆଲୋଚନା ଓଡ଼ିଆ କଥାଚିତ୍ର ଗୀତ ଦିନ 2:45ରେ ଏବଂ ରାତି 7:02ରେ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00ରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00ରେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00ରେ ଅପରାହ୍ନ 5:30ରେ ଯୁବବାଣୀରେ ବିବିଧା ଏଥିରେ ରହିଛି ପ୍ରତିକ୍ରିୟା ପର୍ଯ୍ୟାୟରେ ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 38ତମ ଭାଗ ସନ୍ଧ୍ୟା 6:10ରେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30ରେ ବିଷୟ ରହିଛି ଜଙ୍ଗଲ ପରିବେଶର ସୁରକ୍ଷା ଆଲୋଚନା କରିଛନ୍ତି ଏ ସମ୍ପର୍କରେ ଡକ୍ଟର ଭାରତ ଭୂଷଣ ରଥ କୃଷି ସଂସାର ରାତି 7:30ରେ ଜଣାଣ ଛନ୍ଦ ଏବଂ ଚମ୍ପୁ ଶୁଣିବେ ରାତି 8:30ରେ ଗାଇଛନ୍ତି ଅହଂ ବିକ୍ରମ କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ ରାତି 10:00ରେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ ଏବଂ ରାତି 10:35ରେ ସୁଗମ ସଂଗୀତ ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75ଟି ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ୱେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ୱେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ୱେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝି ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ଇଗ୍ନୁ ଆଡ୍ମିସନ୍ .samartha.edu.in ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ଭନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା

0: ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁକୁଳି ଲାଗି ରହିଛି। ଗତକାଲି 10ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଗର୍ଭାବସ୍ଥାରେ ଜଟିଳତା ଓ ତା'ର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 ମାସ 7 ଦିନ। ଏହି ସମୟକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ମାସରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 ମାସରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକ ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 ମାସରେ ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ ଦେଖାଇବେ। ଡାକ୍ତରଙ୍କ କହିବା ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବେ, ଆଇରନ୍ କ୍ୟାଲସିୟମ୍ ସାଙ୍ଗକୁ ପ୍ରୋଟିନ୍ ପାଉଡର ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ, ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ, ଅତି କମ୍ରେ 2 କେଜି ବଢ଼ିଲେ ଭଲ, କିନୁ 2 କେଜିରୁ ଅଧିକା ବଢ଼ିବା ବା 2 କେଜିରୁ କମ୍ ବଢ଼ିବା ଉଚିତ ନୁହେଁ। ଏହାଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ, ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲ୍ଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ଗର୍ଭାବସ୍ଥାର ଜଟିଳତା ଓ ତା'ର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋହାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡରର ବିକାଶ, ଭିଭିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8 ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11 ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ ଜିଆଇ ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 କଳାକାର ଏହି ପ୍ରଦର୍ଶନୀରେ ବାରଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ।

ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ରସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14ଟି ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14ଟି ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ଭାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ ଏମ୍ଏସ୍ଏମ୍ଇ ପଞ୍ଜିକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜିକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 ଏମ୍ଏସ୍ଏମ୍ଇ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ୍ ଭିଭିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝି କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝି କହିଛନ୍ତି ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନ୍କୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30ରେ ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନ୍ ବାଟର ଓପନ୍ୟାକିଂ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ

0: ଆଜି ଭେନେଜୁଏଲାରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ଆସିଛି ଏକ ନୂଆ ସକାଳ। ପ୍ରତିଟି ସକାଳ ପବିତ୍ର ଓ ଶୁଭ ମୁହୂର୍ତ୍ତ ବୋଲି ଆମେ ଜାଣୁ ଏବଂ ଅନୁଭବ କରୁ ମଧ୍ୟ। ତେବେ ଏହି ସକାଳକୁ ନେଇ ଅର୍ଜନ କରିଥିବା ନିଜ ଅଭିଜ୍ଞତାର କଥା କାର୍ଯ୍ୟକ୍ରମରେ ଆମ ସହିତ ବାଣ୍ଟିଛନ୍ତି ବୟୋଜ୍ୟେଷ୍ଠ ନିରଞ୍ଜନ ମିଶ୍ର।
1: ଜୟ ଜଗନ୍ନାଥ। ସକାଳର ଶୁଭୋଦୟ ଦିବ୍ୟ ଲଗ୍ନ ସମସ୍ତଙ୍କ ପ୍ରତି ମଙ୍ଗଳମୟ ହେଉ। ଯେଉଁ ଉଷା କାଳ, ପ୍ରତ୍ୟୁଷ କାଳ, ଯେଉଁ ସନ୍ଧି ସମୟ, ଏହି ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ। ଏହି ସମୟରେ ଗତ ଦିବସର ସମସ୍ତ ଚର୍ଯ୍ୟା ପରିଚର୍ଯ୍ୟା, ସମସ୍ତ ଭାବାକ୍ରାନ୍ତ କାର୍ଯ୍ୟକୁ ଅପସରି ଦେଇ ନୂତନ ସୂର୍ଯ୍ୟର ଶୁଭ୍ର ରଶ୍ମିର ଯେଉଁ ସ୍ନିଗ୍ଧତା ଆମର ମନକୁ ପବିତ୍ରତ କରିଥାଏ, ଅଭିମନ୍ତ୍ରିତ କରିଥାଏ, ଆମେ ପୁଣି ନିଜେ ନିଜକୁ ସଜାଗ କରିଥାଉ। ପୁଣି ଗୋଟିଏ ଦିବ୍ୟ ଲକ୍ଷ୍ୟ ନେଇ ପବିତ୍ର ମଙ୍ଗଳମୟ ମୁହୂର୍ତ୍ତ ଏହି ସକାଳ। ଯଦି ସକାଳର ପ୍ରତ୍ୟେକଟି ନିମେଷକୁ ଆମେ ପବିତ୍ରତା କରେଇଦେବା, ମନକୁ ଗୋଟିଏ ସକାରାତ୍ମକ ଦିଗରେ ନେବା, ତେବେ ଦିବସର ପ୍ରତ୍ୟେକଟି କାର୍ଯ୍ୟ ଆମର ମଙ୍ଗଳମୟ ହେବ, ସାଧିତ ହେବ। ଯେଉଁ ସମୟରେ ଆମେ ପ୍ରାତଃ ସ୍ମରାମି ଭବ ଭୀତି ମହାର୍ଥି ଶାନ୍ତି ନାରାୟଣଂ ଗରୁଡ ବାହନ ମଗ୍ଜ ନାଭମ୍ ଗ୍ରାହାଭିଭୂତ ବର ବାରଣ ମୁକ୍ତି ହେତୁ ଚକ୍ରାୟୁଧମ ତରୁଣ ବାରିଜ ପତ୍ର ନେତ୍ରମ୍। ଏହି ଭଗବାନଙ୍କର ବନ୍ଦନ ଧ୍ୟାନ ଇତ୍ୟାଦି କରି ପବିତ୍ର ମୃଦୁ ମଧୁମୟ ପବନ ମଧ୍ୟରେ, ପକ୍ଷୀମାନଙ୍କର ମୃଦୁ ଗୁଞ୍ଜରଣରେ, ପଣ୍ଡିତ ମାନଙ୍କର ମନ୍ତ୍ରପାଠ ମଧ୍ୟରେ ଆମେ ସକାଳର ପବିତ୍ର ବାର୍ତ୍ତା, ପବିତ୍ର ଧ୍ୱନି ମଧ୍ୟରେ ଆମ ଜୀବନ ବା ପରିଚର୍ଯ୍ୟା ଆରମ୍ଭ କରିଥାଉ। ପ୍ରତ୍ୟେକଟି କାର୍ଯ୍ୟର ଆରମ୍ଭରେ ସଂକଳ୍ପ ଥାଏ, ସେଭଳି ଦିବସଟି କିଭଳି ପବିତ୍ରମୟ ହେବ, ମହନୀୟ ହେବ, କମନୀୟ ହେବ, ସଂକଳ୍ପ ଗ୍ରହଣ କରିବାର ସମୟ ହେଉଛି ସକାଳ ବା ଏହି ଉଷା କାଳ। ତେଣୁ ଭଗବତ ଆରାଧନା କରି, ଭଗବତ ଚିନ୍ତନ କରି ଯଦି ଆମେ ସକାଳଟିକୁ ବ୍ୟତୀତ କରିବା, ତେବେ ଅସମ୍ଭବ କାର୍ଯ୍ୟ, ପର୍ବତ ସଦୃଶ ମହାନ ମହାନ କାର୍ଯ୍ୟ ମଧ୍ୟ ସାଧିତ ହେବ, ଶତ୍ରୁ ମଧ୍ୟ ଆପଣାର ହେଇଯିବ। ଯାହା ଆମର ଆଶା ନଥିବ, ଆଶାତୀତ କାର୍ଯ୍ୟ ସଫଳ ହେବ। ସେହି ସମୟର ଯଦି ଆମେ ସଦୁପଯୋଗ କରିବା, ଆମର ମନରେ ଥିବା ସମସ୍ତ କୁଭାବନାକୁ, ସମସ୍ତ ନକାରାତ୍ମକ ଭାବନାକୁ ଯଦି ଆମେ ପରିତ୍ୟାଗ କରିବା, ତେବେ ସକାଳଟି ଭଲ ହେବା ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଦିନଟି ମଧ୍ୟ ଆମର ଭଲ ହେବ।

ଓଡ଼ିଶା ନଦ ନଦୀ ପାହାଡ଼ ପର୍ବତ ବିସ୍ତୃତ ବେଳାଭୂଇଁ ପରିବେଷ୍ଟିତ ସୁନ୍ଦର ରାଜ୍ୟଟିଏ। ଓଡ଼ିଶାର ଜନବସତିଗୁଡ଼ିକ ସହରାଞ୍ଚଳ ବା ଗ୍ରାମାଞ୍ଚଳ ସବୁ ସବୁଜିମା ପରିବେଷ୍ଟିତ। ସମୟ ଥିଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ

0: ଓଡ଼ିଶା ନଦନଦୀ ପାହାଡ଼ ପର୍ବତ ବିସ୍ତୃତ ବେଳାଭୂଇ ପରିବେଷ୍ଟିତ ସୁନ୍ଦର ରାଜ୍ୟଟିଏ। ଓଡ଼ିଶାର ଜନବସତିଗୁଡ଼ିକ ସହରାଞ୍ଚଳ ବା ଗ୍ରାମାଞ୍ଚଳ ସବୁ ସବୁଜିମା ପରିବେଷ୍ଟିତ। ସମୟ ଥିଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବେଶଭୂଷା ଚଳଣୀ ପାରିପାର୍ଶ୍ୱିକ ସ୍ଥିତି ସୁବିଧା ସୁଯୋଗ ସବୁକୁ ତୁଳନା କରିବାକୁ ଗଲେ ଆକାଶ ପାତଳ ଫରକ ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳି ଗଲାଣି। ଗାଁମାନେ ଉନ୍ନତିର ପଥରେ, ରାସ୍ତାଘାଟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ସବୁଥିରେ ଅଗ୍ରଗତି ଘଟିଲାଣି ଗାଁମାନଙ୍କରେ। ଆଜିର କାର୍ଯ୍ୟକ୍ରମରେ ସେମିତି ଏକ ଗାଁ ଢେଙ୍କାନାଳ ଜିଲ୍ଲାର ଭଙ୍ଗାମାଳ କଥା କହିଛନ୍ତି ସମାଜସେବୀ ସୁଶାନ୍ତ କୁମାର ପ୍ରଧାନ।
1: ଛୋଟ ମୋର ଗାଁଟି ଭୂଗୋଳପୋଥି ପତ୍ର ପଛେ ନଥାଉ ତାର ନାଁଟି ଛୋଟ ମୋର ଗାଁଟି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଭଙ୍ଗାମାଳ ଗାଁ ବିଷୟରେ ମୁଁ ଆଜି କହିବାକୁ ଯାଉଛି। ମୋ ଗାଁର ପରିବେଶ ଅତି ସୁନ୍ଦର ଏବଂ ନିର୍ମଳ। ମୋ ଗାଁର ଉପରି ଭାଗରେ ଗୋଟିଏ ଛୋଟିଆ ଜଙ୍ଗଲଟିଏ ଅଛି, ଯାହାକି ବହୁ ଆଦିମ କାଳରୁ ସେ ଜଙ୍ଗଲ ରହିଆସିଛି। ସେ ଜଙ୍ଗଲରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଅଛି ଏବଂ ପାହାଡ଼ ପାଖକୁ ଲାଗି ନୀଳକଣ୍ଠ ମହାପାତ୍ର ବନ୍ଧ ମଧ୍ୟ ଅଛି। ସେହି ବନ୍ଧରେ ବର୍ଷା ଦିନେ ବର୍ଷା ପାଣି ଆସି ଜମା ହୁଏ ଏବଂ ସେହି ପାଣିକୁ କୃଷିରେ ବ୍ୟବହାର କରାଯାଏ। ଗାଁର ମଧ୍ୟଭାଗ ଦେଇ ବହୁ ଆଦିମ କାଳରୁ ଝରଣାଟିଏ କୁଳୁକୁଳୁ ନାଦରେ ଦିନ ରାତି 24 ଘଣ୍ଟା ବହି ଚାଲିଛି। ସେହି ଝରଣାର ପାଣିକୁ ବ୍ୟବହାର କରି ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ ଏଠାରେ ଚାଷୀମାନେ ଉତ୍ପନ୍ନ କରି ପାଖ ବଜାରରେ ବିକି ଆର୍ଥିକ ସ୍ୱଚ୍ଛଳ ଏବଂ ଭଲ ଦୁଇ ପଇସା ରୋଜଗାର କରନ୍ତି। ଗାଁର 300-400 ଲୋକ ବସବାସ କରନ୍ତି, ଏଥିରୁ 60% ଲୋକ ପ୍ରାୟ କୃଷି ଉପରେ ନିର୍ଭର କରନ୍ତି। ଏଠାରେ ପ୍ରାୟ ବେଶୀ ମକା ଚାଷ ହୁଏ, ସୋରିଷ, ଧାନ ଏହିସବୁ ଚାଷମାନ ହୁଏ। ଗାଁର ମଧ୍ୟଭାଗରେ ପ୍ରଭୁ ବାସୁଦେବ ଠାକୁର ବିରାଜମାନ କରିଛନ୍ତି। ଗାଁର ପ୍ରଥମ ଭାଗରେ ମା ମଙ୍ଗଳା ମନ୍ଦିର ଅଛି ଏବଂ ତା ପାଖକୁ ଲାଗି ଶନି ଠାକୁରଙ୍କ ମନ୍ଦିର, ଟିକିଏ ଦୂରରେ ମା ତାରିଣୀଙ୍କର ମନ୍ଦିର ବିରାଜମାନ କରିଛନ୍ତି। ଗାଁର ପରିବେଶ ଅତି ସୁନ୍ଦର, ପ୍ରାୟ ସମସ୍ତେ ସରଳ ଜୀବନଯାପନ କରନ୍ତି। ଯାହା କିଛି ଅସୁବିଧା ସୁବିଧା ଯାନିଯାତ୍ରା ହୁଏ ଗୋଟିଏ ଜାଗାରେ ବସି ସମସ୍ତେ ନିଷ୍ପତ୍ତି ନିଅନ୍ତି। ସବୁଠାରୁ ଭଲ କଥା ହେଲା ଗାଁରେ ଯଦି କୌଣସି ମାଲି ମକଦ୍ଦମା ହୁଏ ତାହା ପୋଲିସ ଷ୍ଟେସନକୁ ନ ଯାଇ ଏଇଠି ଗାଁରେ ବସି ସବୁକିଛି ସମାଧାନ ହୁଏ। ଗାଁରେ ଯେକୌଣସି କାର୍ଯ୍ୟକ୍ରମ ହୁଏ ଏଇଠି ସମସ୍ତେ ଏକାଠି ବସି ତାହା ସ୍ଥିରୀକୃତ କରିଥାନ୍ତି। ଗାଁରେ 4 ସ୍ୱୟଂ ସହାୟକ ଗୋଷ୍ଠୀ ଅଛି। ସବୁଠାରୁ ଭଲ ମୋ ଗାଁ ପରି ଆଉ କୋଉଠି ବୋଧେ ଏଭଳି ପରିବେଶ ମିଳିବ ନାହିଁ।

0: ଜୋରରେ ଖରା ହେଉଛି ଆଜ୍ଞା, ତା ସହିତ ଗୁଳୁଗୁଳି। ଏହି ପ୍ରକାର ପାଣିପାଗ ପରିସ୍ଥିତିରେ ଅଂଶୁଘାତ ହେବାର ସମ୍ଭାବନା ଖୁବ୍ ରହିଛି। ତେବେ ଅଂଶୁଘାତ ପାଇଁ କେତେକ ସତର୍କ ସୂଚନା। ନିହାତି ଆବଶ୍ୟକ ନଥିଲେ ଦିନ 11ଟାରୁ 3ଟା ଯାଏ ବାହାରକୁ ବାହାରନ୍ତୁ ନାହିଁ। ଯଦି ଯାଉଛନ୍ତି ସାଙ୍ଗରେ ପାଣି ବୋତଲ, ଛତା, ମୁଣ୍ଡରେ ଓଦା କପଡ଼ା ସହିତ ଯାଆନ୍ତୁ। ଘର ତିଆରି ଖାଦ୍ୟ ସାଥିରେ ନେଇଗଲେ ଭଲ। ବେଶୀ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଆଖୁ ରସ, ପଇଡ଼ ପାଣି, ଘୋଳ ଦହି, ତୋରାଣୀ, ଓଆର୍ଏସ୍ ପଣା ଯାହା ଉପଲବ୍ଧ ହେଉଛି ତାକୁ ପିଅନ୍ତୁ। ବାହାରକୁ ଗଲାବେଳେ ନିଶ୍ଚୟ ଚପଲ ବ୍ୟବହାର କରନ୍ତୁ। ଛୋଟ ପିଲା ଓ ବୟସ୍କ ଲୋକମାନଙ୍କ ପ୍ରତି ଅଧିକ ସଚେତନ ରହିବା ନିହାତି ଆବଶ୍ୟକ। ରକ୍ତଚାପ, ମଧୁମେହ ଥିବା ବ୍ୟକ୍ତିମାନେ ନିହାତି ସତର୍କ ରହିବା ଦରକାର। ଆଉ ଏସବୁ ପରେ ଯଦି କିଛି ବେଶୀ ଅସୁବିଧା ଦେଖାଦିଏ ତାହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବୈଜୟନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ବିକାଶ ବନାମ ପରିବେଶ। ଆଲୋଚନା କରିଛନ୍ତି ପ୍ରଫେସର ରାଧାମୋହନ।
2: ଆମେ ଅନେକ ସମୟରେ ବିକାଶ ବନାମ ପରିବେଶ କଥା କହୁ, କିନ୍ତୁ ସେଟା ଗୋଟେ ଭୁଲ ବିଚାର। ପରିବେଶକୁ ପୁରା ବାଦ ଦେଇକି ଆମେ ବିକାଶ କଥା ବେଶୀ ଦିନ ପାଇଁ ଚିନ୍ତା କରିପାରିବାନି। ଅନେକ କ୍ଷେତ୍ରରେ ଆମେ ଦେଖୁଛେ, ମନେ କରନ୍ତୁ ଗୋଟେ ଉଦାହରଣ ମୁଁ ଦେଉଛି, ଆମର ଯେଉଁ ବର୍ତ୍ତମାନ ସ୍ୱଚ୍ଛ ଭାରତ କଥା ଚାଲିଛି, ଗାଁ ଗଣ୍ଡା ହେଉ ବା

0: ସହର ହେଉ, କୁଣ କୁଣ ଆବର୍ଜନା ବା ବାହାରେ ମଳତ୍ୟାଗ କରିବା, ଏଟା ଗୋଟେ ପରିବେଶଗତ ସମସ୍ୟା ଏଇଟା। ଏବଂ ଗାଁ ଗଣ୍ଡା କି ସହର ସବୁ ପରିଷ୍କାର ପରିଚ୍ଛନ୍ନ ରହିଲା ଏବଂ ବାହାରେ ଆମେ ମଳମୂତ୍ର ତ୍ୟାଗ ବନ୍ଦ କଲେ, ଇଏ ତ ପରିବେଶ କଥା ହେଲା ଏବଂ ସେଥିରେ ବିକାଶ କଥା ବି ରହିଲା। ତେଣୁ ପରିବେଶ ବନାମ ବିକାଶ କଥା ଆମେ କାହିଁକି କହିବା। ଦ୍ୱିତୀୟ କଥା ହେଲା, ଅନେକ ସମୟରେ ଆମେ କହୁଛେ ଆମର ବିକାଶ କଥା କହିଲା ବେଳେ ଗୋଟେ ଷ୍ଟିଲ୍ ମିଲ୍ ହେଲା ବା ଗୋଟେ ଆଲୁମିନିୟମ ପ୍ଲାଣ୍ଟ ହେଲା ବା ଗୋଟେ ନଦୀବନ୍ଧ କଥା ହେଲା, ଆମେ ତାକୁ ବିରୋଧ କରୁଛେ ଅନେକ ସମୟରେ, କ'ଣ ଏଇଟା ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିବ। ଗାନ୍ଧୀ ଯେଉଁ କଥା କହିଲେ, ଆମର ଯେଉଁ ବିକାଶର ଯଦି ଆମେ ଢାଞ୍ଚା ବଦଳେଇଦେବା ତାହେଲେ 50,000 କୋଟି 60,000 କୋଟି ଖର୍ଚ୍ଚ କରି ଗୋଟେ ଗୋଟେ ବଡ଼ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ଦରକାର ପଡ଼ିବ ନାହିଁ। ସାରା ଦେଶରୁ ତୁଳା ଉତ୍ପାଦନ ହେବ, କପା ଉତ୍ପାଦନ ହେବ, ଗୋଟେ ଜାଗାକୁ ଯିବ ଏବଂ ସେଇଠୁ ଲୁଗା ତିଆରି ପୁଣି ସାରା ଦେଶ ଯାକ ବଣ୍ଟା ହେବ। ତାଫଳରେ ପରିବେଶ ନିଶ୍ଚିତ ଭାବରେ ପ୍ରଦୂଷିତ ହେବ। ସେଥିପାଇଁ ଗାଡ଼ି ମଟର ଦରକାର କପା ବୋହିବା ତୁଳା ବୋହିବା ପାଇଁ। ଗୋଟେ ସହରରେ ଅଧିକ ଲୋକ, ତାଫଳରେ ବସ୍ତିମାନ ସବୁ ଗଢ଼ି ଉଠିବ ଏବଂ ବଡ଼ ବଡ଼ କଳକାରଖାନା ପାଇଁ ଆମର ଅନେକ ପେଟ୍ରୋଲ ଗ୍ୟାସ୍ ବା କୋଇଲା ଏସବୁ ଦରକାର ପଡ଼ିବ, ଇନ୍ଧନ ଦରକାର ପଡ଼ିବ ଏବଂ ଜିନିଷପତ୍ର ବୋହିବା ପାଇଁ ଟ୍ରକ୍ ବା ଟ୍ରେନ୍ ଦରକାର ପଡ଼ିବ। ତାଫଳରେ ଆମର ପରିବେଶ ପ୍ରଦୂଷିତ ହେବ। କିନ୍ତୁ ଯଦି ବିଭିନ୍ନ ଜାଗାରେ ଆମେ ସ୍ଥାନୀୟ ଭାବରେ ଆମେ କପା ଉତ୍ପାଦନ କଲେ ଏବଂ ସେଇଠି ଲୁଗା ତିଆରି ହେଲା, ସେଇଠି ବଣ୍ଟା ହେଲା, ତାହେଲେ ପରିବେଶ ଉପରେ କିଛି ଖରାପ ପ୍ରଭାବ ପଡ଼ିବନି ଏବଂ ବିକାଶ ଅସୁବିଧା ବି କିଛି ହେବନି। ଆମର ଅନେକ ସମୟରେ ଆମେ ଦେଖୁଛେ ଯେ ଆମର ଗାଡ଼ି ମଟର ପାଇଁ ରାସ୍ତା ଚଉଡ଼ା କରିବାକୁ ପଡ଼ୁଛି, ରେଲ ଲାଇନ୍ ତିଆରି କରିବାକୁ ପଡ଼ୁଛି, ସେଥିରେ ଆମର ଜମି ତ ଯାଉଛି, ଏଇଟା କାହିଁ ଦରକାର ପଡ଼ୁଛି? ଆମର ଏତେ ମାଲ ବୋହିବା କାହିଁ ଏତେ ଦରକାର ପଡ଼ୁଛି? ସେଥିପାଇଁ ତ ଗାଡ଼ି ମଟର ଦରକାର ପଡ଼ୁଛି। ଏବେ ଆପଣ ଦେଖନ୍ତୁ ଅନେକ ଦେଶରେ କାର୍କୁ ସବୁ ସହର ଭିତରକୁ ମନା କରିସାରିଲେଣି, ଆଉ କାର୍ ଯିଏ ନ ଚଲେଇବେ ତାଙ୍କ ପାଇଁ ବର୍ତ୍ତମାନ ସବୁ ଅଲଗା ସୁବିଧା ସବୁ ଦେଲେଣି। କାର୍ ଚଲେଇବା ପାଇଁ ବର୍ତ୍ତମାନ ଇଲେକ୍ଟ୍ରିସିଟି ହେଉ ବା ସୋଲାର କାର୍ ମଧ୍ୟ ବ୍ୟବସ୍ଥା କରାଗଲାଣି। ଆମେ ଯଦି ଉତ୍ପାଦନକୁ ବଣ୍ଟନକୁ ବିକେନ୍ଦ୍ରୀକରଣ କରିଦେବା ତାହେଲେ ଏତେ ଗାଡ଼ି ମଟର ବା ଏତେ ରାସ୍ତା ଚଉଡ଼ା ଦରକାର ପଡ଼ିବନି, ଏତେ ଟ୍ରେନ୍ ଦରକାର ପଡ଼ିବନି। ସେଥିପାଇଁ ଗାନ୍ଧୀଙ୍କ ବିଚାରଟା ହେଉଛି ଆମ ପାଇଁ ସର୍ବୋଚ୍ଚ ଏବଂ ସର୍ବୋତ୍ତମ ବିଚାର। ଆମେ ସେ କଥାକୁ ଯଦି ନେବା ଗ୍ରହଣ କରିବା ତାହେଲେ ବଡ଼ ବଡ଼ ସହର ଏବଂ ବଡ଼ ବଡ଼ ସହର ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା, ବଡ଼ ବଡ଼ କଳକାରଖାନା, ତା ପାଇଁ ଇନ୍ଧନ ଏସବୁ ଆବଶ୍ୟକ ହେବ ନାହିଁ। ତାଫଳରେ ଆମର ପରିବେଶ ପ୍ରଦୂଷିତ ହେବାର କୌଣସି କାରଣ ବି ରହିବ ନାହିଁ। ମନେ କରନ୍ତୁ ମୋର 5ଟା ଶାର୍ଟ ହେଲେ ଚଳିବ, ଜଣେ ସ୍ତ୍ରୀ ଲୋକଙ୍କର 10ଟା ଶାଢ଼ୀ ହେଲେ ଚଳିବ। 500 ଶାଢ଼ୀ ରଖିଲେ କ'ଣ ସେ 50 ଗୁଣ ଅଧିକ ବିକଶିତ ବୋଲି ଆମେ କହିବା? ମୁଁ ଯଦି 50ଟା ଶାର୍ଟ କରିବି ତା 10 ଗୁଣ ମୋର ବିକାଶ ବଢ଼ିଲା। ତେଣୁ ଆମେ ଯଦି ଆମ ଆବଶ୍ୟକତାକୁ ଆମେ ସୀମିତ ରଖିବା ଏବଂ ମୌଳିକ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ ପ୍ରକୃତି ମାତା ପୃଥିବୀ ମାତା ପାଖରେ ଯଥେଷ୍ଟ ସମ୍ପଦ ରହିଛି, ତାକୁ ଯଦି ପୂରଣ କରିପାରିବା ଏବଂ ଆବଶ୍ୟକତା ଗୁଡ଼ିକୁ ସୀମିତ ରଖିବା ତାହେଲେ ଆମର ପରିବେଶ ଉପରେ ଏତେ ଖରାପ ପ୍ରଭାବ ପଡ଼ିବ ନାହିଁ। ଆମର ଗୋଟେ ଧାରଣା ହେଉଛି ଯେ ଆମେ ଯେତେ ଅଧିକରୁ ଉତ୍ପାଦନ କରିବା, ଯେତେ ଅଧିକରୁ ଅଧିକ ଆମେ ଉପଭୋଗ କରିବା, ଆମର ସେତେ ଅଧିକ ବିକଶିତ ହେବା, କିନ୍ତୁ ସେଟା ପ୍ରକୃତରେ ଗୋଟେ ଭୁଲ ଧାରଣା। ସେଟା ଯଦି ବର୍ତ୍ତମାନ ଅର୍ଥନୈତିକ ବ୍ୟବସ୍ଥା ରହିଛି, ସେଟା ବ୍ୟବସ୍ଥାର ଗୋଟେ ପ୍ରତିଫଳନ। ଆମେ ଯଦି ସ୍ଥାନୀୟ ଭାବରେ ଆମେ କରିପାରିବା ଉତ୍ପାଦନ କରିବା, ବଣ୍ଟନ ବ୍ୟବସ୍ଥା କରିବା, ତାହେଲେ ଏସବୁ ଆବଶ୍ୟକ ହିଁ ପଡ଼ିବ ନାହିଁ। ଆମର ପାହାଡ଼ ପର୍ବତ ଯେତେ ରହିଛି, ଏବେ ଆମ ଗୋଟେ ସୁଖର କଥା ଆମେ ଦେଖୁଛୁ ଯେ ପାହାଡ଼ ପର୍ବତ ଆଉଥରେ ପୁଣି ଗଛପତ୍ର ସବୁ ବଢ଼ିବାରେ ଲାଗିଛି। ତାର ଗୋଟେ ଅବଶ୍ୟ ଗୋଟେ ବଡ଼ କାରଣ ହେଲା ଯେ ଗାଁର ପିଲାମାନେ ଯେଉଁମାନେ ସବୁ ପାହାଡ଼ ପର୍ବତ ଚଢ଼ି ଗଛ କାଟନ୍ତି ସେମାନେ ସେ ପାହାଡ଼ ଚଢ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ସେ ସହରରେ ଗାଡ଼ି ଡ୍ରାଇଭିଂ କରିବେ କି ରଙ୍ଗମିସ୍ତ୍ରୀ ହେବେ ସେଥିରୁ ସେମାନେ ବେଶୀ ସୁବିଧା ପାଉଛନ୍ତି। ଏବେ ଆମେ ଦେଖୁଛୁ ଆମର ପାହାଡ଼ ପର୍ବତ ସବୁ ବେଶ ସୁନ୍ଦର ହେଇ ଉଠିଲାଣି, ଆହୁରି ବଢ଼ି ଉଠିଲାଣି। ଆମକୁ ତ କିଛି ପାହାଡ଼ କାଟିବା ଦରକାର ପଡ଼ିପାରେ, ମେଟାଲ ଦରକାର ପଡ଼ିପାରେ, କିଛି ରାସ୍ତା ବଢ଼ିବା ପାଇଁ ଦରକାର ପଡ଼ିପାରେ ବା ଘର ଦ୍ୱାର ପାଇଁ କିଛି ଦରକାର ପଡ଼ିପାରେ, କିନ୍ତୁ ଆମେ ଯେ ବ୍ୟାପକ ଭାବରେ କ୍ଷତି କରିବା ତା ସେଟା ଆବଶ୍ୟକ ନାହିଁ। ଏବଂ ଆମେ ଯେତେଦୂର ପାରିବା ଯାହା ଜିନିଷ ବ୍ୟବହାର କରୁଛେ ତାକୁ ଯେଉଁଟା କହୁଛେ ରିସାଇକେଲ ରିୟୁଜ, ତମେ ଯଦି ସେଭଳିଆ କରିବା ତାହେଲେ ପୁନର୍ବାର ତାକୁ ବ୍ୟବହାର କରିବା। ଏସବୁ ଉଦାହରଣ ସ୍ୱରୂପ କାଗଜ, ବାଉଁଶ କାଟିକିରି ଆମେ କାଗଜ କରିପାରିବା ଏବଂ ଆମର ଶତକଡ଼ା ପ୍ରାୟ 50-75% ଆମର କାଗଜ ଯେତେ ଖର୍ଚ୍ଚ କରୁଛେ ତାକୁ ପୁଣି ରିସାଇକେଲ କରିପାରିବା, ତାହେଲେ ତା ଛାଏ ଆମର ଜଙ୍ଗଲ ଉପରେ ପ୍ରଭାବ କମିଯିବ ଏବଂ ତା ସହିତ ଯେତେ ଖୋଲା ଜାଗା ରହିଛି, ଯେତେ ପଡ଼ିଆ ଜମି ରହିଛି, ଆମେ ସେଥିରେ ଗଛ ବି ଲଗେଇ ପାରିବା। ତେଣୁ ଏ ଯେ ପରିବେଶ ନଷ୍ଟ ହେବା ନିହାତି ଦରକାର, ସେଭଳିଆ ଭାବିବାଟା ଆମର ଉଚିତ ନୁହଁ।
1: କଥିକାରେ ଶୁଣୁଥିଲେ ଆଲୋଚନା ବିକାଶ ବନାମ ପରିବେଶ, ଆଲୋଚନା କରିଥିଲେ ପ୍ରଫେସର ରାଧାମୋହନ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026

0: ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛି ସଜ ଫୁଲ। କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତରେ ଗାଇଛନ୍ତି ମହମ୍ମଦ ଆବିଦ, ମନୋଜ ମହାନ୍ତିଙ୍କର ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ସେଜରେ ତମ ସାଥେ ବସିବାକୁ।

ପରବର୍ତ୍ତୀ ଗୀତ ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା ଗାଇଛନ୍ତି ନମ୍ରତା ମହାନ୍ତି। ମିଛ ନୁହେଁ ମୁହିଁ ସତଟିଏ ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବି ନିହାତି ପାଖ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ନମ୍ରତା ମହାନ୍ତି ଏବଂ ମହମ୍ମଦ ଆବିଦ୍, ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ହଜିସାରିଛି ହୃଦୟଟି ମୋର ତୁମ ଭଲ ପାଇବାରେ, ବତୀଘରଟିଏ ଯାଇଛି ମୁଁ ପାଇ ସେ କେଉଁ ସାଗର ଥିରେ।

0: କବିତା ପଢୁଥିବ ନା ଆଜିର ଅତିଥି କଳାକାରଙ୍କ ନାଁ କହିବ?
1: ଠିକ କଥା, ଶ୍ରୋତାମାନଙ୍କର ପ୍ରତିକାର ଅନ୍ତ ଘଟେଇ ଅତିଥିଙ୍କ ନାଁ କୁହ।
0: ହଁ, ଆଜି ଆମ ଗହଣରେ ଅଛନ୍ତି ସୁପରିଚିତା ଲେଖିକା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ବିଜ୍ଞାନର ମୁଖପତ୍ର କାୟାକଳ୍ପର ସମ୍ପାଦିକା ସୁପ୍ରଭା ଦାସ ବାସନ୍ଦରା ଜଗତସିଂହପୁର।

0: ସୁପ୍ରଭା ଦାସ ଆମ ସମୟର ଜଣେ ଆଗଧାଡିର ଲେଖିକା ଏଯାବତ 45 ଉର୍ଦ୍ଧ ପୁସ୍ତକ ତାଙ୍କର ପ୍ରକାଶିତ ତେବେ ସେ ମଧ୍ୟରୁ ସୁପ୍ରଭା ଦାସଙ୍କ ରଚିତ ଶିଳ୍ପୀ ପତ୍ନୀ ଉପନ୍ୟାସଟି ବେଶ ଚର୍ଚ୍ଚିତ ତାଙ୍କର ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ଗଳ୍ପ ସଂକଳନ ନିଷିଦ୍ଧ ବସନ୍ତ ଟେଲିଫୋନ୍ ରିଙ୍ଗ କିଛି ଅବ୍ୟକ୍ତ କବିତା ସଂକଳନ ଅଧା ଅତୀତର ଗୀତ କିଛି କଥା କିଛି ବ୍ୟଥା ଚେନ୍ନାଇ ଚଇତ ଶିଶୁ ଗଳ୍ପ ସଂକଳନ ପିଲା ପରି ପିଲାଟିଏ ପେଚାଶୁଆ ଓ ହଳଦୀ ବସନ୍ତ ପୁରାଣ କଥା ଭାରତର ବୈଜ୍ଞାନିକ ବିଜ୍ଞାନର ଅମୃତ କାଳ ବିକାଶର କଥା କୁହେ ବିଜ୍ଞାନ ବିଜ୍ଞାନ ଗତି ଓ ପ୍ରଗତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ ତୁଳସୀ ଦାସ ଗାନ୍ଧୀ ଏକ ଅନୁଚିନ୍ତା ଝିଅ ଜନ୍ମ କେଉଁ ଘରକୁ ଆସ ଚାଷ କରିବା ବୈଜ୍ଞାନିକ ପଦ୍ଧତିରେ ସମେତ 40 ଉର୍ଦ୍ଧ ପୁସ୍ତକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି ଗଣକବି ବୈଷ୍ଣବ ପାଣିଙ୍କ ରଚିତ ସ୍ୱାମୀ ସ୍ତ୍ରୀ ଉପନ୍ୟାସକୁ ସମ୍ପାଦନା କରିଛନ୍ତି ସୁପ୍ରଭା ଦାସ
1: ମୁଁ ସେତେବେଳେ ତୃତୀୟ ଶ୍ରେଣୀ ପଢୁଥିଲି ମୋ ସାଙ୍ଗରେ ଗୋଟେ ରମା ବୋଲି ଗୋଟେ ଝିଅଟେ ପଢୁଥିଲା ସେ ଝିଅଟି ବହୁତ ଗରିବ ଆଉ ତା ସାବତ ମା ତାକୁ ବହୁତ କଷ୍ଟ ଦିଏ ଯୋଉଟା କି ସେ ମତେ କୁହେ ଆଉ ମତେ ସେଟା ବହୁତ କଷ୍ଟ ଲାଗେ ମୁଁ ସହି ନ ପାରିକି ସେଇ କଷ୍ଟଟା ତାର ମୋର କଲମ ମାଧ୍ୟମରେ ମୁଁ ସେଟା ଲେଖିଥିଲି ଗପଟେ ସେଟା ମୋର ମୀନା ବଜାରରେ ପ୍ରକାଶ ପାଇଥିଲା ତାପରେ ମୋର ଗୋଟେ ଭଉଣୀ ସିଏ ଶିଶୁ ଟ୍ରେନିଂ ନଉଥିଲା ତାଙ୍କର ଜଣେ ଫେୟାରୱେଲ୍ ଦେବାକୁ ଗୋଟେ ଗୀତ ସେ ଲେଖିଥିଲା ମୁଁ କହିଲି ସେ ସ୍ୱର ଦେଇ ବୋଲୁଥିଲା ମୁଁ ସେ ଗୀତଟା ତା ପାଖରୁ ଛଡ଼େଇ ଆଣିଲି ମତେ ଦେଲାନି ସେ ମୁଁ ଛଡ଼େଇ ଆଣିଲି ଛଡ଼େଇ ଆଣିଲି ସେ ସବୁ ଦୌଡ଼ି ଦୌଡ଼ିକି ବୋଉ ପାଖକୁ ଗଲା କୁଡ଼ି ନେଇଗଲା ଡଲି ମୁଠୁ ଛଡ଼େଇକି ମତେ ଚିରିଦେବ କ'ଣ କରିବ ବୋଉ କହିଲା ନା ସେ ଚିରିବନି ତୁ ବୋଉ ସେଠୁ ବୁଝେଇ କହିଲା ତୁ ନିଜେ ଲେଖୁନୁ ତୋ ଲେଖା ଯେମିତି ସମସ୍ତେ ପଢ଼ିବେ ବାସ୍ ବୋଉର ସେଇ ପଦକ କଥା ମତେ କବିତା ଲେଖିବାକୁ ଏତେ ଉତ୍ସାହିତ କଲା ଯେ ମୁଁ ତାପରଠାରୁ କବିତା ଗପ ଦୁଇଟା ଯାକ ହିଁ ଲେଖିଲି।

0: ସୁପ୍ରଭା ଦାସଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ବଡ଼ପଦର ଗ୍ରାମରେ। ପିତା ସାଧୁଚରଣ ଓ ମାତା ଶୈଳବାଳା। କଟକ ସ୍ଥିତ ରେଭେନ୍ସା ଗର୍ଲସ୍ ସ୍କୁଲରୁ ନିଜ ଶିକ୍ଷା ସମାପ୍ତି କରି ପରବର୍ତ୍ତୀ ସମୟରେ ବାଙ୍କୀ ମହାବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବିଦ୍ୟାଳୟରୁ ପଢିବା ସମୟରୁ ସାହିତ୍ୟ ପ୍ରତି ରହିଥିବା ଅନୁରାଗ ଆଜି ତାଙ୍କୁ ପ୍ରତିଷ୍ଠିତ ଲେଖିକା କରିପାରିଛି। ତାଙ୍କ ରଚିତ ଏକାଧିକ ଗଳ୍ପ, କବିତା, ନାଟକ, ରୂପକ ଓ ବେତାର ଦୂରଦର୍ଶନରୁ କେତେକ ନାଟକର ନାମ ଏଠାରେ ମୁଁ କହୁଛି। ଜଣେ ଗ୍ରାମଦେବତୀଙ୍କ ମୃତ୍ୟୁ, ନିଶିତ ବସନ୍ତ, ଲିଭି ଯାଇଥିବା ହସ୍ତାକ୍ଷର, ସ୍ରଜାତି ତନ୍ନାୟା, ଧରିତ୍ରୀର କାନ୍ଦ, ଶେଷ ସ୍ୱାକ୍ଷର, ପ୍ରତିଧ୍ୱନି କାହାର, ବାମପଦା, କୃଷ୍ଣାଶ୍ରମ, ଡ୍ରଇଂ ଖାତାରେ ଛବି ଇତ୍ୟାଦି।
1: ସୁପ୍ରଭା ଦାସଙ୍କ ରଚିତ ଉପନ୍ୟାସ ଶିଳ୍ପୀ ପତ୍ନୀ ପ୍ରକାଶ ପାଏ 2019 ମସିହାରୁ। ପୃଷ୍ଠା ସଂଖ୍ୟା 480। ପ୍ରଖ୍ୟାତ ଲେଖକ ମନୋଜ ଦାସ, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଡକ୍ଟର ବୀଣାପାଣି ମହାନ୍ତି, ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଭିମତ ଉପନ୍ୟାସରେ ସ୍ଥାନିତ ହୋଇଛି। ଉପନ୍ୟାସର କାହାଣୀ ଦର୍ଶନାତ୍ମକ ଚିନ୍ତାଧାରା ଉପରେ ପରିବେଶିତ, ଏକ ସୁନ୍ଦର ପ୍ରେମ ଓ ବିରହ କାହାଣୀର ଅନ୍ତଃସ୍ୱର। ଉପନ୍ୟାସର ଆରମ୍ଭରେ ଲେଖିକା ଯାହା ଲେଖିଛନ୍ତି ସେଥିରୁ କିଛି ପଢି ଆପଣମାନଙ୍କୁ ଶୁଣାଇ ଦେଉଛନ୍ତି ରୋଜାଲିନ।
0: ପ୍ରେମ ମଣିଷ ଜୀବନର ଶ୍ରେଷ୍ଠତମ ଅନୁଭବ। ବାସ୍ତବ ପ୍ରେମ ହିଁ ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ ସେଇଠି ଜ୍ଞାନ ଏବଂ ପବିତ୍ରତା। ପ୍ରେମ ଶୂନ୍ୟ ହୃଦୟ ହୃଦୟ ନୁହେଁ। ବାସ୍ତବ ପ୍ରେମ ମଣିଷ ଭିତରେ ସ୍ୱର୍ଗୀୟ ଆନନ୍ଦ ଭରିଦିଏ। ସେଇ ପ୍ରେମକୁ ଭିତ୍ତି କରି ସ୍ୱର୍ଗୀୟ ଆନନ୍ଦ ପାଠକମାନଙ୍କ ମନରେ ଭରିଦେବାର ଲକ୍ଷ୍ୟରେ ଶିଳ୍ପୀ ପତ୍ନୀ।
1: ଶିଳ୍ପୀ ପତ୍ନୀ ଉପନ୍ୟାସ ଉପରେ ଲେଖିକା ସୁପ୍ରଭା ଦାସ ଯାହା କୁହନ୍ତି।
2: ଶିଳ୍ପୀ ପତ୍ନୀ ସ୍ୱପ୍ନର ମନ୍ଦିରରେ ଏକ ଅଲିଭା ଦୀପଶିକା, ଯାହାର ଉଜ୍ଜଳତାରେ ଆଲୋକିତ ହୋଇ ଉଠେ ପ୍ରୀତିର ନାୟିକା। ସତ ଝଡ଼ ଝଞ୍ଜା ପବନରେ ବି ଶିଖାଟେକି ଜଳୁଥାଏ ସେ ଓହର, ଉଜ୍ଜଳତାରେ ଆଲୋକିତ କରୁଥାଏ ପ୍ରୀତିର ନାୟିକାକୁ। ନିଷ୍କପଟ ନିଚ୍ଛଳ ନିରୁତା ଭଲ ପାଇବାକୁ ନାହିଁ, ଏକା ଏକା ବାଟ ଚାଲିବାକୁ ସାହସ ଓ ଧୈର୍ଯ୍ୟ।

0: ପ୍ରଦାନ କରୁଥାଏ। ଅନନ୍ତ ଶକ୍ତିର ସେ ମହାନ ପ୍ରେମାଲୋକରେ ଆଲୋକିତ ହୋଇ ଉଠେ ତାର ଆତ୍ମସତ୍ତା। ସେଇ ହେଉଛି ମୋର ଶିଳ୍ପୀ ପତ୍ନୀ।
1: ଶିଳ୍ପୀ ପତ୍ନୀର ଜନ୍ମ ହେଇଛି କଲେଜରୁ। ମାଟ୍ରିକ ପରୀକ୍ଷା ପରେ ଗୋଟେ ବହି ପଢ଼ିଥିଲି, କବି ପତ୍ନୀ ବୋଲି ଗୋଟେ ବହି ପଢ଼ିଥିଲି। ରେଭେନ୍ସା କଲେଜର ଲାଇବ୍ରେରୀରୁ ଆଣିଥିଲା ଗୋଟେ ଝିଅ, ମୁଁ ତାଠୁ ଆଣି ପଢ଼ିଥିଲି। ସେ କହିଲା ତୁ ଏଇଟା ପଢ଼ିକି କଣ କରିବୁ? ମୁଁ କହିଲି ମୁଁ ବି ଗୋଟେ ଲେଖିବି ଉପନ୍ୟାସ, ଯାହା ନାଁ ଦେବି ମୁଁ ଶିଳ୍ପୀ ପତ୍ନୀ। ସେ କବି ପତ୍ନୀ ଦେଇଛି, ମୁଁ ଶିଳ୍ପୀ ପତ୍ନୀ ଦେବି, ଏମିତି ମଜାକିରେ କହିଥିଲି। କିନ୍ତୁ କଲେଜ ଜୀବନରେ ଯେତେବେଳେ ଆସିଲି, ସେତେବେଳେ ମୁଁ ଏମିତି କିଛି ଘଟଣା ମୋ ଆଖି ସାମ୍ନାରେ ଘଟିଲା, ସେଠୁ ଏ ଉପନ୍ୟାସଟା ସେଇ କଲେଜରୁ ହିଁ ଆରମ୍ଭ କରିଥିଲି। କିନ୍ତୁ ଶିଳ୍ପୀ ପତ୍ନୀର ଯୋଉ ଭଲ ପାଇବାଟା ରହିଛି, ସେଟା ହେଉଛି ସମ୍ପୂର୍ଣ୍ଣ ଆତ୍ମିକ ଭଲ ପାଇବା। ଯଦି ନାୟିକାର ସେଇ ଭଲ ପାଇବାକୁ ନେଇକି ଯଦି ଆଜିକାଲିକାର ପିଲାମାନେ ଯଦି ଚିନ୍ତା କରିବେ ଆଉ ନିଜ ଚରିତ୍ରରେ ଚରିତ୍ରିତ କରିବାକୁ ଚେଷ୍ଟା କରିବେ, ତାହେଲେ ସମାଜ ବର୍ତ୍ତମାନ ଯୋଉ ପ୍ରକାର ଉଶୃଙ୍ଖଳିତ ହେଉଛି ସେଟା ହବ ନାହିଁ।

0: ଏପି ପତ୍ନୀ ଉପନ୍ୟାସର ଭାଷା ସରଳ, ମାର୍ଜିତ ଏବଂ ବୋଧଗମ୍ୟ। କାହାଣୀକୁ ପାଠକୀୟ ଉତ୍କଣ୍ଠା ଭିତରେ ଆଗକୁ ନେଇଛନ୍ତି ଲେଖିକା ସୁପ୍ରଭା ଦାସ। ବିଶେଷ କରି ସ୍ୱପ୍ନ, ସମ୍ଭାବନା ଓ ବାସ୍ତବତା ଭିତରେ ଏକ ନୂଆ ମନସ୍ତତ୍ତ୍ୱ ଲେଖିକା ଉପସ୍ଥାପନ କରିଛନ୍ତି ଶିଳ୍ପୀ ପତ୍ନୀ ଉପନ୍ୟାସରେ। ଉପନ୍ୟାସର ଆରମ୍ଭ ଏହିପରି, ଯାହାକୁ ରୋଜାଲିନ ପଢି ଶୁଣାଉଛନ୍ତି।
1: ଭାଦ୍ରବ ମାସର ମେଘଛନ ଆକାଶ, ଝିପି ଝିପି ବରସରେ ଭିଜା ଭିଜା ମାଟିର ବାସ୍ନା, ମୁକ୍ତ ବାତାୟନ ଭଙ୍ଗ ଦେଇ ଭିତରକୁ ପଶି ଆସିଲା ମୁଠାଏ ପାହାନ୍ତିଆ ପବନରେ ମିଶି ଅଳକର ନାସାନ୍ଧ୍ର ପର୍ଯ୍ୟନ୍ତ ମନ ଭରି ଆଘ୍ରାଣ କରିନେଲା ସେ। ଆଉ ଟିକେ ଆରାମ କରି ଶୋଇଗଲା, ଚଦରାଟାକୁ ବେକ ଯାଏ ଟାଣି ନେଇ। ଏମିତି ପାହାନ୍ତା କୁଆରୀ ମନର ସ୍ୱପ୍ନୀଳ ପାହାନ୍ତି, ଶୋଇ ଶୋଇ ସ୍ୱପ୍ନକୁ ଦେଖିବାକୁ ଭଲ ପାଏ ନୂଆ କରି ପାଖୁଡ଼ା ମେଲିଥିବା କୁଆରୀ ମନଟି। ଷୋଡ଼ଶୀ ଅଳକାର ଇଚ୍ଛା ହେଉଥିଲା ଆଖି ବୁଜି ସେ ସ୍ୱପ୍ନ ଦେଖିବ, ବିଜ ମାଟିର ବାସ୍ନାକୁ ଭଲ ଭାବେ ଆଘ୍ରାଣ।

0: ଉପନ୍ୟାସର ଚରିତ୍ରମାନ ହେଉଛନ୍ତି ଉପନ୍ୟାସ ତରୁଣୀ, ସୁନ୍ଦରୀ ନାୟିକା ତଥା କଲେଜ ଛାତ୍ରୀ ଅଳକା ଓ ନାୟକ ଅଂଶୁମାନ। ନାମଟା ଯେମିତି ଗଭୀର, ସେମିତି ଗଭୀର ଥିଲା ତାଙ୍କ ନିରବତା। ଅନ୍ୟ ଗୌଣ ଚରିତ୍ରମାନଙ୍କ ମଧ୍ୟରେ ଅନୁରାଗ, ନିରୁ ଅପା, ଚନ୍ଦ୍ରାବତୀ, ପ୍ରମିଳା ଅପା, ପ୍ରତିମା ଅପା, ଗେଡ଼ି ମଞ୍ଜୁ, କନକଲତା, ନିର୍ମଳ, ମାଳତୀ, ନିରଞ୍ଜନା, କନି ଅପା, ସବିତା ଅପା, ନମିତା ଓ ଦୀପା ଇତ୍ୟାଦି। ଉପନ୍ୟାସର କେଇ ଧାଡି ପଢି ଶୁଣାଇ ଦେଉଛନ୍ତି ରୋଜାଲିନ।
1: ନାୟିକା ଅଳକା, ତାଙ୍କ ନାମ ଟିକି। କଲେଜ ବାରଣ୍ଡାରେ ଅଳକାକୁ ଦେଖି ଅଂଶୁମାନ କହିଥିଲେ, ତୁମକୁ ମୁଁ ଭଲ ପାଏ ଟିକି, ତୁମ ବିନା ମୋ ଜୀବନ ଅସମ୍ପୂର୍ଣ୍ଣ ରହିଯିବ, ଶିଳ୍ପୀ ବରଂ ଅବିବାହିତ ରହିଯିବ। କିନ୍ତୁ ଶିଳ୍ପୀ ପତ୍ନୀର ଗୌରବ ସେ କାହାରିକୁ ଦେଇପାରିବେ ନାହିଁ। ମଣିଷ ଜୀବନରେ ଏକାନ୍ତ ସତ୍ୟ ଏହି ରକ୍ତ। ସେହି ରକ୍ତର ଅକ୍ଷରରେ ଲେଖୁଛି ମୁଁ, ମତେ ବିଶ୍ୱାସ କର, ମୁଁ ତୁମକୁ ନିଜଠାରୁ ଅଧିକ ଭଲ ପାଏ, ଏକାନ୍ତ ଭାବରେ ମୁଁ ତୁମର। ଉତ୍ତରରେ ଅଳକା କହିଥିଲେ, ଅଂଶୁମାନ ତମେ ମତେ ଠକି ପାରିବନି, ତୁମ ବାଳ ଋଣ ମତେ ଦିନେ କରିଥିଲା ସ୍ପର୍ଶକାତର ନାରୀଟିଏ, ମଧ୍ୟାହ୍ନ ଜଳେଇ ପଡ଼େ ଘର୍ମାକ୍ତ କରିଦେଉଛି, କିନ୍ତୁ ଅପରାହ୍ନର ଛାଇ ଦିଗ୍ବଳୟ ତଳେ ମତେ ପ୍ରତିଷ୍ଠିତ ଲେଖିକାଟିଏ କରି ଠିଆ କରେଇ ଦେବ। କାରଣ ତମେ ତ ମୋର କେବଳ ପ୍ରେମିକ ନୁହେଁ, ପରମ ପୂଜନୀୟ ଗୁରୁ ମଧ୍ୟ। ତମର ସ୍ନେହ, ଆଘାତ, ଉପେକ୍ଷା ସବୁକିଛି ମୋ ପାଇଁ ପ୍ରଚ୍ଛନ୍ନ ଆଶୀର୍ବାଦ।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଲକ୍ଷ୍ୟ କରିପାରିବେ ଏ ଶିଳ୍ପୀ ପତ୍ନୀ ଉପନ୍ୟାସରେ କିପରି ଭାବେ ଲେଖିକା ସୁପ୍ରଭା ଦାସ ଜୀବନର ଅନୁକୂଳ ପ୍ରତିକୂଳ ପରିସ୍ଥିତିକୁ ନିଜ ଲେଖନୀରେ ପ୍ରତିପାଦିତ କରିଛନ୍ତି।
1: ଉପନ୍ୟାସର ଶେଷ ପର୍ଦ୍ଦରେ ଲେଖିକା ଯାହା ଲେଖିଛନ୍ତି,
0: ହଠାତ୍ ତିନି

0: ସବୁ ପ୍ରଶ୍ନ ପାଚି ଓ ଦ୍ୱନ୍ଦ୍ୱକୁ ଜମା କରିଦେଇ ପହଞ୍ଚିଥିଲେ ଅନୁରାଗ ସନ୍ଧ୍ୟାରେ। ହଠାତ୍ ପ୍ରଶ୍ନ କଲେ ସେ,
1: ଗୋଟେ କଥା କହିବି, ରାଗିବନି ତ?
0: ଆରେ କଥା କଣ, ଆସୁ ଆସୁ ଆଜି ଇଏ କି ଅବତାର?
1: ନା, ଆଗ ମୋର ପ୍ରଶ୍ନର ଉତ୍ତର ଦିଅ।
0: ହଉ ବାବା।
1: କେବଳ ମୋର ଏତିକି ପ୍ରଶ୍ନ, ତମେ ମୋର ବର୍ତ୍ତମାନର ପୃଥିବୀକୁ ଆସିପାରିବ କି?
0: ମାନେ ମୁଁ ତ ତମର ବର୍ତ୍ତମାନର ପୃଥିବୀରେ ହିଁ ଠିଆ ହୋଇଛି।
1: ନା, ସେମିତି ନୁହେଁ। ମୋର ପୃଥିବୀର ସେଇ ଛୋଟ କୁଡିଆ ଭିତରେ ତମେ ନାଲି ଶାଢୀ ପିନ୍ଧି ନାଲି ଶଙ୍ଖା ସିନ୍ଦୁରରେ ମଣ୍ଡିତ ହୋଇ ମୋ ପାଇଁ ଭାତ ରାନ୍ଧିବ କି?
0: ଅଳକା ନିଜ କାନକୁ ବିଶ୍ୱାସ କରିପାରୁ ନଥିଲା। ସେ କଣ ସତରେ ଶୁଣୁଛି ଏମିତି ଏକ ହଜିଯାଇଥିବା ଆଖ୍ୟାୟିତ ସ୍ୱପ୍ନର ପଦଧ୍ୱନି? ବିଶ୍ୱାସ କରିପାରୁ ନଥିଲା।
1: କଣ କିଛି କହିଲ ନିଜ ଅଳକା? ତୁମ ନିରବତାରୁ ମୁଁ ହଁ କି ନା କେମିତି ବୁଝିବି?
0: ଅଳକା ଚାହିଁଲା ଆକାଶକୁ। ଆକାଶ ମେଘମୁକ୍ତ ଓ ନିର୍ମଳ ଥିଲା। ପୂର୍ଣ୍ଣିମା ତିଥିର ଜହ୍ନଟା ଥାଳିପଟ ପରି ଗୋଲ ଓ ସୁନ୍ଦର ଦିଶୁଥିଲା। ସେଦିନ ପରି ଆଜି ଗ୍ରହଣ ଲାଗିନି ଚନ୍ଦ୍ରରେ କି ଆକାଶରେ ଢାଙ୍କି ହୋଇନି ଅମାବାସ୍ୟାର କଳା ଚଦର। ଅଳକାର ମନେ ହେଲା ଯେମିତି ଆଜି ବହୁ ବର୍ଷ ପରେ ସେ ଜହ୍ନ ଦେଖୁଛି, ଆକାଶ ଦେଖୁଛି। ଆପେ ଆପେ ଉଠରେ ସର ହସଟିଏ ରେଖା ଆଙ୍କିଲା, ନାମହୀନ ଅର୍ଥହୀନ। ମୋନାଲିସାର ହସ ପରି କିନ୍ତୁ ବେଶ ଆକର୍ଷଣୀୟ ଥିଲା, ଯାହା ଖାସ୍

ଅଷ୍ଟାଦଶ ଛାନ୍ଦ ଆରମ୍ଭରେ ଚିତ୍ରକୂଟ ପର୍ବତର ବନ ବିପ୍ରଲବ୍ଧା ନାୟିକାର ଲକ୍ଷଣ ଧରିବା ମନେ ହେଉଛି ବୋଲି କବି କଳ୍ପନା କରିଛନ୍ତି। ନାୟିକାକୁ ଯେଭଳି ରୁଷିବାର ଦେଖାଯାଏ।

ଏଠାରେ ଋଷି ବାର ଅର୍ଥାତ୍ ଋଷି ସମୂହ ଅଛନ୍ତି। ଭିନ୍ନ ଅର୍ଥରେ ଶବ୍ଦ ସମୂହର ଭ୍ରମ ସୃଷ୍ଟି କରି ଶ୍ଳେଷ ଅଳଙ୍କାର ପ୍ରୟୋଗ ହୋଇଛି। ବିପ୍ରଲବ୍ଧା ନାୟିକା ବିଟ ପୁରୁଷଙ୍କ କମ୍ପନ ସୃଷ୍ଟି କଲାଭଳି ଏଠି ବିଟପ ଅର୍ଥାତ୍ ବୃକ୍ଷପତ୍ର କମ୍ପୁଅଛି। ସେଠି ପୟଧର ରଞ୍ଜନ ଅର୍ଥାତ୍ ନାରିକେଳ ରକ୍ତଚନ୍ଦନ ଗଛ ଓ ପୁରୁଷ ବା ପୂର୍ଣ୍ଣାଙ୍ଗ ଗଛ ରହି କୋକିଳ ସୋନରେ ଖଣ୍ଡିତା ନାୟିକାର ଭ୍ରମ ସୃଷ୍ଟି କରୁଛି। ଲକ୍ଷ୍ମଣ ବନର ବହୁ ଦୂରକୁ ଯାଇ ଭାଙ୍ଗି ପଡ଼ିଥିବା ଚନ୍ଦନ କାଠ ଆଣି ସୁନ୍ଦର ଘର ତିଆରି କଲେ। ବିଦ୍ରୁମ ଅର୍ଥାତ୍ ଗଛର କଅଁଳ ପତ୍ରରେ ଛାଉଣି କରି ବେଣାଚେରରେ ବାଡ଼ ଦେଲେ। କସ୍ତୁରୀ ଓ ଗେରୁରେ ଚିତ୍ର ଲେଖିଲେ। ହାତୀମାନେ ଲଢ଼ାଲଢ଼ି ହେବାରୁ ଯେଉଁ ଦନ୍ତଚୂର୍ଣ୍ଣ ପଡ଼ିଥିଲା ତାକୁ ଆଣି ଘରେ ପକେଇଲେ। ବୈଦେହୀ ସୀତା ଓ ରାଘବ ରାମଚନ୍ଦ୍ର ଏକାନ୍ତରେ ଲୀଳା କରି ହରଷରେ ଦିନ ରାତି କଟାଇଲେ। ବହୁ ଧୂପ ଦେଇ ଓକ ବା ଗୃହକୁ ସୁବାସିତ କଲେ। ଅଯୋଧ୍ୟାର ନର୍ମ ବା ହାସ ପରିହାସ ଭୁଲି କୃଷ୍ଣସାର ମୃଗ ଚର୍ମକୁ ଶଯ୍ୟା ରୂପେ ଆଦରିଲେ। ଅଯୋଧ୍ୟାକୁ ବାହୁଡ଼ି ଯାଇ ସୁମନ୍ତ୍ର କହିଲା, ମୁନି ବେଶ ଧରି ସେମାନେ ମୋତେ ନ କହି ରାତ୍ରରୁ ଚାଲିଗଲେ। ବନବାସ କଥା ଶୁଣି ଦଶରଥଙ୍କ ନେତ୍ରରେ ବନ ବା ଜଳ ବାସ କଲା। ବନବାସ ଭଳି ହୃଦୟରେ ରାମ ବା ମୃଗ ଭଳି ରାମଚନ୍ଦ୍ର ବିହାର କଲେ। ସେ ବିକଳ ହେବାରୁ ବନର ବି ଅର୍ଥାତ୍ ପକ୍ଷୀଙ୍କ କଳ ବା ଶବ୍ଦ ଶୁଭିଲା। ଦଶରଥ କହିଲେ, ମୁଁ ବ୍ୟାଧ ହୋଇ ଜଗିଥିଲି। ଅନ୍ଧମୁନିଙ୍କ ପୁଅ ଜଳ ନେବାକୁ ଆସନ୍ତେ ଭ୍ରମରେ ତାକୁ ସର ପ୍ରହାର କଲି। ମାତା ଓ ପିତା ବାୟୁସଖା ଅର୍ଥାତ୍ ଅଗ୍ନିରେ ଝାସ ଦେଇ ଅଭିଶାପ ଦେଲେ, ତୁ ପୁତ୍ରମୁଖ ନ ଦେଖି ନାଶ ଯିବୁ। ସେହି ସମୟ ଆସି ଉପସ୍ଥିତ ହେଲା। କୈକେୟୀ ମହିଷୀ ଭଳି ସ୍ୱପ୍ନରେ ଆସି ଅଶୁଭ ସୂଚନା ଦେଲା। ଯମକୁ ମୂଷା କରିଦେବାକୁ ଗଣେଶ ଭଳି ପୁତ୍ର ରାମ କାହିଁ? ଏକଥା କହୁ କହୁ ତାଙ୍କର ମୃତ୍ୟୁ ଲକ୍ଷଣ ପ୍ରକାଶ ହେଲା। ପ୍ରତିପଦରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚନ୍ଦ୍ର ବଢ଼ିଲା ଭଳି ତାଙ୍କର ମୃତ୍ୟୁ ଲକ୍ଷଣ ପ୍ରକାଶ ପାଇ ସେ କ୍ଷୟ ବା ମୃତ୍ୟୁର ଅତିଥି ହେଲେ। ସେ ଶନିଙ୍କ ବଡ଼ିମା ହରଣ କରିଥିଲେ। ଶନିଙ୍କୁ ତୈଳଦାନ ହେଲା ଭଳି ଦଶରଥଙ୍କୁ ତୈଳକୁଣ୍ଡରେ ବୁଡ଼ାଗଲା। ଭରତଙ୍କ ପାଖକୁ ବହତୁ ବା ଦୂତ ପଠାଗଲା। ଇନ୍ଦ୍ରଜାଲିକ ଭଳି ଦୂତ ମୃତ୍ୟୁ ସମ୍ବାଦ ନ ଦେଇ ଶୀଘ୍ର ଆସିବାକୁ କହିଲା। ବତାସରେ ମେଘ ଭଳି ରଥ ଚଳାଇ ଭରତ ଅଯୋଧ୍ୟାରେ ପ୍ରବେଶ ହେଲେ। ରାମରୂପୀ ରଙ୍ଗ ବା ଲୀଳା ଦୂର ହେବାରୁ ଅଯୋଧ୍ୟା ବିଧବା ନାରୀ ଭଳି ଦେଖାଗଲା। ଦୁଃଖରେ ଅଯୋଧ୍ୟାର ପୁରୁଷମାନେ କପୋତ ଭଳି ରାମଙ୍କୁ ଝୁରୁଥିଲେ। ମୁନିଙ୍କ ଭଳି ସେମାନେ ନୀରବ ଥିଲେ। ଅନ୍ତପୁର ନାରୀମାନଙ୍କ ବକ୍ଷସ୍ଥଳ ଲୋତକରେ ପଙ୍କିଳ ଭୂମି ଭଳି ହୋଇଗଲା।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 44ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। କଣ୍ଠଦାନ କରିଥିଲେ ଶ୍ୟାମମଣି ଦେବୀ, ସ୍ନିଗ୍ଧାରାଣୀକର, କେଶବ ଚନ୍ଦ୍ର ରାଉତ ଏବଂ ସୁକାନ୍ତ କୁମାର କୁଣ୍ଡୁ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କହି କହି ଥକି ଗଲେଣି,
4: କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର, ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ,
4: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ ସିଏମ୍ଏସ୍ ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ ସିଏମ୍ଏସ୍ ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
5: ଆର୍ବିଆଇ କହେ,
6: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଓମ୍ବୁଡ୍ସମ୍ୟାନ।
7: କିଛି ଅନ୍ତରଙ୍ଗ କଥା ଆଉ କିଛି ମିଠା ସଙ୍ଗୀତର ମୂର୍ଚ୍ଛନା ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା। ଶ୍ରୋତାବନ୍ଧୁ, ଆପଣ କୁଆଡ଼େ ଗୋଟେ ଫୁର୍ସତ ପାଇ ବୁଲିବାକୁ ଯାଇଛନ୍ତି, ସେଠି ବହୁତ ବଡ଼ ବଡ଼ ଗଛ ଅଛି, ବହୁତ ମାନେ ଲମ୍ବା ଦୂର ଯାକେ ବଣ ପାହାଡ଼ ଅଛି, ଝରଣା ଅଛି, ଗୋଟେ ସରୁ ନଈଟିଏ କୁଳୁକୁଳ ହେଇ ବହିଯାଉଛି, ଆଉ ସେ ଜାଗାକୁ ସଙ୍ଗୀତମୟ କରୁଛି ପକ୍ଷୀମାନଙ୍କର ରାବ। ଆପଣ ବସି ପଡ଼ୁଛନ୍ତି ଗଛ ଛାଇରେ, ବରଓଳରେ ଝୁଲି ପଡ଼ୁଛନ୍ତି। ନାନା ଜାତି ପଶୁପକ୍ଷୀମାନଙ୍କୁ ଦେଖି ଅନ୍ୟକୁ ବି ହାତ ବଢ଼େଇ ଦେଖେଇ ଦେଉଛନ୍ତି, ହେଇ ଦେଖ ଦେଖ ଦେଖ ଦେଖ। ଥଣ୍ଡା ଥଣ୍ଡା ପବନ ବାଜିଲେ କହୁଛନ୍ତି, ଆହ ଓହ କି ପବନ, ଭୋକ ଶୋଷ ବୋଲି ଏଇଠି ଶୋଇପଡ଼ନ୍ତି କି? ଏମିତି ପରିବେଶରେ ବଡ଼ ପାଟିରେ ଗୀତ ଗାଇବାକୁ ଇଚ୍ଛା ହେଉଛି। ନଦୀ ତୁଠରେ ବସି ପଡ଼ୁଛନ୍ତି, ତାର କାଚ କେନ୍ଦୁ ପାଣିକୁ ଦେଖି ଲୋଭ ହେଉଛି ତା ଭିତରକୁ ଟିକେ ବସିଯିବାକୁ। ମନେ ମନେ ଭାବୁଛନ୍ତି, ଏ ପାଖରେ ଆମ ଘର ହେଇଥାନ୍ତା କି? ଅର୍ଥାତ୍ ଏମିତି ଜାଗାରେ ଆପଣଙ୍କୁ ବହୁତ ଶାନ୍ତି ଲାଗୁଛି, ଆନନ୍ଦ ଲାଗୁଛି। ଏବେ ଭାବନ୍ତୁ, କିଛି ନିର୍ଦ୍ଦିଷ୍ଟ ଜାଗାରେ ନୁହେଁ, ସାରା ପୃଥିବୀରେ ଯଦି ଏମିତି ପରିବେଶଟା ରହନ୍ତା ତେବେ ଜୀବନଟା କେତେ ସୁସ୍ଥ ନିରାମୟ ହୋଇଯାଆନ୍ତା, ସୁଖଶାନ୍ତି ଆନନ୍ଦରେ କଟିଯାଆନ୍ତା, ନୁହେଁ କି?

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶ୍ରୋତାବନ୍ଧୁ, କୁହାଯାଏ ଜଳ ହିଁ ଜୀବନ। ହେଲେ ଜଳ ଆଜି ଦୂଷିତ ହୋଇଗଲାଣି ଏହି ପରିବେଶ ପ୍ରଦୂଷଣ କାରଣରୁ। କାରଣ ନାଳ ନର୍ଦ୍ଦମାରେ ଅଳିଆ ଆବର୍ଜନା ସବୁ ଭରିକି ରହୁଛି, ଯେଉଁଟାକି ନଦୀ ନାଳ ସମୁଦ୍ରରେ ମିଶୁଛି। ତା ଛଡ଼ା ଅନ୍ୟାନ୍ୟ ଆବର୍ଜନା ଗୁଡ଼ିକ ମଧ୍ୟ ଯାଇକି ମିଶୁଛି। ତାପରେ ବିଭିନ୍ନ ଶିଳ୍ପାନୁଷ୍ଠାନରୁ ନିର୍ଗତ କିଛି ପ୍ରଦୂଷିତ ଜଳ ମଧ୍ୟ ସେଥିରେ ଯାଇକି ମିଶୁଛି। ଆଉ ମଣିଷ ପଶୁପକ୍ଷୀଙ୍କ ପଚା ଛଡ଼ା ଶବ ମଧ୍ୟ ଯାଇକରି ସେଠି ଯଦି ପଡ଼ିଯାଉଛି ସେଥିରେ, ସେ ମଧ୍ୟ ଜଳକୁ ଦୂଷିତ କରୁଛି। ଏମିତି ବହୁତ କିଛି କାରଣ ଯେଉଁଟାକି ଜଳକୁ ଦୂଷିତ କରୁଛି, ଆମେ ସେହି ଜଳକୁ ମଧ୍ୟ ବ୍ୟବହାର କରୁଛେ। ତେଣୁ ଆମେ ଆଉ କିଛି ଉପାୟ ନାହିଁ, ଆମେ ସେହି ଜଳକୁ ଗ୍ରହଣ କରୁଛେ। ତେଣୁ ସମୟ ଆସିଛି ଏ ବିଷୟରେ ଟିକେ ସଚେତନ ହୋଇ କେମିତି ଅଳିଆ ଆବର୍ଜନାଗୁଡ଼ିକୁ ଆମେ ସୁବ୍ୟବସ୍ଥିତ କରିବା, ସଠିକ୍ ବିନିଯୋଗ କରାଯାଇପାରିବ ସେଥିରୁ ଆମେ ଚିନ୍ତା କରିବା ସେ ବିଷୟରେ, ଯାହାଦ୍ୱାରା ଆମ ପରିବେଶ ସ୍ୱଚ୍ଛ ରହିବ, ଶୁଦ୍ଧ ରହିବ।

ଶ୍ରୋତାବନ୍ଧୁ, ଆପଣ ଆଜିକାଲି ବିଭିନ୍ନ ଗଣମାଧ୍ୟମରେ ଦେଖୁଥିବେ ବା ନିଜେ ଦେଖୁଥିବେ ଶୁଣୁଥିବେ ଯେ ହାତୀ, ବାଘ, ଭାଲୁ, ବିଭିନ୍ନ ପ୍ରକାର ବିଷାକ୍ତ ଜୀବ, ସାପ ଏମାନେ ଜନବସତି ଆଡ଼କୁ ଆସି ବିଭିନ୍ନ ସମୟରେ ଧନଜୀବନ ନଷ୍ଟ କରୁଛନ୍ତି। କାରଣ ହେଉଛି ସେମାନେ ସେମାନଙ୍କର ଜୀବନ ଧାରଣ ପାଇଁ ଯେଉଁ ପ୍ରାକୃତିକ ପରିବେଶ ପାଇବା କଥା ସେଇଟା ପାଉନାହାନ୍ତି। ପୁଣି ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରାକୃତିକ ପରିବେଶ ଅଭାବରୁ ମଧ୍ୟ ଅନେକ ପ୍ରଜାତିର ଜୀବଜନ୍ତୁ ସେମାନଙ୍କର ବଂଶ ମଧ୍ୟ ଲୋପ ପାଇବାରେ ଲାଗିଛି।

ରେ ଆମେ ଯେଉଁ ସୁଖ ଶାନ୍ତି ଆନନ୍ଦ ଖୋଜି ବୁଲୁଛେ ସେସବୁ କେବଳ ସେସବୁ କେବେ ଶାରୀରିକ ଆଉ ମାନସିକ ରୁଗ୍ଣତାରେ ଆମକୁ ମିଳିପାରିବନି। ସେଥିପାଇଁ କୁହାଯାଇଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମେ କେବଳ ଭଲ ଖାଇଲେ ପିଇଲେ ବ୍ୟାୟାମ କଲେ ସୁସ୍ଥ ରହିବା ଭଲରେ ରହିବା ସେଗୁଡ଼ା ଭୁଲ। ଆମ ସ୍ୱାସ୍ଥ୍ୟ ସେତେବେଳେ ଭଲ ରହିବ ଯେତେବେଳେ ଆମ ପରିବେଶ ମଧ୍ୟ ସ୍ୱଚ୍ଛ ଆଉ ସୁରକ୍ଷିତ ରହିବ।

ଶ୍ରୋତାବନ୍ଧୁ, ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଯେ ଆମ ଦେଶର ଲୋକମାନଙ୍କୁ କେବଳ ସ୍ୱାଧୀନତା ଦେବା ପାଇଁ ସଂଗ୍ରାମ କରିନଥିଲେ, ସେ ସମାଜର ସୁସ୍ଥତା, ପରିବେଶର ସୁସ୍ଥତା ଏବଂ ଲୋକମାନଙ୍କର ସୁସ୍ଥତା ଦିଗରେ ସେମାନେ ସେ ପ୍ରାଣପ୍ରାଣୀ ଉଦ୍ୟମ କରିଥିଲେ। ସମାଜର ସୁସ୍ଥତା ପାଇଁ ଅଶିକ୍ଷା, ଦାରିଦ୍ର୍ୟ, କୁସଂସ୍କାର, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ ଜାତିପ୍ରଥାରେ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ। ସେହିପରି ଭାବରେ ପରିବେଶର ସ୍ୱଚ୍ଛତା ପାଇଁ, ଏକ ସୁସ୍ଥ ଜୀବନ ପାଇଁ ସେ ପରିବେଶ ସୁରକ୍ଷା ଦିଗରେ ଉଦ୍ୟମ କରିଥିଲେ। ତାଙ୍କ ମତରେ ସ୍ୱାଧୀନତା ଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା ପରିବେଶର ସୁରକ୍ଷା ବା ପରିବେଶର ସ୍ୱଚ୍ଛତା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା ଆକାଶବାଣୀ କଟକ। ଶୁଣନ୍ତୁ ଗୀତନାଟ୍ୟ ପ୍ରଭାସ ମିଳନ। ମୂଳ ରଚନା ଗଣକବି ବୈଷ୍ଣବ ପାଣି, ବେତାର ନାଟ୍ୟ ରୂପାନ୍ତର ଏବଂ ପରିଚାଳନା କିଶୋର ମହାନ୍ତି, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଗୀତିନାଟ୍ୟ ପ୍ରଭାସ ମିଳନ।

0: ହଉ ଅପ୍ସରାଗଣ, ବନ୍ଦ କର ବନ୍ଦ କର ଏତିକିରେ ନୃତ୍ୟର ଆସର। ଲାଗୁନାହିଁ ସୁଖ ଆଜି ଆମୋଦ ପ୍ରମୋଦ। ଯାଅ ପରସ ମନରେ ତୁମେ ଯାଅ ସ୍ୱସ୍ଥାନକୁ।
1: ନାରାୟଣ ନାରାୟଣ ନାରାୟଣ।
0: ଆସନ୍ତୁ ଦେବର୍ଷି, ପରମ ସୌଭାଗ୍ୟ ମୋର, ଆସନ ଗ୍ରହଣ କରନ୍ତୁ।
1: ନାରାୟଣ ନାରାୟଣ। କି ହୋଇଛି ଦେବରାଜ, ଜଣାଯାଉ ଅତିଶୟ ଚିନ୍ତିତ ପରାୟ। ଅଭାବ କି ଘଟିଅଛି ସୁରପୁରେ ତବ? ରମ୍ଭା ଉର୍ବଶୀ ମେନକା ଅମୃତ କଳସ ଐରାବତ ହସ୍ତୀ ସହ ପାରିଜାତ ପୁଷ୍ପ ନନ୍ଦନ କାନନ ସଭା ସମ୍ପଦକୁ ଲଭି ତଥାପି କି ତୃପ୍ତ ନୁହେଁ ତୁମ୍ଭେ ସଚିପତି?
0: ଦେବର୍ଷି, ରାଜପଦ ବିପଦ ସଂକୁଳ କ୍ଷେତ୍ର ସଦା। ପର ଅମଙ୍ଗଳ ପର ଛିତ୍ର ପରଶ୍ରୀ କାତରତା ଭୂଷଣ ତାହାର। କେମନ୍ତେ ମୁଁ ଉଚ୍ଚ ପଦ ଲଭିବି ଅଚିରେ, କେମନ୍ତେ ପୁରିବ ଧନେ ରାଜକୋଷ ମୋର, ଏହି ଭାବ ରାଜା ହୃଦୟ ଜାଗ୍ରତ ସର୍ବଦା। କୁଟ ଛନ୍ଦ ତର୍କେ ଭରା ରାଜପଦ ତାର, ତେଣୁ କୀଟ ଠାରୁ ପଶୁ ପକ୍ଷୀ ଯାଏ ନୃପତିଙ୍କୁ କରିଥାନ୍ତି ହିଂସା।
1: ନାରାୟଣ ନାରାୟଣ, ଉଚିତ କହିଛ ତୁମ୍ଭେ ସଚିପତି।
0: ସେହି କାରଣରୁ ନୃତ୍ୟ ଗୀତେ ନବଳ ଚିତ୍ତ, ଅହରହ ବ୍ୟାକୁଳିତ ହେଉଛି ଅନ୍ତର। ଶ୍ରୀହରିଙ୍କ ତ୍ରୟ ରସ ଦେଖି ଏକ ସ୍ଥଳେ ଲାଘବ କରନ୍ତି ମୋର ଭାରାକ୍ରାନ୍ତ ମନ।
1: ନାରାୟଣ ନାରାୟଣ, ଶ୍ରୀହରିଙ୍କ ତ୍ରୟରସ ବୁଝିପାରିଲି ନାହିଁ ପୁରନ୍ଦର।
0: ଦେବର୍ଷି, ମଥୁରାରେ ଜନ୍ମ ଲଭି ପ୍ରଭୁ କୃଷ୍ଣଚନ୍ଦ୍ର, ଗୋପରେ ବଢ଼ିଲେ ମାତା ଯଶୋଦାଙ୍କ କୋଳେ, ଗୋପୀଙ୍କ ବାସରୁ ସର ଚୋରି କରି ଖାଇ କଟାଇଲେ ସଖା ମିଳେ ବାତ୍ସଲ୍ୟ ଅବସ୍ଥା, କୈଶରେ ମଧୁ କଟକେ ପ୍ରବେଶୀ ମାଧବ, ଖୁବୁଜା ସହିତ ପ୍ରେମେ ମାତି ରସ ରଙ୍ଗେ, କଂସ ନାସି ଧରାଭାର କରିଣ ଉଶ୍ୱାସ, ପୂର୍ଣ୍ଣ ମାଧୁର୍ଯ୍ୟ ମହିଳେ ମଥୁରାବାସୀଙ୍କି, ତା ଉତ୍ତାରେ ଡରି ପ୍ରଭୁ ଜରାସନ୍ଧ ବିରେ ସିନ୍ଧୁ ଗର୍ଭେ ସ୍ଥାପିଣ ସେ ଦ୍ୱାରକା ନଗରୀ, ରାଜା ହୋଇ କଲେ ତହିଁ ଐଶ୍ୱର୍ଯ୍ୟ ପ୍ରକାଶ। ତେଣୁ ଏହି ତିନି ରସକୁ ଦେଖି ଏକ ସ୍ଥାନେ ଲାଘବ କରନ୍ତି ମୋର ଭାରାକ୍ରାନ୍ତ ମନ।
1: କିନ୍ତୁ ଏହା କଣ ସମ୍ଭବ ଦେବରାଜ? ନାରାୟଣ ନାରାୟଣ, ନିଜେ ମୁହିଁ ଦେଖି ନାହିଁ ତ୍ରୟରସ ପରମ ବ୍ରହ୍ମଙ୍କର।
0: ଋଷିମଣି, ଆପଣ କରୁଣା କଲେ ଏ ଦିନ ବାସ ବି ଅସମ୍ଭବ ନୁହେଁ କିଛି ଧରଣୀ ବକ୍ଷରେ।
1: ନାରାୟଣ ନାରାୟଣ, ବେଶ ଦେଉଛି ମୁଁ ପ୍ରତିଶ୍ରୁତି, ନିକଟରେ ପୂର୍ଣ୍ଣ ହେବ ବାସନା ତୁମ୍ଭର, ବିଦାୟ ଘେନୁଛି ମଗବା। ନାରାୟଣ ନାରାୟଣ ନାରାୟଣ।

0: ରାଜ ପ୍ରଭାସର ତଟ ଦେଶେ ଯାଇ ଅବିଳମ୍ବେ ଯଜ୍ଞ ଏକ କର ଆୟୋଜନ। ଯଜ୍ଞ ଶେଷେ ଦାନ ଦେଲେ ବିପ୍ରଙ୍କୁ ଗୋଧନ, ଖଣ୍ଡନ ହୋଇ ପରିଷ୍ଟ ପୁରୀବ ଅଭିଷ୍ଟ।
1: ଆଦେଶ ତବ ଶିରୋଧାର୍ଯ୍ୟ ମୁନି, ଆସ ଦେବ କି ଯଜ୍ଞ ଲାଗି କରିବା ବିଧାନ।
2: ଚାଲନ୍ତୁ ନାଥ।
3: ଯାଅ ମୁନିବର, ଘେନି ଯାଅ ନିମନ୍ତ୍ରଣ ପତ୍ର। ତ୍ରିଭୁବନ ବାସୀଗଣେ ଆସିବ ବରଗୀ। କାଲିଠାରୁ ତିନି ଦିନ ମଧ୍ୟରେ ସଭିଏଁ ପ୍ରଭାସ ଯଜ୍ଞଭୂମିରେ ହେବେ ଉପସ୍ଥିତ।
0: ଆଦେଶ ତବ ଶିରୋଧାର୍ଯ୍ୟ ପ୍ରଭୁ।
3: କିନ୍ତୁ କଥା ଏକ ଭୁଲିବନି କେବେ, ଦେବ ନାହିଁ ନିମନ୍ତ୍ରଣ ବ୍ରଜବାସୀ ଗଣେ।
0: ନାରାୟଣ ନାରାୟଣ, ଇଏ କି ଅନ୍ୟାୟ ଆଦେଶ ପ୍ରଭୁ! ଯେଉଁ ବ୍ରଜବାସୀ ଗଣ ତୁଚ୍ଛ କଲେ ଜଗତକୁ ଲଭିଳ ତୁମ୍ଭଙ୍କୁ, ଯେଉଁ ଗୋପାଙ୍ଗନାମାନେ କୋଳେ ଧରି ଖୁଆଇଲେ ସର ଓ ଲବଣୀ ତୁମ୍ଭଙ୍କୁ ଲଭିଣ, ଯେଉଁ ତୁଚ୍ଛ କଲେ ପତି ସନ୍ତାନଙ୍କୁ ତୁମ୍ଭକୁ ନ ଦେଖି କେଳେ ହୁଅନ୍ତି ଯେ ବାତୁଳ ପରାୟ, ସେମାନେ ଆସିବେ ନାହିଁ ଚକ୍ଷୁ ଦେଖିବାକୁ।
3: ଦେବଶ୍ରୀ, ଆଜି ମୁଁ କହିବି ନାହିଁ ରହସ୍ୟ ଏହାର, ଜାଣିବ ସକଳ ତୁମ୍ଭେ ପ୍ରକୃତ ସମୟ। ଆଜି ମାନି ବଚନ ଆମ୍ଭର, ଚଳିଯାଅ ବାଣ୍ଟିବାକୁ ନିମନ୍ତ୍ରଣ ପତ୍ର।
0: ମାୟାଧରଙ୍କ ମାୟା, ସେଇ ମାୟାଧରଙ୍କୁ ଗୋଚର। ନାରାୟଣ ନା।

0: ନାରାୟଣ ନାରାୟଣ, କାହିଁକି ସେ ନିର୍ଦ୍ଦୟ କୃଷ୍ଣ କଥା ତୁଣ୍ଡରେ ଧରୁଛ ମା? ତାଙ୍କର ବିବେକ ବୋଲି କିଛି ନାହିଁ।
1: ନା ନା ନା, ସେପରି କହନ୍ତୁନି ଦେବର୍ଷି।
0: କହିବି ନାହିଁ। ତୀର୍ଥରାଜ ପ୍ରଭାସ ତଟରେ ଦୁଇ ଭାଇ ଗୋଟେ ବିରାଟ ଯଜ୍ଞ କରୁଛନ୍ତି। ମୋରି ହାତରେ ତିନି ଭୁବନର ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠେଇଲେ, ଅଥଚ ବ୍ରଜବାସୀ କି ଦୋଷ କରିଥିଲେ ଯେ ତାଙ୍କୁ ଖବର ସୁଦ୍ଧା ଦେବାକୁ ବାରଣ କଲେ? ଏତେ ବଡ଼ ଶୁଭ କାର୍ଯ୍ୟରେ ନିଜର ବାପ ମାଙ୍କୁ ସୁଦ୍ଧା ନିମନ୍ତ୍ରଣ ନାହିଁ। ନାରାୟଣ ନାରାୟଣ,
1: ହରେ କୃଷ୍ଣ, ଶେଷକୁ ଶେଷକୁ ତୁ ଏଇଆ କଲୁ?
2: କାନୁରେ, ତୋ ମନରେ କଣ ଏଇଆ ଥିଲା? ପୁଅ ହୋଇ ଏଡ଼େ କପଟିଆ ହବ ବୋଲି ମୁଁ ଜାଣିନଥିଲି। ଦେବର୍ଷି, ରାଜପଦ ପାଇଲେ ମଣିଷ ପୁଣି ଏମିତି ବଦଳି ଯାଆନ୍ତି।
1: କାହିଁକି ଆଉ ଲୁହ ଢଳିଛ ଯଶୋଦା? ଆମ୍ଭକୁ ପଛେ ନ ଡାକନ୍ତୁ, ନ ଲୋଡ଼ନ୍ତୁ, ହେଲେ ହେଲେ ସେଇଠି ହିଁ ଭଲରେ ଥାଆନ୍ତୁ। ଯିଏ ତ କହିବ ନନ୍ଦରାଜାର ପୁଅ ଯଜ୍ଞ କରୁଛି, ସେତିକି କଣ ଆମ ପାଇଁ ଯଥେଷ୍ଟ
2: ନୁହେଁ? ଦେଖ, ନାରଦ ମୁନିଙ୍କ ଆସିବା କଥା ଶୁଣି ଗୋପପୁରର ଲୋକମାନେ କେମିତି ପିମ୍ପୁଡ଼ି ଧାର ପରି ଛୁଟି ଆସିଲେଣି।
0: ନାରାୟଣ ନାରାୟଣ, ଏଠିକି ଆସି ମୁଁ ତ ମହା ଅଡୁଆରେ ପଡିଲି। ନାରାୟଣ ନାରାୟଣ ନାରାୟଣ, ଆମ୍ଭେ ଏଇଠାରେ ବିତ୍ୟମାନ ଲଳିତେ।

0: ଶୁଣ ବ୍ରଜବାସୀ ଗଣ ଶୁଣ, କୃଷ୍ଣ ବଳରାମ ପ୍ରଭାସ ତୀର୍ଥରେ ଗୋଟେ ବିରାଟ ଯଜ୍ଞ କରୁଛନ୍ତି। ଆମ୍ଭରି ହାତରେ ସେ ତିନି ଭୁବନର ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠେଇଲେ, ଅଥଚ
1: ଆମ ମାନଙ୍କୁ ନିମନ୍ତ୍ରଣ କରିନାହାନ୍ତି ନା? କାହିଁକି ଆମେ କଣ ତିନି ଭୁବନର ଲୋକଙ୍କଠୁ ଅଲଗା କି?
0: ନାରାୟଣ ନାରାୟଣ, ଆମ୍ଭେ ହେଲୁ ମା ହୁକୁମର ଚାକର। ପ୍ରଭୁ ଯଦି କହିଥାନ୍ତେ।
1: ହଁ, କାହିଁକି କହିବେ, ଆମେ ପରା ତାଙ୍କ ଖାଇବା ପତ୍ରରେ ଧୂଳି ଦେଇଛୁ। ଏଡ଼େ କପଟିଏ ଗୋତ୍ର ମାରୁ ସେ କୃଷ୍ଣ, ଖଣ୍ଟ ଦଗାଦାର, ଚାରିଦିନ ଫେରିବ ବୋଲି କଣ୍ଟ କରି ଯାଇ ଷୋଳ ବର୍ଷ କଟେଇ ଦେଲା ଦ୍ଵାରକାରେ, ଆମ କଥା ଟିକିଏ ବି ଭାବିଲେନି।
0: ନାରାୟଣ ନାରାୟଣ, ମୁଁ କଣ ସେ ଅଡୁଆ ରଖିଛି କି ଲଳିତେ? ତୁମମାନଙ୍କୁ ନିମନ୍ତ୍ରଣ ଦବା କଥା ଯେତେ ପଚାରିଲେ ବି
1: ସେ କଥା ମନେ ପକେଇ ଆଉ ତୁମ୍ଭେ କଟାଘାରେ ଲୁଣ ଛିଟା ମାର ନାହିଁ ଦେବସୀ। ତୁମ୍ଭେ ଦ୍ଵାରକାକୁ ଫେରିଗଲେ ଖାଲି ପଦେ କଥା ତାଙ୍କୁ କହିବ ଦେବସୀ।
0: ହଁ କଣ କହିବି କୁହ ବିଶାଖେ।
2: ଗୋରସ ଚୋରାକୁ ପ୍ରୀତି ପସା।

ନାରାୟଣ ନାରାୟଣ, ଆମ୍ଭେ ଏ କଥା ନ କହିବୁ କାହିଁକି? ହଉ, ଆମ୍ଭେ ଏବେ ମେଲାଣି ଘେନୁଛୁ, ପ୍ରବାସ ଯଜ୍ଞରେ ଯୋଗ ଦେବା ନ ଦେବା ଏଣିକି ତୁମ୍ଭ ଇଚ୍ଛା କଥା। ନାରାୟଣ ନାରାୟଣ ନାରାୟଣ ନାରାୟଣ।

0: ଗତଥର ଇନ୍ଦ୍ରପୁରୀକୁ ଆସିଲା ବେଳେ ଦେବର୍ଷି କହିଯାଇଥିଲେ ନିକଟରେ ପୂର୍ଣ୍ଣ ହେବ ବାସନା ମୋହର। ଏବେ କଣ ଠକି ଦେଇ ଚାଲିଗଲେ ମୁନି?
1: ନାରାୟଣ ନାରାୟଣ ନାରାୟଣ।
0: ପ୍ରଣାମ ଦେବର୍ଷି। ଏହି କ୍ଷଣି ଭାବୁଥିଲି ଆପଣଙ୍କ କଥା। କୁହନ୍ତୁ, ଭାଗ୍ୟର ବି ମୋର ହେଲା କି ଉଦୟ?
1: ନାରାୟଣ ନାରାୟଣ, ନିଜେ ପରା ତୁମ୍ଭେ କହିଥିଲ ଇନ୍ଦ୍ର ନୁହେଁ କିଛି ମୋ ପକ୍ଷ ଅସାଧ୍ୟ ମହିରେ।

ଯାଅ ସଚିପତି, ଉପସ୍ଥିତ ହୁଅ କାଲି ପ୍ରଭାସ ତୀର୍ଥରେ, ସେଇଠାରେ ହେବ ତୁମ୍ବ ଅଭିଳାଷପୂର୍ଣ୍ଣ, ମୁଁ ଦେଖେ ତେଣେ ଦ୍ୱାରକା ଅବସ୍ଥା। ନାରାୟଣ।

0: ସଖୀ ଲଳିତା
1: କହ ରାଧା,
0: ପ୍ରଭାସ ଆଉ କେତେ ବାଟ ରହିଲା ସଖୀ?
1: ଆଉ ଅଳ୍ପ ବାଟ, ନନ୍ଦରାଜା ଯଶୋଦାରାଣୀ ପରା ଶଗଡ଼ରେ ଦହି ଦୁଧ ଲବଣୀସର ଭାଣ୍ଡମାନ ସଜାଡ଼ି କାହିଁ କେତେ ପଛରେ ଆସୁଛନ୍ତି? ତୁ ଏତେ ତରତର ହଉଛୁ କାହିଁକି ଯେ?
2: ତରତର ହବ ନାହିଁ, ଶ୍ୟାମ ଶ୍ରୀଖଣ୍ଡ ଚୂଳରେ ଆମ ରାଧାରାଣୀଙ୍କର ନଜର କେତେବେଳେ ପଡିବ, ସେଇଥିପାଇଁ ପରା ମନ ତାଙ୍କର ଉଚ୍ଚାଟ ହେଲାଣି।
0: ଯା, ତୋର ଯୋଉ କଥା ନା ବିଶାଖ।
2: ହଉ ହଉ, ରାଜାରାଣୀ ଆସିବା ଯେ, ଆସ ଏଇ ଗଛ ଛାଇ ତଳେ ବସି ଟିକେ ଥକା ମେଣ୍ଟେଇବା।

0: ହଁ ସେଇଆ କରାଯାଉ।
1: ହଇଗୋ ବ୍ରଜେଶ୍ୱରୀ, ତମେ ପରା କୃଷ୍ଣଚନ୍ଦ୍ରଙ୍କୁ ଗଣ୍ଠି ଧନ ମଣିଥିଲ, ଦେଖିଲ ତ ଅଣ୍ଟି ଚୁରି କେମିତି ତଣ୍ଟି କାଟିଦେଲା।
2: ଯୋଉ ରାଧାକୁ ଦଣ୍ଡେ ନ ଦେଖିଲେ ବାହ୍ୟ ହେଇଯାନ୍ତି, ଯାହାର ପାଦ ଝଡ଼ା ଧୂଳି ନେଇ ଚନ୍ଦ୍ରିକା ଚୂଡ଼ରେ ବୋଳି ହୁଅନ୍ତି,
1: ସିଏ ପୁଣି ବରଷ କେଇଟାରେ ତମକୁ ଏମିତି ଭୁଲିଗଲେ, ଏମିତି ବଦଳିଗଲେ।
3: ସେ ଦଗାଦାର ବେଣୁପାଣିଙ୍କ କଥା କହି ମୋ ହୃଦୟରେ ତ ଶୂଳବିଦ୍ଧ କର୍ଣ୍ଣ ଲଳିତା, ଯାହାଙ୍କ ଯୋଗେ କଳଙ୍କିନୀର ଅପବାଦ ମୁଣ୍ଡେଇଲି, ସେ ସଠନାକର ଆମର ପୂର୍ବ ଭାବକୁ ଏତେ ଶୀଘ୍ର ପାଶରେ ପକେଇବେ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ସଖୀ ବ୍ରଜେଶ୍ୱର, ତମ ମନରେ କଣ ଏଇଆ ଥିଲା?

0: ତାଙ୍କର ସ୍ନେହ ସରାଗ ପ୍ରୀତି ସବୁ ଥିଲା ଚଳନା ସଖୀ, ସବୁ ଥିଲା ଚଳନା।
1: ତମକୁ ମୋର ଆଣ ରାଧା କାନ୍ଦନୀ। ଏଇ ତ ରାଜାରାଣୀଙ୍କ ସଙ୍ଗଡ ଦେଖାଗଲାଣି। ଚାଲ ଚାଲ ଚଞ୍ଚଳ ଚଞ୍ଚଳ ଗୋଡ କାଢି ବାହାରି ଚାଲ।

0: କଣ କୃଷ୍ଣ କୃଷ୍ଣ
1: ଆଦେଶ କରନ୍ତୁ ଜ୍ୟେଷ୍ଠ ଭ୍ରାତ
0: ଦେବର୍ଷି ବ୍ରହ୍ମର୍ଷି ଆଦି ଯଜ୍ଞ ନଳେ ଦିଅନ୍ତି ଆହୁତି ଦେବଗଣ ଯେ ଯାହା ସ୍ଥାନେ ନେଲେଣି ଆଶ୍ରୟ କିନ୍ତୁ ପାରୁନି ମୁଁ ବୁଝି ଦୂରେ ଶୁଭେ କୋଳାହଳ ଧୂଳି ଉଡ଼େ ଗଗନ ମଣ୍ଡଳେ ଶତ୍ରୁ କେହି ଆସନ୍ତି କି ଯଜ୍ଞ ଭଙ୍ଗ ଲାଗି
1: ଚାରମୁଖୁ ମିଳିଛି ସମ୍ବାଦ ଗୋକୁଳବାସୀ ପାଇ ଯଜ୍ଞର ବାରତା ଆସୁଛନ୍ତି ମେଳ ହୋଇ ଉତ୍ସବ ଦର୍ଶନେ
0: ବିନା ନିମନ୍ତ୍ରଣେ ଯଜ୍ଞର ବାରତା ତେବେ ଦେଲା କିଏ ତାଙ୍କୁ
1: ମୁଁ ଜାଣିନାହିଁ ଭ୍ରାତ ହଳ ପାଣି ଦେବର୍ଷି ତ ଦେଇଥିଲେ ନିମନ୍ତ୍ରଣ ଭାର
0: ବୁଝିଲି ଦେବର୍ଷି ନିଶ୍ଚୟ ତାଙ୍କୁ ଦେଇଛନ୍ତି ବାର୍ତ୍ତା ତାଙ୍କରି ଯୋଗୁଁ ଏଠାରେ ଘଟିବ ବିଭ୍ରାଟ
2: ନାରାୟଣ ନାରାୟଣ ମୋର କିଛି ଦୋଷ ନାହିଁ ପ୍ରଭୁ ନିମନ୍ତ୍ରଣ କାର୍ଯ୍ୟ ସାରି ଫେରିବା ବାଟରେ ଦେଖା ହେଲେ ଗୋପବାସୀ ଯମୁନା କୂଳରେ

0: ଧରାଜା ଯଶୋମତୀ ହୋଇଡ଼ା ଆକୁଳ ପୁତ୍ରଙ୍କ କୁଶଳ ବାର୍ତ୍ତା ପଚାରିଲେ ଯେଣୁ ପ୍ରଭାସର ଯଜ୍ଞ କଥା କହିଲି ମୁଁ ତେଣୁ ନାରାୟଣ ନାରାୟଣ।
1: ତାହେଲେ ଉପାୟ କଣ ଏବେ କରାଯିବ କୃଷ୍ଣ?
2: ବିନା ନିମନ୍ତ୍ରଣେ ଆସୁଛନ୍ତି ଯେଣୁ ଅପମାନ ଭୋଗିବେ ନିଶ୍ଚୟ।
1: ବେଶ, ସେ ନିମନ୍ତେ କାର୍ଯ୍ୟ ଏକ କର ତୁମ୍ଭେ ମୁନି। ଚାରିଦ୍ୱାରେ ରହିଛନ୍ତି ସଶସ୍ତ୍ର ପ୍ରହରୀ, ନ ପାଇଣ ମୋର ଅନୁମତି ଜଣେ ସୁଦ୍ଧା ବ୍ରଜବାସୀ ନ ପଶିବେ ଯଜ୍ଞ ବେଦୀ ପାଶେ।

0: ଭାରି ତ ସାହସ କହିଲେ କଣ ନା ଆମ ରଜାଙ୍କର ଖାଇ କରଜା ଯାଅ ପଳାଅ ଏଠୁ ନହେଲେ ଇଜ୍ଜତ ମହତ ରହିବ ନାହିଁ ହଁ
1: ତ ରଜା ଆମ ଇଜ୍ଜତ ମହତ କଣ ରଖିଛି ଯେ ଆଉ ଥରେ ଏଠି ଇଜ୍ଜତ ଯିବ
2: କଣ ହେଇଛି ବିଶାଖା
1: ମଣିମା ଏ ଦ୍ୱାରୀ ପୁଅ ଆମକୁ ଭିତରକୁ ଛାଡି ଦଉନି
2: କିରେ ଦ୍ୱାରୀ ପୁଅ ପୁତ୍ର ମୋର କରୁଛି ଯଜ୍ଞ ବାବୁରେ ଆମେ ସବୁ ତାର ଆପଣା ଲୋକ ଛାଡୁନୁ କାହିଁକି
0: ତମ ମୁଣ୍ଡ କଣ ବିଗିଡି ଗଲାଣି କି ବୁଢା ଆମ ରଜା ତ ବସୁଦେବଙ୍କ ପୁଅ ସେ ପୁଣି ତମ ପୁଅ ହେଲେ କେମିତି
2: ତୁ ସେ ଗହନ କଥା ବୁଝିପାରିବୁନି ତୋ ରଜା ପିଲାଦିନେ ମୋରି କୋଳରେ ବଢିଛି ଏଇ ହାତରେ ମୁଁ ତାକୁ କୋଳେଇଛି କାଖେଇଛି ଆଉ କେତେ ଗେଲ କରିଛି ଅଝଟ ହେଲେ ଛାଟରେ ବି ପିଟିଛି
0: ଏ ବୁଢା ଆମ ରଜାଙ୍କୁ ଆଉ ମିଛରେ ବଦନାମ କର ନା ବେଗି ଏଠୁ ପଳା ନହେଲେ ଦେଖୁଛୁ ମୋ ହାତରେ ମୂଳି ବାଉଁଶର ଠେଙ୍ଗା
1: ନାଇଁ ନାଇଁ ନାଇଁ ତମେ ଟିକେ ଆଡ ହେଲ କହ୍ନେଇ ବାପ ମୁଁ ଦ୍ୱାରୀ ପୁଅକୁ ଟିକେ ବୁଝେଇ କହେ ବାପରେ ଯା ତୋ ରାଜାକୁ କହିବୁ ଯଶୋଦା ମା ଆସିଛି ସିଏ ଶୁଣିଲା କ୍ଷଣି ମତେ ଦେଖିବାକୁ ଧାଇଁ ଆସିବ
0: ଏ ବୁଢ଼ୀ ତ ଏଠି ବଡ଼ ସୁଆଙ୍ଗ କଲାଣି କିଓ ଆମ ରଜାଙ୍କର ମାତା ଦେବକୀ ପରା ଭିତରେ ଯଜ୍ଞ ପାଖରେ ଅଛନ୍ତି ତମେ ପୁଣି ତାଙ୍କର ମା ହେଇଗଲ କେମିତି ରଜାଙ୍କର ଆମର କେଇଟା ମା କି
1: ଓ ମୋ କଥା ତୋର ବିଶ୍ୱାସ ହଉନି ନା ହଉ ମୁଁ ଯାହା କହୁଛି ତୁ ଯାଇ ତୋ ରାଜାକୁ ସେଇ କଥା କହିବୁ।

0: ତମ କଥା ଶୁଣି ମତେ ଭାରି ହସ ମାଡୁଛି। କିଅ ଆମ ରଜା ତମ ଗାଁକୁ ଗଲେ କାହିଁକି, ତମେ ତାଙ୍କର ଏତେ କଥା କରୁଥିଲ କାହିଁକି, ତା ଛଡ଼ା ସିଏ ଯଦି ତମର ପୁଅ ଯଜ୍ଞ ଦେଖିବାକୁ ତମକୁ ନିମନ୍ତ୍ରଣ କଲେ ନାହିଁ କାହିଁକି, ସବୁ କଞ୍ଚା ମିଛ, ଯା ପଳାଅ ଏଠୁ।
1: ରାଣୀ ଯଶୋଦା ଚାଲ, ଏଠି ଏମିତି ଅପମାନିତ ହେବା ଅପେକ୍ଷା ଆସ, ଆମେ ଏଠୁ ପଳେଇ ଯିବା।
2: ଏତେ ବାଟ ଆସି ଯଜ୍ଞ ନ ଦେଖି ପଳେଇ ଯିବା?
3: ମା ରାଧା, ଆମେ ତ ସମସ୍ତେ ଫାଟି ଫୁଟି ଗଲୁଣି, ଏ ଦ୍ୱାରିପୁଅର ପଥର ଛାତି ଟିକେ ବି ତରଳୁନି। ତୁ ଥରେ କହିଲୁ କାଳେ,
0: ହଁ ହଁ, ସମସ୍ତେ ତ ଆମ ରଜାଙ୍କ ନାଁରେ ପୁଳାଏ ପୁଳାଏ ଗପି କଲେଣି, ତମର ଅଭିଯୋଗଟା ଟିକେ ଶୁଣାଓ। ଶୁଣିଥିବା

0: କୋଉଠି? ତୁ କୋଉଠି ଅଛୁ ରେ କୃଷ୍ଣ?
1: ମା,
0: ତୁ କୋଉଠି? କୋଉଠି ମୋ ଧନ?
1: ମା, ମା, ମୋ ପା ଏଇଠି ଅଛି ମା।
0: ଆଉ ଏ ଅଭାଗିନୀ ମା ର ହଟ ଦେଖ ନା ରେ ଧନ, ମୋ ନୟନ ର ମଣି, ମୋ ରଙ୍କୁଣୀ ଧନ, ମୋ କୋଳକୁ ଆ ବାପା।
1: ମା, ମା,
0: କୃଷ୍ଣ,
1: ମା,
0: କୃଷ୍ଣ,
1: ମା,
0: କୃଷ୍ଣ,
1: ମା,
0: ମୋ ଧନ, ମୋ ବାପା, ମୋ ନେତ୍ର ଶଙ୍ଖାରେ,
1: ମା,
0: ମୋ ବାପା।
2: ଅପୂର୍ବ ଅପୂର୍ବ ଏ ଦୃଶ୍ୟ। ଯଶୋଦା ରାଣୀଙ୍କ କୋଳରେ ପ୍ରଭୁ ବାଳ ଗୋପାଳଙ୍କର ଆବିର୍ଭାବ ବାସ୍ତବରେ ଅଲୌକିକ।
3: ଏ ପାପିଷ୍ଟ ବନ୍ୟ ପଶୁ ଗୋପାଳ ଗଣ, ତୁମର ଏଡ଼େ ଆସ୍ପର୍ଦ୍ଧା, ମୋ କୃଷ୍ଣକୁ କେମିଆ କରିଛ? ଛାଡ଼ିଦିଅ, ଛାଡ଼ିଦିଅ ତାକୁ।
2: କୋପ ଶାନ୍ତ କର ବସୁଦେବ, କୃଷ୍ଣ ଏବେ ଯାହା କୋଳରେ ଅଛି ତାରି
3: ପୁଅ। ମୋ ପୁଅକୁ ପୁଅ ବୋଲି କହିବାକୁ ତୁମର ସାହସ ହେଲା କିପରି?
2: ନନ୍ଦ ଆଗରେ ସେ ଫନ୍ଦି ଚଳିବ ନାହିଁ ବସୁଦେବ। କଂସର ବନ୍ଦୀଶାଳରେ ତୁମ ସ୍ୱାମୀ ସ୍ତ୍ରୀଙ୍କ ହାତ ଗୋଡ଼ରେ ପୁରା ଲୁହାର ବେଡ଼ି ପଡ଼ିଥିଲା, ମୋର ଏଇ ପୁଅ ଯୋଗୁଁ ବନ୍ଦୀଶାଳରୁ ମୁକୁଳିଲ। ଏବେ କହୁଛ କଣ ନା ସେ ତୁମ୍ଭ ପୁଅ, ତୁମ୍ଭ ପୁଅ ବୋଲି ପ୍ରମାଣ ଦେଇପାରିବ?
4: ନାରାୟଣ ନାରାୟଣ, ଉଭୟ ପକ୍ଷ ତାହେଲେ ସାକ୍ଷୀ ପ୍ରମାଣ ଦେଇ କୃଷ୍ଣଙ୍କୁ ପୁଅ ବୋଲି ସାବ୍ୟସ୍ତ କରନ୍ତୁ, ବଳେ ଅଡୁଆ ତୁଟି ଯିବ।
3: ଏ କଥାର ସାକ୍ଷୀ ରାଜା ଉଗ୍ରସେନ,
2: ସେ ତ ତୁମର ଶ୍ୱଶୁର, ତୁମ୍ଭ ପକ୍ଷରେ ସାକ୍ଷୀ ଦେବା ସ୍ୱାଭାବିକ।
4: ହଁ, ଇଏ ତ ଠିକ କଥା, ରାଜା ନନ୍ଦ ତାହେଲେ ସାକ୍ଷୀ ଦିଅନ୍ତୁ।
2: ମୋର ସାକ୍ଷୀ? ହେ, ମୋ ସାକ୍ଷୀ ଏଇ ଗୋପୀମାନେ, ସେମାନେ କୃଷ୍ଣଙ୍କୁ ଅନ୍ତୁଳିଶାଳରେ ଦେଖିଥିଲେ କି ନାହିଁ କହନ୍ତୁ।
3: ଗୋପୀମାନେ ତ ତମରି ଲୋକ, ତୁମର ପ୍ରଜା, ସେମାନେ କଣ ତୁମ ସପକ୍ଷରେ ସାକ୍ଷୀ ନ ଦେଇ?
2: ତାହେଲେ ଅକ୍ରୁରଙ୍କୁ ପଚାରନ୍ତୁ, ମୋ କୃଷ୍ଣଙ୍କୁ ରଥରେ ବସେଇ ସେ ନିଜେ ମଥୁରାକୁ ଆଣିଥିଲେ କି ନାହିଁ କହନ୍ତୁ।
3: ସିଏ ତ 8 ବର୍ଷ ବେଳର କଥା, ଅକ୍ରୁର କଣ ଏତେ ପୁରୁଣା କଥାକୁ ସଠିକ ମନେ ପକେଇ ପାରିବେ?

0: ତାହେଲେ ଶୁଣନ୍ତୁ ଶୁଣନ୍ତୁ ଆପଣମାନେ, ମୋ ମତରେ ପ୍ରଭୁ ବାଳଗୋପାଳ ନିଜେ କହିଦିଅନ୍ତୁ ସେ କାହା ପୁଅ, ସବୁ ଅଡୁଆ ବଳେ ବଳେ ତୁଟିଯିବ।
1: ନା ନା, ଏ କଥାରେ ମୁଁ ଏକମତ ନୁହେଁ। ଯଶୋଦା, ଭଲରେ ଭଲରେ ମୋ ପୁଅକୁ ଛାଡ଼ି ଦିଅ, ନହେଲେ ଅନର୍ଥ ଘଟିବ।
2: ନା, ମୁଁ ମୋ ପୁଅକୁ କେବେ ବି ଛାଡ଼ିବିନି।

0: ଦେଖା ଅନିଦେବ କି ପୁଅ ଯାକ ତ ଜନ୍ମ କରି କଂସେଇ ଭାଇ ହାତରେ ମରେଇଲ, ଏବେ ପୁଣି ତମର ପୁଅ ଆସିଲା କୋଉଠୁ?
1: ନାରାୟଣ ନାରାୟଣ, ମା ମାନେ ଏ କଳିଗୋଳ ବନ୍ଦ କରନ୍ତୁ। ଯାହା ଜଣାଯାଉଛି ଅଛିନାଙ୍କ ମୋଟେ ଛିଣ୍ଡିବନି। ପ୍ରଭୁ ବାଳଗୋପାଳଙ୍କୁ ହାତ ଯୋଡୁଛି, ସେ କହିଦିଅନ୍ତୁ ସେ କା ପୁଅ।
2: ଦେବର୍ଷି, ବାଳକର ଭୂମିଷ୍ଠ ହେବା ବେଳର କଥା କିଛି କଣ ମନେ ଥାଏ? ତେବେ ହେତୁ ହେଲା ଦିନୁ ଏତିକି ବୁଝିଛି,

0: ନାରାୟଣ ନାରାୟଣ, ଏ କଥାର ପୁଣି ବିଚାର କରିବ କି? ପ୍ରଭୁ ପୁଣି ଅଡୁଆରେ ପକେଇଦେଲେ।
1: ତାହେଲେ ଗୋଟାଏ କଥା କରାଯାଉ ଦେବର୍ଷୀ।
0: କୁହନ୍ତୁ ପ୍ରଭୁ ବାଳଗୋପାଳ।
1: ଉଭୟ ଦେବକୀ ମାତା ଓ ଯଶୋଦା ମାତା ମତେ ପୁତ୍ର ବୋଲି ଆହ୍ୱାନ କରନ୍ତୁ। ଯାହାଙ୍କ ପକ୍ଷରୁ କ୍ଷୀର ସ୍ରବିବ ସେଇ ହେବେ ମୋର ପ୍ରକୃତ ଜନନୀ। ମୁଁ ତାଙ୍କରି କୋଳରେ ବସି କ୍ଷୀରପାନ କରିବି।
0: ନାରାୟଣ ନାରାୟଣ, ଅତି ଚମତ୍କାର ପ୍ରସ୍ତାବ। ପ୍ରଭୁ ତେବେ ଓହ୍ଲେଇ ଆସି ଏଇଠାରେ ଠିଆ ହୁଅନ୍ତୁ, ଏଥରକ ମା ମାନେ ପ୍ରସ୍ତୁତ ହେଇ ଯାଆନ୍ତୁ।
2: ନା, ଏଇ ପ୍ରସ୍ତାବକୁ ମୁଁ ବିରୋଧ କରୁଛି।
0: ବିରୋଧ? ବିରୋଧ କାହିଁକି ମା ଦେବକୀ?
2: ଏ ପରିଣତ ବୟସରେ ମୋ ବକ୍ଷରୁ କ୍ଷୀର ଶ୍ରବଣ ହେବା କଣ ସମ୍ଭବ ଦେବର୍ଷୀ?
0: ମା ଦଶମତୀ, ଏଥରକ ତୁମ୍ଭ ପାଳି, କୁହ ଦେଇପାରିବ ଏ ପରୀକ୍ଷା?
3: କାହ୍ନରେ ଆଜି ଏତେ ଲୋକରେ ତୁ କଣ ତୋ ଯଶୋଦା ମାକୁ ଲୋକହସା କରେଇବୁ ବୋଲି ମନରେ ପାଞ୍ଚିଛୁ? ତୁ କଣ ମୋ ପକ୍ଷରୁ କ୍ଷୀରପାନ କରିନାହୁଛି? ଆଜି ପୁଣି ଥରେ
0: କଣ ଆଉ ଭାବୁଛନ୍ତି?

0: ମା ଦଶମତୀ
1: ଦେବର୍ଷି, ମୁଁ ଯଦି ପ୍ରକୃତରେ କୃଷ୍ଣର ମା ହେଇଥିବି ତେବେ ଆଉ ଜଗତବାସୀ ସମସ୍ତେ ଆଜି ଦେଖନ୍ତୁ ମୁଁ ଏ ପରୀକ୍ଷାରେ ନିଶ୍ଚୟ

0: 그래. 뭐 걸고 아다나. 댁. 댁 바빠. 거저 소담아 하러버 큐루 처리자에 길어 달아 저러 저러 홀. 아, 그렇소노. 뭐 걸고 아 붙들어. 아, 바빠. 그렇소노.
1: 마. 마.
0: 마.
1: 마. 마.
0: 뭐 더노.
1: 마.
0: 뭐 닐러머니.
1: 마. 마.
0: 바빠.
2: 어뿔뽀.
1: 마.
2: 어뿔뽀. 어뿔뽀에 들으시오. 어뿔뽀.
3: 데커. 데커 대버라 딘드러. 사스트라 넷트라 운물려나 거리 데커. 어필라서 꼬시틀어머니. 에코스탄에 더서나 거리 보통배. 트라이어라서 바람감 붕거러. 만화반차 헬라토 뿌르나?
4: 트라이어라서 더서나? 예쁜이 끼러하서 되겠지?
3: 프로보 드아라카나터. 모노레 바사나 틸라 서치퍼틴 거라. 에코 스탄에 데키베세 트라이어라서 브라제스워런 거라. 모두프로 마투르티오 드아라카라 어스철지어 서허 브라제프로로 바스텔러라서 사마베서.
4: 오, 둠헤테베의 나타크로 수트라서로 되버시.
3: 나라열로 나라열로. 아디에히 얼로키커 드루스여 어벌로코너 거리 저것도바시 시켜라버 거런도 전모다트리 마타타루 पालन करती माता निश्चित भाव श्रेष्ठ माँ जशोदा बाबा नंद तुम्बे दुहे ये जगतर अरूपानंद अविनाशी परम ब्रह्म को पुत्र भाव कोल धारण करीमुखर क्षीरपान करौच बाहू विस्तार कर आलिंगन करुच धन्य धन्य तुम जीवन बास्तवें धन्य ब्रजवासी गोपी गोपागण तुम्बे मैंने हरिबंधा डोर को ବାସ୍ତବରେ ପ୍ରାପ୍ତ ହୋଇଛ ତୁମ୍ଭମାନଙ୍କର ଏହି ଅନାବିଳ ପବିତ୍ର ସ୍ନେହ ଠାରୁ ନାରଦର ତୁଚ୍ଛ ଭକ୍ତି କାହିଁ କେତେ ସହସ୍ର କ୍ରୋଶ ଅନ୍ତରରେ ତୁମ୍ଭମାନଙ୍କର ଚିର ନମସ୍ୟ ଚିର ନମସ୍ୟ
5: ମୁନିବର ଅଯଥାରେ ଆମ୍ଭମାନଙ୍କୁ କାହିଁକି ଏତେ ବଡ଼ ଉଚ୍ଚ ଆସନ ଦେଉଛନ୍ତି କହିଲେ ଆମ୍ଭେମାନେ ଯଦି ପ୍ରକୃତରେ କୃଷ୍ଣଚନ୍ଦ୍ରଙ୍କର ଆପଣାର ଲୋକ ହୋଇଥାନ୍ତୁ ତେବେ କ'ଣ ସେ ପ୍ରଭାସରେ ଏତେ ବଡ଼ ଯଜ୍ଞର ଆୟୋଜନ କରି ମଧ୍ୟ ଆମ୍ଭମାନଙ୍କ ନିମନ୍ତ୍ରଣ ସୁଦ୍ଧା କରିନଥାନ୍ତେ
4: ବ୍ରଜପୁର ମଣ୍ଡନା ଗୋପାଙ୍ଗନା ଗଣ ଅଭିମାନ କର ନାହିଁ କଥାଟାକୁ ଥରେ ଭଲ ରୂପେ ଭାବି ଦେଖ ଯିଏ ପ୍ରକୃତରେ ଆପଣା ଲୋକ ତାକୁ କ'ଣ ମାଙ୍ଗଳିକ ଉତ୍ସବରେ ନିମନ୍ତ୍ରଣ କରାଯାଏ ଏ ଉତ୍ସବ ତ ତୁମ୍ଭମାନଙ୍କର ତୁମ୍ଭମାନଙ୍କୁ ପୁଣି ନିମନ୍ତ୍ରଣ କରିଥାନ୍ତା କିଏ
3: ନାରାୟଣ ନାରାୟଣ ନାରାୟଣ ଗୋପପୁରବାସୀଙ୍କୁ ନିମନ୍ତ୍ରଣ ନ କରିବାକୁ ପ୍ରଭୁ କାହିଁକି ଆଦେଶ ଦେଇଥିଲେ ତାର ଅସଲ ଉଦ୍ଦେଶ୍ୟଟା ଏତେବେଳେ ଯାଇ ଅଧମ ନାରଦର ବୋଧଗମ୍ୟ ହେଲା ନାରାୟଣ ନାରାୟଣ
6: ଆସ ରାଜା ନନ୍ଦ ଆସ ରାଣୀ ଯଶୋମତୀ ଆସ ସର୍ବେ ଗୋପପୁରବାସୀ ଆଜି ଏହି ମାଙ୍ଗଳିକ ଉତ୍ସବର ଶୁଭ ମିଳନ ଅବସରରେ ମୁଁ ବସୁଦେବ ସମସ୍ତଙ୍କୁ ପ୍ରଭାସ ଯଜ୍ଞକୁ ନିମନ୍ତ୍ରଣ କରୁଛି

ଶୁଣୁଥିଲେ ଗୀତିନାଟ୍ୟ ପ୍ରଭାସ ମିଳନ। ମୂଳ ରଚନା ଗଣକବି ବୈଷ୍ଣବ ପାଣି, ବେତାର ନାଟ୍ୟ ରୂପାନ୍ତର ଏବଂ ପରିଚାଳନା କରିଥିଲେ କିଶୋର ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଶ୍ରୀକୃଷ୍ଣ ବିନାୟକ ମିଶ୍ର, ନାରଦ ରବିନାରାୟଣ ମିଶ୍ର, ଇନ୍ଦ୍ର ନିର୍ମଳ ଚନ୍ଦ୍ର କାନୁନଗୋ, ବସୁଦେବ ଅଭୟ କୁମାର ପଟ୍ଟନାୟକ, ନନ୍ଦ ଶୈଳେଶ୍ୱର ନନ୍ଦ, ବଳରାମ କମଳାକାନ୍ତ ସ୍ୱାଇଁ, ଦ୍ୱାରୀ ଶରତଚନ୍ଦ୍ର ମୂଳିଆ, ସାନକୃଷ୍ଣ ଅର୍ପିତା ପ୍ରିୟଦର୍ଶିନୀ, ଦେବକୀ ବିଜୟଲକ୍ଷ୍ମୀ ସାହୁ, ଯଶୋଦା ନମ୍ରତା ଦାସ, ଲଳିତା ପୁଷ୍ପିତା ମନ୍ତ୍ରୀ, ବିଶାଖା ନିହାରବାଳା ପଟ୍ଟନାୟକ ଏବଂ ରାଧା ସନ୍ଧ୍ୟାରାଣୀ ମିତ୍ର। ସଙ୍ଗୀତାଂଶରେ ଥିଲେ ପଦ୍ମବତୀ ଦ୍ୱିବେଦୀ, ଲକ୍ଷ୍ମୀକାନ୍ତ ପାଲିତ, ମମତା ସାହୁ, ସ୍ନିଗ୍ଧାରାଣୀ କର, ଶିଶିରା ଦାସ, ଦୀପ୍ତିମୟୀ ମହାନ୍ତି ଏବଂ ସେବାରାଣୀ ମହାପାତ୍ର।

ଅଭୁଲା ଗୀତ। ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି ସଙ୍ଗୀତା ଗୋସାଇଁ ଏବଂ ବନ୍ଦିତା ରାୟ। ବେଣୁଧର ଜେନା ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଦାସକାଠିଆ ଗୀତ ଶୁଣିବେ ଦିନ 11:30। ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ। ଓରାମ ଗୀତ ଦିନ 1:10 ପରିବେଷଣ କରିଛନ୍ତି କର୍ମୀ ଓରାମ ଏବଂ ସାଥୀ।

ନାରୀ ମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ ଏ ସମ୍ପର୍କରେ ଚାରୁଲତା କୁଣ୍ଡୁଙ୍କ ସହିତ ଆଲୋଚନା ଓଡ଼ିଆ କଥାଚିତ୍ର ଗୀତ ଦିନ 2:45 ଏବଂ ରାତି 7:02 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00

ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00 ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00

ଅପରାହ୍ନ 5:30ରେ ଯୁବବାଣୀ ଏଥିରେ ବିବିଧାରେ ପ୍ରତିକ୍ରିୟା ରହିଛି ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 38ତମ ଭାଗ ସନ୍ଧ୍ୟା 6:10ରେ। ସନ୍ଧ୍ୟା 6:30ରେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ବିଷୟ ରହିଛି ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ପ୍ରଭାତ ଭୂଷଣ ରଥ।

ଜଣାଣ ଛାନ୍ଦ ଏବଂ ଚମ୍ପୁ ରାତି 8:30 ଶୁଣିବେ। ଗାଇଛନ୍ତି ଅହଂ ବିକ୍ରମ। କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରାତି 10:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ। ରାତି 10:35 ସୁଗମ ସଙ୍ଗୀତ।

0: ଜିଲ୍ଲା ହାଲଚାଲ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25 କୃଷି ସଂସାର ରାତି 7:30 ଅପରାହ୍ନ 5:30 ଯୁବବାଣୀର ବିବିଧାରେ ରହିଛି ପ୍ରତିକ୍ରିୟା ପରିବେଶର ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ନାରୀମହଲ ଦିନ ଗୋଟିଏ 20 ଏଥିରେ ଶୁଣିବେ ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ ଏ ସମ୍ପର୍କରେ ଚାରୁଲତା କୁଣ୍ଡୁଙ୍କ ସହିତ ଆଲୋଚନା ସନ୍ଧ୍ୟା 6:30 ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ଏଥିରେ ବିଷୟ ରହିଛି ଜଙ୍ଗଲ ପରିବେଶର ସୁରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଭାରତ ଭୂଷଣ ରଥ ରାତି 10:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଏଥିରେ ଶୁଣନ୍ତୁ ପାଣିପାଗ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଦିନର ତାପମାତ୍ରା ସର୍ବୋଚ୍ଚ 40°C ଏବଂ ସର୍ବନିମ୍ନ 26°C ରହିପାରେ ଶୁଣିଲେ ପାଣିପାଗର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
4: ବଡ଼ ବୋହୁ ଏଇଟା ତୁମ ନାଁରେ
5: ଏତେ ଜଲ୍ଦି କଣ ପାଇଁ
4: ଆରେ ଆଉ ସାନ ବୋହୁ ଏଇଟା ତୁମ ନାଁରେ ଆଉ ଏଇଟା ମୋ କଣ୍ଢେଇର ନାଁରେ
5: କିନ୍ତୁ ଜେଜେ ମା ତୁମ ନାଁରେ
6: ସବୁକିଛି ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ
4: ଶୁଭ ଶୁଭ କୁହ
7: RBI କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
8: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଥି APK ଡାଉନଲୋଡ କରି ନିଅନ୍ତୁ
9: ଠିକ ଲାଗୁନି ସ୍କାମ ବି ହେଇପାରେ

0: ଶେଷ ହେଲା ଅଭୁଲ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶୁଣନ୍ତୁ ଦାସକାଠିଆ ଗୀତ, ପରିବେଷଣ କରିଛନ୍ତି ବେଣୁଧର ଜେନା ଏବଂ ଭାଗବତ ଜେନା।

0: ରହିଯା।
1: ରହିଲି ଭାଇ।
0: ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ସତ ପ୍ରଣିପାତ ଜଣାଇ ଏବେ ଆମେ ଆରମ୍ଭ କରିବା ଆଜିର ଆଲୋଚ୍ୟ ବିଷୟବସ୍ତୁ।
1: ଭଲ କଥା।
0: ପ୍ରଥମେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କରୁଛନ୍ତି।
1: କଣ କହିଲେ?
0: ସିନ୍ଧୁ ତଟେ

0: ଶ୍ରୀକ୍ଷେତ୍ର ଧାମରେ ଚାଣ୍ଡାଳ ହାତରୁ ଅନ୍ନଭକ୍ଷଣ କରି
1: ହେଲା
0: ଆନନ୍ଦରେ ବ୍ରାହ୍ମଣ ନୃତ୍ୟ କରୁଛି, ଶହେ ଜନ୍ମ ପାପ ଦୂର ହେଲା ବୋଲି
1: ଠିକ।
0: ଆଜି ଆମେ ସେଇ ଶ୍ରୀକ୍ଷେତ୍ର କଥାକୁ ଭଞ୍ଜ ଆମର ପ୍ରମାଣ କରୁଛନ୍ତି।
1: ଲେଖନ୍ତୁ
0: ସହସ୍ର ଯୋଜ

0: ଭଞ୍ଜ କହିଲେ
1: କଣ କହିଲେ
0: ଯେଉଁ ଭଉଣୀ ସୁଭଦ୍ରା ଠାରେ ଅପାର ସ୍ନେହ ଜଗନ୍ନାଥ ଆଉ ବଳଭଦ୍ରଙ୍କର ମୁଁ ତାଙ୍କର ସ୍ନେହମୟୀ ଭଉଣୀ ସୁଭଦ୍ରା ଚରିତକୁ ବ୍ୟାଖ୍ୟାନ କରିବି।
1: ଠିକ ହେଲା।
0: ଆଏ ଭାଗବତ
1: ଭାଇ,
0: ଆରେ ହୋଇଛି କଣ ଜାଣୁ?
1: କଣ ହେଲା?
0: ଦିନେ ଚନ୍ଦନ ବିହାରୀ ବିନୋଦୀ ମାଧବ ନଥିଲେ ଦୁର୍ଗେ ମିଳିଲା ଗୋସିଂହ ଦାନବ। ରାମକୃଷ୍ଣ ଏକଦା ରୈବତ ପର୍ବତରେ ଯଜ୍ଞ କର୍ମରେ ନିୟୋଜିତ ଅଛନ୍ତି।
1: ଆଚ୍ଛା,
0: ଏତିକି ବେଳେ ସୁଯୋଗ ଦେଖି ଗୋସିଂହ ଦାନବ ଦ୍ୱାରକାରେ ପହଞ୍ଚିଲା।
1: କିପରି ଭାବରେ ପହଞ୍ଚି ଯାଇଛନ୍ତି?
0: ଦ୍ୱାରକାରେ ପହଞ୍ଚି ଦ୍ୱାରକା ସଭାକୁ ଦେଖି ପ୍ରଶଂସା କଲା।
1: କିପରି ଭାବରେ?

0: ପୁରିଲା ସୁବର୍ଣ୍ଣ ଭଳି
1: ହଁ
0: ଉଜ୍ଜଳ ଦିଶୁଥିଲା ଦ୍ୱାରକା
1: ହେଲା
0: ସେ ଶୋଭା ଦେଖୁ ଦେଖୁ ଆହୁରି ଏକ ଅପୂର୍ବ ସୁନ୍ଦର ପଦାର୍ଥଟିଏ ଆଖିରେ ଦେଖିଲା ଗୋସିଂହ
1: ଆଜ୍ଞା କଣ ଦେଖିବାକୁ ପାଇପାରିଲା
0: ଯାହାକୁ ଦେଖିଲା ସେ

0: ଆରେ ସବଳେ
1: ହେଲା
0: ସତ୍ୟଭାମାକୁ ରଥରେ ବସାଇ ଗୋସିଂହ ଆକାଶ ମାର୍ଗରେ ରଥ ବାହିଲା। ଏଣେ ରଥରେ ଥାଇ ବ୍ୟାକୁଳ ଚିତ୍ତରେ ସତ୍ୟଭାମା କାନ୍ଦୁଛନ୍ତି।
1: କିପରି ଭାବରେ
0: କହିଲେ ଜଗ

0: ରହିଯା ବାବୁ
1: ରହିଲି।
0: ସତ୍ୟଭାମା କାନ୍ଦୁଛି, ରଥ ଆକାଶରେ ଉଡି ଉଡି ଯାଉଛି
1: ହେଲା।
0: ଅର୍ଜୁନ ଯୁଧିଷ୍ଠିରଙ୍କ କ୍ରୀଡ଼ା ରସ ଦେଖି ବନବାସ କରିଥିଲା, ସତ୍ୟଭାମା କ୍ରନ୍ଦନ ଶୁଣି ସରମାରି ଗୋସିଂହ ଦତ୍ୟ ପଥକୁ ଅବରୋଧ କଲା।
1: ଠିକ
0: ଏ ସେ କାଳେ ଅସୁର ଦେଲା ଘର ରଡି, ଦେଲା ଘର ରଡି, ଦେଲା ଘର ଭୟେ ଇନ୍ଦ୍ର ହାତୁ ବଜ୍ର ଗଲା, ଭୟେ ଇନ୍ଦ୍ର ହାତୁ ବଜ୍ର ଗଲା। ବିନିଏ ମହାବୀର ଅଟନ୍ତି ରଣ, ସମରେ କାହାକୁ କେ ନ କରିଲେ, ସମରେ କାହାକୁ କେ ନ କରିଲେ, ଗର୍ଜିଲେ ତର୍ଜିଲେ ପଡ଼ିଲେ ଗ ହାତେ ହାତ ଛନ୍ଦି ପାଦ ତୁଭି, ହାତେ ହାତ ଛନ୍ଦି ପାଦ ତୁଭି। ହେ ମୁଷ୍ଟି ପରେ ମୁଷ୍ଟି ପଡ଼େ ଦୂର, ମୁଷ୍ଟି ପରେ ମୁଷ୍ଟି ପଡ଼େ ଦୂର, ଶ୍ରାବଣ ମାସେ କି ଗର୍ଜଇ ଭି ଦୂର।
1: ରାମ ଯେ ହୁଡ଼ି ରାମ ଯେ ବାବା ରାମ ଯେ ନବଦ୍ରୁବାଦଳ ଶ୍ୟାମ ଯେ।
0: ଆରେ ବହୁ ଶ୍ରମ ଲାଗିଲା ଅର୍ଜୁନଙ୍କୁ
1: ହେଲା,
0: ଯୁଦ୍ଧ କରି ଗୋସିଂହଙ୍କୁ ବଧ କଲେ। ଗୋସିଂହ ବଧ ପରେ ସତ୍ୟଭାମାଙ୍କୁ ଧରି ରୈବତ ପର୍ବତରେ ଅର୍ଜୁନ ପହଞ୍ଚିଲେ
1: ହେଲା।
0: ରାମକୃଷ୍ଣ ସବୁ କଥା ଜାଣିଲେ, ଏଥର ସମସ୍ତେ ସାଥୀ ହୋଇ ଆସି ଦ୍ୱାରକାରେ ପହଞ୍ଚିଲେ।
1: ଠିକ
0: କୃଷ୍ଣ କହିଲେ, ସତ୍ୟଭାମା ତମେ ଆଠ ରାଣୀ ମାନେ ଆସି ସଖା ଅର୍ଜୁନକୁ ବନ୍ଦାପନା କର।
1: ଠିକ ହେଲା।
0: ଆରେ ଆଠ ରାଣୀ ମାନେ ଯେତେବେଳେ ଆସୁଛନ୍ତି ବନ୍ଦାଣ ଥାଳି ହାତରେ ଧରି, ସେତେବେଳେ କିଭଳି ଶୋଭା ଦେଖାଗଲା,
1: କିପରି
0: ପୂଜା।

0: ଆଠରାଣୀ ମାନେ ଗୋଟିଏ ଗୋଟିଏ ବନ୍ଦାଣ ଥାଳି ଧରି ଯେତେବେଳେ ଆସିଲେ ସୂର୍ଯ୍ୟମୁଖୀ ଉପବନ ନବ ପୁଷ୍ପିତ ହେଲା ଭଳି ଦେଖାଗଲା।
1: ଠିକ
0: ଇଏ ତାଙ୍କ ସହ ଆଉ ଜଣେ ଆସିଥିଲା, ସିଏ ହେଉଛି ସୁଭଦ୍ରା ଦେବୀ।
1: ଆଚ୍ଛା,
0: ଭାଉଜ ମାନେ ଅର୍ଜୁନକୁ ବନ୍ଦାପନା କରିବେ, ତେଣୁ ସୁଭଦ୍ରା ଦେଖିବା ପାଇଁ ଆସିଥିଲା।
1: ଠିକ
0: ଇଏ ଦେଖିଲା ଯେତେବେଳେ ଅର୍ଜୁନ ରୂପକୁ ସୁଭଦ୍ରା, ମାର ସରରେ ପୀଡା ପାଇଲା, ବିମୋହିତା ବିମୁଗ୍ଧା ହେଲା ସୁଭଦ୍ରା।
1: ଆଚ୍ଛା,
0: କଣ ଭାବିଲା?
1: କଣ ଭାବିଲେ?
0: ମୋ ପ୍ରେମ ସିଂହାସନେ ଏହା ପରି ଜଣେ ବସିବା ପାଇଁ ଭାଜନ ମର୍ତ୍ୟମ।

0: ସୁଭଦ୍ରା ଦେଖିଦେଲା ଅର୍ଜୁନଙ୍କ ରୂପକୁ,
1: ହେଲା
0: କଲା ଧନ୍ୟ ଏ ପୁରୁଷ।
1: ହଁ,
0: ଯେଉଁ ମା ଏଭଳି ପୁଅକୁ ନିଜ ସ୍ତନରୁ କ୍ଷୀର ଖୋଇ ବଢେଇଛି ସେ ମା ବି ଧନ୍ୟ।
1: ଧନ୍ୟା।
0: ଯେଉଁ ନାରୀ ଏଭଳି ପୁରୁଷର ଅଙ୍ଗସଙ୍ଗ ଲାଭ କରିଛି ସେ ମଧ୍ୟ ନାରୀ ଜଗତରେ ଧନ୍ୟା।
1: ହଁ ତ,
0: ଯା ହଉ, ଆଜି ନେତ୍ର ମୋର ପବିତ୍ର ହେଲା ଅର୍ଜୁନ ଭଳି ସୁନ୍ଦର ପୁରୁଷକୁ ଦେଖି।
1: ଠିକ।
0: ଏରେ ବନ୍ଦାପନା ସରିଲା।
1: ହଁ,
0: ଆଠ ରାଣୀ ମାନେ ଫେରିଲେ।
1: ହେଲା,
0: ଏ ଭାଉଜଙ୍କ ଗହଣେ ସୁଭଦ୍ରା ବି ଫେରି ଆସିଲା।
1: ହଉ,
0: ହେଲେ ସେଇଦିନ ଠାରୁ ଅର୍ଜୁନଙ୍କୁ ଝୁରି ଝୁରି କ୍ଷୀଣ ହେଲା ତନୁ ସୁଭଦ୍ରା।
1: ତନୁ କ୍ଷୀଣ ହେଇଗଲା।
0: ଏଇଠି ଆମର ବିଦଗ୍ଧ ଚିନ୍ତାମୟୀ ଅଭିମନୁ ସାମନ୍ତ ସିଂହାର ଲେଖନ୍ତି।
1: କଣ ଲେଖନ୍ତି?

0: ଆରେ ଅର୍ଜୁନଙ୍କୁ ଦର୍ଶନ କଲା ପରେ ଅଗ୍ନିରେ ପୋଡ଼ି ହେଲା ଭଳି ସୁଭଦ୍ରାକୁ ଲାଗିଲା, ତା ଦେହରେ ଅସ୍ତ୍ର ଭୁସି ହେଲା ଭଳି ତାକୁ ଅନୁଭବ ହେଲା,
1: ଠିକ
0: ବିନା ବନ୍ୟାରେ ଅଥଳ ଜଳରେ ଭାସିଗଲା ଭଳି ତାକୁ ଲାଗିଲା।
1: ହେଲେ
0: ଅନେକ ରାଜବୈଦ୍ୟ ଆସିଲେ, କେତେ ଔଷଧ ଦେଲେ, ଉପଚାର କଲେ, କିନ୍ତୁ ସୁଭଦ୍ରା ଆଦୌ ଭଲ ହେଲା ନାହିଁ। ଦିନେ ଭାଉଜ ସତ୍ୟଭାମାକୁ ସୁଭଦ୍ରା କହୁଛି,
1: କଣ କହିଲେ?
0: କହିଲା, ଭାଉଜେ
1: କଣ ହେଲା,
0: ଯେତେ ଯାହା ଉପଚାର କଲେ ମୁଁ ଭଲ ହୋଇପାରିବି ନାହିଁ।
1: ହେଲେ ସୁଭଦ୍ରା ତୋର କଣ ହେଉଛି ବା କହିଲୁ?
0: କେବଳ ଅର୍ଜୁନଙ୍କୁ ବର ରୂପରେ ପାଇଲେ ନିଶ୍ଚୟ ରୋଗରୁ ମୁଁ ମୁକ୍ତ ହୋଇଯିବି।
1: ହେଲେ ଅର୍ଜୁନକୁ ତୁ ବର ରୂପରେ ପାଇଲେ ରୋଗଟା ତୋର ଦୂର ହେବ?
0: ହଁ, ସତ୍ୟଭାମା ବି ଆନନ୍ଦିତ ହେଲା।
1: ହେଲା, ସେ କଥାଟା ମତେ ଆଗରୁ କାହିଁକି
0: କହିଲା? ମତେ ଗୋସିଂହ କବଳରୁ ଅର୍ଜୁନ ଉଦ୍ଧାର କରିଛି।
1: ହେଲା,
0: ମୁଁ ପ୍ରତିଦାନ ଦେଇ ନାହିଁ, ଆଜି ତତେ ତାଙ୍କ ହସ୍ତରେ ଦାନ କଲେ ମୁଁ ଋଣ ମୁକ୍ତ ହେବି। ତେଣୁ ନିଶାର୍ଦ୍ଧ ସମୟରେ ସୁଭଦ୍ରାକୁ ଧରି ସତ୍ୟଭାମା ଅର୍ଜୁନଙ୍କ ପୁରରେ ପହଞ୍ଚିଲା।
1: ଆଚ୍ଛା,
0: କବାଟରେ କର ମାରି ଯେତେବେଳେ ଡାକ ଦେଲା, କ୍ରୋଧରେ ଗର୍ଜି ଉଠିଲେ ଅର୍ଜୁନ।

0: ସତ୍ୟଭାମା ସୁଭଦ୍ରା ପହଞ୍ଚିଲେ। ସତ୍ୟଭାମା ଯେତେବେଳେ କବାଟ କୁ ବାଡେଇଲା, ଗର୍ଜି ଉଠିଲା ଅର୍ଜୁନ, କହିଲା କିଏ ଲୋ ତୁ ଦୁରାଚାରୀ,
1: ହେଲେ
0: ତୁ ଦେବୀ ନା ଦାନ ବିନା ମାନ ବିନା ଡାକିନି ନା ପିସାଚିନି,
1: କିଏ କହ
0: ତୁ ନିଶା ଅର୍ଦ୍ଧରେ ମୋ କବାଟ କୁ କାହିଁକି ଛୁଇଁଲୁ, ନ ଜାଣୁ କି।

0: ଅର୍ଜୁନ କୁ ତୁ କଣ ବିଟ ପୁରୁଷ ଯାର ପୁରୁଷ ବୋଲି ବିଚାର
1: କଲୁ? ପୁରୁଷ ବୋଲି ମନେ କଲୁ ନା କଣ?
0: କୋଉ ବାପ ସାହସରେ ରାତି ଅଧରେ ଆସି ମୋ କବାଟକୁ ତୁ ବାଡେଇଲୁ? ଆରେ ଭୟଭୀତ ହୋଇ ସୁଭଦ୍ରା ସତ୍ୟଭାମା ଫେରିଗଲେ।
1: ଆଚ୍ଛା,
0: ସୁଭଦ୍ରା ଠାରୁ ସତ୍ୟଭାମାକୁ ଅଧିକ

0: କଷ୍ଟ ଲାଗିଲା,
1: ବାଧିଥିବ ଆଉ
0: ମନ ଦୁଃଖରେ ସତ୍ୟଭାମା ଯେତେବେଳେ ପହଞ୍ଚିଲେ କୃଷ୍ଣଙ୍କ ପାଖରେ
1: ହେଲା,
0: କୃଷ୍ଣ କହିଲେ ସଖୀ ଆଜି ତମେ ବାସି କୁସୁମ ଭଳି ଝାଉଁଳି ପଡ଼ିଛ କାହିଁକି,
1: ସେମିତି କିଛି ହୋଇଛି।
0: ସତ୍ୟଭାମା କହିଲା ନାଥ ଅର୍ଜୁନ ମତେ ଉଦ୍ଧାର କଲେ ଗୋସିଂହ କବଳରୁ,
1: ଆଚ୍ଛା
0: ଆଜି ଯାଏ ଉପକାର ସୁଝି ପାରିଲି ନାହିଁ।
1: ତାହେଲେ ତମେ କଣ
0: ସୁଭଦ୍ରାକୁ ଆଜି ନେଇ ଯାଇଥିଲି ତାଙ୍କ ସହ ତାଙ୍କୁ ଦାନ କରିବା ପାଇଁ,
1: ହେଲା
0: କିନ୍ତୁ ଅଲକ୍ଷଣୀ ଦୁରାଚାରୀ କହି ଆମକୁ ଘଉଡ଼େଇ ଦେଲା ଅର୍ଜୁନ,
1: ସୁଯୋଗଟା ଦେଲେନି।
0: ହସି ଉଠିଲେ କୃଷ୍ଣ, କହିଲେ ମୁଁ ଜାଣେ ଅର୍ଜୁନ ସେ ଭଳି ପୁରୁଷ ନୁହଁ,
1: ସାମାନ୍ୟ ପୁରୁଷ ନୁହେଁ ସେ।
0: ତେବେ ତମେ ଯେବେ ଚାହୁଁଛ,
1: ହେଲା
0: ଆମ୍ଭର ପୁତ୍ର ବଧୁ ଅଟଇତ ରତି ନାନା ମନ୍ତ୍ର ଯନ୍ତ୍ରରେ ସେ ନିପୁଣା ଅଟନ୍ତି। ଏ ରତି ଦେବୀ ତ ଆମ ପୁତ୍ର ବଧୁ, ନାନାଦି ମନ୍ତ୍ର ଯନ୍ତ୍ରରେ ସେ ପଣ୍ଡିତା,
1: ଆଚ୍ଛା
0: ତାଙ୍କୁ ଯାଇ ଏଇ କଥା କୁହ, ସିଏ ସମାଧାନ କରିବେ।
1: ଠିକ ହେଲା।
0: ତେବେ ସତ୍ୟଭାମା ସୁଭଦ୍ରା ଦିନେ ପହଞ୍ଚିଲେ ରତି ଦେବୀ ପାଖରେ, ନମସ୍କାର କଲା ରତି, ନିଜର ଶାଶୁକୁ ଦେଖିଲା, ପିଉସୀ ଶାଶୁକୁ ଦେଖିଲା,
1: ଆଚ୍ଛା
0: କହିଲା ମା ମାନେ
1: କେମନ୍ତେ ଆସିଲ,
0: କଣ ପାଇଁ ଆସିଲ, ଆଦ୍ୟ ପ୍ରାନ୍ତ କଥା ସତ୍ୟଭାମା କହନ୍ତେ,
1: ହେଲା
0: ସେତିକି ବେଳେ ରତି ଦେବୀ କହୁଛି,
1: କଣ କହିଲା,
0: କହିଲା ବୃଷଭ ଗୋଡ଼ାଇ ଧେନୁ ପଛରେ ଯେ ମନ୍ତ ବେଦା ଧୟନ ଛଡ଼ାଇ ଆଣିବି ତେ ମନ୍ତ, ଏ କଥା ନହେଲେ ଏ ମନ୍ତ୍ର ପୋଥିକୁ ମୁଁ ସମୁଦ୍ର ଜଳରେ ଫିଙ୍ଗି ଦେବି,
1: ହେଲା
0: ତେଣୁ ମନ୍ତ୍ର ଶିଖେଇଲେ ସୁଭଦ୍ରାଙ୍କୁ ରତି ଦେବୀ।
1: କିପରି ଭାବରେ
0: କହିଲା ଶିଖାଇଲେ ମନ୍ତ୍ର

0: ଆରେ ରତିଙ୍କ ମନ୍ତ୍ର ପ୍ରଭାବରେ
1: ହେଲା
0: ପ୍ରଭାବିତ ହେଲା ଅର୍ଜୁନ। ଓଏ ଦେଖିଲା କାମ ଉଦ୍ଦୀପକ ସ୍ୱପ୍ନ, ସୁରସଭାରେ ବ୍ରହ୍ମା ଉର୍ବଶୀ ସହ ରମଣ କରୁଛନ୍ତି। ଏ ସ୍ୱପ୍ନକୁ ଦେଖିଲା, ଆଉ କଣ ଦେଖିଲା?
1: ଆଉ କଣ ଦେଖିଲା?

0: ଯମୁନା କୂଳରେ ରାଧା ପାଦକୁ ଧରି କୃଷ୍ଣ ଅନୁନୟ କରୁଛନ୍ତି ପ୍ରେମ ପାଇଁ।
1: ଆଚ୍ଛା,
0: ପୁଣି ଜରତା ସହ ଋଷି ଶୃଙ୍ଗ ପ୍ରେମରେ ପ୍ରମତ ଅଛି। ପାପକୁ ଭୟ ନ କରି ବୃହସ୍ପତି ନାରୀ ତାରାକୁ ଚନ୍ଦ୍ର ହରଣ କରୁଛନ୍ତି।
1: ଆଚ୍ଛା,
0: ଏଭଳି କାମ ଉଦ୍ଦୀପକ ସ୍ୱପ୍ନ ଦେଖିବାରୁ ଇଏ ଶରୀରରେ ବିକାର ଜାତ ହେଲା। ଶାରୀରିକ ବିକାର ମାନସିକ ବିକାରରେ ଇଏ ନିଦ ଭାଙ୍ଗିଗଲା ଅର୍ଜୁନର।
1: ମତିଗତି ଆଉ ସ୍ଥିର ହେଇପାରିଲା ନାହିଁ।
0: ନିଦ ଭାଙ୍ଗନ୍ତେ ଦେଖିଲା ସୁଭଦ୍ରା ଅଛି ତା ଅନ୍ତପୁରରେ। ତେଣୁ ଅର୍ଜୁନ ପ୍ରେମ ପାଇଁ ନିବେଦନ କଲା, ଭୁଲିଗଲା ହିତାହିତ ଜ୍ଞାନ।
1: ଆଚ୍ଛା
0: କମ

0: ଆରେ ସୁଭଦ୍ରା,
1: ହଁ,
0: ଅର୍ଜୁନକୁ ପ୍ରୀତିଦାନ କଲା ଦୁହିଙ୍କର ମିଳନ ହେଲା
1: ହେଲା।
0: ହଉ ଶୁଣିଲେ ମୋ ବିଜ୍ଞ ଜନ, ପୁରାଣ ବିଧାନ ସୁଭଦ୍ରା ପରିଣୟ ଏଠାରୁ ହେଲା ପୂର୍ଣ୍ଣ। ଉପଇନ୍ଦ୍ର ଭଞ୍ଜଙ୍କର ଥିଲା ଏ ରଚନା, ସମାଲୋଚନା କରିଲା ବେଣୁଧର।
2: ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ବେଣୁଧର ଜେନା ଏବଂ ଭାଗବତ ଜେନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିସାରିଛି। ତେବେ ଏକ ଘଣ୍ଟା ସମୟ ସୀମା ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ତେବେ ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ଼। ଆପଣ ଶୁଣିବାକୁ ଚାହିଁଛନ୍ତି ସାଜନ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆପଣଙ୍କଠୁ ଆରମ୍ଭ, ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଜୟ ମା ମଙ୍ଗଳା କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓମାଳୀ ଶଙ୍ଖତ୍ରାସ କଟକରୁ ଦେଓକାଳୀ ଶଙ୍ଖତ୍ରାସ କଟକରୁ ଲେଖିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଆପଣ ଶୁଣିବାକୁ ଚାହିଁଛନ୍ତି ଜୟ ମା ମଙ୍ଗଳା କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ପାଣି ଏବଂ ବାଣୀ ଜୟରାମ।

ଲକ୍ଷ୍ମୀକାନ୍ତ ଲେଖିଛନ୍ତି ନୂଆପାଟଣା ତିଗିରିଆ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି କେଦାରନାଥ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅମିତ ତ୍ରିବେଦୀ।

ଦକ୍ଷିଣକୋଳ ଯାଜପୁରରୁ ଲେଖିଛନ୍ତି ବଳରାମ ସାହୁ ଏବଂ ବାମଦେବ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ଜୟ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ବିଭୁ ଦାସ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କାନ୍ତ ଲାଠଗଡ଼ରୁ ଲେଖିଛନ୍ତି ମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ଏବଂ ମାମାଲି ଆପଣ ଶୁଣିବାକୁ ଚାହିଁଛନ୍ତି ନୂଆ ବୋହୂ କଥା ଚିତ୍ରର ଗୋଟିଏ ଗୀତ ରଥ ସମୟ ଆସିଗଲାଣି ତେବେ ସମସ୍ତେ ଜଗନ୍ନାଥଙ୍କ ଭଜନ ଅନୁରୋଧ କରୁଛନ୍ତି ବହୁତ ସୁନ୍ଦର ଗୀତଟିଏ ଆପଣ ଶୁଣିବାକୁ ଚାହିଁଛନ୍ତି ନୂଆ ବୋହୂ କଥା ଚିତ୍ରର ଗୋଟିଏ ଗୀତ ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି ଶ୍ରୋତାବନ୍ଧୁ ଗୀତଟିକୁ ଗାଇଛନ୍ତି ସ୍ୱର୍ଣ୍ଣପ୍ରଭା ଷଡ଼ଙ୍ଗୀ

ଝରଣା ବେହେରା ଏବଂ ଅରୁଣ କୁମାର ବେହେରା ଲେଖିଛନ୍ତି ଘସିବର ଜେନାପୁର ଯାଜପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମଜଦାର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅଲକା ୟାଗ୍ରିକ।

ସୋମନାଥ ସାହୁ ଲେଖିଛନ୍ତି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଦଣ୍ଡାବେଳଙ୍ଗା କଥାଚିତ୍ରର ଗୋଟିଏ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ୍।

ଉଲ୍କା କଥା ଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର ସିଡି ସେକ୍ଟର 11 କଟକରୁ ଆପଣ ମାନେ ଶୁଣୁଛନ୍ତି ଆପଣଙ୍କ ପସନ୍ଦର ଗୀତ ଉଲ୍କା ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ

ବାଙ୍କିରୁ ଲେଖିଛନ୍ତି ଲିଜା ଏବଂ ଉଟୁକୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମିଷ୍ଟର ଏକ୍ସ ଇନ୍ ବମ୍ବେ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ନାରାୟଣ ପ୍ରଧାନ ଏବଂ ତାଙ୍କ ଦୁଇ ପୁଅ ଲକି ଏବଂ ସୋମ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚାଲବାଜ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅମିତ କୁମାର ଏବଂ କବିତା କୃଷ୍ଣମୂର୍ତ୍ତି।

ମହମ୍ମଦପୁର ବିଲାହାଟ କଟକରୁ ଗୋଟିଏ ଏସଏମଏସ୍ ଆସିଛି, ଲେଖିଛନ୍ତି ଦୁର୍ଯ୍ୟୋଧନ ପାତ୍ର, ବାହୁରିବନ୍ଧୁ ପାତ୍ର, ମହମ୍ମଦ ମିଟୁ ପାତ୍ର ଏବଂ ସୁଦାମ ଦେବତା। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ସୌତୁଣୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଏସଏମଏସଟି କରିଛନ୍ତି ନିଶ୍ଚିନ୍ତ କୋଇଲି କଟକ ବ୍ଲକ ଛକରୁ। ଲେଖିଛନ୍ତି ଭବାନୀ ଦେବୀ, ବାଣୀପ୍ରସାଦ, ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ଆର୍ୟନ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ପ୍ୟାର ଝୁଟା ନାହିଁ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସକର ଏବଂ ସବୀର କୁମାର।

ରାଇସୁଙ୍ଗୁଡ଼ା ସାଲେପୁର କଟକରୁ ଲେଖିଛନ୍ତି କାଳିଆ ବଳିଆ ତ୍ରିଲୋଚନ କୁନି ନିନି ଲୁଟୁନି ବାପା ଏବଂ ବୋଉ ସମସ୍ତଙ୍କୁ ଆମର ନମସ୍କାର। ଆପଣ ଶୁଣିବାକୁ ଚାହିଁଛନ୍ତି ପରଦେଶ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ଶାଳଭାମା, କଥାଚିତ୍ର ମଥାରେ ଦେଇ ପାଟ ଓଢ଼ଣୀ। ଏହି କଥାଚିତ୍ରର ଗୋଟିଏ ଗୀତଟି ଶୁଣିବା ପାଇଁ ଇଚ୍ଛା କରିଛନ୍ତି କୈଳାସ ଚନ୍ଦ୍ର ଗିଲ, ଭାରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡୁ, ରଞ୍ଜନ କୁମାର ଗିଲ୍, ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଏଠି ଗୋଟେ କଥା କହିବାକୁ ଚାହିଁବି। ଲକିଶୋମ ନାରାୟଣ ପ୍ରଧାନ ଲେଖିଥିଲେ ଚାଲବାଜ କଥା ଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ, କିନ୍ତୁ ଦୁର୍ଭାଗ୍ୟବଶତଃ ଯଦିଓ ମୁଁ ଗୀତଟି ପଢ଼ି ସାରିଥିଲି କିନ୍ତୁ ସେ ଗୀତଟି

ଟେକ୍ନିକାଲ ଡିଫେକ୍ଟ ଯୋଗୁଁ ବାଜି ପାରିଲାନି, ସେଥିପାଇଁ ପ୍ରମୋଦ କୁମାର ସାହୁ ଡିଓସାଇ କାଦୁଆପଡ଼ା ଜଗତସିଂହପୁର ଯେଉଁ ଗୀତଟି ଅନୁରୋଧ କରିଥିଲି ଦିଲ୍ଲୀ ତୁମାରା, ସେ ଗୀତଟି ବାଧ୍ୟ ହୋଇ ମୁଁ ବଜେଇଥିଲି।

0: ଜୀବ ଜଗତର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ, ତାର ପ୍ରଜ୍ଞା, ବୁଦ୍ଧି, ବିବେକ ହିଁ ତାକୁ ଏହି ପରିଚୟ ଦେଇଛି। ଅନ୍ୟ ପ୍ରତି ସମ୍ବେଦନଶୀଳ ମନୋଭାବ ଦେଖାଇବା, କ୍ଷମା ଆଚରଣ କରିବା, ଦୁଃସ୍ଥ ପ୍ରତି କରୁଣାଭାବ ଦେଖାଇବା, ଭଲ ମନ୍ଦ ଭୁଲ ଠିକ୍ ବିଚାର କରିବାର ଅସୀମ ଶକ୍ତି ରହିଛି ମଣିଷ ପାଖରେ। ଆଉ ତାର ଏହି ମାନବୀୟ ଗୁଣ ହିଁ ତାକୁ ସାଧାରଣରୁ ଅସାଧାରଣ କରି ଗଢ଼ି ତୋଳିଥାଏ। ସର୍ବଶକ୍ତିମୟ ଈଶ୍ୱରଙ୍କର ଆଉ ଏକ ମହାନ ବରଦାନ ହେଉଛି ନାରୀ, ନରୀ, ଯାହାର କେହି ଶତ୍ରୁ ନାହିଁ। ସେ କରୁଣାମୟୀ, କ୍ଷମାଦାୟିନୀ, ମମତାମୟୀ, ତ୍ୟାଗ ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ ନାରୀ। ଆମ ଦେଶର ଇତିହାସ ପୃଷ୍ଠାରେ ହେଉ ଅବା ପୁରାଣ ପୃଷ୍ଠା, ନାରୀର ବୀରତ୍ୱ, ମମତ୍ୱ, ତ୍ୟାଗ, ସେବା, ସହିଷ୍ଣୁତା, ବିଚାରଶୀଳତାର ବହୁ ଉଦାହରଣ ଉଲ୍ଲେଖ କରାଯାଇଛି। ସେ ଗାନ୍ଧାର ରାଜନନ୍ଦିନୀ ଗାନ୍ଧାରୀ ହୁଅନ୍ତୁ, ଯିଏକି ଚକ୍ଷୁ ଥାଇ ବି ନିଜ ସ୍ୱାମୀଙ୍କ ସମ୍ମାନ ପାଇଁ ସବୁଦିନ ପାଇଁ ନିଜର ଚକ୍ଷୁକୁ ବାନ୍ଧି ଦେଇଥିଲେ ଆଉ ନିଜକୁ ଦୃଷ୍ଟିବାଧିତର ପରିଚୟ ଦେଇଥିଲେ। ହୁଅନ୍ତୁ ଅବା ଥାଇ ପାନ୍ନା, ଯିଏକି ରାଜପୁତ୍ରର ଜୀବନ ରକ୍ଷା ପାଇଁ ନିଜର ପୁତ୍ରକୁ ବଳି ଦେବାକୁ ପଛାଇ ନଥିଲେ। ପୁଣି ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ରୂପରେ ସୁଲତାନା ରେଜିଆ ରୂପରେ ନାରୀ ଜାତିର ଗୌରବକୁ ଦ୍ୱିଗୁଣିତ କରିଥିଲେ। ନାରୀ ଜନନୀ, ଚାୟା, ଭଗିନୀ ଆଉ କନ୍ୟା ରୂପରେ ନିଜର ମାନବୀୟ ମୂଲ୍ୟବୋଧକୁ ଜାବୁଡ଼ି ଧରି ଯୁଗ ପରେ ଯୁଗ ନିଜର କର୍ତ୍ତବ୍ୟ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଆସିଛି। ଏମିତି କିଛି ପ୍ରସଙ୍ଗକୁ ନେଇ ରହିଛି ଆଜିର ଆଲୋଚନା, ମାନବୀୟ ମୂଲ୍ୟବୋଧର ସୁରକ୍ଷାରେ ନାରୀ। ଆଲୋଚନା କରିଛନ୍ତି ଚାରୁଲତା କୁଣ୍ଡୁ।
1: ମାନବ ହେଉଛି ସ୍ରଷ୍ଟାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି। ଅନେକ ଦିନର ତପସ୍ୟା ଫଳରେ ସେ ଏହି ଜନ୍ମ ଲାଭ କରିଛି। ପରମାତ୍ମାଙ୍କର ଏହି ଦିବ୍ୟ ଅଂଶ ମାନବ ମଧ୍ୟରେ ସୃଷ୍ଟିକର୍ତ୍ତା ଭରିଦେଇଛନ୍ତି ଅନେକ ଦିବ୍ୟ ଗୁଣ ଓ ମାନବୀୟ ମୂଲ୍ୟବୋଧ, ଯେଉଁ ମୂଲ୍ୟବୋଧକୁ ଜୀବନର ପ୍ରତ୍ୟେକ କର୍ମରେ ପ୍ରତିଫଳିତ କରି ମାନବ ତା'ର ନିଜ ଜୀବନକୁ ଗୌରବମୟ କରିବା ସଙ୍ଗେ ସଙ୍ଗେ ପରିବାର, ଦେଶ ଓ ଜାତିର ମାନ ସଗର୍ବରେ ଉତ୍ଥିତ ହେବ, ଏଥିରେ ସନ୍ଦେହ ନାହିଁ। ନାରୀ ହେଉଛି ଏକ ଅନବଦ୍ୟ ସୃଷ୍ଟି। ନାରୀକୁ ଆଦିଶକ୍ତି ବୋଲି ବର୍ଣ୍ଣନା କରାଯାଇଛି। ସେ ସମସ୍ତ ଶକ୍ତିର ଉତ୍ସ, ତାକୁ ଅମୃତସ୍ୟ ପୁତ୍ରମାନଙ୍କର ଜନନୀ ରୂପେ ପ୍ରଶଂସା କରାଯାଇଛି। ସ୍ତ୍ରୀ ଶବ୍ଦଟି ତିନୋଟି ବ୍ୟଞ୍ଜନ ବର୍ଣ୍ଣରେ ଗଠିତ, ସ, ତ, ର। ସ ନାରୀମାନଙ୍କର ସାତ୍ତ୍ୱିକ ସ୍ୱଭାବକୁ ସୂଚିତ କରେ, ତ ତାମସିକ ଗୁଣକୁ ବୁଝାଏ, କିନ୍ତୁ ଏହି ତାମସିକ ଗୁଣ ଜଡ଼ତା ବା ଆଳସ୍ୟ ନୁହେଁ, ଏହା ନମ୍ରତା, ଦୟା ଓ ସାଧୁତା ଆଦି ଗୁଣକୁ ଅନ୍ତର୍ଭୁକ୍ତ କରେ। ରଜଗୁଣର ପ୍ରତୀକ, ନିଜର ସମ୍ମାନ ଓ ନିଜ ପରିବାରର ସମ୍ମାନ ପାଇଁ ଦରକାର ପଡ଼ିଲେ ନିଜ ଜୀବନକୁ ମଧ୍ୟ ବଳି ଦେବା ପାଇଁ ନାରୀମାନଙ୍କର ପ୍ରସ୍ତୁତି ଏହି ଗୁଣରୁ ଜଣାଯାଏ। ସତ୍ୟ, ଧର୍ମ, ଶାନ୍ତି, ପ୍ରେମ, ଅହିଂସା, ଦୟା, କ୍ଷମା, ତ୍ୟାଗ ଆଦି ମାନବୀୟ ମୂଲ୍ୟବୋଧଗୁଡ଼ିକ ମଣିଷକୁ ଉତ୍ତମ ଆଦର୍ଶ ଓ ଚରିତ୍ରବତ୍ତା କରି ଗଢ଼ି ତୋଳିଥାଏ। ଆମ ସନାତନ ଧର୍ମ ତଥା ଭାରତୀୟ ସଂସ୍କୃତି ଓ ପରମ୍ପରା ହେଉଛି ମହାନ। ଭାରତୀୟ ସଂସ୍କୃତିରେ ମାତୃଦେବ ଭବ, ପିତୃଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଅତିଥି ଦେବ ଭବରେ ପ୍ରଥମେ ମାତାଙ୍କୁ ସ୍ଥାନ ଦିଆଯାଇଛି। କାରଣ ପୁରାକାଳରେ ମାତା ପିଲାମାନଙ୍କୁ ସଦାଚାର, ନୈତିକତା ଓ ଭକ୍ତି ବିଷୟରେ ଶିକ୍ଷା ଦେଉଥିଲେ। ଶିଶୁମାନଙ୍କୁ ଉତ୍ତମ ସନ୍ତାନ ଭାବରେ ଗଢ଼ି ତୋଳିବାକୁ ହେଲେ ସେମାନଙ୍କୁ ଆଦ୍ୟ ଅବସ୍ଥାରୁ ନୈତିକତାପୂର୍ଣ୍ଣ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବା ଉଚିତ। ଏହି ଶିକ୍ଷା ସର୍ବପ୍ରଥମେ ମାତା ହିଁ ତାର ସନ୍ତାନକୁ ପ୍ରଦାନ କରିଥାଏ। ସେଥିପାଇଁ ମାତାଙ୍କୁ ଶିଶୁର ପ୍ରଥମ ଗୁରୁର ଆଖ୍ୟା ଦିଆଯାଇଛି। ମାତା ହିଁ ଶିଶୁର ଜୀବନକୁ ରୂପ ଦିଅନ୍ତି। ଅନାଦିକାଳରୁ ଭାରତ ମୈତ୍ରୀ ଓ ସଂଗତିର ସ୍ୱମୁଜ୍ଜଳ ମୂଲ୍ୟବୋଧ ପ୍ରଦର୍ଶନ କରିଆସିଛି। ଭାରତ ହିଁ ଆଧ୍ୟାତ୍ମିକତା, ସଦ୍ଗୁଣ, ଦାନ ଓ ଧର୍ମର ଜନ୍ମସ୍ଥାନ। ଏହା ଶାନ୍ତି ଓ ସମୃଦ୍ଧିର ଦେଶ। ପ୍ରାଚୀନ କାଳରୁ ଭାରତର ନାରୀମାନେ ପୃଥିବୀରେ ଏହି ମୂଲ୍ୟବୋଧଗୁଡ଼ିକୁ ପ୍ରତିଷ୍ଠା କରିବା ପାଇଁ ଗଭୀର ପ୍ରୟାସ କରିଥିଲେ। ଭାରତରେ ବହୁଥିବା ପବନ ସତ୍ୟରେ ଓତପ୍ରତ, ଆମ ପାଦ ତଳୁ ଉଠୁଥିବା ଧୂଳି ଧର୍ମରେ ପରିପୂର୍ଣ୍ଣ। ଭାରତୀୟମାନଙ୍କର ଜୀବନ ସହିଷ୍ଣୁତାର ଜୀବନ। ଏହି ଦେଶରେ ପ୍ରବାହିତ ଗଙ୍ଗା ପ୍ରେମରେ ପରିବ୍ୟାପ୍ତ। ପ୍ରାଚୀନ କାଳରୁ ଭାରତର ନାରୀମାନେ ମହାନ ଆଦର୍ଶ ପ୍ରଦର୍ଶନ କରିଥିବା ସତ୍ତ୍ୱେ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସାର ମୂଳସ୍ରୋତ ଭାରତ କାହିଁକି ଏପରି ଦୟନୀୟ ସ୍ଥିତିକୁ ଖସି ଆସିଛି? ନାରୀମାନଙ୍କୁ ଅନେକ ପ୍ରକାରେ ବର୍ଣ୍ଣନା କରିଥିବା ବାଲ୍ମୀକି କହିଛନ୍ତି ଯେ ନାରୀମାନେ ହେଉଛନ୍ତି ମାଧୁର୍ଯ୍ୟ ସ୍ୱରୂପିଣୀ। ଏହି ମାଧୁର୍ଯ୍ୟର ମୁଖ୍ୟ କାରଣ ହେଉଛି ତ୍ୟାଗ ଭାବ। ମାତା ସନ୍ତାନମାନଙ୍କ ପାଇଁ

ଯେକୌଣସି କାର୍ଯ୍ୟ କରିବାକୁ ଓ ତ୍ୟାଗ କରିବାକୁ ପ୍ରସ୍ତୁତ। ରାମାୟଣ ମହାଭାରତ ଭଳି ମହାକାବ୍ୟମାନଙ୍କରେ ନାରୀତ୍ୱର ଗୌରବ ପାଇଁ ଉଜ୍ଜଳ ଦୃଷ୍ଟାନ୍ତ ଭାବରେ ଦଣ୍ଡାୟମାନ ରହିଥିବା କେତେକ ମହିୟସୀ ନାରୀମାନଙ୍କର ଦୃଷ୍ଟାନ୍ତ ଉପସ୍ଥାପନା କରୁଛି। ସୀତା ହେଉଛନ୍ତି ପବିତ୍ରତାର ସ୍ୱରୂପ। ରାମାୟଣରେ ଶ୍ରୀରାମ ପରିବାର ଭିତରେ ପତି ଓ ପତ୍ନୀ ମଧ୍ୟରେ ଆଦର୍ଶ ସମ୍ପର୍କର ଦୃଷ୍ଟାନ୍ତ ରହିଛି। ରାମ ବନକୁ ଯିବାକୁ ନିଷ୍ପତ୍ତି ନେବାବେଳେ ସୀତା ତାଙ୍କର ସେବା କରିବା ସକାଶେ ତାଙ୍କ ସହିତ ବନକୁ ଯାଇଥିଲେ। ସୁମିତ୍ରା ଓ ଉର୍ମିଳା ଅତୁଳନୀୟ ତ୍ୟାଗର ପ୍ରତୀକ। ରାମ ବନକୁ ଯିବାକୁ ନିଷ୍ପତ୍ତି ନେବା ପରେ ଲକ୍ଷ୍ମଣ ରାମଙ୍କ ସହ ଯିବା ପାଇଁ ତାଙ୍କର ନିଷ୍ପତ୍ତି ଜଣାଇବା ପାଇଁ ତାଙ୍କ ପତ୍ନୀ ଉର୍ମିଳାଙ୍କ ପାଖକୁ ଗଲେ। ଉର୍ମିଳା ଅତି ଗୁଣବତୀ ଥିଲେ। ତାଙ୍କର ତ୍ୟାଗ ଓ ବଦାନ୍ୟତା ଅତୁଳନୀୟ ଥିଲା। ଏହି ନିଷ୍ପତ୍ତିରେ ସେ ଆନନ୍ଦିତ ହେଲେ। ପରମ ଭକ୍ତିର ସହିତ ସୀତା ଓ ରାମଙ୍କ ସେବା କରିବା ପାଇଁ ସେ ତାଙ୍କୁ ପରାମର୍ଶ ଦେଲେ ଏବଂ କହିଥିଲେ, 14 ବର୍ଷ ପାଇଁ ମୋତେ ପୂରାପୂରି ଭୁଲିଯାଅ। କୌଣସି ସ୍ତ୍ରୀ ଏପରି ନିଃସ୍ୱାର୍ଥପର ଭାବରେ କହିବ କି? ସୁମିତ୍ରା ଓ ଉର୍ମିଳାଙ୍କ ଦ୍ୱାରା ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ ମହାନତା ଓ ତ୍ୟାଗର ଏକାଧିକ ନିଦର୍ଶନ ପାଇବା କଷ୍ଟକର। ସେମାନେ ଥିଲେ ସତ୍ୟ, ଧର୍ମ ଓ ତ୍ୟାଗର ମୂର୍ତ୍ତିମନ୍ତ ରୂପ। ସେମାନଙ୍କର ଆଦର୍ଶ ପୃଥିବୀ ପାଇଁ ଆଦର୍ଶ ଜୀବନର ଆଲୋକସ୍ତମ୍ଭ ଅଟେ। ମନ୍ଦୋଦରୀ ନିଜର ପତି ରାବଣଙ୍କୁ ସବୁବେଳେ ଭଲ ଉପଦେଶ ଦେଉଥିଲେ। ମନ୍ଦୋଦରୀ ଥିଲେ ସଦ୍ଗୁଣର ଭଣ୍ଡାର, ସୁଜ୍ଞାନର ପ୍ରତୀକ। ସେ ସ୍ୱାମୀଙ୍କୁ ସତର୍କବାଣୀ ଶୁଣାଇଥିଲେ ଯେ ରାମଙ୍କ ପତ୍ନୀ ସୀତାଙ୍କୁ ଅପହରଣ କରି ଆଣିଥିବା ଦୃଷ୍ଟିରୁ ସେ ସତ୍ପଥର ଅନୁସରଣ କରୁନାହାନ୍ତି। କୁନ୍ତୀ ଥିଲେ ଆଦର୍ଶ ଭକ୍ତ। ଥରେ କୃଷ୍ଣ କୁନ୍ତୀଙ୍କୁ ପଚାରିଲେ, ତୁମେ କ'ଣ ଚାହୁଁଛ? କୁନ୍ତୀ କହିଥିଲେ, ପୁଅ, ମୁଁ ଦେହତ୍ୟାଗ କରି ତୋ ପାଦରେ ବିଲୀନ ହେବା ଯାଏ ମୋତେ କଷ୍ଟ ଦେଉଥା। କଷ୍ଟ ଭୋଗିବାରେ ଯେଉଁ ସୁଖ ଅଛି ତାହା ମୁଁ କେବଳ ଜାଣିଛି। କଷ୍ଟ ଦେଇ ଗତି କରିଥିବାରୁ ମୁଁ ନିରନ୍ତର ତୁମର ଦିବ୍ୟ ସାନ୍ନିଧ୍ୟ ଉପଭୋଗ କରିଆସୁଛି। ଦ୍ରୌପଦୀ ଦୟାର ମୂର୍ତ୍ତିମନ୍ତ ରୂପ। ନିଜ ପୁତ୍ରମାନଙ୍କର ହତ୍ୟାକାରୀକୁ ସେ ଦଣ୍ଡ ଦେବା ପରିବର୍ତ୍ତେ ତାପରି ଆଉ କେହି ପୁତ୍ର ଶୋକ ନ ପାଉ କହି ସେମାନଙ୍କୁ କ୍ଷମା କରିଦେଇଥିଲେ ଏବଂ ସେ କହିଥିଲେ, କ୍ଷମା ହିଁ ସର୍ବୋଚ୍ଚ ସଦ୍ଗୁଣ। ଏହା ସତ୍ୟ, ଧର୍ମ, ଅହିଂସା। ଏହା ବସ୍ତୁତ ବେଦମାନଙ୍କର ସାର। ଏହା ସ୍ୱର୍ଗ ଏବଂ ସବୁ ଲୋକର ସର୍ବସ୍ୱ। ନାରୀର ହୃଦୟ ଅତ୍ୟନ୍ତ ପବିତ୍ର, କାରଣ ତାହା ଅମୃତୋପମ ପ୍ରେମ ଓ କରୁଣାରେ ପରିପୂର୍ଣ୍ଣ। ସମୟର ପରିବର୍ତ୍ତନ ଯୋଗୁଁ ଅର୍ବାଚୀନ ନାରୀମାନଙ୍କଠାରେ ବେଳେବେଳେ ପ୍ରେମର ଅଭାବ ଦେଖାଯାଉଛି। ଅନାଦିକାଳରୁ ଭାରତର ନାରୀମାନେ ଆଦର୍ଶର ଅନୁସରଣ ଦ୍ୱାରା ଏ ଦେଶକୁ ଆନନ୍ଦରେ ମଣ୍ଡିତ କରିଛନ୍ତି ଏବଂ ତଦ୍ୱାରା ପୁରୁଷମାନଙ୍କ ଅପେକ୍ଷା ଉଚ୍ଚତର ଉଦାତ୍ତ ସ୍ଥାନ ଅଧିକାର କରିଛନ୍ତି। ନାରୀମାନେ ପ୍ରକୃତି ମାତାର ଶକ୍ତି ସ୍ୱରୂପିଣୀ ଅଟନ୍ତି ଏବଂ ପ୍ରାଚୀନ ଋଷିମାନେ ଏହି ସତ୍ୟର ଅଭିଜ୍ଞାନ ଦ୍ୱାରା ଜୀବନରେ ସମସ୍ୟାଗୁଡ଼ିକର ସମାଧାନ ପାଇପାରିଥିଲେ। ଆଜି ପୃଥିବୀର ଦୁଃଖ, ଦ୍ୱନ୍ଦ୍ୱ ଓ ଦୁର୍ଦ୍ଦଶାର କାରଣ କ'ଣ? ତାହା ହେଉଛି ନର ଓ ନାରୀମାନଙ୍କର ହୃଦୟରେ ଶୁଦ୍ଧତାର ଅଭାବ। ରାଷ୍ଟ୍ରର ଉତ୍ଥାନ ବା ପତନ ପାଇଁ ଏହିମାନଙ୍କର ବ୍ୟବହାର ଦାୟୀ। ଏ ପୃଥିବୀରେ ଏପରି କିଛି ନାହିଁ ଯାହା ନାରୀମାନେ ହାସଲ କରିପାରିବେ ନାହିଁ। ସାଧାରଣତଃ ନାରୀମାନେ ନିଃସ୍ୱାର୍ଥପର। ସେମାନଙ୍କର ହୃଦୟ ପ୍ରେମ ଓ କରୁଣାରେ ପରିପୂର୍ଣ୍ଣ। ସେମାନେ ସନ୍ତାନମାନଙ୍କୁ ଠିକ୍ ବାଟରେ ଚଲାଇବା ପାଇଁ ଖୁବ୍ କଷ୍ଟ କରନ୍ତି। ଶିଶୁର ଚରିତ୍ର ଗଠନ କରିବାରେ ମାତାମାନଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପୁରାକାଳରେ ମାତାମାନେ ଓଂ ନମ ଶିବାୟ, ଓଂ ନମ ନାରାୟଣାୟ ଭଳି ପବିତ୍ର ମନ୍ତ୍ର ଉଚ୍ଚାରଣ କରି ସନ୍ତାନମାନଙ୍କର ବିଦ୍ୟାରମ୍ଭ କରାଉଥିଲେ। ବାଳୁତ କାଳରେ ଏହି ପବିତ୍ର ଶବ୍ଦଗୁଡ଼ିକ ଶିଶୁମାନଙ୍କ ହୃଦୟରେ ମୁଦ୍ରିତ ହୋଇଯାଉଥିଲା। ପୁରାକାଳରେ ପିଲାମାନେ ଅତିଥିମାନଙ୍କୁ ବିନମ୍ରତା ଓ ଆଦରର ସହିତ ସେମାନଙ୍କର ଘରକୁ ସ୍ୱାଗତ କରୁଥିଲେ, କିନ୍ତୁ ଆଜିକାଲି ଏହି ଗୁଣର ଅଭାବ ଦେଖାଦେଇଛି। ଆଜିର ପିଲାମାନେ ଧନ, କ୍ଷମତା ଓ ବନ୍ଧୁତା ପାଇଁ ଅଭିଳାଷୀ, ମାତ୍ର ଚରିତ୍ର ପାଇଁ ନୁହେଁ। ଚରିତ୍ର ରହିତ ଧନ, କ୍ଷମତା ଓ ବନ୍ଧୁତାରେ କି ଉପଯୋଗ? ଟଙ୍କା ଆସେ ଓ ଯାଏ, ତେଣୁ ସେମାନଙ୍କୁ ନୈତିକତା, ଚରିତ୍ରବତା ଓ ଧର୍ମଶିକ୍ଷା ଦିଆଯିବା ଉଚିତ। ଆଜି ପିତାମାତା ସେମାନଙ୍କର ପିଲାମାନେ ଉଚ୍ଚଶିକ୍ଷା ଲାଭ କରନ୍ତୁ ଓ ବଡ଼ ହୁଅନ୍ତୁ ବୋଲି ଚାହୁଁଛନ୍ତି, ଭଲ ମଣିଷଟିଏ ହେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଘର ହେଉଛି ପ୍ରଥମ ବିଦ୍ୟାଳୟ। ଘର ଉତ୍ତମ ହେଲେ ପିଲାମାନେ ସମାଜରେ ପ୍ରବେଶ କରିବା ବେଳେ ସେଠାରେ ମଧ୍ୟ ଭଲ ଗୁଣ ଶିଖିବେ। ସର୍ବପ୍ରଥମେ ଆମେ ସମାଜକୁ ସମ୍ମାନ କରି ଶିଖିବା ଉଚିତ, କାରଣ ଆମେ ସମାଜରେ ଜନ୍ମ ହୋଇଛେ, ପଢ଼ୁଛେ ଏବଂ ମରିବା ପର୍ଯ୍ୟନ୍ତ ସମାଜର ଅଂଶ ହୋଇ ରହିବା। କିନ୍ତୁ ଆଧୁନିକ କାଳରେ ଉତ୍ତମ ଶିକ୍ଷାର ଅଭାବ ଦେଖାଦେଇଛି। ମାତୃତ୍ୱଠାରୁ ଅଧିକ ପବିତ୍ର କିଛି ନାହିଁ। ତେଣୁ କୁହାଯାଇଛି, ନାରୀ ନୁହେଁ ଖାଲି ଭୋଗ ଲାଳସାର, ଆସକ୍ତି ଆଶାର ଆଶ୍ୱାସନା, ନାରୀତେ ଅଟଇ ଅନିତ୍ୟର ନିତ୍ୟ ଉପଭୋଗ ପାଇଁ ଉପାସନା। ନାରୀମାନେ ସେମାନଙ୍କର ଦାୟିତ୍ୱ ବୁଝିବା ଉଚିତ ଓ ତଦନୁସାରେ ଆଚରଣ କରିବା ଉଚିତ। ଏହି ଦୃଷ୍ଟିରୁ ନାରୀମାନଙ୍କ ଦ୍ୱାରା ଅନେକ ଆଦର୍ଶ ରହିଛି। ଅତୀତରେ

ଅନେକ ନାରୀ ସେମାନଙ୍କର ସଦ୍ଗୁଣ ବୃଦ୍ଧି କରିଥିଲେ ଓ ଆଦର୍ଶ ଜୀବନଯାପନ କରିଥିଲେ। ସେକାଳର ନାରୀମାନେ କେବଳ ବୁଦ୍ଧିମତାର ସହ ସେମାନଙ୍କର ଘରକରଣା କାର୍ଯ୍ୟ ସମ୍ପାଦନ କରୁଥିଲେ, ମାତ୍ର ସେମାନଙ୍କର ସନ୍ତାନମାନଙ୍କୁ ଅତ୍ୟନ୍ତ ଆଦର୍ଶ ଭାବରେ ଲାଳନ ପାଳନ କରୁଥିଲେ। କେବଳ ଉପଦେଶ ବଳରେ ନୁହେଁ, ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେଉଥିଲେ। ଆଦର୍ଶ ମାତା ହୋଇ ସନ୍ତାନମାନଙ୍କ ମଧ୍ୟରେ ଥିବା ମାନବୀୟ ମୂଲ୍ୟବୋଧକୁ ଜାଗ୍ରତ କରାଇବା ଉଚିତ। ଏହାଦ୍ୱାରା ସେମାନେ ଉତ୍ତମ ସନ୍ତାନ ହୋଇ ପରିବାର, ସମାଜ ଓ ରାଷ୍ଟ୍ରର ମଙ୍ଗଳ କରିପାରିବେ।

ମୂଲ୍ୟବୋଧକୁ ଜାଗ୍ରତ କରାଇବା ଉଚିତ। ଏହାଦ୍ୱାରା ସେମାନେ ଉତ୍ତମ ସନ୍ତାନ ହୋଇ ପରିବାର, ସମାଜ ଓ ରାଷ୍ଟ୍ରର ମଙ୍ଗଳ କରିପାରିବେ। ତେଣୁ ମାତାମାନେ ତାଙ୍କର ସନ୍ତାନମାନଙ୍କଠାରୁ ଦୁର୍ଗୁଣ ଦୂର କରିବାକୁ ଏବଂ ସେମାନଙ୍କଠାରେ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ଆଦି ମାନବୀୟ ମୂଲ୍ୟବୋଧର ବୀଜ ବପନ କରିବାକୁ ଚେଷ୍ଟା କରିବା ଉଚିତ। ଯଦି ଗୋଟିଏ ଦେଶର ନାରୀମାନେ ସୁଖୀ, ସ୍ୱାସ୍ଥ୍ୟବତୀ ଓ ପବିତ୍ର ହୁଅନ୍ତି, ତେବେ ସେ ଦେଶର ପୁରୁଷମାନେ ହେବେ ପରିଶ୍ରମୀ, ସଚ୍ଚୋଟ ଓ ସୁଖୀ। ତେଣୁ ବ୍ୟକ୍ତିଗତ ଓ ସାମାଜିକ ଅଭ୍ୟୁତ୍ଥାନରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ମାନସିକ ଶାନ୍ତି, ସାମାଜିକ ଐକ୍ୟ, ସେବା ଏବଂ ଆର୍ଥିକ ସନ୍ତୋଷର କୌଶଳ ଜାଣନ୍ତୁ। ସେମାନଙ୍କ ମଧ୍ୟରେ ମିଥ୍ୟା ପ୍ରତି, ନୈତିକ ସ୍ଖଳନ ପ୍ରତି ଭୀତି ବିକଶିତ ହେଉ। ଭଗବାନଙ୍କ ପ୍ରତି ଭୟ ଅପେକ୍ଷା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଫଳଲାଭ ବିଷୟରେ ଚିନ୍ତା ନକରି ଦୁଃସ୍ଥମାନଙ୍କ ସେବା ତଥା ସେମାନଙ୍କ ପ୍ରତି ସହାନୁଭୂତି ଯେଉଁ ଆନନ୍ଦ ପ୍ରଦାନ କରିପାରେ ସେ ବିଷୟରେ ସେମାନେ ଜାଣନ୍ତୁ। ମାତା ଗୃହର, ସମାଜର, ଜାତିର, ସୁତରାଂ ସ୍ୱୟଂ ମନୁଷ୍ୟତାର ମୂଳସ୍ତମ୍ଭ। ମା ନାମସ୍ମରଣ ଏବଂ ମାନସିକ ଓ ଶାରୀରିକ ପରିଚ୍ଛନ୍ନତାର ମୂଲ୍ୟ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବା ଉଚିତ। ସ୍ୱାମୀ ବିବେକାନନ୍ଦଙ୍କ ବର୍ଣ୍ଣିତ ଗଳ୍ପର ମା, ଯିଏକି ନିଜର ପୁତ୍ରକୁ ଅରଣ୍ୟ ମଧ୍ୟରେ ଏକାକୀ ବିଦ୍ୟାଳୟକୁ ଯିବାବେଳେ କୃଷ୍ଣଙ୍କୁ ମନେ ମନେ ଡାକିବା ପାଇଁ ପରାମର୍ଶ ଦେଇଥିଲେ, ଆଜିର ମା ସେପରି ହେବା ଉଚିତ। ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କର ମାତା ପୁତୁଲିବାଈଙ୍କର ଉଦାହରଣ ନେବା। ପୁତୁଲିବାଈ ଏକ ବ୍ରତ ପାଳନ କରୁଥିଲେ ଯାହାର ନାମ ଥିଲା କୋକିଳ ବ୍ରତ। ସେଦିନ ସେ ସେହି ବ୍ରତ କରିଥାନ୍ତି। ବ୍ରତର ନିୟମ ଥିଲା କୋଇଲିର ରାବ ଶୁଣିବା ପରେ ସେ ଓଷା ସମାପ୍ତ ହେବ। ତେଣୁ ବାଳକ ମୋହନଦାସ ଦେଖିଲେ ସକାଳ ପହରୁ ମାତା କିଛି ଖାଇନାହାନ୍ତି। ତାଙ୍କ ମନ ବହୁତ ଦୁଃଖ ହେଲା। ସେ ବାରିପଟକୁ ଯାଇ ଲୁଚି କରି କୋଇଲି ପରି ଶବ୍ଦ କରିଥିଲେ। କିଛି ସମୟ ପରେ ଘରକୁ ଆସି ମାଙ୍କୁ କହିଲେ, ମା ତମେ ଏପର୍ଯ୍ୟନ୍ତ ଖାଇନାହଁ। ମା କହିଲେ, କୋଇଲି ତ ରାବି ନାହିଁ, ମୁଁ ଖାଇବି କେମିତି। ମୋହନ କହିଲେ, ଏବେ ପରା କୋଇଲି ରାବିଲା, ତୁମେ ଶୁଣିପାରିଲ ନାହିଁ, ମିଛରେ ପୁଅ ଏପରି ଶବ୍ଦ କରିଛି। ମା ଜାଣିପାରିଥିଲେ। ତାଙ୍କ ମନ ବହୁତ ଦୁଃଖ ହେଲା। ସେ କାନ୍ଦି ପକାଇଲେ ଓ କହିଲେ, ହେ ଭଗବାନ, ମୋତେ ଏଭଳି ମିଛୁଆ ପୁଅଟିଏ କାହିଁକି ଦେଲ। ଏହି ପଦକ କଥା ମୋହନଙ୍କ ହୃଦୟକୁ ବିଚଳିତ କରିଥିଲା। ସେ ମାଙ୍କ ପାଦ ଧରି ପ୍ରତିଜ୍ଞା କରିଥିଲେ, ମା ମୁଁ ଜୀବନରେ କେବେ ମିଛ କଥା କହିବି ନାହିଁ, ଏବଂ ସେ ତାହା ତାଙ୍କ ଜୀବନରେ ପାଳନ କରିଥିଲେ। ନାରୀମାନେ ସତ୍ୟବ୍ରତୀ ଓ ସାହସୀ, ଦୟାଳୁ ଓ କରୁଣାମୟୀ, ଗୁଣବତୀ ଓ ପବିତ୍ର ହେଲେ ବିଶ୍ୱ ସୁଖ ଓ ଶାନ୍ତିର ଯୁଗ ଲାଭ କରିପାରିବ। ସେ ଗୃହର ଲକ୍ଷ୍ମୀ, ଶିଶୁର ପ୍ରଥମ ଗୁରୁ ଏବଂ ସେହି ବ୍ୟକ୍ତି ଯେ ଏହି ପ୍ରାଚୀନ ଦେଶର ସଂସ୍କୃତିକୁ ତାର ଦାୟଦମାନଙ୍କୁ ସେମାନଙ୍କର ଅତି ବାଳୁତ କାଳରେ ଅତ୍ୟନ୍ତ ପ୍ରେମପୂର୍ଣ୍ଣ ଭାବରେ ପ୍ରଦାନ କରିଥାନ୍ତି। ସେମାନେ ଦୁଇଟି ଶିକ୍ଷା ଦେବା ଉଚିତ, ପାପ ଭୀତି ଓ ଧର୍ମ ପ୍ରୀତି। ଏତେ ଶତାବ୍ଦୀ ଧରି ଯେଉଁ ନାରୀମାନେ ଭାରତୀୟ ସଂସ୍କୃତିର ମେରୁଦଣ୍ଡ, ଭାରତୀୟ ଆଧ୍ୟାତ୍ମିକ ସମ୍ପଦର ଅଭିଭାବକ ଥିଲେ, ସେମାନେ ଦୁର୍ଭାଗ୍ୟକୁ ଶୀଘ୍ର ପାଶ୍ଚାତ୍ୟ ଫେସନ, ପରିବର୍ତ୍ତନଶୀଳ ଫେସନର ଆକର୍ଷଣର ବଶବର୍ତ୍ତୀ ହୋଇଯାଉଛନ୍ତି, ଯାହାକି ଅନେକ ଶିକ୍ଷିତା ନାରୀମାନଙ୍କର ଜୀବନଧାରା ଓ ସାମାଜିକ ବ୍ୟବହାରରୁ ସୁସ୍ପଷ୍ଟ ହେଉଛି। ଏ ଦେଶର ଧୈର୍ଯ୍ୟ ହେଉଛି ସର୍ବୋତ୍ତମ ଗୁଣ, ଶାନ୍ତି ହେଉଛି ରକ୍ଷା କବଚ। ଦୁଃଖର କଥା ଯେ ଏ ଦେଶରେ ଜନ୍ମ ହୋଇଥିବା ଆମେମାନେ ଆମ ନିଜର ସାଂସ୍କୃତିକ ମୂଲ୍ୟବୋଧର ଐତିହ୍ୟକୁ ଧରି ରଖିବାକୁ ଅସମର୍ଥ ହେଉଛେ। ବର୍ତ୍ତମାନ ଏହି ସଂସ୍କୃତିକୁ ବିକଶିତ କରିବା ପାଇଁ ତ୍ରେତୟା ଯୁଗରେ ଶ୍ରୀରାମଙ୍କୁ ପାଳନ କରିଥିବା କୌଶଲ୍ୟା, ଲବ ଓ କୁଶଙ୍କୁ ବଢ଼ାଇଥିବା ସୀତା, ବୀରତ୍ୱର ଉପାଖ୍ୟାନ ମାଧ୍ୟମରେ ଶିବାଜୀଙ୍କୁ ପ୍ରେରିତ କରିଥିବା ଜିଜାବାଇ ଓ ଗାନ୍ଧିଜୀଙ୍କୁ ପାଳନ ପୋଷଣ କରିଥିବା ପୁତୁଲିବାଈଙ୍କ ଭଳି ମହୀୟସୀ ମାତାମାନଙ୍କର ଆବଶ୍ୟକତା ରହିଛି। ଏହି ମାତାମାନେ ପିଲାମାନଙ୍କୁ କୋଳରେ ବସାଇ ନାନାବାୟା ଗୀତ ଗାଇବା ବେଳେ, ଉପନିଷେଦୀୟ ଓ ବୈଦିକ କାହାଣୀ କହିବା ବେଳେ ସେମାନଙ୍କ ହୃଦୟକୁ ଅମୃତରେ ଭରିଦେଇଥିଲେ। ସେମାନେ ସେମାନଙ୍କର ଅନ୍ତଃଶକ୍ତିକୁ ଜାଗ୍ରତ କରିଥିଲେ ଏବଂ ସେମାନଙ୍କୁ ଶାଶ୍ୱତ ଆନନ୍ଦ ଓ ଶାନ୍ତିର ମାର୍ଗ ପ୍ରଦର୍ଶନ କରିଥିଲେ। ଅନାଦିକାଳରୁ ମାନବ ଜାତି ପାଇଁ ଉପଯୁକ୍ତ ବୈଦିକ ପଦ୍ଧତି, ନୀତିଶାସ୍ତ୍ର ଓ ସଦ୍ଗୁଣ ଶିକ୍ଷା ଦେଇଥିବା ସବୁ ଦେଶମାନଙ୍କ ମଧ୍ୟରେ ନାୟକ ଆସନରେ ଅଳଙ୍କୃତ ଏହି ଭାରତବର୍ଷ, ଯାହା କର୍ମଭୂମି, ତ୍ୟାଗଭୂମି ଓ ଯୋଗଭୂମି ଭାବରେ ପରିଚିତ, ତାହାକୁ ନାରୀମାନେ ତାଙ୍କର ଉତ୍ତମ ଆଚରଣ ଦ୍ୱାରା ବଜାୟ ରଖିବା ଉଚିତ। ତେଣୁ ପ୍ରତ୍ୟେକ ମାତା ନାରୀମାନଙ୍କୁ ସେମାନଙ୍କର ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବା ଓ ଶିକ୍ଷା ଦେବାର ଆବଶ୍ୟକତା ରହିଛି, ଯଦ୍ୱାରା ସେମାନଙ୍କୁ ନୈତିକତା ଓ ଚରିତ୍ରବତ୍ତାରେ ଅଳଙ୍କୃତ ଭାରତର ସୁଯୋଗ୍ୟ ନାଗରିକ ଭାବରେ ପରିଣତ କରାଯାଇପାରିବ। ଆଜି ଜୀବନର ପ୍ରତ୍ୟେକ ଦିଗରେ ଭୟ, ଉଦ୍ବେଗ, ଅସ୍ଥିରତା ଓ ଅବ୍ୟବସ୍ଥା ଦେଖାଯାଉଛି। ଅଶାନ୍ତି ଓ ଅନିୟମିତତାର ଏହି ପୃଷ୍ଠଭୂମିରେ ମାତାମାନେ ଘରେ ପିଲାମାନଙ୍କୁ ବିବେକୀ ଶିକ୍ଷା ପ୍ରଦାନ କରିବାର ଦାୟିତ୍ୱ ବହନ କରିବା ଉଚିତ ଏବଂ
ପୁରୁଷ

0: ମାନେ ନାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଓ ସାହାଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ। ଯେଉଁ ପରିବାରରେ ନାରୀ ଉପଯୁକ୍ତ ସମ୍ମାନ ପାଏ ସେ ପରିବାରରେ ଶାଶ୍ୱତ ଶାନ୍ତି ବିରାଜମାନ କରେ। ଯଥାର୍ଥରେ ନାରୀ ତ ଅଟଇ ପ୍ରେମ ପାରାବାର ରୀତି ତାର ପ୍ରୀତି ମନ୍ନତୟା ତ୍ୟାଗ ବିଶ୍ୱାସର ବେଳାଭୂମି କୂଳେ ମଜିଲେ ହଜଇ ମୋହମାୟା। ଏହି ପ୍ରସଙ୍ଗରୁ ଜଣାଯାଏ ମାନବୀୟ ମୂଲ୍ୟବୋଧର ସୁରକ୍ଷା ଦିଗରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଯୁଗରେ ବିଜ୍ଞାନର ସଫଳତା ସହିତ ନାରୀମାନେ ପୁରୁଷମାନଙ୍କ ସହିତ ପ୍ରତ୍ୟେକ କ୍ଷେତ୍ରରେ ସମକକ୍ଷ ହୋଇପାରିଛନ୍ତି। ପୁରା କାଳର ରୀତିନୀତିକୁ ପାଳନ କରି ଘର ସଜାଡ଼ିବା ସହ ସେମାନଙ୍କ ମଧ୍ୟରେ ଥିବା ସତ୍ୟ ଧର୍ମ ଶାନ୍ତି ପ୍ରେମ ଅହିଂସା ଦୟା କ୍ଷମା ଆଦି ମୂଲ୍ୟବୋଧଗୁଡ଼ିକୁ ଧାରଣ କରି ସେମାନେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ଏହି ଭାବଧାରାରେ ସେମାନେ ଯଦି ଆଗକୁ ବଢ଼ନ୍ତି ତେବେ ଏ ଦେଶରେ ଅନେକ ଉତ୍ତମ ସନ୍ତାନ ସୃଷ୍ଟି ହେବେ ଓ ଦେଶକୁ ଗୌରବାନ୍ୱିତ କରିବେ, ଏଥିରେ ସନ୍ଦେହ ନାହିଁ।
1: ଶୁଣିଲେ ଆଲୋଚନା ମାନବୀୟ ମୂଲ୍ୟବୋଧ ସୁରକ୍ଷାରେ ନାରୀ। ଆଲୋଚନା କରିଥିଲେ ଚାରୁଲତା କୁଣ୍ଡୁ। ହଁ, ସେ ନାରୀ ଶିଶୁର ଆଦ୍ୟ ଗୁରୁ, ପୁରୁଷର ସହଧର୍ମିଣୀ ଅର୍ଦ୍ଧାଙ୍ଗିନୀ, ପୁଣି ମାର୍ଗଦର୍ଶିକା ବାନ୍ଧବୀ, ପରିବାରର ଗର୍ବ ଓ ଗରିମା, ଏ କଥାକୁ ଆମେ ଭୁଲିଯିବା ନାହିଁ। ଆଜିର ସମୟରେ ନାରୀ ପାଠ ପଢ଼ି ଉଚ୍ଚ ଶିକ୍ଷିତା ହେଲାଣି, ଘରର ଚୌହଦୀରୁ ବାହାରି ନିଜର ପରାକାଷ୍ଠା ବି ଦେଖାଇଲାଣି, ତଥାପି ସେ ନିଜର ମହତ୍ତ୍ୱକୁ ଗୁରୁତ୍ୱକୁ ଭୁଲି ନାହିଁ। ଆଜି ବି ସେ ମା, ସ୍ତ୍ରୀ, ଭଉଣୀ, ଝିଅର ଭୂମିକାକୁ ସୁଚାରୁ ରୂପେ ତୁଲାଇ ଚାଲିଛି। ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଏବଂ ଦୟା, କ୍ଷମା, କରୁଣା, ତ୍ୟାଗ ପରି ମାନବୀୟ ମୂଲ୍ୟବୋଧର ଉଜ୍ଜଳ ଆଲୋକରେ ଜାଜଲ୍ୟମାନ।

ବଞ୍ଚାଇବା ହେଉଛି ଆଉ ଏକ ମାନବୀୟ ମୂଲ୍ୟବୋଧର ଅଂଶବିଶେଷ। ସେଇଥିପାଇଁ ତ କୁହାଯାଇଛି ମାନବ ସେବା ହିଁ ମାଧବ ସେବା, ଅର୍ଥାତ୍ ମାନବର ସେବା କରି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାର ଆଉ ଏକ ମାଧ୍ୟମ ହେଉଛି ଏହି ମାନବ ସେବା। ତେବେ ଈଶ୍ୱର ସଚରାଚର ସର୍ବଘଟରେ ବିଦ୍ୟମାନ। ଖାଲି ଦୁଃଖୀ ମଣିଷର ସେବା କଲେ ଯେ ପୁଣ୍ୟ ମିଳେ ତା ନୁହେଁ, ଅବହେଳିତ ନିଷ୍ପାପ ଜୀବଜନ୍ତୁଙ୍କ ସେବାରେ ମଧ୍ୟ ମିଳେ ପରମ ଆନନ୍ଦ। ସେବା କରିବାର ଅନେକ ମାଧ୍ୟମ ରହିଛି। କହିବାକୁ ଗଲେ ସମାଜର ବ୍ୟକ୍ତିର ଉନ୍ନତି ପାଇଁ ବିକାଶ ପାଇଁ କରାଯାଉଥିବା ଯେକୌଣସି କର୍ମ ହିଁ ସେବା। ବିପର୍ଯ୍ୟସ୍ତ ପରିବେଶକୁ ସୁଧାରିବା ଲାଗି ବୃକ୍ଷରୋପଣ କରିବା ସେବା। ଦୁନିଆର ଆଲୋକକୁ ଦେଖିବାରୁ ବଞ୍ଚିତ ଥିବା ମଣିଷକୁ ନିଜର ଚକ୍ଷୁଦାନ କରି ତା ଜୀବନରେ ରଙ୍ଗ ଭରିଦେବା ବି ସେବା। ମୃତ୍ୟୁମୁଖରେ ପଡ଼ିଥିବା ମଣିଷକୁ ରକ୍ତଦାନ କରି ନୂତନ ଜୀବନ ଦେବା ବି ସେବା। ସମାଜର କୁସଂସ୍କାର ଅନ୍ଧବିଶ୍ୱାସକୁ ଦୂର କରି ନୂତନ ଦିଗ୍ଦର୍ଶନ ଦେବା ବି ସେବା। ଖାଲି ସେତିକି ନୁହେଁ, ଭୋକିଲାକୁ ପେଟ ପୁରାଇ ଖାଇବାକୁ ଦେବା, ତୃଷାର୍ତ୍ତକୁ ପାଣି ମୁନ୍ଦେ ଦେଇ ତାର ଶୋଷ ମେଣ୍ଟେଇବା ବି ସେବା। ଦୁଃଖୀଟିକୁ ଆହାପଦେ କଥା କହି କ୍ଷଣିକ ପାଇଁ ହେଉ ପଛେ ତାର ଯନ୍ତ୍ରଣାକୁ ଲାଘବ କରିପାରିବ, ନିରାଶ୍ରୟକୁ ଆଶ୍ରୟ ଦେଇ ଅସମୟରେ ତାର ଲାଠି ହୋଇପାରିବ। ହଁ, ପ୍ରତ୍ୟକ୍ଷ ଭାବେ ହେଉ ଅବା ପରୋକ୍ଷ ଭାବେ ହେଉ, ଯେଉଁ କାର୍ଯ୍ୟ ଦ୍ୱାରା ବ୍ୟକ୍ତି ତଥା ସାମୂହିକ ଜୀବନରେ ଉନ୍ନତି ସାଧିତ ହୁଏ ତାହା ହିଁ ଯଥାର୍ଥରେ ସାର୍ଥକ ସେବାର ଗୌରବ ଲାଭ କରିବାରେ ସମର୍ଥ ହୋଇଥାଏ। ସେବା ହେଉଛି ନାରୀର ସହଜାତ ଗୁଣ। ସମୟ ଯାହା ହୋଇଥାଉ ନା କାହିଁକି, କାହିଁକୁ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ନାରୀ ତାର ଏହି ସହଜାତ ଗୁଣକୁ ବଜାୟ ରଖିଆସିଛି। ପରିବାର, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନଙ୍କର ସେବାରେ ହିଁ ସେ ପାଏ ଅପାର ଆନନ୍ଦ, ସେଇଥିରେ ହିଁ ପାଏ ଆତ୍ମସନ୍ତୋଷ।

ଆପଣମାନେ ତ କାର୍ଯ୍ୟକ୍ରମ ଶୁଣିଲେ, କାର୍ଯ୍ୟକ୍ରମ କେମିତି ଲାଗିଲା ସେ ସମ୍ପର୍କରେ ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆଉ ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଠି ରଖି ବିଦାୟ ନେଉଛି। ମୁଁ ନିର୍ମାଲ୍ୟ ଓଝା, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବଜେ ପଚାଶ ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସୀ ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସୀ ରୋଡ୍ରିଗେଜ୍ ଗତକାଲି ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋହାହିତ କରିବା ଏବଂ ସମବାୟ ସଂଘୀୟତାକୁ ସୁଦୃଢ଼ କରିବାରେ ଏକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଆଇଜିଆଇଟି ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ, ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିକ୍ସ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି, ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର

0: ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
1: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିଭିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ୍, ଚୀନ୍

0: ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା ସ୍ଥିର ଭିଭିଭୂମି ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ୍ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
1: ଆସନ୍ତା ବର୍ଷେ 2 ବର୍ଷ ଭିତରେ ଆମେ କହିପାରିବୁ ଓଡ଼ିଶା ପୁଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ୍। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପଭି ନିଆଯାଇଛି। ଏହି କ୍ରମରେ ଆଇଜିଆଇଟି ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତି ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ୍ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ

ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣୀ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20-ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ୱର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ୱର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଶ୍ୱିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ରାମାୟଣ କଥାଚିତ୍ରର ଗୀତଗୁଡ଼ିକ ଶୁଣିବା। ପ୍ରଥମ ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ସାଥୀ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାଧ।

ଆଜି ଏଥିରେ ଶୁଣିବା କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ତେବେ ଶ୍ରୋତା ବନ୍ଧୁ, ଆଜି ମୁଁ ଅଛି, ମୋ ସହିତ ଅଛି ସେଭଳି ପୂର୍ବ ଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣୁଥାନ୍ତୁ ଆଉ ମଜା ଉଠାଉଥାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ଜିତ୍।

ବା ଗୋପବର ନିଶ୍ଚିନ୍ତ କୋଇଲିରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ନିବେଦିତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଆଲବମ୍ ଗୀତ। ଗୀତ ରଚନା ନିଜାମ, ସଙ୍ଗୀତ ପ୍ରେମାନନ୍ଦ।

ସନ୍ତୋଷ ବରାଡ଼ ଲେଖିଛନ୍ତି ଭୁବନେଶ୍ୱରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ରଫୁଲ୍ଲକରଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତ ରଚନା ଦୀନକୃଷ୍ଣ, ସଙ୍ଗୀତ ବାଳକୃଷ୍ଣ ଦାସ।

ଆଉ ଗୋଟିଏ ସମସ୍ୟା ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ସୁନିତା ପୃଷ୍ଟି ଆପଣ ଶୁଣିବାକୁ ଚାହିଁଛନ୍ତି ବାବୁଲ ସୁପ୍ରିୟାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ରଚନା ପଞ୍ଚାନନ ନାୟକ ସଙ୍ଗୀତ କୃଷ୍ଣ ଚନ୍ଦ୍ର

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କାନ୍ତ ଲାଠଗଡ଼ରୁ, ଲେଖିଛନ୍ତି କୈଳାସ ବେହେରା, କାମିନୀ ବେହେରା, ଆପଣ ତ ଆମର ନିୟମିତ ଶ୍ରୋତା, ଆପଣମାନେ ଲେଖିଛନ୍ତି ନମସ୍କାର। ନମସ୍କାର ଆଜ୍ଞା, ଆଜି ଅସରନ୍ତି ଅପରାହ୍ନରେ ଆପଣଙ୍କ ପସନ୍ଦର ପୁରୁଣା ହିନ୍ଦୀ ଗୀତଗୁଡ଼ିକ ମନକୁ ବେଶ୍ ଛୁଇଁପାରିଛି। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଯାହା ହଉ ଆପଣ ଆମର କାର୍ଯ୍ୟକ୍ରମକୁ ଏମିତି ଶୁଣୁଛନ୍ତି, ବହୁତ ଭଲ ପାଇବା ଦେଉଛନ୍ତି। ଆଜି ସାଙ୍ଗେ ସାଙ୍ଗେ ହଠାତ୍ ମନେ ପଡ଼ିଲା ଏହି ଆଲବମ୍ ଗୀତଟି, ଦୟାକରି ଆପଣ ନିଶ୍ଚୟ ଶୁଣାଇବେ ବୋଲି ଆଶା କରୁଛୁ। ନିଶ୍ଚିତ ଆଜ୍ଞା, ଯଦି ଆମ ପାଖରେ ଅଛି ଆମେ ନିଶ୍ଚୟ ଶୁଣାଇବୁ।

ଆପଣ ଲେଖିଛନ୍ତି ଲାଲ ଟୁକ୍ ଟୁକ୍ ଝିଅ ତୋର ପଦ୍ମ ଫୁଲିଆ ମୁହ, ଗୀତଟି ଶୁଣିବେ ମହମ୍ମଦ ଆଜିଜ୍ଙ୍କ କଣ୍ଠରେ। ବହୁତ ସୁନ୍ଦର ଗୀତଟିଏ, ବହୁତ ପପୁଲାର ଗୀତଟିଏ। ଗୀତଟିକୁ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

0: 64 दृढ मूलदुआ चेतिनार सीमेंट द परफेक्ट कंक्रीट चॉइस।
1: अच्छा दास बाबू आपणक घरटा 1970 रे तयार हितला राइट हले ए पर्यंत एते स्ट्रांग केमिति अछि।
2: अरे एटा एकदम सिंपल एवं सहीथि पई मु सेतेबेले मोर विश्वास रखितली एवं आजि मध्य चेटिनाड सिमेंट उपरे
0: शक्ति जहां वर्ष वर्ष नुहे बरम पीढ़ी पाई रही थाए। चेटिनाड सिमेंट सुपर ग्रेड सिमेंट 64 वर्षर दृढ़ मूलदुआ चेटिनाड सिमेंट द परफेक्ट कंक्रीट चॉइस।
3: ଆଉ ଗୋଟିଏ ଏସଏମଏସ ଆସିଛି ବାପୁଜୀ ପାତ୍ର ବାଉରିବନ୍ଧ ପାତ୍ର ଲେଖିଛନ୍ତି ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଜହ୍ନଠୁ ସୁନ୍ଦର ଆଲବମ୍ର ଟାଇଟଲ ଟ୍ରାକ୍ଟି। ଏଠି କହି ରଖିବି ଶ୍ରୋତାବତ ଜହ୍ନଠୁ ସୁନ୍ଦର ଆଲବମ୍ର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ ପୁନେଇ ଚନ୍ଦ୍ରର ଗୋଟିଏ ଗୀତ ଶୁଣେଇ ଦେଉଛି। ଗୀତଟିକୁ ଗାଇଛନ୍ତି ଶିବା, ଗୀତ ରଚନା ନରେନ୍ଦ୍ର ବେହେରା, ସଙ୍ଗୀତ ମଳୟ ମିଶ୍ର। ଆଶା କରୁଛି ଗୀତଟି ଆପଣଙ୍କୁ ପସନ୍ଦ ଆସିବ।

ଆଉ ଗୋଟିଏ ସମସ୍ୟା ଆସିଛି ବାଲେଶ୍ୱରରୁ, ଲେଖିଛନ୍ତି ସୁବ୍ରତ ଦତ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ଲୋକନାଥ ପଟ୍ଟନାୟକ।

ଉଦିତ ନାରାୟଣଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଗୀତ ରଚନା ଗଣେଶ୍ୱର ମହାପାତ୍ର, ସଙ୍ଗୀତ ମଳୟ ମିଶ୍ର।

ଓଡ଼ିଆ ଲଘୁ ସଙ୍ଗୀତ ଓ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଟ୍ଜ ରେ। ଶୁଣନ୍ତୁ ଦେଶଭକ୍ତି ଗୀତ। କଣ୍ଠ ଅକ୍ଷୟ କୁମାର ମହାନ୍ତି, ଗୀତ ରଚନା ବୀରକିଶୋର ଦାସ।

ଶୁଣୁଥିଲେ ଦେଶଭକ୍ତି ଗୀତ ପରିବେଷଣ କଲେ ଅକ୍ଷୟ କୁମାର ମହାନ୍ତି। ଗୀତଟିକୁ ରଚନା କରିଥିଲେ ବୀରକିଶୋର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜି ସନ୍ଧ୍ୟାରେ ଫୋନ୍ ଇନ୍ ପ୍ରତିକ୍ରିୟାର ଆଉ ଏକ ନୂତନ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଉପସ୍ଥାପିକା ପ୍ରୀତି
1: ଆଉ ମୁଁ ସ୍ୱୟଂ ପ୍ରଭା।
0: ବନ୍ଧୁ, ପ୍ରକୃତି କେବଳ ଆମର ଆଶ୍ରୟସ୍ଥଳୀ ନୁହେଁ, ପ୍ରକୃତି ହେଉଛି ଆମର ମା। କିନ୍ତୁ ଆଜି ଆମ ମା ଧରିତ୍ରୀ ଆଖିରେ ଲୁହ। ମଣିଷର ଅନ୍ଧ ସ୍ୱାର୍ଥପରତା ଓ ଆଧୁନିକତାର ଦୌଡ଼ ଯୋଗୁଁ ଆଜି ପ୍ରକୃତି କ୍ଷତ ବିକ୍ଷତ।
1: ହଁ ବନ୍ଧୁ, ଏଭଳି ଏକ ସଙ୍କଟଜନକ ସମୟରେ ପୃଥିବୀର ଏହି କାନ୍ଦଣାକୁ ଶୁଣିବା ଏବଂ ତାର ଲୁହ ପୋଛିବା ପାଇଁ ଯଦି କାହାର ସବୁଠାରୁ ଅଧିକ ଦାୟିତ୍ୱ ଅଛି, ତେବେ ସେ ହେଉଛି ଆଜିର ଯୁବପିଢ଼ି।
0: ଯୁବପିଢ଼ି ହେଉଛନ୍ତି ପରିବର୍ତ୍ତନର ସ୍ୱର ଏବଂ ଆସନ୍ତାକାଲିର ସ୍ରଷ୍ଟା। ଆଜି ସହରୀକରଣ ନାଁରେ କଟାଯାଉଥିବା ସବୁଜ ଗଛ, ବିଷାକ୍ତ ଧୂଆଁରେ କଳୁଷିତ ହେଉଥିବା ଆକାଶ ଏବଂ ପ୍ଲାଷ୍ଟିକ୍ରେ ଶ୍ୱାସରୁଦ୍ଧ ହେଉଥିବା ନଦୀ ସମୁଦ୍ର କେବଳ ପରିବେଶ ପ୍ରଦୂଷଣର ଚିତ୍ର ନୁହନ୍ତି ବନ୍ଧୁ, ଏହା ଆମ ଭବିଷ୍ୟତ ପାଇଁ ଏକ ଚେତାବନୀ।
1: ଯୁବପିଢ଼ିକୁ ଆଜି ଏହି କଥା ଗଭୀର ଭାବେ ଅନୁଭବ କରିବାକୁ ହେବ। ବିଜ୍ଞାନର ପ୍ରଗତି ଭିତରେ ଯଦି ଆମେ ନିଶ୍ୱାସ ନେବା ପାଇଁ ଶୁଦ୍ଧ ବାୟୁ ଏବଂ ପିଇବା ପାଇଁ ବିଶୁଦ୍ଧ ଜଳ ପାଇବାକୁ ସୁଦ୍ଧା ସଂଘର୍ଷ କରିବା, ତେବେ ସେହି ପ୍ରଗତିର କ'ଣ ବା ମୂଲ୍ୟ ରହିଯିବ?
0: ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବପିଢ଼ିକୁ ନିଜ ଆଚରଣରେ ପରିବର୍ତ୍ତନ ଆଣିବାକୁ ହିଁ ହେବ। ମାଟି ସହିତ ନିଜର ସମ୍ପର୍କକୁ ପୁଣି ଥରେ ଯୋଡ଼ିବାକୁ ହେବ। ନିଜ ନିଜ ଜନ୍ମଦିନରେ ଦାମୀ ଉପହାର ବଦଳରେ ଗୋଟିଏ ଲେଖା ଗଛ ଲଗାଇ ତାକୁ ନିଜ ସନ୍ତାନ ଭଳି ବଢ଼ାଇବାର ସଂକଳ୍ପ ନେଇପାରିଲେ ଯାଇ ପ୍ରକୃତ ସେବା ସାଧିତ ହେବ।
1: ହଁ ବନ୍ଧୁ, ସବୁଜିମାର ପୁନରୁତ୍ଥାନରେ ହିଁ ଜୀବନର ସ୍ପନ୍ଦନ ଲୁଚି ରହିଛି। ଯେ ପର୍ଯ୍ୟନ୍ତ ନିଶ୍ୱାସ ନେଉଥିବ ବଣ ଜଙ୍ଗଲ, ସେ ପର୍ଯ୍ୟନ୍ତ ଆମ ନିଶ୍ୱାସ ସୁରକ୍ଷିତ ରହିବ।
0: ଯୁବପିଢ଼ିକୁ ନିଜ ଦୈନନ୍ଦିନ ଜୀବନରେ କିଛିଟା ତ୍ୟାଗ ନିଶ୍ଚୟ କରିବାକୁ ପଡିବ ଏବଂ ଏଥିସହିତ ଅନେକ କିଛି ସଂରକ୍ଷଣର ଭାବନା ମଧ୍ୟ ଆଣିବାକୁ ହେବ। ଉଦାହରଣ ସ୍ୱରୂପ, ପ୍ଲାଷ୍ଟିକ ବ୍ୟାଗ, ବୋତଲ, ଷ୍ଟ୍ର ଆଦିକୁ ବ୍ୟବହାର ନ କରି କପଡ଼ା ବ୍ୟାଗ ଏବଂ ଷ୍ଟିଲ୍ ବଟଲର ବ୍ୟବହାର କରିବା। ଦରକାର ନଥିବା ସମୟରେ ପାଣି ଟ୍ୟାପକୁ ବନ୍ଦ କରିବା ଏବଂ ବିଜୁଳି ସଞ୍ଚୟ କରିବା ଭଳି ଛୋଟ ଛୋଟ ପଦକ୍ଷେପ ମଧ୍ୟରେ ହିଁ ପୃଥିବୀକୁ ବଞ୍ଚାଇବାର ବଡ଼ ପ୍ରୟାସ ଲୁଚି ରହିଛି ବନ୍ଧୁ।
1: ସବୁ କାମ ଯେ ସରକାରଙ୍କର, ଏଭଳି ଭାବିବା ଠିକ୍ ନୁହେଁ। ବରଂ ନାଗରିକ ଭାବରେ ଆମର ଦାୟିତ୍ୱ ମଧ୍ୟ ରହିଛି ଆମ ପରିବେଶ ପାଇଁ। କେବଳ ସରକାର କିମ୍ବା ଆଇନକୁ ଅପେକ୍ଷା ନ କରି ପ୍ରତିଟି ଯୁବକ ଓ ଯୁବତୀ ନିଜ ଘରୁ ଏବଂ ନିଜ ଗାଁ ସହରରୁ ସ୍ୱଚ୍ଛତା ଓ ସବୁଜିମାର ଅଭିଯାନ ଆରମ୍ଭ କରିନେବା ଉଚିତ ବନ୍ଧୁ।
0: ପୃଥିବୀ ଆମକୁ ସବୁକିଛି ଦେଇଛି, ବାୟୁ, ଜଳ, ଖାଦ୍ୟ, ଆଶ୍ରୟ, ଏମିତି ସବୁକିଛି। ଏହି ପୃଥିବୀ ହିଁ ଆମର ଘର ଏବଂ ନିଜ ଘରକୁ ସଫା ସୁନ୍ଦର ରଖିବା ସହିତ ଏହାର ସଂରକ୍ଷଣ କରିବା ମଧ୍ୟ ଆମର କର୍ତ୍ତବ୍ୟ।
1: ଯୁବପିଢ଼ିଙ୍କର ଏହି ମାଟି ପ୍ରତି ଏବଂ ପ୍ରକୃତି ପ୍ରତି ସବୁଠାରୁ ବେଶୀ ନୈତିକ ଋଣ ରହିଛି। ଆମର ସାମାନ୍ୟ ସଚେତନତା ଓ ଭଲ ପାଇବା ହିଁ ଆସନ୍ତାକାଲିର ପିଢ଼ି ପାଇଁ ଏକ ସୁନ୍ଦର, ସୁସ୍ଥ ଓ ସବୁଜ ପୃଥିବୀଟିଏ ଉପହାର ଦେଇପାରିବ।
0: ତେବେ ସବୁଜିମାର ସୁରକ୍ଷା ପ୍ରତି ଆମ ଯୁବପିଢ଼ି କେତେ ବଦ୍ଧପରିକର, ସେ ସମ୍ପର୍କରେ ଆଜି ଆମ ଶ୍ରୋତାବନ୍ଧୁମାନଙ୍କ ସହିତ ଅଧିକ ଆଲୋଚନା କରିବା।
1: ହଁ ବନ୍ଧୁ, ଆଜିର ଫୋନ୍ ଇନ୍ ପ୍ରତିକ୍ରିୟା ଅଗଣାରେ ଆଲୋଚନାର ବିଷୟବସ୍ତୁଟି ରହିଛି ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱ।
0: ତେବେ ଆଜିର କାର୍ଯ୍ୟକ୍ରମର ଧାରା ଆଗକୁ ବଢ଼ାଇବା ଏବଂ ଜାଣିବା ଏ ସମ୍ବନ୍ଧରେ ଆମ ଶ୍ରୋତାବନ୍ଧୁମାନଙ୍କର କ'ଣ ରହିଛି ପ୍ରତିକ୍ରିୟା।
1: ହଁ ପ୍ରୀତି, ନିଶ୍ଚୟ।
0: ପ୍ରତିକ୍ରିୟା।
2: ଜୟ ଜଗନ୍ନାଥ, ନମସ୍କାର।

0: ବିଷୟବସ୍ତୁ ଉପରେ ନିଜର ପ୍ରତିକ୍ରିୟାଟି ରଖନ୍ତୁ।
1: ସେହି ବିଷୟ କହିଲେ ଆମ ଚତୁର୍ଦିଗରେ ଦୃଶ୍ୟମାନ ଏବଂ ଅଦୃଶ୍ୟମାନ ସମସ୍ତ ବସ୍ତୁ ଓ ପ୍ରାଣୀମାନଙ୍କୁ ବୁଝାଇଥାଏ। ପରିବେଶର ତିନୋଟି ମୁଖ୍ୟ ଉପାଦାନ ହେଲା ଜଳ, ପବନ, ମାଟି। ପରିବେଶ ନଷ୍ଟ ହେଲେ ଏହାର କୁପ୍ରଭାବ ସମଗ୍ର ପ୍ରାଣୀ ଜଗତ ଉପରେ ପଡ଼ିଥାଏ। ଦେଖିବାକୁ ଗଲେ ଜଳ, ପବନ, ମାଟି କେହି ଏବେ ପ୍ରଦୂଷଣ ମୁକ୍ତ ନୁହନ୍ତି। ଯୁବକମାନେ ଗଣେଶ ପୂଜା, ସରସ୍ୱତୀ ପୂଜାରେ ଡିଜେ ବାଜା ବଜାଇ ଶବ୍ଦ ପ୍ରଦୂଷଣ କରୁଛନ୍ତି। ମୂର୍ତ୍ତିଗୁଡ଼ିକ ନଦୀ ପୁଷ୍କରଣୀ ବିସର୍ଜନ କରି ଜଳ ପ୍ରଦୂଷଣ କରୁଛନ୍ତି। ସେହି ଜଳ ବ୍ୟବହାର କରି ଆମେମାନେ ଅନେକ ଜଟିଳ ରୋଗରେ ଆକ୍ରାନ୍ତ ହେଉଛୁ। ଯୁବକମାନେ ବାଇକ୍ ଚଳାଇ ବାଇକ୍ ଧୂଆଁରେ ବାୟୁ ପ୍ରଦୂଷଣ କରୁଛନ୍ତି। ଜଙ୍ଗଲକୁ ଏକାନ୍ତ ସ୍ଥାନ ଭାବି ସେଠାରେ ପିକନିକ୍ କରୁଛନ୍ତି, ସେଠାରେ ମଦପାନ କରି ସିଗାରେଟ୍ ଟାଣୁଛନ୍ତି ଏବଂ ସେହି ଅଦଦ ସିଗାରେଟ୍କୁ ଫୋପାଡ଼ି ଦେଉଛନ୍ତି। ଫଳରେ ଜଙ୍ଗଲରେ ନିଆଁ ଲାଗିଯାଉଛି, ପଶୁପକ୍ଷୀମାନେ ମରିଯାଉଛନ୍ତି, ଜଙ୍ଗଲ ପୋଡ଼ିଯିବା ଦ୍ୱାରା ଆମ ପରିବେଶ ନଷ୍ଟ ହୋଇଯାଉଛି। ବହୁଳ ଭାବରେ ବୃକ୍ଷ ଛେଦନ ଦ୍ୱାରା ପରିବେଶ ନଷ୍ଟ ହେଉଛି। ସେହି ସ୍ଥାନରେ ନୂତନ ବୃକ୍ଷ ରୋପଣ ଲାଗି ସଚେତନ ନୁହନ୍ତି, ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବା ଲାଗି ଯୁବ ସମାଜର ଆଗ୍ରହ କରୁନାହାନ୍ତି। ଦେଶର ସମଗ୍ର ଜନସଂଖ୍ୟାର ବେଶୀଭାଗ ହେଉଛନ୍ତି ଯୁବ ସମାଜ। ତେଣୁ ଯୁବ ସମାଜ ବୃକ୍ଷରୋପଣ ସହ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଆବଶ୍ୟକ। ଚିଲିକାରେ ନୌକା ଭ୍ରମଣକାରୀମାନେ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ବୋତଲ ଫୋପାଡ଼ି ଦେବା ଦ୍ୱାରା ଚିଲିକା ପ୍ରଦୂଷିତ ହେଉଛି। ଜଳଚରମାନେ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ଏଥିରୁ ମୁକ୍ତି ପାଇବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ। ତା ବଦଳରେ କପଡ଼ା, ଝୋଟ ତିଆରି ବ୍ୟାଗ ବ୍ୟବହାର କରିବା, ଶୌଚାଳୟ ବ୍ୟବହାର କରିବା, ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରିବା, ପରିବେଶ ସ୍ୱଚ୍ଛ ନିର୍ମଳ ରଖିବା ସହ ନିଜେ ବ୍ୟକ୍ତିଗତ ଭାବେ ସ୍ୱଚ୍ଛ ନିର୍ମଳ ରହିବା ଆବଶ୍ୟକ। ଆସନ୍ତୁ ଆମେ ସମସ୍ତେ ଜଙ୍ଗଲକୁ ଭଲ ପାଇବା, କାରଣ ଆମ ପରିବେଶ ଆମ ହାତରେ। ବ୍ୟାପକ ଭାବେ ବୃକ୍ଷରୋପଣ କରିବା, ପରିବେଶ ସ୍ୱଚ୍ଛ ନିର୍ମଳ ରଖିବା, ଫଳରେ ମାନବ ସଭ୍ୟତା ଚିରଦିନ ଲାଗି ପୃଥିବୀ ପଶ୍ଚରେ ତିଷ୍ଠି ରହିବ। ସବୁଜ ପ୍ରଣାମ ସହ ସବୁଜ ପ୍ରେମୀମାନଙ୍କୁ ଆନ୍ତରିକ ଧନ୍ୟବାଦ। ଜୟ ଜଗନ୍ନାଥ।
0: ବହୁତ ସୁନ୍ଦର କଥା କହିଲେ ଭାଇ ଆପଣ। ମାନେ ପ୍ରାୟ ସମସ୍ତ କ୍ଷେତ୍ରକୁ ଏଇ ଜାଗାରେ ଆପଣ ସ୍ପର୍ଶ କରିଛନ୍ତି। ସେ ବାରିମଣ୍ଡଳ ହଉ କିମ୍ବା ବାୟୁମଣ୍ଡଳ ହଉ କିମ୍ବା ଆମର ମୃତ୍ତିକା ହଉ, ସବୁ ବିଷୟରେ ଆପଣ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି। ନିଶ୍ଚିତ ଭାବରେ ଆମ ଶ୍ରୋତା ବନ୍ଧୁମାନେ ଆପଣଙ୍କର ଏଇ ସୁନ୍ଦର ବ୍ୟାଖ୍ୟାରୁ ବହୁତ କିଛି ଶିଖିବାକୁ ପାଇଥିବେ, ଆଉ ଆମେ ଆଶା କରୁଛୁ ଯୁବଗୋଷ୍ଠୀ ମଧ୍ୟ ଆପଣଙ୍କର ଏଇ କଥା ଶୁଣିକି ବହୁତ ଅନୁପ୍ରାଣିତ ହେବେ ଏବଂ ଆଗକୁ ସେମାନେ ଏ ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ। ବହୁତ ବହୁତ ଧନ୍ୟବାଦ ଭାଇ, ଆମ ସହିତ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
2: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
3: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା। ଅପା ନମସ୍କାର, ମୁଁ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ।
2: ଆଜ୍ଞା ଭାଇ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ଆଜ୍ଞା ଆଜ୍ଞା।
0: ପ୍ରଥମେ କୁହନ୍ତୁ ଭାଇ ଆପଣ କେମିତି ଅଛନ୍ତି?
3: ନିଶ୍ଚିତ ଭଲ ଅଛି, ଯାହା ଭଗବାନ କୃପାରୁ ଭଲ ଅଛି। ତଥାପି ମଣିଷ ଯାହା ବି ହଉ ଆମର ପରିବେଶକୁ ନେଇକି ଆମେ ଚଳିବା, କେତେବେଳେ ଖରା ତ କେତେବେଳେ ବର୍ଷା, କେତେବେଳେ ଶୀତ ତ କେତେବେଳେ ଆଉ କିଛି, ତେଣୁ ସବୁକୁ ନେଇକି ଆମେ ଚଳିବାର ଅଛି। ତେଣୁ ଯାହା ବି ହଉ ଗରମ ସମୟରେ ଟିକେ ସହ୍ୟ କରିବାର ଅଛି, ବର୍ଷାକୁ ବି ଆମେ ଆମନ୍ତ୍ରଣ କରିକି ସେଠି ମଜା ନେବାର ଅଛି। ତେଣୁ ଯାହା ବି ହଉ ଜୀବନ ଏମିତି ଭାବରେ ଚାଲିଛି ଆଉ।
2: ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ କଣ ଅଛି ଆପଣ ତ ଜାଣିଥିବେ ନିଶ୍ଚୟ।
3: ଆଜ୍ଞା ଆଜ୍ଞା।
2: ଆପଣଙ୍କର ପ୍ରତିକ୍ରିୟା ଏ ବିଷୟରେ କଣ ରହିବ?
3: ନିଶ୍ଚିତ ଭାବରେ ମୁଁ କହିବି, ଆମର ପରିବେଶ ହଉଛି ଆମର ଚତୁଃଶ୍ୱାସ ହଉଛି ଆମର ପରିବେଶ, ଆମ ଯୋଉ ଗଛଲତା ଅଛି, ନଦୀନାଳ ଅଛି ଏବଂ ପାହାଡ ପର୍ବତ ସବୁକୁ ନେଇକି ଆମ ପରିବେଶ। ଏହି ପରିବେଶ ସହିତ ମଣିଷ କେଉଁ କାଳରୁ ମଣିଷ ସମ୍ବନ୍ଧିତ ହୋଇ ରହିଛି, ତେଣୁ ପ୍ରକୃତି ସହିତ ତାର ନିବିଡ଼ ସମ୍ପର୍କ ରହିଛି। ସେ ପ୍ରକୃତି ମଣିଷକୁ ସବୁକିଛି ଦେଇଛି, ତେଣୁ ପ୍ରକୃତି ଆଉ ପରିବେଶର ସୁରକ୍ଷା ହଉଛି ମଣିଷର ନୈତିକ ଦାୟିତ୍ୱ, ବିଶେଷ କରି ଯୁବପିଢ଼ିଙ୍କର ଏହା ହଉଛି ମୁଖ୍ୟ ଦାୟିତ୍ୱ। କିନ୍ତୁ ଦେଖିବାକୁ ଗଲେ ଆଜିର ମଣିଷ ସେ କଣ କରୁଛି, ଅଧିକ ସୁଖ ଲାଭର ଆଶା ନେଇକି ନିଜକୁ ବିପଦଗାମୀ କରାଉଛି। ଭଲ ଘରଟିଏ କରିବା ହଉ ହଉ କି ଗାଡ଼ିଟିଏ କରିବା ହଉ, ତା ସହିତ ଆଉ କିଛି ଅଧିକ ପାଇବାର ଯେଉଁ ଆଶା ମଣିଷକୁ ନିଶ୍ଚିତ ଭାବରେ ବାଟଗଣା କରୁଛି, ସେଥିପାଇଁ ସେ କଣ କରୁଛି, ପରିବେଶକୁ ପ୍ରକୃତିକୁ ନଷ୍ଟ କରୁଛି। ତେଣୁ ଯେଉଁ ଆପଣା ହସ୍ତେ ଜୀବା ଛେଦୀ ନ୍ୟାୟରେ ନିଜ ଗୋଡ଼ରେ ନିଜେ ସେ କୋରାଡ଼ି ମାରୁଛି, ଯାହାର ପରିଣାମ ସ୍ୱରୂପ ସବୁକିଛି ସେ ମଣିଷ ହିଁ ଭୋଗ କରୁଛି। ଯଦି ଆମେ ଯୁବପିଢ଼ିଙ୍କ କଥା ଭାବିବା, ଯୁବପିଢ଼ି ହେଉଛନ୍ତି ଦେଶର ମେରୁଦଣ୍ଡ, ଦେଶର କର୍ଣ୍ଣଧାର, ତେଣୁ ଯେଉଁ ଯୁବକଙ୍କ ଠାରେ ଯେଉଁ ଶକ୍ତି ଆଉ ସାମର୍ଥ୍ୟ ରହିଛି ତାହା ଅନ୍ୟ କୌଣସି ବୟସର ଲୋକଙ୍କ ପାଖରେ ନାହିଁ, ତେଣୁ ସେମାନେ ଅନେକ କିଛି କାର୍ଯ୍ୟ କରିବେ, ସେଥିପାଇଁ ସେମାନଙ୍କ ଦୃଢ଼ ମାନସିକ ସ୍ତରରେ ସେମାନେ ମଧ୍ୟ ପ୍ରସ୍ତୁତ ହେବା ଦରକାର। ତେଣୁ ମୁଁ କହିବି ସେମାନେ ଚାହିଁଲେ ସବୁକିଛି କରିପାରିବେ, ସେମାନେ ଆଗ୍ରହୀ ହୋଇକି ସବୁ ଦାୟିତ୍ୱ ନେବା ଦରକାର, ଜଙ୍ଗଲ ସୁରକ୍ଷା କରିବା ଦିଗରେ ମଧ୍ୟ ଚେଷ୍ଟିତ ହେବା ଦରକାର, ନିଜର ପାଖ ବା ଚତୁଃଶ୍ୱାସକୁ ସବୁବେଳେ ସଫା ସୁତରା ରଖିବା ଦରକାର, ଯେଉଁଠି ଟିକେ ଅଳିଆ ଆବର୍ଜନା ରହୁଛି କି ପଡୁଛି କିମ୍ବା କୋଉଠି ପାଣି ଜମିକି ରହୁଛି ସେଗୁଡ଼ାକୁ ମଧ୍ୟ ପରିଷ୍କାର କରିବା ଦରକାର। ଯଦି ପ୍ରଥମେ ନିଜ ଆଡୁ ସେମାନେ ଆରମ୍ଭ କରିବେ,

0: ପ୍ରତିକ୍ରିୟାର ଅଗଣାକୁ କେମିତି ଅଛନ୍ତି ଭାଇ ଆପଣ?
1: ଅପା ମୁଁ ଟିକେ ଭଲରେ ନାହିଁ, 3 ମାସ ତଳେ ଅଣ୍ଟା ଅପରେସନ ହେଇଥିଲି, ଯାହାଦ୍ୱାରା କି ମୋର ଗୋଡ ଦୁଇଟି ଭଲ ନାହିଁ, ମୁଁ ଛୋଟେ ଛୋଟେ ଚାଲୁଛି, ଆସ୍ତେ ଆସ୍ତେ ଭଲ ହବ ଆଉ।
0: ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ମଧ୍ୟ ପ୍ରାର୍ଥନା କରୁଛୁ ଭାଇ ଯେ ଆପଣ ବହୁତ ଜଲ୍ଦି ଭଲ ହେଇଯାନ୍ତୁ, ଆପଣଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ। ତେବେ ଭାଇ ଆପଣ ଆମର ଆଜିର ପ୍ରତିକ୍ରିୟାର ବିଷୟବସ୍ତୁଟି ନିଶ୍ଚୟ ଜାଣିଥିବେ।
1: ହଁ, ମୁଁ ବିଷୟବସ୍ତୁ ଜାଣିଛି। ବିଷୟବସ୍ତୁର ନାଁ ରହିଛି ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କର ଦାୟିତ୍ୱ।
2: ଆଜ୍ଞା ଭାଇ, ଏହି ବିଷୟବସ୍ତୁ ଉପରେ ଆପଣଙ୍କର ପ୍ରତିକ୍ରିୟା କଣ ରହିବ?
1: ମୋର ପ୍ରତିକ୍ରିୟା ରହିବ, ଜୁନ୍ ମାସ 5 ତାରିଖ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବାରୁ ଏହି ବିଷୟଟିର ଗୁରୁତ୍ୱ ରହିଛି। ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏହି ବିଷୟଟିର ପ୍ରାସଙ୍ଗିକତା ରହିଛି। ପରିବେଶର ସୁରକ୍ଷା ଦିଗରେ ଇଏ ବେଶୀ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ପ୍ରଶ୍ନ, ଏହାର ଉତ୍ତର ଯୁବପିଢ଼ି। ଯୁବପିଢ଼ିଙ୍କ ହାତରେ ପରିବେଶର ସୁରକ୍ଷା। ବର୍ତ୍ତମାନର ଯୁବପିଢ଼ି କେବଳ ପରିବେଶର ସୁରକ୍ଷା କରୁନାହାନ୍ତି, ଏହା ସହିତ ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନର ବାର୍ତ୍ତା ବହନ କରୁଛନ୍ତି। ପରିବେଶର ସନ୍ତୁଳନ ଠିକ ନ ରହିଲେ କୌଣସି ଦେଶ ପ୍ରଗତି ପଥରେ ଆଗେଇ ପାରିବ ନାହିଁ।
0: ଭାଇ, ଆପଣଙ୍କୁ ଲାଗୁଛି ଯେ ଯୁବପିଢ଼ି ଏ ବିଷୟରେ ସଚେତନ ଅଛନ୍ତି ସମ୍ପୂର୍ଣ୍ଣ ଭାବରେ?
1: ଆଜ୍ଞା ଆଜ୍ଞା, ଏଲ୍ ନିନୋ ଭାରତର ପରିବେଶ ଉପରେ ପ୍ରଭାବ ପକାଇବ, ଏହି କ୍ଷେତ୍ରରେ ବର୍ତ୍ତମାନର ଯୁବପିଢ଼ି ସତର୍କ ହୋଇଗଲେଣି।
0: ନିଶ୍ଚିନ୍ତ ନିଶ୍ଚିନ୍ତ,
1: ଭାରତର ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି ଏବଂ ସମ୍ଭାବନାର ପ୍ରକୃତ ପ୍ରତୀକ, ତେଣୁ ବର୍ତ୍ତମାନର ଯୁବପିଢ଼ି ପରିବେଶର ସୁରକ୍ଷା ଦିଗରେ ପଦକ୍ଷେପ ନେଉଛନ୍ତି, ତେଣୁ ଯୁବଶକ୍ତି ଜିନ୍ଦାବାଦ।
0: ଆପଣ ବହୁତ ସୁନ୍ଦର ଭାବରେ ନିଜର ମତାମତ ଦେଇଛନ୍ତି, ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ। ଆମ ସହିତ ପ୍ରତିଥର ପ୍ରତିକ୍ରିୟାରେ ଆପଣଙ୍କ ନିଜର ଏମିତି ମତାମତ ନିଶ୍ଚିତ ଭାବରେ ରଖନ୍ତୁ।
1: ଆଉ ଅପା, ମୁଁ ଶେଷରେ ଏତିକି କହିବି, ଏହି କାର୍ଯ୍ୟକ୍ରମରେ ଆପଣଙ୍କର ସୁନ୍ଦର, ଭଲ ଏବଂ ଚମତ୍କାର ଉପସ୍ଥାପନା ପାଇଁ ମୁଁ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଏବଂ ଶୁଭେଚ୍ଛା ନମସ୍କାର କରୁଛି।
2: ଧନ୍ୟବାଦ ଭାଇ ଆମକୁ କଲ୍ କରିଥିବାରୁ, ଆମ ସହିତ ଯୋଡ଼ି ହେଇ ରହିଥିବାରୁ। ଏମିତି ଆମ ସହିତ ଯୋଡ଼ି ହେଇ ରୁହନ୍ତୁ ଓ ପ୍ରତିଥର ଆମକୁ କଲ୍ କରି ନିଜର ପ୍ରତିକ୍ରିୟା ଦେଉଥାନ୍ତୁ। ଧନ୍ୟବାଦ,
1: ନମସ୍କାର, ଧନ୍ୟବାଦ।
0: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
3: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା। ମୁଁ କବିରାଜ ପରିଡ଼ା, ଲତାହରଣ, କାକଟପୁର, ପୁରୀରୁ କହୁଥିଲେ। ଆଜ୍ଞା
0: କବିରାଜ ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ। ତେବେ ଭାଇ ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
3: ମୁଁ ତ ବହୁତ ଭଲରେ ଅଛି, ଆଉ ଦାଳ ପାଇଁ ଭଲରେ ରହିବା ପାଇଁ ଚେଷ୍ଟା କରୁଛି। ଆଶା ବ୍ୟକ୍ତ କରୁଛି କି ମୋ ଅପା ମାନେ ବହୁତ ଭଲରେ ରୁହନ୍ତୁ, ସୁସ୍ଥ ସବଳରେ ରୁହନ୍ତୁ।
0: ଆପଣ ତ ଆଜିର ଆମର ପ୍ରତିକ୍ରିୟାର ବିଷୟବସ୍ତୁଟି ନିଶ୍ଚୟ ଜାଣିଥିବେ।
3: ଆଜ୍ଞା,
0: ତେବେ ଆମର ଆଜିର ବିଷୟବସ୍ତୁକୁ ନେଇ ଆପଣଙ୍କର ଅଭିମତ କଣ ରହିବ?
3: ଆଜ୍ଞା, ସର୍ବପ୍ରଥମେ ଯୁବବାଣୀ ଅଗଣାର ସମସ୍ତ ଅପା ଭାଇ ଭଉଣୀ ମାନଙ୍କୁ ମୋ ଅନ୍ତରର ନିଭୃତ କୋଣରୁ ଜଣାଉଛି ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ତତ୍ପରେ ପ୍ରତିକ୍ରିୟାରେ ଠିକ ଘଡ଼ିଛନ୍ତି ମୁହୂର୍ତ୍ତରେ ଗୋଟିଏ ସୁନ୍ଦର ବିଷୟବସ୍ତୁ ଚୟନ କରିଥିବାରୁ ସେଥିପାଇଁ ଆକାଶବାଣୀ ନିକଟରେ ମୁଁ ସର୍ବପ୍ରଥମେ ଚିର ଋଣୀ। ଆଶା, ବିଶ୍ୱାସ ଓ ଭରସା ଥିଲା ଯେ ଦିନେ ସମୟ ଆସିବ ଆକାଶବାଣୀ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟକ୍ରମଟିଏ ପ୍ରତିକ୍ରିୟାରେ ଯୁବପିଢ଼ି ମାନଙ୍କ ଉପରେ ଛାଡ଼ିବ। ଆଜି ଯାହା ହେଉ ବାସ୍ତବରେ ତାହା ପରିଣତ
0: ହେଇଛି।
3: ଆଜ୍ଞା, ଯେଉଁଠି ସୁରକ୍ଷା କଥା ମନକୁ ଉଠୁଛି ସେଠି ବିଭିନ୍ନ ପ୍ରକାର କଥା ମାନସପଟ ଭିତରକୁ ଆସୁଛି। ଏ ସୁରକ୍ଷା ଶବ୍ଦଟିର ଅର୍ଥ କ'ଣ? ଏଠି କିଏ କାହାକୁ ସୁରକ୍ଷା ଦେବ? ଆମ୍ଭେ ଯୁବଗୋଷ୍ଠୀ ନା ଆମ ସମାଜ? ତଥାପି ସେ ଯାହା ହେଉ ନା କାହିଁକି ଏହିସବୁ ଜିନିଷକୁ ଅବଲୋକନ କଲାବେଳେ ସ୍ୱତଃ ମନରେ ପ୍ରଶ୍ନ ଉଙ୍କି ମାରେ, ମୁଁ ନିଜେ ସୁରକ୍ଷିତ ତ? ଯଦି ମୁଁ ସୁରକ୍ଷିତ ତେବେ ସମାଜ ପରିବେଶ ନିଶ୍ଚିନ୍ତ ରୂପେ ସୁରକ୍ଷିତ। କିନ୍ତୁ ସୁରକ୍ଷା ନାଁରେ ମୁଁ ଯଦି ଅସୁରକ୍ଷିତ ତେବେ ମୁଁ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବି ବା କିପରି? ସେଠି ଯଦି ପ୍ରତ୍ୟେକ କ୍ଷେତ୍ରକୁ ପ୍ରତ୍ୟେକ ସ୍ତରକୁ ବିଚାରକୁ ନିଆଯାଏ, କେହି କାହାର ସୁରକ୍ଷା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସୁରକ୍ଷାର ମନୋଭାବ କାହା ଭିତରେ ପୋଷଣ ହେଉନାହିଁ। ପରିବେଶ ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି, ଉତ୍ତାପ ବଢି ବଢି ଚାଲିଛି। ମୋ ଜୀବନ କାଳରେ ଗଛ ହାଣିବା ଲୋକଙ୍କୁ ମୁଁ ଦେଖିଲି, କିନ୍ତୁ କେହି ଜଣେ ଗଛ ଲଗେଇବାର ମୋର ଦୃଷ୍ଟିଗୋଚରକୁ ଆସିନାହିଁ। ବୈଜ୍ଞାନିକ ମାନେ ବର୍ତ୍ତମାନ ମତ ପୋଷଣ କଲେଣି ଯେ ଆଗାମୀ କେଇ ଦିନ ଭିତରେ ତାପମାତ୍ରା 25 ଡିଗ୍ରୀ ଅତିକ୍ରମ କରି ସ୍ୱଳ୍ପ ବୃଷ୍ଟି ହେବ। ଯଦି ଏହା ହୁଏ ଆମ ଦେଶର ଅବସ୍ଥା ଯେ କ'ଣ ହେବ ତାହା ସହଜରେ ଏଥିରୁ ଅନୁମେୟ। ସମାଜ ସମସ୍ତଙ୍କର, ପରିବେଶ ସମସ୍ତଙ୍କର, ସମସ୍ତଙ୍କର ନିଷ୍ଠା, ତ୍ୟାଗ ଓ ଆନ୍ତରିକତା ରହିବା ଦରକାର, ସେ ସମାଜର ସୁରକ୍ଷା ହେଉ ବା ପରିବେଶର ସୁରକ୍ଷା। ତାହା ନହେଲେ ସମୟ ଆସିବ ନେଡ଼ିଗୁଡ଼ କହୁଣିକି ବହି ଯାଉଥିବା ଭଳି ଆମ ଅବସ୍ଥା ଠିକ ସେଇଆ ହିଁ ହେବ। ତେଣୁ ସର୍ବଶେଷରେ ମୁଁ ସମସ୍ତଙ୍କ ପାଇଁ ବାର୍ତ୍ତା ରଖିବି କି ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଗୋଟିଏ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିଲେ ଆମର କୌଣସି ଜିନିଷର ସୁରକ୍ଷାର ଅଭାବ ରହିବ ନାହିଁ। কথার অছি ইচ্ছা থিলে উপায় বড়ে বড়ে আসে মহত উদ্দেশ্য নেই কার্য কলে এ সমাজের কোণী অসুবিধা রহব না।
0: বহুত সুন্দর ভাবে আপনার এই ব্যাখ্যাটি দিয়েছেন ভাই আপনার।

0: ଯାହା ପ୍ରତିକ୍ରିୟା ଦେଲେ ସେଟା ଏକଦମ ଉଚିତ ଥିଲା ଆଜିର କାର୍ଯ୍ୟକ୍ରମ ପାଇଁ କି ଆଗକୁ ବିଶ୍ୱ ପରିବେଶ ଦିବସ ଆସୁଛି ଆପଣ ଯେଉଁ ପ୍ରଶ୍ନବାଚୀ ଉଠାଇଛନ୍ତି ଯେ ସତରେ କଣ ଆମେ ସମସ୍ତେ ସୁରକ୍ଷିତ ଆମ ମନରେ ଅନ୍ୟ କାହାକୁ ବି ସୁରକ୍ଷା ଦେବାର ସେ ଯୋଉ ଚିନ୍ତାଧାରାଟା ସତରେ କଣ ରହିଛି ଆମେ କଣ ସେଇଭଳି ଭାବରେ ବଡ ହଉଛେ ବା ସେଇଭଳି ସଂସ୍କାର ଆମ ଭିତରେ ଆଣିପାରୁଛେ ଆପଣ ଏକଦମ ଠିକ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ବହୁତ ଭଲ ଲାଗିଲା ଭାଇ ଆପଣଙ୍କର ଏଇ ମତାମତ ଶୁଣିକି ନିଶ୍ଚିତ ଭାବରେ ଆମ ଶ୍ରୋତାବନ୍ଧୁମାନେ ମଧ୍ୟ ଆପଣଙ୍କର ଏଇ ମତାମତ ଶୁଣିକି ନିଶ୍ଚୟ ଚେତିଥିବେ ଏବଂ ଆଗକୁ ଆପଣ ଯାହା ଯାହା କହିଲେ ଯେଉଁ ସବୁ ସତର୍କ ବାଣୀ ଆପଣ ଶୁଣିଛନ୍ତି ସେସବୁ ଉପରେ ଧ୍ୟାନ ଦେଇକି ମୁଁ ଆଶା କରୁଛି ସମସ୍ତେ ଅନ୍ତତଃ ଗୋଟିଏ ଗଛ ନିଶ୍ଚୟ ଲଗେଇବେ ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ଦେଇଥିବାରୁ ଏମିତି ଆମ ସହିତ ଯୋଡି ହେଇକି ରହିଥାନ୍ତୁ
1: ରହୁଛି ଆପା ନମସ୍କାର
0: ନମସ୍କାର
2: ହ୍ୟାଲୋ ଫୋନ୍ ଇନ୍ ପ୍ରତିକ୍ରିୟା
3: ଆଜ୍ଞା ନମସ୍କାର ମୁଁ ନରେନ୍ଦ୍ର କୁମାର ସାହୁ ଅରଖପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି
2: ନରେନ୍ଦ୍ର ଭାଇ ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ ପ୍ରଥମେ କୁହନ୍ତୁ ଭାଇ ଆପଣ ଅଛନ୍ତି କେମିତି
3: ଭଲ ଅଛି
2: ଭଗବାନଙ୍କ ଦୟାରୁ ଭଲରେ ସେମିତି ରୁହନ୍ତୁ ଆଉ ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ ତ କଣ ରହିଛି ଆପଣ ଜାଣିଥିବେ ନିହାତି
3: ପରିବେଶ ସୁରକ୍ଷା ଦିଗରେ ଯୁବ ପିଢ଼ିଙ୍କର ଦାୟିତ୍ୱ କଣ
2: ଏହି ବିଷୟରେ ଆପଣଙ୍କର ପ୍ରତିକ୍ରିୟା କଣ ରହିବ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବା
3: ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ଦିନକୁ ଦିନ ବିପଦ ମୁଖକୁ ଠେଲି ହୋଇଯାଉଛି ତେଣୁ ଏହି ଭୟାବହ ବିପତ୍ତିକୁ ପରିବେଶକୁ ସୁରକ୍ଷା ଦେବା ପାଇଁ ଯୁବଶକ୍ତିଙ୍କ କର୍ତ୍ତବ୍ୟ ବୋଧ ଏକାନ୍ତ କାମ୍ୟ ସେଥିପାଇଁ ସେମାନେ ନିଜେ ସଚେତନ ହେବା ସହ ପରିବେଶକୁ ସୁରକ୍ଷା ଦେଇଥାନ୍ତି ନଚେତ ବର୍ତ୍ତମାନର ମଣିଷ ସହରା ଅଭିମୁଖୀ ଓ ଆଧୁନିକତାର ସ୍ୱାଦ ଚାଖିବା ପାଇଁ ଅନେକ କଳକାରଖାନା ସ୍ଥାପନ କରି ଓ ନିଜର ସାମ୍ରାଜ୍ୟ ବୃଦ୍ଧି ପାଇଁ ଅନେକ କ୍ଷେପଣାସ୍ତ୍ର ଓ ପରମାଣୁ ଅସ୍ତ୍ର ଗଢିବାରେ ଲାଗି ପଡିଛି ଯାହା ପରବର୍ତ୍ତୀ ସମୟରେ ବିଶ୍ୱ ତଥା ପରିବେଶ ପାଇଁ ବିପଦର ଘଣ୍ଟି ସଦୃଶ ତେଣୁ ଏହାକୁ ଏଡାଇବା ପାଇଁ ଯୁବକ ମାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଭାତୃତ୍ୱ ତଥା ପରିବେଶ ରକ୍ଷକ ଇତ୍ୟାଦି ଗୁଣାବଳୀର ବିକାଶ କରିବା ଉଚିତ ଯାହାଦ୍ୱାରା ଯୁବଶକ୍ତି ହାତରେ ପରିବେଶର ସୁରକ୍ଷା ହୋଇପାରିବ
0: ନିଶ୍ଚିତ ଭାବରେ ଭାଇ ଆପଣ ବହୁତ ସୁନ୍ଦର ଭାବରେ ନିଜର ମତାମତ ରଖିଛନ୍ତି ଆଶା କରୁଛୁ ଆମ ଶ୍ରୋତବନ୍ଧୁମାନଙ୍କୁ ମଧ୍ୟ ଆପଣଙ୍କର ମତାମତଟି ନିଶ୍ଚୟ ଭାବରେ ଭଲ ଲାଗିଥିବ ଆମ ସହିତ ଏମିତି ଯୋଡି ହେଇକି ରହିଥାନ୍ତୁ ଭାଇ ଆମକୁ ପ୍ରତିଟି କାର୍ଯ୍ୟକ୍ରମରେ ନିଜର ମତାମତ ଜଣାଉଥାନ୍ତୁ ବହୁତ ବହୁତ ଧନ୍ୟବାଦ
3: ରହୁଛି ନମସ୍କାର
0: ନମସ୍କାର
4: ଶୁଭ ସନ୍ଧ୍ୟା ଧୋଇବା ନମସ୍କାର
0: ନମସ୍କାର ଭାଇ ଆପଣ ନିଜର ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦେଇ ଦିଅନ୍ତୁ
4: ମୁଁ ମୁନା ପଣ୍ଡା ପଟେଲ ସନାପୁର ଜଗତସିଂହପୁର କହୁଥିଲି
0: ହେଲେ ଭାଇ ଆପଣ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ
4: ସବୁବେଳେ ବିନ୍ଦାସ ଆଶାବତୀ ମା ଶାରଳାଙ୍କ ଆଶୀର୍ବାଦରୁ ଆପଣ ଦି ଜଣ ବିନ୍ଦାସ ଥାନ୍ତୁ ଖୁସିରେ ଥାନ୍ତୁ ସୁସ୍ଥରେ ଥାନ୍ତୁ ମା ଶାରଳା ଆପଣ ଦି ଜଣଙ୍କୁ
2: ଧନ୍ୟବାଦ ଭାଇ ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ ଆପଣଙ୍କ ପାଇଁ ରହିଛି ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କର ଦାୟିତ୍ୱ
4: ଦେଖନ୍ତୁ ଆଜିକା ଡେଟ୍ ଆପଣ ଭଲ ସମୟ ଉପଯୋଗୀ ଏବଂ ଗୋଟେ ଗୁରୁତ୍ୱପୂର୍ଣ୍ଣ ଟପିକ ରଖିଛନ୍ତି ଆପଣ ଧନ୍ୟବାଦ ଦେବି ଆମେ ପିଲାବେଳୁ ଯଦି ଯୁବକମାନଙ୍କୁ ସେହି ବାଟରେ ନେବା ଶିକ୍ଷା ଦୀକ୍ଷା ପରିବେଶ ପାଇଁ ଦେବା ପ୍ରକୃତି ପାଇଁ ଦେବା ତାହେଲେ ଯୁବଗୋଷ୍ଠୀ ଆମେ ସେତେବେଳେ ସଚେତନ ହେବା ଆମେ ହଠାତ୍ ଜଣଙ୍କୁ ଗୋଟେ କହିବା ଯୁବଗୋଷ୍ଠୀ କେତେ ସଚେତନ ଅଛନ୍ତି ଆମେ ପରିବେଶ ଦୁଇ ପ୍ରକାର ବୁଝୁଛେ ଗୋଟେ ପ୍ରକୃତିକ ନେଇ ପରିବେଶ ଗୋଟେ ସାମାଜିକ ପରିବେଶ ଆମର ଯେ ପ୍ରକୃତି ପରିବେଶ ଯେତେବେଳେ ଥିଲା ଦେଖନ୍ତୁ ଚାରିଆଡ଼େ ଘଞ୍ଚ ଜଙ୍ଗଲ ଥିଲା ଚାରିଆଡ଼େ ମାଟି ଦେଖନ୍ତୁ ଥିଲା ଚାଳ ଘର ଥିଲା ଗାଁ ଗାଁରେ ଦେଖନ୍ତୁ ଚାଳ ଘର ସବୁ ଥିଲା ଗୋଟେ ପରିବେଶ ଗୋଟେ ନିଆରା ଥିଲା ରାତି ପାଇଲେ ଭୋର ଉଠିଲେ ସବୁ ଚଢେଇ ମାନେ କାକଳି ଶବ୍ଦ ଗୋଟେ ମନୋରମ ଦୃଶ୍ୟ ଥିଲା ଆମ୍ବ ତୋଟା ଥିଲା ବହୁତ ଗୋଟେ ସୁନ୍ଦର ପରିବେଶ ଗୋଟେ ମାଦକତା ଭରି ଦଉଥିଲା ଏବେ ଦେଖନ୍ତୁ ନା ପ୍ରାକୃତିକ ପରିବେଶ ଅଛି ନା ସାମାଜିକ ପରିବେଶ ଦେଖନ୍ତୁ ଚାରିଆଡେ ଦେଖନ୍ତୁ ପରିବେଶ ତ ପରେ ଏତେ ବିଗିଡି ଗଲାଣି ଯାହା ପ୍ରକୃତିକ ଆମେ ନଷ୍ଟଭ୍ରଷ୍ଟ କଲେ ତା ସହିତ ସାମାଜିକ ପରିବେଶ ଦେଖନ୍ତୁ ଆଗ କାଳେ ଦେଖନ୍ତୁ ପରିବେଶ ଏବେ ପରିବେଶ ବହୁତ ଆକାଶ ଫରରେ ଆସୁଛି ମାନେ ଆଜିକା ଡେଟ୍ରେ କେହି ବି ସଚେତନ ନାହାନ୍ତି ନା ଯୁବଗୋଷ୍ଠୀ ନା ବୟୋଜ୍ୟେଷ୍ଠ ନା ଛୋଟ ପିଲା
0: ନିଶ୍ଚିତ ଭାବରେ ଭାଇ ଆପଣ ଯାହା କହିଲେ ଦର୍ଶନ ଠାରୁ ପ୍ରଦର୍ଶନର ମୂଲ୍ୟଟା ଅଧିକ ବଢିଯାଇଛି
4: କମ୍ପିଟିସନ ଯୁଗରେ ଆଜିକାଲି ଦର୍ଶନ ପ୍ରଦର୍ଶନ ବିଷୟରେ କମ୍ପିଟିସନ ସିଏ ଯଦି ଏତେ ଖର୍ଚ୍ଚ କରିବା ଆମେ କାହିଁ ନକରିବା ପ୍ରତିଯୋଗିତା ସେଇଥିରେ କର ଗୋଟେ ଭଲ କାମରେ ଗୋଟେ ପରିବେଶ ପାଇଁ ପ୍ରତିଯୋଗିତା କେତେ କିଏ ଗଛ ଲଗେଇପାରୁଛି କେତେ ତାପରେ ପ୍ରତିଯୋଗିତା କର ଗୋଟେ ଭଲ କାମ କର ପ୍ରତିଯୋଗିତା କର ଆଉ ଗୋଟେ ଏକ ପରିବେଶ ଦେଖନ୍ତୁ ପ୍ରକୃତି ପରିବେଶ ଦେଖନ୍ତୁ ଯୁଆଡେ ଯାଇଥିଲେ ଗୋଟେ ମାଟି ଥିଲା ଘାସ ମାଟି ଥିଲା ଯାହାକି ଆମେ ଯାହାକୁ ଆମେ ମାଟି ମା କହୁଛେ ଭବିଷ୍ୟତରେ ମାଟି ମା ବଦଳ କଂକ୍ରିଟ ମମି ବାହାରିବ
0: ଭାଇ ଆପଣ ବହୁତ ଭଲ ଭଲ କଥା କହିଲେ ଆପଣ ଯାହା କହିଲେ ଯେ ଆମର ସାମାଜିକ ପରିବେଶ ମଧ୍ୟ ନଷ୍ଟ ହେଉଛି ଏଇଟା ଗୋଟେ ବହୁତ ବଡ କଥାଟେ ଆପଣ କହିଛନ୍ତି ନିଶ୍ଚିତ ଭାବରେ ଆମର ଶ୍ରୋତାବନ୍ଧୁମାନେ ମଧ୍ୟ ଏଇ କଥା ସହିତ ଆପଣଙ୍କର ଖୁବ୍ ସହମତ ହେବେ ଯାହା ସବୁ ହଜିଗଲେଣି ଆମେ ତାକୁ ଫେରେଇ ଆଣିବାଟା ବହୁତ କଷ୍ଟ ନିଶ୍ଚୟ

0: ହବ। ଅତୀତ ଆଉ ବର୍ତ୍ତମାନ ଭବିଷ୍ୟତ ଭିତରେ ନିଶ୍ଚୟ କିଛି ନା କିଛି ପରିବର୍ତ୍ତନ ଆସିବ। ବହୁତ ଭଲ କଥା କହିଛନ୍ତି ଭାଇ ଆପଣ, ଏତେ ସୁନ୍ଦର ଭାବରେ ନିଜର ମତାମତ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ନମସ୍କାର।
0: ନମସ୍କାର ଭାଇ, ବହୁତ ବହୁତ ଧନ୍ୟବାଦ।
2: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
3: ସୁନିତା ପୁଷ୍ଟି ଗୋପପୁର ନିଚିନ୍ଦ କହିଲି, କାଟାକରି କହୁଛି।
0: ସୁନିତା ଭଉଣୀ, ଆପଣଙ୍କୁ ସାଧାରେ ସ୍ୱାଗତ କରୁଛୁ ଆଜିର ପ୍ରତିକ୍ରିୟା ଅଗଣାକୁ। ତେବେ ଆପଣ ବିଷୟବସ୍ତୁ ସହିତ ତ ନିଶ୍ଚିତ ଭାବରେ ପରିଚିତ ଥିବେ।
3: ମୁଁ ପରିବେଶ ଉପରେ ଏତିକି କହିବି ଯେ ପରିବେଶକୁ ସଫା ସୁତୁରା ରଖନ୍ତୁ, ଆଉ ବହୁତ ଗଛ ପଛ ଲଗାନ୍ତୁ ପବନ ଖାଇବା ପାଇଁ, କାହିଁକିନା ଯାହାଫଳରେ ଆମେ ବହୁତ ଖରାରେ କାମ କରୁଥିବାରୁ ଅସୁଘାତ ହେଇଯାଉଛି, ଅସୁଘାତରେ ଆମେ ଶିକାର ହଉଛୁ, ଯାହାଫଳରେ ପବନ ଟିକେ ପାଇପାରୁନୁ। ଆମେ ପରିବେଶ ସଫା ସୁତୁରା ରଖିବା ସହିତ ବହୁତ ପ୍ରଚୁର ମାତ୍ରାରେ ଗଛ ଲଗେଇବା, ଆଉ ଜଳ ହିଁ ବହୁତ ପିଇବା, ଯାହାଫଳରେ ଆମ ଦେହ ବହୁତ ଭଲ ହିଁ ରହିବ।
0: ନିଶ୍ଚିତ ଭାବରେ ଭଉଣୀ, ବହୁତ ସୁନ୍ଦର କଥା କହିଛନ୍ତି ଆପଣ।
3: ଯୁବପିଢ଼ି ମାନଙ୍କୁ ମୁଁ ସମସ୍ତଙ୍କୁ କହିବି ଯେ ନିଜେ ସ୍ୱଚ୍ଛତା ରୁହନ୍ତୁ, ଆଉ ପରିବେଶକୁ ବି ସ୍ୱଚ୍ଛତା ରଖନ୍ତୁ, ଆଉ ବହୁତ ମାତ୍ରାରେ ଗଛ ହିଁ ଲଗାନ୍ତୁ। ଯଦି ଆମେ ଦେଖୁଛୁ ରାସ୍ତାଘାଟରେ କିଛି ଅଳିଆ ଆବର୍ଜନା ପଡିଛି, ତାହେଲେ ଆମେ ତାକୁ ସଫା ସୁତୁରା କରିବା, ନିଜେ ଘରବାଡି କରିବା, ଆଉ ଅନ୍ୟର ବି ଘରବାଡି ସଫା ସୁତୁରା କରିବା, ଯାହାଫଳରେ ଆମ ପରିବେଶ ଆଉ ଦୂଷିତ ହବନି, ଆଉ ରାସ୍ତାଘାଟକୁ ବି ଅନ୍ୟ ଘରଦ୍ୱାରକୁ ବି ସମାନ ସ୍ୱଚ୍ଛତା ରଖିବା।
2: ଆଜ୍ଞା, ଆପଣ ଯେମିତି କହିଲେ ଆମେ ସ୍ୱଚ୍ଛ ନିଜେ ରହିବା, ଆମ ପରିବେଶକୁ ବି ସ୍ୱଚ୍ଛ ରଖିବା।
3: ଆଜ୍ଞା
2: ଭଉଣୀ, ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
3: ଆପଣଙ୍କୁ ବି ଧନ୍ୟବାଦ, ସୁନ୍ଦର ସୁନ୍ଦର ଟପିକ୍ ରଖିଥିବାରୁ।
2: ଆଜ୍ଞା, ଏମିତି ଆମ ସହିତ ଯୋଡ଼ି ହିଁ ରୁହନ୍ତୁ, ଆଉ ପ୍ରତିଥର ଆମକୁ ନିଜର ପ୍ରତିକ୍ରିୟା ଜଣାନ୍ତୁ। ଧନ୍ୟବାଦ। ଶ୍ରୋତା ବନ୍ଧୁ, ଆପଣମାନଙ୍କ ସୁନ୍ଦର ସଂଗଠିତ ଆଭିମୁଖ୍ୟଗୁଡ଼ିକର ଗହଳି ଭିତରେ ଆଜିର ଆମ ସମୟ ସରିସରି ଆସିଲାଣି, ବିଦାୟ ବେଳା ଉପନୀତ।
0: ତେବେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ଚିଠି କିମ୍ବା ମେଲ୍ ମାଧ୍ୟମରେ ଲେଖି ପଠାଇବାକୁ ଅନୁରୋଧ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ 753001।
2: ଆମର ମେଲ୍ ଆଇଡିଟି ହେଉଛି yb.aircc@gmail.com।
0: ତେବେ ଆଜିର ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କର ସାଥୀ ପ୍ରୀତି,
2: ଆଉ ମୁଁ ସ୍ୱୟଂ ପ୍ରଭା
0: ରହୁଛୁ।
2: ନମସ୍କାର।
4: ଶେଷ ହେଲା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।
5: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ମଧ୍ୟରେ 3,90,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଶାସନ ମଡେଲ ହୋଇପାରିଛି, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ଭଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଜି କେରଳ ସ୍ପର୍ଶ କରିଛି। ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟାରେ।

ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା ପ୍ରଥମେ ଚଳିତ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 38ତମ ଭାଗ ସନ୍ଧ୍ୟା 6:10ରେ ସନ୍ଧ୍ୟା 6:30ରେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ଏଥିରେ ବିଷୟ ରହିଛି ଜଙ୍ଗଲ ପରିବେଶର ସୁରକ୍ଷା ଆଲୋଚକ ଡକ୍ଟର ଭାରତଭୂଷଣ ରଥ କୃଷି ସଂସାର ରାତି 7:30ରେ ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରାତି 7:25ରେ ଜଣାନ ଛାନ୍ଦ ଏବଂ ଚମ୍ପୁ ଶୁଣିବେ ରାତି 8:30ରେ ଶିଳ୍ପୀ ଅହଂ ବିକ୍ରମ କଣ୍ଟ୍ରିୱାଇଡ୍ ହାଇଲାଇଟ୍ କାର୍ଯ୍ୟକ୍ରମରେ ଲୋକରେ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ ରାତି 10:00ରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ କେନ୍ଦ୍ରରେ ସଫଳତାର 12 ବର୍ଷ ରାତି 10:30ରେ ସୁଗମ ସଙ୍ଗୀତ ଶୁଣିଲେ ଆମର ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ଏଥର ଶୁଣନ୍ତୁ ଆସନ୍ତାକାଲିର

0: କାର୍ଯ୍ୟକ୍ରମର ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ତରୁଣକାନ୍ତି ରାଉତ ଶ୍ରୀମଦ୍ ଭାଗବତର 57ତମ ଭାଗ ସକାଳ 6:40 ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚକ ଡାକ୍ତର ଅନୁସୟା ଦାସ ପ୍ରଭାତ ପରିକ୍ରମା ସକାଳ 7:25 କଥିକା ସକାଳ 7:35 ଏଥିରେ ବିଷୟ ରହିଛି ଆଜିର ଜଳବାୟୁର ସୁରକ୍ଷା ଆଗାମୀର ସୁଖାବହ ପ୍ରତିଷ୍ଠା ଆଲୋଚକ ଡକ୍ଟର ଅନିରୁଦ୍ଧ କୁମାର ଖିଲାର ଅଞ୍ଜଳି ସକାଳ 7:40 କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର ସଙ୍ଗୀତ ଶରତ କୁମାର ନାୟକ ଓଡ଼ିଆ ଆଲବମ୍ର ଗୀତ ସକାଳ 8:30 ବୈଦେହୀଶ ବିଳାସର 45ତମ ଭାଗ ସକାଳ 8:45 ଗୀତ ଗୀତିକା ସକାଳ 9:00 ନାଟକ ହେ ଅରଣ୍ୟ ତୁମକୁ ନମସ୍କାର ଦିନ 10:00 ରଚନା ସୂର୍ଯ୍ୟମଣି କୁଣ୍ଟିଆ ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ଆଧୁନିକ ଗୀତ ଦିନ 11:10 କଣ୍ଠଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର ଏବଂ ମଞ୍ଜୁଶ୍ରୀ ତ୍ରିପାଠୀ ଘୋଡ଼ାନାଚ ଗୀତ ଦିନ 11:30 ପରିବେଷଣ କରିଛନ୍ତି ଗଙ୍ଗାଧର ବେହେରା ଏବଂ ସାଥୀ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30 ଏଥିରେ ବିଷୟ ରହିଛି ମୂତ୍ରନଳୀ ସଂକ୍ରମଣ ଆଲୋଚିକା ଡାକ୍ତର ଲୀଳାବତୀ ଗୁରୁ ଏକତାର ଭଜନ ଦିନ 1:10 ପରିବେଷଣ କରିଛନ୍ତି ରାଜେନ୍ଦ୍ର କର ନାରୀମହଲ ଦିନ 1:20 ଏଥିରେ ବିଷୟ ରହିଛି ବିଶ୍ୱ ଜଳବାୟୁ ଦିବସ ଅବସରରେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କ ସହ ଆଲୋଚନା ଗାନ୍ଧୀ ଚର୍ଚ୍ଚା ଦିନ 2:45 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀରେ ମହ୍ଲାର ଅପରାହ୍ନ 5:30 ଏଥିରେ ଶୁଣିବେ ଗୀତିକଥା ଆମ ପରିବେଶ ଆମ ଜୀବନ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 39ତମ ଭାଗ ସନ୍ଧ୍ୟା 6:10 ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30 ଓଡ଼ିଆ କଥାଚିତ୍ର ଗୀତ ରାତି 7:02 ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25 ପଲ୍ଲୀ ମଞ୍ଚ ରାତି 7:30 ଏଥିରେ ବିଶ୍ୱ ପରିବେଶ ଦିବସରେ ବିଷୟ ରହିଛି ଆମ ପରିବେଶ ଓ ବୃକ୍ଷରୋପଣ ଏ ସମ୍ପର୍କରେ ରମେଶ ଚନ୍ଦ୍ର ଦାସଙ୍କ ସହ ଆଲୋଚନା ହିନ୍ଦୀ କଥାଚିତ୍ର ଗୀତ ରାତି 8:02 ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30 ଶୁଣିଲେ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 38ତମ ଭାଗ
1: ଏପିସୋଡ୍ 38 3-8

0: ରୋପଣ କରିବା, ତାକୁ ଯତ୍ନ ସହକାରେ ବଢ଼ାଇବା ଏବଂ ଆମ ପରିବେଶକୁ ସୁସ୍ଥ ସୁନ୍ଦର ରଖିବା। ତେବେ ଜଙ୍ଗଲ ପରିବେଶର ସୁରକ୍ଷା କେତେ ଜରୁରୀ, ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ଏହା ଆମ ଜୀବନ ଧାରଣ ଉପରେ କି ପ୍ରଭାବ ପକାଏ, ସୁସ୍ଥ ପରିବେଶର ମହତ୍ତ୍ୱ, ନୂଆ ଜଙ୍ଗଲ ସୃଷ୍ଟି ଦ୍ୱାରା ଆମ ଦେଶର ବିକାଶ କେତେ ତ୍ୱରାନ୍ୱିତ ହୋଇପାରିବ, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜିର ଆଲୋଚ୍ୟ ବିଷୟ ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋକପାତ କରୁଛନ୍ତି ଡକ୍ଟର ଭାରତଭୂଷଣ ରଥ।
1: ଆମେ ସମସ୍ତେ ଜାଣିଛେ ପରିବେଶ ସୁରକ୍ଷା ଯଦି ନ ରହିବ ତେବେ ବିଶ୍ୱ ଦିନେ ଦିନେ ଧ୍ୱଂସ ହେଇଯିବ। ବିଶ୍ୱକୁ ଯଦି କେହି ବଞ୍ଚାଇ ରଖିଛି ତେବେ ତାହା ହେଉଛି ଆମର ପରିବେଶ। ସେଥିପାଇଁ ବେଦ କୁହନ୍ତି, ଓମ୍ ଦ୍ୟୌଃ ଶାନ୍ତିଃ ଅନ୍ତରିକ୍ଷ ଗୁମ୍ ଶାନ୍ତିଃ ପୃଥିବୀ ଶାନ୍ତିରାପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିର୍ବିଶ୍ୱଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ ସର୍ବଗୁମ୍ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସାମା ଶାନ୍ତିରେଧି। ଏଇ ଯୋଉ ବୈଦିକ ମନ୍ତ୍ରଟି ଏହା ଋଗ୍ବେଦରୁ ଆସିଅଛି ଏବଂ ଏହି ଋଗ୍ବେଦର ବୈଦିକ ମନ୍ତ୍ରରେ ସେ କହୁଛନ୍ତି ଯେ ଦ୍ୟୌଃ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ଔଷଧୟଃ ଶାନ୍ତିଃ। ଏଇଭଳି ଭାବରେ ମନ୍ତ୍ର ଗୁଡିକୁ କହିବାର ଅର୍ଥ ହେଉଛି ଯଦି ଔଷଧୀୟ ବୃକ୍ଷ ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସୁରକ୍ଷିତ ନ ରହିବେ, ବନସ୍ପତୟଃ ଶାନ୍ତିଃ ବନସ୍ପତି ନାମ ବୃକ୍ଷଲତା, ବୃକ୍ଷଲତା ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନ ରହିବେ ତେବେ ବିଶ୍ୱ ସୁରକ୍ଷିତ ହୋଇ ରହିପାରିବ ନାହିଁ। ଏବଂ ତାପରେ ସେ କହୁଛନ୍ତି ଦ୍ୟୌଃ ଶାନ୍ତିଃ ଆପଃ ଶାନ୍ତିଃ, ଆପଃ ଅର୍ଥାତ୍ ଜଳ, ତେଣୁ ଯଦି ଜଳର ସୁରକ୍ଷା କରା ନ ଯାଏ, ଯଦି ଜଳକୁ ଠିକ ଭାବରେ ପ୍ରୋଟେକ୍ଟ ନ କରାଯାଏ ତେବେ ଆମ ପୃଥିବୀ ପୃଷ୍ଠରେ ନିଶ୍ଚିତ ଭାବରେ ଇମ୍ବାଲାନ୍ସ ଅର୍ଥାତ୍ ବ୍ୟତିକ୍ରମ ଦେଖାଯିବ। ତେଣୁ ଆକାଶ ହୁଅନ୍ତୁ ଅଥବା ଜଳ ହୁଅନ୍ତୁ ଅଥବା ପୃଥିବୀ ହୁଅନ୍ତୁ ଅଥବା ଆମର ଏଇ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ଼ ପର୍ବତ ଏ ଯେତେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ, ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ ନ କରିବା ତେବେ ଦିନେ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେମାନେ ଦେଖୁଛେ ଯେତେବେଳେ ଗୋଟିଏ ବାର ମାସ ଆମ ପାଖରେ ରହିଛି ଏବଂ ଛଅଟି ଋତୁ ରହିଛନ୍ତି, ଆଜି ଆମେ ଆଉ ଛଅଟି ଋତୁକୁ ଦୃଷ୍ଟିଗୋଚର ହେଇପାରୁନାହେଁ, କେବଳ ଦୁଇ ତିନିଟି ଋତୁ ଆମ ପାଖରେ ଆସୁଛି। ଗୋଟିଏ ହଉଛି ବିଶେଷ ଭାବରେ ଗ୍ରୀଷ୍ମ ବର୍ଷା ଏବଂ ତାପରେ ଶୀତ, ଏଇଭଳି ତିନୋଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି, କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି। କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ଏହା ପାଇଁ କାର୍ଯ୍ୟ କରୁଛି, ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ଼ ବଡ଼ ଆମର ଯୋଉ ଅରଣ୍ୟ ସବୁ ରହିଛି ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼ ପର୍ବତ ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ କାହିଁକି ଯାଉଛେ ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା, ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶା

ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ ଭାଲୁ ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ, ଏବଂ ତତ୍ ସହିତ ଜଳ ବାୟୁ ଏବଂ ଆକାଶ ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା, ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା, ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲିଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା, ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନ

କିଛି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା, ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ, ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା, ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା, ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମ ମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ, ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏଇ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେ ମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ, ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି

ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିଭିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ପୁଲିସ୍ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିଭିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ସରକାର ପୁଲିସ୍ ଭିଭିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ୍ ବାହିନୀକୁ ଆହୁରି ସତର୍କ ଓ ସମ୍ଭେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିଭିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍କୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5ଟି ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନ୍ସିଇଆର୍ଟିର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳା ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର

0: ବିଧାୟିକା ତଥା ବାଚସ୍କତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ ଆଠଟି ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22ଟି ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲ୍ରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ୱର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19 ଜିଲ୍ଲା ଏବଂ କାଳବୈଶାଖିକ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାଚଳ କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯିବ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ଭେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଲେଖାଟିକୁ ପଢ଼ି ଜଣାଇଛନ୍ତି ସୁଚିସ୍ମିତା ସାହୁ।
3: ଆଜିର ପ୍ରସଙ୍ଗ, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ 12 ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି, ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ, ସିଂହ, ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ 3ଟି ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ, ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି 3ଟି ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବାବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା ତଦାରଖ

0: ରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ ସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ 12 ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ମସିହାରେ ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 ମସିହାରୁ କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଆକାଶବାଣୀ କଟକ
0: ସନ୍ଧ୍ୟା 7 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ଗୁଜରାଟର ଅହମ୍ମଦାବାଦଠାରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବୈଠକରେ ପର୍ଯ୍ୟଟନ, କୃଷି, କ୍ରୀଡ଼ା, ଭିତ୍ତିଭୂମି ଓ ହସ୍ତଶିଳ୍ପ ଉପରେ ହୋଇଛି ଆଲୋଚନା। ପୁରୀରେ ଚାଲିଥିବା ବ୍ରିକ୍ସ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଅଧିବେଶନକୁ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ। ବିଶ୍ୱସ୍ତରୀୟ ଓ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ଦେଲେ ଆହ୍ୱାନ। ରାଜ୍ୟରେ ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଡିଏମ୍ଏଫ୍ ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଜାରି ନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନରେ ବ୍ରିଜ୍ ପୁନଃ ନିର୍ମାଣ କାର୍ଯ୍ୟ ଯୋଗୁଁ ଆସନ୍ତାକାଲି କଟକ ଭଦ୍ରକ କଟକ ମେମୁ ଟ୍ରେନ୍କୁ ବାତିଲ କରାଯିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥା ନେଇ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା ହୋଇଛି ଏବଂ କେରଳମ୍ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ସ୍ୱର୍ଶ କରିବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।
1: ଆକାଶବାଣୀ କଟକ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ। ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
2: 21 ଜୁନ୍କୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶ ୟୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। ଅର୍ ଇସ୍କା ପ୍ରମୁଖ କାର୍ଯ୍ୟକ୍ରମ ଭାରତ କେ ଏକ ଔର ଐତିହାସିକ ସହର କୋଲକାତା ମେ ହୋଗା। ୱାର୍ଲ୍ଡ ୟୋଗା ଡେ ସେ ପହଲେ ୱାର୍ଲ୍ଡ ଯୋଗାସନା ଚାମ୍ପିୟନସିପ ଅପନେ ଆପ ମେ ହେଲ୍ଥ ଔର ୱେଲନେସ୍ କି ଡବଲ ଡୋଜ୍ ଲେକର ଆ ଗଈ ହେ।
1: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ

ଯୁକ୍ତ ଆଦି ସାତଟି ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି ବାଣିଜ୍ୟ ନିବେଶ ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି ବିରଳ ଖଣିଜ ପଦାର୍ଥ ପ୍ରଯୁକ୍ତି ବିଦ୍ୟା କୃଷି ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି ସାତଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବାବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ

0: ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ବର୍ଷ ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି,
3: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚରମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକେ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏହି ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲଗୁଡ଼ାକ, ଏଠି ଆମେ 24 ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ, ସେମାନେ ଖାଇପିଇ ଶୋଇଗଲା ପରେ 2-3 ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ ଘଣ୍ଟେ 2 ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଡେନ୍ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି।

0: ହେଲା ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାନ୍ତି ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
1: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ୍ ଅଧୀକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
2: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହୋଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଟା ତ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ଯେତେ ହେଉଛି ପକ୍ସୋ ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପହଞ୍ଚିପାରିବ।
1: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ଭଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorewebsite.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଆଜି ଶୁଣିଲେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଥିଲେ ସୁଚିସ୍ମିତା ସାହୁ, ଆକାଶବାଣୀ କଟକ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ପ୍ରଚାର କରୁଛୁ କୃଷି ସଂସାର।

0: ସୁମିତା କହିଥିଲା ସନ୍ଧ୍ୟା ବେଳେ ବୈଠକି ଘରକୁ ଆସିବ ବୋଲି, ହେଲେ ତାର ଦେଖା ଦର୍ଶନ ନାହିଁ, ଗଲା କୁଆଡେ?
1: ଅପା ଜୁହାରେ
0: ଜୁହାରେ ଜୁହାରେ, ସବୁବେଳେ ତୁ ହେଲୁ ସେ ଉପର ମୁହିଁ, ଟିକେ ତଳକୁ ଦେଖିକି ଚାଲେ।
1: ଅପା ଦେଖୁନ କେଡେ ଜୋରେ ଗରମ, ଦେଖାଯାଉନି, ଅନ୍ଧାରରେ ପଶିଗଲି। ଆଉ
0: ଶୁଣୁ ଅବିକା, ଯୋଉ ଗରମ ହଉଛି ନା ରାତିରେ ଶୋଇ ହଉଛି ନା ବିଲ।

0: ଯାଇକି ଦିନରେ ଆମେ ଭଲରେ କାମ କରିପାରୁଛୁ, ସେଇଟା ହଉଛି ବଡ଼ ଅସୁବିଧା। ଖରାଦିନେ ତ ଖରା ହବ, ବର୍ଷା ଦିନେ ବର୍ଷା ହବ, ସେଇଥିରେ ଆମେ କାମ କରିବା।
1: ଖରା କଣ ହେଲା ବୃତ ହଉଛି ଅପା,
0: ସେଥିପାଇଁ ଦାୟୀ ହଉଛୁ ଆମେ।
1: ଆମେ ଗଛ କାଟି ଚାଲିଛେ, ଆଉ ଗରମ ଆମେ ସହିବାନି ତ ଆଉ କିଏ ସହିବ।
0: ଆମ ପରିବେଶର ଆମେ ଯତ୍ନ ନଉନେ, ଆମ ପରିବେଶକୁ ସୁରକ୍ଷା ଦବା ହଉଛି ଆମର କାମ,
1: ଆମ ଦାୟିତ୍ୱ।
0: ପିଲାଟିଏ ବୃକ୍ଷଟିଏ ଆମେ ଜାଣୁଛୁ, କିନ୍ତୁ ଆମେ ତାକୁ କାମରେ ଲଗଉନୁ, ଖାଲି ଆମର ଖାତା କଲମରେ ମନ ଭିତରେ ରହିଯାଉଛି।
1: ଯୋଉ ସବୁ ଆମେ ଆମ୍ବ ଖାଇଲେ, ଲିଚୁ ଖାଇଲେ,
0: ତୁ ସେ ଯୋଉ ଆମ୍ବ ଖାଇଛୁ, ଲିଚୁ ଖାଇଛୁ, ସେ ମଞ୍ଜି ଗୁରା ସବୁ ସାଇତିକି ରଖିଛୁ ଟି?
1: ତାକୁ ସାଇତିକି ରଖିଛି, ବର୍ଷା ଦିନ ଆସିଲେ ସବୁ ପକେଇବି।
0: ହଉ ହଉ, ଆଚ୍ଛା ସୁମି, ତୁ କଥା ହଉଛୁ ସବୁ ଅଛି, କିନ୍ତୁ ମୁଁ ଦେଖୁଛି ତ ମୁହଁଟା କିନ୍ତୁ ଶୁଖି ଯାଇଛି।
1: ଅପା ଭାରି ଚିନ୍ତା, ଦିଟା ପିଲା କେମିତି ତାଙ୍କୁ ପାଳିବି କହିଲ, କୋଉଠୁ ଦି ପଇସା ଆସିବ, ସେଇ ଚିନ୍ତାରେ ପରା ଶୁଖି ଯାଉଛି।
0: ପିଲା ଦିଟା ପରା ତୋର ବାହାରେ ପଢୁଥିଲେ,
1: ପଢିଲେ କଣ ହବ, ତାଙ୍କୁ ପୁଣି ପଇସା ଯୋଗେଇବା ଦରକାର କି ନାହିଁ?
0: ତୁ ବିଲରେ ଖଟୁଛୁ, ଅରକ୍ଷିତ ବିଲରେ ଖଟୁଛି,
1: ହେଲେ ଲାଭ ନାହିଁ ଅପା।
0: ତୁ ଯଦି କହୁଛୁ, ମୁଁ ଆଜି ଗୋଟେ ଲାଭ କଥା ତତେ ଆଗକୁ କହିବି। ହଉ ଶୁଣୁ, ଏମିତି ତ କଥା ହଉଥିଲେ କଥା ହଉଥିବା, ସନ୍ଧ୍ୟା ତ ହେଲାଣି, ମା ଲକ୍ଷ୍ମୀଙ୍କର ଭଜନ ଶୁଣିବା, ତାପରେ କାର୍ଯ୍ୟକ୍ରମ ଆଗକୁ ଆଗେଇ ନବା।

0: ସୁମି ଭଜନ କେମିତି ଲାଗିଲା?
1: ଭାରି ବଢିଆ ଲାଗିଲା, ମନ କର୍ଣ୍ଣ ପବିତ୍ର ହେଇଗଲା।
0: ହଁ, ତୁ ଯୋଉ କହୁଥିଲୁ ଅସୁବିଧା କଥା, ମୁଁ ତତେ ଗୋଟେ ବଢିଆ କଥା କହୁଛି, ଶୁଣୁ।
1: କଣ ମୋ ବାପା?
0: ତମର ତ ଜମି କମ, ଦି ଜଣ ଯାକ ଯାଇକି ଭାଗ ଚାଷ କରୁଛ ଅନ୍ୟମାନଙ୍କର। ବର୍ତ୍ତମାନ କେତେ ସୁବିଧା ସୁଯୋଗ ସରକାର ଯୋଗେଇ ଦେଲେଣି, ଯୋଉ କୁକୁଡ଼ା ପାଳନ, ଏବେ ସବୁ ଘର ଅଗଣାରେ କୁକୁଡ଼ା ପାଳନ ବି କରିପାରୁଛନ୍ତି।
1: ତା ମାନେ ମୁଁ କରିପାରିବି କୁକୁଡ଼ା ପାଳନ?
0: ଆରେ ଆର୍ଥିକ ଉନ୍ନତି ପାଇଁ ତୁ କରିପାରିବୁ। ତୋର ସେ ଯୋଉ ଅଗଣା ଖଣ୍ଡିକ ଅଛି, ସେଇଠି ଗୋଟେ ଭାଡି କରିଦେବୁ କୁକୁଡ଼ା ଘର ବା ହେଲା, କରିକି କୁକୁଡ଼ା ମାନଙ୍କର କେମିତି ଯତ୍ନ ନିଆ ହବ, କେମିତି ଭଲ ଭାବରେ କୁକୁଡ଼ା ପାଳନ କରାଯାଇ ପାରିବ, ସେଇ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆସୁଛନ୍ତି ବିଶେଷଜ୍ଞ ଡକ୍ଟର ଅରୁଣ ପଣ୍ଡା। ସିଏ ହେଉଛନ୍ତି କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଅନନ୍ତ ଚରଣ ଜେନା। ସିଏ ଆଜି ଆଲୋଚନା କରିବେ ଆର୍ଥିକ ଉନ୍ନତି ପାଇଁ ବାଡ଼ି ଅଗଣାରେ କୁକୁଡ଼ା ପାଳନ। ସିଏ ଆଲୋଚନା କରନ୍ତୁ, ଏଇଠି ବସିକିରି ଆମେ ଶୁଣିବା।
2: ସ୍ୱାଗତ ଆପଣଙ୍କୁ, ନମସ୍କାର।
3: ନମସ୍କାର।
2: ଆମେ ଆଲୋଚନା କରିବା ଆର୍ଥିକ ଉନ୍ନତି ପାଇଁ ବାଡ଼ି ଅଗଣାରେ କୁକୁଡ଼ା ପାଳନ। ଏଥିରେ ତା ପୂର୍ବରୁ ଆମେ ଜାଣିନେବା ଯେ ଆମେ କାହିଁକି କୁକୁଡ଼ା ପାଳନ କରିବା।
3: ସାଧାରଣତଃ କୁକୁଡ଼ା ମାଂସ ଏବଂ ଅଣ୍ଡା ପାଇଁ କରାଯାଇଥାଏ। କୁକୁଡ଼ା ଅଣ୍ଡାଟା ହେଉଛି ଗୋଟେ ପୁଷ୍ଟିସାର ଖାଦ୍ୟ। ଯଦି ଆପଣ ଗୋଟେ କୁକୁଡ଼ା ଅଣ୍ଡା ନେବେ, ଦେଖିବେ ସେଥିରୁ 6-7 ଗ୍ରାମ ପ୍ରୋଟିନ୍ ମିଳିବ ବା ପୁଷ୍ଟିସାର ମିଳିବ। ଏବଂ ଯଦି ଆପଣ ଗୋଟେ ଛୋଟ ଛୁଆ ଯଦି ଦିନକୁ ଗୋଟେ ଅଣ୍ଡା ଖାଇବ, ତାହେଲେ ତାର ଯେତିକି ପୁଷ୍ଟିସାର ଦରକାର ତାର 1/3 ତାକୁ ମିଳିପାରିବ। ଏବଂ ଏହି କୁକୁଡ଼ା ଅଣ୍ଡାରେ ମଧ୍ୟ ଆଉ କିଛି ଖାଦ୍ୟ ତତ୍ତ୍ୱ ଅଛି ଯେଉଁଟାକି ଶିଶୁମାନଙ୍କର ଦୃଷ୍ଟିଶକ୍ତି ଏବଂ ମସ୍ତିଷ୍କର ବିକାଶରେ ସାହାଯ୍ୟ କରିଥାଏ। ତେଣୁ କଥାରେ ଅଛି ଏଗ୍ ଏଗ୍ଡି କିପ୍ସ ଦ ଡକ୍ଟର ଏୱେ। ସେମିତି କୁକୁଡ଼ା ମାଂସଟା ବି ହେଉଛି ଗୋଟେ ପୁଷ୍ଟିସାର ଖାଦ୍ୟ। କୁକୁଡ଼ା ମାଂସରେ ପ୍ରାୟ 20-22% ପୁଷ୍ଟିସାର ଥାଏ। ଏବଂ ଯଦି ଦିନକୁ ଯଦି ଆପଣ 100 ଗ୍ରାମ କୁକୁଡ଼ା ମାଂସ ଖାଇବେ, ତାହେଲେ ଆପଣ ଯେତେ ପୁଷ୍ଟିସାର ଦରକାର ତାର 1/3 ମିଳିପାରିବ। ଏବଂ ଏହା ଛୋଟ ଶିଶୁରୁ ବୟସ୍କ ଲୋକ ମଧ୍ୟ ଖାଇପାରିବେ। ଆଜିକାଲି ଆପଣ ଜାଣିଥିବେ ଯେ ଛେଳି ମେଙ୍ଘାର ମାଂସ 700-800 ଟଙ୍କା କିଲୋ ମିଳୁଛି, କିନ୍ତୁ କୁକୁଡ଼ା ମାଂସଟା ଆପଣ 200 ଟଙ୍କାରେ ମିଳିପାରୁଛି। ତେଣୁ ଏଟା ଅଧିକ ଚାହିଦା ରହୁଛି। ଏବଂ ଆଉ ଗୋଟିଏ ଜିନିଷ ହେଉଛି କୁକୁଡ଼ା ମାଂସରେ ପୁଷ୍ଟିସାର ଅଧିକ ଏବଂ ଚର୍ବି କମ୍, ତେଣୁ ଲୋକମାନଙ୍କର ଚାହିଦା ରହିଛି। ତେଣୁ ଯଦି ଆପଣ କୁକୁଡ଼ା ପାଳନ କରିବେ, ନିଜର ଘରର ଖାଦ୍ୟ ସୁରକ୍ଷା ବି ହୋଇପାରିବ ଏବଂ ଅଣ୍ଡା ମାଂସ ବିକିକରି ଆର୍ଥିକ ଲାଭ ମଧ୍ୟ ପାଇପାରିବେ।
2: ଏଥିପାଇଁ ଯୋଉ ଆପଣ କଥା କହିଲେ ଯୋଉ ପୁଷ୍ଟିସାର ଖାଦ୍ୟ ରହୁଛି, ଆପଣ ଦିଟା ରହୁଛି, ଗୋଟେ ବ୍ରଏଲର ରହୁଛି ଆଉ ଗୋଟେ ଦେଶୀ ରହୁଛି, କୋଉଠୁ ଅଧିକ ଆମେ ପାଇପାରିବା?
3: ଏଟା ହେଉଛି ଗୋଟେ ମିସନୋମର। ଆପଣ ଯଦି ବ୍ରଏଲର କୁକୁଡ଼ା ନେବେ ବା ଦେଶୀ କୁକୁଡ଼ା ନେବେ, ପ୍ରୋଟିନ୍ ମାନେ ଦେଶୀ କୁକୁଡ଼ାରେ ଯେତେ ପ୍ରୋଟିନ୍ ରହୁଛି, ବ୍ରଏଲରରେ ସେତେ ପ୍ରୋଟିନ୍ ରହୁଛି। କିନ୍ତୁ ଏଟା ଗୋଟେ ଆମର ଅନ୍ଧବିଶ୍ୱାସ ରହିଯାଇଛି ଯେ ବ୍ରଏଲର କୁକୁଡ଼ାରେ ପ୍ରୋଟିନ୍ ଅଧିକ ରହେ ଏବଂ ଦେଶୀ କୁକୁଡ଼ାରେ ପ୍ରୋଟିନ୍ କମ୍ ରହେ।
2: ତେବେ ଆମେ ଯୋଉ କହିଲେ ଖାଦ୍ୟ ସୁରକ୍ଷା ବି କରିପାରିବା, ତା ସହିତ
3: ଆର୍ଥିକ ବି ଉନ୍ନତି ଲାଭ କରିପାରିବେ।
2: ତେବେ କୁକୁଡ଼ା ପାଳନ ଆମେ କେତେ ପ୍ରକାର କରିପାରିବା?
3: ଆପଣ ଏବେ ଯେମିତି କହୁଥିଲେ କୁକୁଡ଼ା ପାଳନ 2 ପ୍ରକାର, ଗୋଟେ ହେଉଛି ବ୍ରଏଲର କୁକୁଡ଼ା ପାଳନ ବା ମାଂସାଲ କୁକୁଡ଼ା ପାଳନ। ଯଦି ବ୍ରଏଲର କୁକୁଡ଼ା ପାଳନ କରିବେ, ଏହାକୁ ଆପଣ କ'ଣ କରିବେ, 5-6 ସପ୍ତାହ ପର୍ଯ୍ୟନ୍ତ ପାଳନ କରିବେ। 5-6 ସପ୍ତାହ ପରେ ଏହି ବ୍ରଏଲର ଚିଆ ଗୁଡ଼ାକ ପ୍ରାୟ 2-2.5 କିଲୋ ହେବେ ଏବଂ ସାଙ୍ଗେ ସାଙ୍ଗେ ଆପଣ ବିକିଦେବେ। ସେଥିପାଇଁ ବ୍ରଏଲର କୁକୁଡ଼ାରେ ଲୋକ କରନ୍ତି କାହିଁକି ଶୀଘ୍ର ଲାଭ ପାଇପାରିବେ। ଯଦି ଅଣ୍ଡା ଦିଆ କୁକୁଡ଼ା ପାଳନ କରିବେ, ତାହେଲେ ଜନ୍ମରୁ ଯେଉଁ ଚିଆଁକୁ ଆପଣ ପ୍ରାୟ 18 ସପ୍ତାହ ବା 4 ମାସ ପର୍ଯ୍ୟନ୍ତ ଆପଣ ପାଳନ କରିବେ। 4 ମାସ ପରେ ଏଇଟା ଅଣ୍ଡା ଦେବା ଆରମ୍ଭ କରିବ ଏବଂ ବର୍ଷେ ପର୍ଯ୍ୟନ୍ତ ଅଣ୍ଡା ଦେବ ଏବଂ ବର୍ଷେ ମଧ୍ୟରେ ପ୍ରାୟ 300-320 ଅଣ୍ଡା ଦେବ। ଆଜିକାଲି କିନ୍ତୁ ବୈଜ୍ଞାନିକମାନେ ଆଉ କିଛି ପ୍ରକାର କୁକୁଡ଼ା ବାହାର କରିଛନ୍ତି ଯେଉଁଟାକି ଆପଣ ଉଭୟ ପାଇଁ କରିପାରିବେ, ମାଂସ ପାଇଁ ବି କରିପାରିବେ, ଅଣ୍ଡା ପାଇଁ ବି କରିପାରିବେ। ଏବଂ ଏହି କୁକୁଡ଼ାକୁ ଆପଣ 3ଟି ପଦ୍ଧତିରେ ପାଳନ କରିପାରିବେ। ଗୋଟିଏ ହେଉଛି ଯେଉଁଟା ମୁକ୍ତ ଆଙ୍ଗନରେ କୁକୁଡ଼ା ପାଳନ ବା ବାଡ଼ି ଅଗଣାରେ କୁକୁଡ଼ା ପାଳନ, ଆଉ ଗୋଟିଏ ହେଉଛି ଅର୍ଦ୍ଧସଗନ ପଦ୍ଧତିରେ କୁକୁଡ଼ା ପାଳନ ବା ସେମି ଇଣ୍ଟେନ୍ସିଭ ସିଷ୍ଟମ, ଆଉ ଗୋଟିଏ ସଘନ ପଦ୍ଧତିରେ କୁକୁଡ଼ା ପାଳନ ଯେଉଁଟାକି ଆପଣ ବ୍ୟବସାୟିକ ଭିତରେ ଲୋକ ଫାର୍ମ କରିକି କୁକୁଡ଼ା କରୁଛନ୍ତି।
2: ଆଉ ଗୋଟେ ବର୍ତ୍ତମାନ ଆମେ ଦେଖିବାକୁ ପାଉଛୁ କହୁଛନ୍ତି କଳା କୁକୁଡ଼ା, କଡ଼କନାଥ।
3: ମୁଁ ମଧ୍ୟ ମୋ ଫାର୍ମ ଅଛି, ଆମର ଗୋଟିଏ ସଂସ୍ଥାର ଗୋଟିଏ ଫାର୍ମ ଅଛି ଯେଉଁଥିରେ କି ଆମେ ବନରାଜା ରଖିଛୁ, ଗ୍ରାମପ୍ରିୟା ରଖିଛୁ ଏବଂ କଡ଼କନାଥ ରଖିଛୁ। କଡ଼କନାଥର ରଙ୍ଗ ଦେଖିବାକୁ କଳା, କିନ୍ତୁ କଡ଼କନାଥର ମାଂସର ଚାହିଦା ରହିଛି। ଏବେ 500-600 ଟଙ୍କା କିଲୋ ମିଳିଛି, ଲୋକ ଖାଉଛନ୍ତି। କାରଣ ଏହି କଡ଼କନାଥର ମାଂସରେ ଏମିତି କିଛି ଖାଦ୍ୟ ତତ୍ତ୍ୱ ଅଛି ଯେଉଁଟା ମଣିଷର ସ୍ୱାସ୍ଥ୍ୟ ପାଇଁ ହିତକାରକ। ଏମିତି କହୁଛନ୍ତି ଯେ ଏଟା ଡାଇବେଟିସ୍ ପାଇଁ ମଧ୍ୟ ସାହାଯ୍ୟ କରେ ଏବଂ ଲୋକଙ୍କର ଯଦି ସ୍ନାୟୁଜନିତ କିଛି ସମସ୍ୟା ବି ଥାଏ, ତାହେଲେ ଏହାର ମାଂସ ଖାଇଲେ ଆପଣ ସେଥିରୁ କିଛି ଲାଭ ପାଇପାରିବେ। ଆଉ କଡ଼କନାଥ ମାଂସରେ

0: ମଧ୍ୟ ପ୍ରୋଟିନ୍ ପରିମାଣଟା ଅଧିକ ରହିଥାଏ, ତେଣୁ କଡ଼କନାଥ କୁକୁଡ଼ାର ମାଂସର ଚାହିଦା ବହୁତ ରହିଛି।
1: ତେବେ ଯେଉଁ କହିଲେ ବିଭିନ୍ନ ପ୍ରକାର କୁକୁଡ଼ା ଆମେ ପାଳନ କରିପାରିବା, କିପରି ତାକୁ କରିବା?
0: ଦେଖନ୍ତୁ, ଯଦି ଆମେ ଆଜିର ଯେଉଁ ଆମର ବିଷୟ ଅଛି ଆପଣଙ୍କର ବାଡ଼ି ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଆର୍ଥିକ ଉନ୍ନତି, ଯଦି ଆପଣ ବାଡ଼ି ଅଗଣାରେ କୁକୁଡ଼ା ପାଳନ କରୁଛନ୍ତି ତାହେଲେ ଆପଣ 20-25 କୁକୁଡ଼ା ରଖିପାରିବେ। ଏବଂ ଏହି କୁକୁଡ଼ାଙ୍କୁ କ'ଣ କରିବେ, ଆପଣ ଯଦି 4 ହପ୍ତାହ ପରେ ଯଦି ଆଣିଲେ, ଆପଣ ତାଙ୍କ ପାଇଁ ଗୋଟେ ଅସ୍ଥାୟୀ ଘର କରିଦେଲେ, ରଖିଲେ, ଦିନବେଳା କ'ଣ କରିବେ, କୁକୁଡ଼ାମାନଙ୍କୁ ବାହାରକୁ ଛାଡ଼ିଦେବେ। କୁକୁଡ଼ାମାନେ ଏପଟ ସେପଟ ହୋଇକି ଅନାବନା ଘାସ, ଖାଦ୍ୟ, କୀଟ ପତଙ୍ଗ ସେମାନେ ଖୋଜିକରି ନିଜର ଖାଦ୍ୟଟା ସେମାନେ ସେଥିରୁ ପାଇପାରିବେ। ଆଉ ସନ୍ଧ୍ୟାରେ ଯେତେବେଳେ ସେମାନେ ଆସିବେ, ଆପଣ ଯେଉଁ ଅସ୍ଥାୟୀ ଘର କରିଥିବେ ତାଙ୍କୁ ତାଙ୍କ ଭିତରକୁ ନେଇଯିବେ, ଏବଂ ଜଷ୍ଟ ଆପଣଙ୍କ ଘରେ ଯାହା ବି ରହିଛି, ମନେକର ଧରନ୍ତୁ ଚୋକଡ଼ ଅଛି, ବା ଯେଉଁ ଚାଉଳ ଆପଣ ସଫା କରୁଛନ୍ତି ତାର ଖୁଦ ଅଛି, ବା ଆପଣ ପନିପରିବା ଚୋପା ଅଛି, ଆପଣ ତାଙ୍କୁ ନେଇକି ଦେଇଦେବେ। ତ ତାଦ୍ୱାରା କ'ଣ ହେବ, ଯଦି ଦିନସାରା ତାଙ୍କ ଯେଉଁ ଖାଦ୍ୟ ସମସ୍ୟା ଥିବ, ଯଦି ସେମାନେ ପୁରା ଖାଦ୍ୟ ପାଇପାରିନଥିବେ ସେଥିରୁ ଖାଇପାରିବେ। କିନ୍ତୁ ଗୋଟେ ବିଷୟ ପ୍ରତି ଆପଣ ଧ୍ୟାନ ଦେବେ ଯେ ଭଲ ସଫା ଜାଗାରେ ପାଣି ଟିକେ ରଖିବେ, ଏବଂ ଯେଉଁ ଘର କରିଥିବେ ସେହି ଘର ଭିତରକୁ ଆପଣଙ୍କ କୁକୁର କିମ୍ବା ବିରାଡ଼ି କିମ୍ବା ସାପ ପଶିପାରୁନଥିବ ଏବଂ ବାୟୁ ଯାତାୟତ କରିପାରୁଥିବ। ଯଦି ବାୟୁ ଯାତାୟତ ନ କରିପାରିବ ତାହେଲେ କୁକୁଡ଼ାମାନେ ମରିଯିବାର ସମ୍ଭାବନା ଥାଏ। ଏବଂ ଏହି କୁକୁଡ଼ା ପାଳନର ଲାଭଟା ହେଉଛି ଏଥିରେ ଖର୍ଚ୍ଚ କମ୍, ଆପଣ 500-700 ଟଙ୍କାରେ ମଧ୍ୟ କୁକୁଡ଼ା ପାଳନ ଆରମ୍ଭ କରିପାରିବେ, ଚିଆ ଆଣିପାରିବେ, କମ୍ ଖର୍ଚ୍ଚ ହେବ, ଅଧିକ ଲାଭ ପାଇପାରିବେ। ଏବଂ ଏଥିରେ ଆପଣଙ୍କର କିଛି ତାଲିମ ଦରକାର ନାହିଁ, ଘରେ ଯେଉଁ ମହିଳାମାନେ ଅଛନ୍ତି ସେମାନେ କରିପାରିବେ, ଛୋଟ ଛୁଆମାନେ ମଧ୍ୟ ସାହାଯ୍ୟ କରିପାରିବେ, ଏବଂ ବୃଦ୍ଧ ଲୋକମାନେ ଯେଉଁ ଘରେ ରହିଛନ୍ତି ସେମାନେ ବି କରିପାରିବେ। ଏହାଦ୍ୱାରା କ'ଣ ହେବ, ପରିବାର ଖାଦ୍ୟ ସୁରକ୍ଷା ହେବ ଏବଂ ଅଣ୍ଡା ଓ ମାଂସ ବିକ୍ରି କରି ଆପଣ ଲାଭ ମଧ୍ୟ ପାଇପାରିବେ।
1: କୁକୁଡ଼ା ପାଳନ ତ ବ୍ୟବସାୟ ଭିତରେ ଆମେ କରୁଛନ୍ତି, ବିଶେଷ କରି ଘର ଅଗଣା ବା ବାଡ଼ି ଅଗଣା କାହିଁକି କୁହାଯାଉଛି?
0: ବାଡ଼ି ଅଗଣାରେ କୁକୁଡ଼ା ପାଳନ ମାନେ ଏଇଟା ହେଉଛି, ଆପଣ ଦେଖନ୍ତୁ, ଆପଣ କୁକୁଡ଼ା ପାଳନଟା ଆପଣଙ୍କ ମୁଖ୍ୟ ସ୍ରୋତ ନୁହଁ, ଆପଣ ଅନ୍ୟ କାମ ମଧ୍ୟ କରିଥିବେ। ଯଦି ଏହି କୁକୁଡ଼ା ରଖିପାରିବେ ଆପଣଙ୍କୁ କ'ଣ ହେବ, କିଛି ଏଥିରୁ ଆପଣ ଲାଭ ପାଇପାରିବେ, ଯାହାଦ୍ୱାରା କି ମନେକର ଧରନ୍ତୁ ଆପଣଙ୍କର ପରିବାରର ଆଉ ଯଦି କିଛି ଖର୍ଚ୍ଚ ଆପଣଙ୍କର ଦରକାର ପଡୁଛି ସେହି ଖର୍ଚ୍ଚଟା ଏହାଦ୍ୱାରା ମେଣ୍ଟାଇ ପାରିବେ। ଯଦି ବାଡ଼ି ଅଗଣାରେ କୁକୁଡ଼ା ପାଳନ କରୁଛନ୍ତି, 20-25 କୁକୁଡ଼ା ରଖିବେ, ତାହେଲେ ଆପଣ ପ୍ରତି ମାସରେ ପ୍ରାୟ 1000-1500 ଆପଣ ଲାଭ ପାଇପାରିବେ। ଯଦି 1000-1500 ଯଦି ଲାଭ ପାଇବେ, ଆପଣ ପିଲା ଛୁଆଙ୍କ ପାଇଁ ପୋଷାକ କିଣିପାରିବେ, ବା ଆପଣଙ୍କର ମେଡିସିନ ଖର୍ଚ୍ଚ ହୋଇପାରିବ, ବା ମା ଭଉଣୀମାନେ ନିଜ ପାଇଁ ନିଜର ଖର୍ଚ୍ଚ ମଧ୍ୟ କରିପାରିବେ।
1: ତେବେ କୋଉ ପ୍ରଜାତିର କୁକୁଡ଼ା ରଖିଲେ ଲାଭବାନ ହେବ?
0: ଆମର ଅନୁସନ୍ଧାନ କରିକି ଆଜି ଭାରତରେ ବହୁତ ସଂସ୍ଥାନ ଅଛି ଯେଉଁମାନେ କି ଏହି ବାଡ଼ି ଅଗଣାରେ କୁକୁଡ଼ା ପାଇଁ ନୂଆ ନୂଆ ପ୍ରଜାତିର କୁକୁଡ଼ା ବାହାର କରିଛନ୍ତି। ସବୁଠାରୁ ଆପଣ ନାଁ ଶୁଣିଥିବେ ଗୋଟେ ବନରାଜ କୁକୁଡ଼ା, ଯେଉଁଟାକି ଆପଣ ବନରାଜା କହୁଛନ୍ତି, ଯେଉଁଟା ଆମର ହାଇଦ୍ରାବାଦର ଆଇସିଆର୍ ଡାଇରେକ୍ଟର ଏକ ପୋଲ୍ଟ୍ରି ରିସର୍ଚ୍ଚ ବାହାର କରିଛି। ବନରାଜା ହଉ, ଗିରିରାଜା ହଉ, ଗ୍ରାମପ୍ରିୟା ହଉ, ବା ଆମର ଓଡ଼ିଶାରେ ମଧ୍ୟ ଯେଉଁଟା ଆମ ସିପିଡିଓ ଅଛି କଳିଙ୍ଗ ବ୍ରାଉନ୍ ହଉ, ଏବେ ଆପଣଙ୍କ ସହିତ ଆମେ ଚର୍ଚ୍ଚା କରୁଥିଲେ, କଡ଼କନାଥ ମଧ୍ୟ ଆପଣ ରଖିପାରିବେ, ଗିରିରାଜା ରଖିପାରିବେ, ଗିରିରାନୀ ରଖିପାରିବେ, କେରି ବ୍ରୋ ରଖିପାରିବେ, ବହୁତ ପ୍ରକାର କୁକୁଡ଼ା ବାହାରିଛନ୍ତି। ଏହି ପ୍ରଜାତିର କୁକୁଡ଼ାମାନେ ହେଉଛନ୍ତି ଟିକେ ରଙ୍ଗୀନ କୁକୁଡ଼ା, ଏମାନେ ଧଳା ବ୍ରଏଲର କୁକୁଡ଼ା ଭଳିଆ ନୁହଁ। ତ ଏମାନଙ୍କର ଯେଉଁ ପରଟା କ'ଣ ହୋଇଥାଏ, ରଙ୍ଗୀନ ହୋଇଥାଏ, ଏବଂ ଏମାନେ କ'ଣ କରନ୍ତି, ଧୀରେ ଧୀରେ ବଢ଼ନ୍ତି, ଏମାନେ ଯେମିତି ବ୍ରଏଲର କୁକୁଡ଼ା ଭଳିଆ ବହୁତ ଜଲ୍ଦି ବଢ଼ନ୍ତି ନାହିଁ, ଏବଂ ଏମାନେ କ'ଣ କରନ୍ତି, ଏହାଙ୍କର ରୋଗ ପ୍ରତିରୋଧକ ଶକ୍ତି ଟିକେ ଅଧିକ, ତେଣୁ ଏଥିପାଇଁ ଏମାନଙ୍କୁ ଆମେ କ'ଣ କରୁ, ମୁକ୍ତ ଆଙ୍ଗନରେ ତାଙ୍କୁ ପାଳନ
1: କରିଥାଉ। ସେମାନଙ୍କର ଯତ୍ନ କେମିତି ନିଆଯିବ?
0: ଆପଣ ଯଦି କୁକୁଡ଼ା ପାଳନ କରୁଛନ୍ତି, ଆପଣ କୁକୁଡ଼ା ପାଳନରେ ପ୍ରଥମ ବିଷୟଟା ହେଉଛି ଜନ୍ମରୁ ଆପଣ 4 ସପ୍ତାହ ପର୍ଯ୍ୟନ୍ତ ଯତ୍ନ। କାରଣ ଯେତେବେଳେ ଗୋଟେ କୁକୁଡ଼ା ଚିଆଟା ଅଣ୍ଡାରୁ ବାହାରିଥାଏ ସେ ନିଜ ଶରୀରର ତାପମାତ୍ରାଟା ନିୟନ୍ତ୍ରଣ କରିପାରେ ନାହିଁ, ସେଥିପାଇଁ କ'ଣ ହୁଏ, ଆମେ ତାକୁ ଆର୍ଟିଫିସିଆଲି ବା କୃତ୍ରିମ ଉପାୟରେ ଆମେ ଇଲେକ୍ଟ୍ରିକ୍ ବଲ୍ବ ଦେଇକରି ଯେଉଁ ଘରେ ରଖୁଛୁ ତାର ତାପମାତ୍ରା ନିୟନ୍ତ୍ରଣ କରିଥାଉ। ଏହି ସମୟରେ ଜେନେରାଲି ଚିଆଁକୁ ପ୍ରାୟ ଆପଣଙ୍କର 35°C ବା 95° ଫାରେନହାଇଟ୍ ଟେମ୍ପରେଚର ଦରକାର ହୋଇଥାଏ। ଯଦି ସେହି ସମୟରେ ଆପଣ ଯଦି ଟେମ୍ପରେଚର ପ୍ରପର ନ ରଖିବେ, ଏଟାକୁ ବ୍ରୁଡିଂ କହନ୍ତି, ତେଣୁ ଯଦି ଏହି ସମୟରେ ଯଦି ଆପଣ ତାପମାତ୍ରା ନିୟନ୍ତ୍ରଣ ନ କରିବେ ତାଙ୍କର ମୋର୍ଟାଲିଟି ବା ମୃତ୍ୟୁ ହେବାର ସମସ୍ୟା ରହିଥାଏ। ଦ୍ୱିତୀୟ ବିଷୟଟି ହେଉଛି ଆପଣ କୁକୁଡ଼ାର ଖାଦ୍ୟ, ଆପଣ ଯେଉଁ ପ୍ରକାର କୁକୁଡ଼ା କରନ୍ତୁ, ଆପଣ ବ୍ରଏଲର କରନ୍ତୁ, ଲେୟାର କରନ୍ତୁ, ବା ଆପଣ ଯେଉଁଟା ଏବେ ମୁଁ କହିଲି ବାଡ଼ି ଅଗଣାରେ ଯେଉଁ କୁକୁଡ଼ା ଚିଆଁ ସେଗୁଡ଼ାକ ରଖୁଛନ୍ତି, ଜନ୍ମରୁ 4 ସପ୍ତାହ ପର୍ଯ୍ୟନ୍ତ ଆପଣ ତାଙ୍କୁ ସୁଷମ ଖାଦ୍ୟ ଦେବାକୁ ପଡ଼ିବ। ଏଥିପାଇଁ ଆପଣ କ'ଣ କରୁଛନ୍ତି, ଆଜିକାଲି ବିଭିନ୍ନ ପ୍ରକାର କମ୍ପାନୀର ଖାଦ୍ୟ ମିଳୁଛି ସେଟା ଆପଣ ୟୁଜ୍ କରିପାରିବେ, ବା ନିଜେ ଘରେ ଯଦି ଦାନା ତିଆରି କରିପାରିବେ ସେଥିରେ କମ୍ ଅମଳ କମ୍ ଖର୍ଚ୍ଚ ହେବ ଏବଂ ଆପଣଙ୍କର ଅଧିକ ଲାଭ ହେବ। ତେଣୁ ଆମେ ଚାଷୀ ଭାଇ ଭଉଣୀମାନଙ୍କୁ କହୁଛୁ ଯେ ଯଦି ଆପଣ କୁକୁଡ଼ା ଚିଆଁ ରଖୁଛନ୍ତି ତାହେଲେ ଆପଣ ନିଜେ ଘରେ ଦାନା ତିଆରି କରିପାରିବେ। ଆଉ ଗୋଟେ ବିଷୟ ହେଉଛି ରୋଗ, କୁକୁଡ଼ାମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ତେଣୁ

0: ସେମାନେ ରୋଗରୁ କେମିତି ବଞ୍ଚିପାରିବେ, ଆମେ ତାକୁ ଭ୍ୟାକ୍ସିନ୍ ବା ଇଞ୍ଜେକ୍ସନ୍ ଦେଇଥାଉ, ଯାହାଦ୍ୱାରା କି ସେମାନେ ରୋଗମୁକ୍ତ ହୋଇକି ବଢ଼ିପାରିବେ।
1: ସାଧାରଣତଃ କୋଉ ପ୍ରକାର ରୋଗ ସବୁ ଦେଖାଯାଇଥାଏ
0: ଗ୍ରାମାଞ୍ଚଳ କୁକୁଡ଼ାରେ? ଆପଣ ଦେଖିବେ ସର୍ବପ୍ରଥମ କା ହଉଛି କୁକୁଡ଼ା ମଳକ ବା ଆମେ ଏହାକୁ ଆରଡି କହୁ। କୁକୁଡ଼ା କ'ଣ କରିବ, ତାର ବେକଟା ମୋଡ଼ିଦେବ ଏବଂ ତାର ନାକପୁଡ଼ାରୁ ତରଳ ପଦାର୍ଥ ବାହାରିବ। ଏବଂ ଏଇ ଯଦି ରୋଗଟା ହେଇଯିବ ତାହେଲେ ଗୋଟେ କୁକୁଡ଼ାରୁ ଡେଇଁକି ଏକା ଗାଁରେ ଯେତେ କୁକୁଡ଼ା ଅଛନ୍ତି ସମସ୍ତଙ୍କୁ ହେଇଯିବ। ତେଣୁ ଆମେ ସବୁବେଳେ ଏକା ଆଡଭାଇଜ୍ କରୁଛୁ ଯେ ଯେତେବେଳେ ଆପଣ କୁକୁଡ଼ା ରଖୁଛନ୍ତି ଆଟ୍ଲିଷ୍ଟ ଆରଡି ପାଇଁ ସମସ୍ତେ ଭ୍ୟାକ୍ସିନ୍ କରନ୍ତୁ ବା ଇଞ୍ଜେକ୍ସନ୍ ଦିଅନ୍ତୁ। ନହେଲେ ଯଦି ଏଇ ରୋଗଟା ଆପଣଙ୍କ ଗାଁକୁ ଆସିବ ତାହେଲେ ଆପଣଙ୍କର କୁକୁଡ଼ା ନୁହଁ, ଜଣଙ୍କର କୁକୁଡ଼ା ନୁହଁ, ସମସ୍ତଙ୍କର କୁକୁଡ଼ାଙ୍କୁ ଡେଇଁବ ଏବଂ ଏଥିରେ ମୋର୍ଟାଲିଟି ଆପଣଙ୍କର 90% ମଧ୍ୟ ହେଇଥାଏ। ଏଇଟା ହେଉଛି ମୁଖ୍ୟ ରୋଗ। ଆଉ ଗୋଟେ ରୋଗ ହେଉଛି ଆପଣ ଗୁମର ରୋଗ, ଯେଉଁଟାକୁ ଆପଣ ଆଇବିଡି ବା ଇନଫେକ୍ସିୟସ୍ ବର୍ସାଲ୍ ଡିଜିଜ୍ କହୁ। ଆଉ ଗୋଟେ ହେଉଛି ମାରେକ୍ସ ଡିଜିଜ୍, ଯେଉଁଟିକି ଆପଣ କୁକୁଡ଼ା ଛୋଟେଇଥାଏ, ସେଟା ସ୍ନାୟୁଜନିତ ବିମାରୀ, ତେଣୁ କୁକୁଡ଼ା ଗୁଡ଼ାକ ତାଙ୍କର ଲେଗ୍ ପାରାଲିସିସ୍ ହେଇଥାଏ। ଆଉ ଗୋଟେ ରୋଗ ହେଉଛି ଯଦି ଆପଣ କୁକୁଡ଼ା ଯେଉଁ ଜାଗାରେ ରଖୁଛନ୍ତି ଯେ ସୁଖା ନ ରଖିବେ, ସନ୍ତସନ୍ଧିଆ ଯଦି ରଖିବେ ବା ଯେଉଁ ଲିଟର ମେଟେରିଆଲ ଓଦା ହେଇଯିବ ତାକୁ ଆମେ କକ୍ସିଡିଓସିସ୍ କହୁଛୁ, ଯେଉଁଟାକି ରକ୍ତ ଝାଡ଼ା ହେବ। ତ ଏଗୁଡ଼ାକ ହେଉଛି ମୁଖ୍ୟ ଯେଉଁ ବିମାରୀ ଯେଉଁଥି ପାଇଁ ଆପଣଙ୍କର ଭ୍ୟାକ୍ସିନେସନର ବ୍ୟବସ୍ଥା ରହିଛି। ତେଣୁ ଯଦି ଆପଣ ଗୋଟିଏ କୁକୁଡ଼ା ଚିହ୍ନକୁ ଯଦି ଜନ୍ମରୁ ପ୍ରଥମରୁ 5 ଦିନ ମଧ୍ୟରେ ଏବଂ ତୃତୀୟ ସପ୍ତାହରେ ଯଦି ଭ୍ୟାକ୍ସିନ୍ ଲଗାଇଦେଲେ ଏବଂ ପ୍ରତି 6 ମାସରେ ଥରେ ଇଞ୍ଜେକ୍ସନ୍ ଦେଲେ ତାହେଲେ ସେ ରୋଗ ଆଉ ହେବନି ଯେଉଁଟା କୁକୁଡ଼ା ମର।
1: ଟୀକାକରଣ କଲେ ରୋଗରୁ ମୁକ୍ତ ହୋଇପାରିବ। ଆଚ୍ଛା, ତେବେ ଆମେ ଯେଉଁ ଆଲୋଚନା କରୁଛନ୍ତି ଏହାଦ୍ୱାରା କୁକୁଡ଼ା ପାଳନ ଦ୍ୱାରା ଦୁଇଟା କଥା ହେଉଛି, ଯେ ପ୍ରଥମ ତ ହେଲା ଆମେ ଖାଦ୍ୟ ସୁରକ୍ଷା କରିପାରିବା, ତା ସହିତ ଆମେ ଆର୍ଥିକ 2 ପଇସା ପାଇପାରିବା। ତେଣୁ ଖାଇବାକୁ ହେଲେ ତ ମାଂସ ଗଲେ ଗୋଟାକୁ ମାରିବାକୁ ପଡିବ ବା ଅଣ୍ଡା ମଧ୍ୟ ବିକ୍ରି କରିବାକୁ ପଡିବ, ତେଣୁ ଧୀରେ ଧୀରେ କମିଯିବେ। ତେଣୁ ନିଜେ ଉତ୍ପାଦନ କରିବା ପାଇଁ କୁକୁଡ଼ା ଅଣ୍ଡା ଦେଉଛନ୍ତି ତାକୁ ସଂରକ୍ଷିତ କରି ତାକୁ ଛୁଆ କରିବେ, ସେ କେମିତି କରିବେ?
0: ଏଇଗୁଡ଼ାକ ଯୋଉ ଆମେ କୁକୁଡ଼ା ପ୍ରଜାତି ଦିଆ ହଉଛି ଏମାନଙ୍କୁ ଆପଣ ସେଥିରୁ ଆଉ କୁକୁଡ଼ା ଚିଆ କରିବେ ନାହିଁ।
1: ଆଚ୍ଛା,
0: ଆପଣ କ'ଣ କରିବେ, ଯୋଉ କୁକୁଡ଼ାକୁ ରଖିଲେ ଯେମିତି ମନେକର ଧରନ୍ତୁ ଆପଣଙ୍କ ପାଖରେ 20 କୁକୁଡ଼ା ଅଛନ୍ତି, 10 ଅଙ୍ଗିରା ହେଲେ 10 ମାଇ ହେଲେ, 10 ଯୋଉ ଅଙ୍ଗିରା ଅଛନ୍ତି ଏହାକୁ 10ରୁ 12 ସପ୍ତାହରେ ଯେତେବେଳେ ଏମାନେ 1.5 କିଲୋ ହେଇଯିବେ, 1.5 କିଲୋ ହେଇଯିବେ, ଆପଣ ଏହାକୁ ବିକ୍ରି କରିଦେବେ। ବାକି ଯୋଉ ମାଇ କୁକୁଡ଼ା ରଖୁଛନ୍ତି ସେ ମାଇ କୁକୁଡ଼ାକୁ ଆପଣ ଚିଆଁ ଗୁଡ଼ାକୁ ବଢ଼େଇକରି ଏମାନେ କ'ଣ କରିବେ, 18ରୁ 20 ସପ୍ତାହରେ ଅଣ୍ଡା ଦେବେ। ଏବଂ ଏଇ କୁକୁଡ଼ା ଗୁଡ଼ାକ କ'ଣ ହେବ, ପ୍ରାୟ ବର୍ଷକୁ ଆପଣଙ୍କର 150ରୁ 200 ଅଣ୍ଡା ଦେବେ। ତେଣୁ 10 କୁକୁଡ଼ା ଚିଆଁ ଯଦି ଆପଣ ରଖିଛନ୍ତି ତାହେଲେ 10 କୁକୁଡ଼ାରୁ ପ୍ରାୟ ଆପଣ 1500 ଅଣ୍ଡା ପାଇପାରିବେ ଏବଂ 1500ରୁ ଆପଣ ଯଦି ଗୋଟେ ଅଣ୍ଡାକୁ 10 ଟଙ୍କାରେ ବିକିବେ ପ୍ରାୟ 15,000 ଟଙ୍କା ଏଥିରୁ ଲାଭ ପାଇପାରିବେ। କିନ୍ତୁ ଆପଣ ଯେଉଁ ପ୍ରଶ୍ନଟି ପଚାରିଛନ୍ତି, ଏଇ କୁକୁଡ଼ାରୁ ପୁଣି ଆପଣ କୁକୁଡ଼ା ଚିଆଁ କରିପାରିବେ କି? ଆପଣ କରିପାରିବେ, କିନ୍ତୁ ଆପଣ ଏଇ କୁକୁଡ଼ାରୁ ଯଦି କୁକୁଡ଼ା ଚିଆଁ କରିବେ ତାହେଲେ ଏଥିରେ କ'ଣ କରିବେ, ଆପଣଙ୍କର କ'ଣ ହେବ, ଯେଉଁ ନୂଆ ଯେଉଁ କୁକୁଡ଼ା ଚିଆଁ ବାହାରିବ ତାର ଅଣ୍ଡା ଉତ୍ପାଦନ କ୍ଷମତା କମିଯିବ। ତେଣୁ ଆମେ ଏଥିପାଇଁ କହୁଛୁ ଏଇ କୁକୁଡ଼ା ଚିଆଁ ହେଲେ ଆପଣ କ'ଣ କରିବେ, ନିକଟସ୍ଥ ଯେଉଁ ସଂସ୍ଥା ଗୁଡ଼ାକ ରହିଛି, ଯେଉଁଠି କୁକୁଡ଼ା ହେଚେରି ଆପଣ କହୁଛୁ ବା ଯେଉଁମାନେ କୁକୁଡ଼ା ଚିଆଁ ଉତ୍ପାଦନ କରୁଛନ୍ତି, ତାଙ୍କ ପାଖରେ ଆପଣ ତାଙ୍କୁ ଯୋଗାଯୋଗ କରିବେ ଏବଂ ତାଙ୍କ ପାଖରୁ ଆଣିବାକୁ ପଡ଼ିବ। ବା ଆପଣ ଯଦି ନିଜେ ରଖିବାକୁ ଚାହୁଁଛନ୍ତି ତାହେଲେ ଏହାଙ୍କୁ ଆମେ ପ୍ୟାରେଣ୍ଟସ୍ ଲାଇନ୍ କହୁ ବା ସେହି ପ୍ୟାରେଣ୍ଟସ୍ ଲାଇନ୍ସର ମେଲ୍ ଆଉ ଫିମେଲ୍ ବା ପୁରୁଷ ଏବଂ ଯେଉଁଟା ମହିଳା କୁକୁଡ଼ା ଆପଣ ଯେଉଁଟା କହୁଛନ୍ତି ଅଙ୍ଗିରା ଏବଂ ମାଇ କୁକୁଡ଼ାକୁ ଆପଣ ରଖିକରି ନୂଆ ଚିଆଁ ଉତ୍ପାଦନ କରିବାକୁ ପଡ଼ିବ।
1: ଆଚ୍ଛା, ଆମର ଯେଉଁ କୁକୁଡ଼ା ପାଳନ କ୍ଷେତ୍ରରେ ଯେଉଁ ବିଭିନ୍ନ ପ୍ରକାର ଋତୁ ରହିଛି, ସେ ଋତୁ ପ୍ରତି କୋଉ ଋତୁରେ କି ପ୍ରକାର ଶିଶୁ ଧ୍ୟାନ ଦେବାକୁ ପଡିବ କି ନାହିଁ?
0: ହଁ, ଆପଣ ଦେଖନ୍ତୁ ଏଇଟା ବହୁତ ଭଲ ପ୍ରଶ୍ନଟେ, କାରଣ ବର୍ଷା ଋତୁରେ ପ୍ରାୟ ଘରଟା ପୁରା ଯଦି ବର୍ଷା ପାଣି ପଡ଼ିଯିବ ଘରଟା ଗିଲା ହେଇଯିବ, ଘରଟା ଯଦି ଓଦା ରହିବ ଯଦି କୁକୁଡ଼ା ଘର ତାହେଲେ ସେଥିରେ ରକ୍ତ ଝାଡ଼ାଟା ହେବାର ସମସ୍ୟା ରହିଥାଏ। ଶୀତ ଋତୁରେ କ'ଣ ହୁଏ, ଯଦି ଆପଣଙ୍କର ଯେଉଁ ଘରେ କୁକୁଡ଼ା ରଖିଛନ୍ତି ଯଦି ତାର ଟେମ୍ପରେଚରଟା ବହୁତ କମିଗଲା ତାହେଲେ ସେମାନେ ମୃତ୍ୟୁବରଣ କରିବେ। ଏବଂ ଆଜିକାଲି ବହୁତ ବଡ଼ ସମସ୍ୟା ହେଉଛି ଯେଉଁଟା ଗ୍ରୀଷ୍ମ, ଆଉ ଆପଣ ଭୁବନେଶ୍ୱର ଭଳିଆ ଜାଗା ହଉ ବା ଯେଉଁଟା କୋଷ୍ଟାଲ ବେଲ୍ଟ ଆମେ କହୁଛୁ, ଏଇ ଜାଗାରେ 2 ପ୍ରୋବ୍ଲେମ ସବୁଠାରୁ କୁକୁଡ଼ାମାନଙ୍କ ପାଇଁ ହଉଛି, ଯେଉଁଟାକି ଆପଣଙ୍କର ଗୋଟେ ହଉଛି ଯଦି ଅଧିକ ଖରା ହେଲା ଏବଂ ଆପଣଙ୍କର ବାୟୁମଣ୍ଡଳରେ ଯଦି ଅଧିକ ଜଳୀୟ ଅଂଶ ରହିଲା, କାରଣ କୁକୁଡ଼ାମାନଙ୍କର ସ୍ୱେଟ୍ ଗ୍ଲେଣ୍ଡ ନାହିଁ, ତେଣୁ ସେମାନେ କ'ଣ କରନ୍ତି, ଆମର ଯେମିତି ଝାଳ ବାହାରେ ଆପଣଙ୍କର ଯେଉଁ ପାଣି ଅଂଶଟା ନିଷ୍କାସିତ ହୋଇଯାଏ ତାଙ୍କର ହେଇପାରେ ନାହିଁ, ସେଥିପାଇଁ କ'ଣ କରିବେ, ମାନେ ଯେଉଁ କୁକୁଡ଼ା ଘର କରିଛନ୍ତି ସେ ଘରରେ ଆପଣ ପ୍ରପର ଭେଣ୍ଟିଲେସନ ହେବା ଦରକାର। ଘରଟା ଉପରେ ଯଦି ଆପଣଙ୍କର ଆଜବେଷ୍ଟସ୍ ହେଇଛି ତା ଉପରେ ଆପଣ ପାଳ ନଡ଼ା ଦେଇପାରିବେ ବା ତା ଉପରେ ଆପଣ କ'ଣ କରିବେ, ଆପଣ ଫ୍ୟାନ୍ ୟୁଜ୍ କରିପାରିବେ ଏବଂ ଦିନବେଳା ସବୁବେଳେ ଚେଷ୍ଟା କରିବେ ଯେ କୁକୁଡ଼ାମାନଙ୍କୁ ଆପଣ ଖାଦ୍ୟ ଦେବେ ନାହିଁ ଏବଂ ଅଧିକରୁ ଅଧିକ ଥଣ୍ଡା ପାଣି ବା ଯେଉଁ ଆପଣ ସଫା ପାଣି ତାଙ୍କୁ ଯୋଗାଇ ପାରିବେ ଏବଂ ଭିଟାମିନ୍ ସି

0: ମଧ୍ୟ ଆପଣ ପାଣିରେ ଦେଇପାରିବେ।
1: ଏଥିରୁ ଆମେ ଜାଣିଲେ ଯେ ବାଡ଼ି ଗାଁରେ କୁକୁଡ଼ା ରଖିକି ଆମେ ବହୁତ ଲାଭବାନ ହେଇପାରୁଛନ୍ତି।
0: ଆଜ୍ଞା,
1: ମାନେ ଖାଦ୍ୟ ବି ଖାଇପାରୁଛନ୍ତି ଆଉ ମାଂସ ଅଣ୍ଡା ବିକ୍ରି ଗୋଟା କରିକି ଆର୍ଥିକ କ୍ଷେତ୍ରରେ ହେଇପାରୁଛନ୍ତି। ତେଣୁ ତାକୁ ଯଦି ଆମର ଯୋଉ ସାଧାରଣତଃ ବର୍ତ୍ତମାନ ଆମର ଯୁବକ ଯୁବତୀମାନେ ଯେଉଁମାନେ ଚାକିରି ପାଉନାହାନ୍ତି, ବେକାର ବୋଲି ନିଜକୁ ଘୋଷଣା କରୁଛନ୍ତି, ସେମାନେ ଯଦି ଗୋଟେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ କରନ୍ତେ ତାହେଲେ ବହୁତ ଲାଭବାନ ହୁଅନ୍ତି।
0: ହଁ, ଏଇଟା ଗୋଟେ ଖୁସିର ବିଷୟ ଯେ ଆମର ଯୋଉ ଓଡ଼ିଶା ସରକାର ଏନିମାଲ ହଜବେଙ୍ଗରି ୟାକୁ କ'ଣ କୃଷିର ଦର୍ଜା ଦେଇଛନ୍ତି।
1: ଆଚ୍ଛା,
0: ତେଣୁ ୟା ପାଇଁ ବିଭିନ୍ନ ସ୍କିମ ମଧ୍ୟ ରହିଛି। ଯେମିତି ଏବେ ଆପଣଙ୍କର ଗୋଟିଏ ସ୍କିମ୍ ଅଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆପଣ ଏହି ଯୋଜନାରେ ନେଇପାରିବେ, ବା ଭାରତ ସରକାର ହେଉଛି ନ୍ୟାସନାଲ ଲାଇଫ୍ ଷ୍ଟକ୍ ମିଶନ, ଏଥିରେ ଯଦି ଆପଣ ନେଇପାରିବେ, ଯଦି ଆପଣ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ କରିବେ ତାହେଲେ ଆପଣଙ୍କ ସବସିଡି ରହିଛି। ଯଦି ପୁରୁଷ ଲୋକ ଯଦି କରିପାରିବେ 40% ସବସିଡି ରହିଛି କ୍ୟାପିଟାଲ ଇନ୍ଭେଷ୍ଟମେଣ୍ଟରେ, ମହିଳାମାନେ ଯଦି କରିବେ 50% ରହିଛି, ଏବଂ ଯଦି ଏସ୍ସି ଏସ୍ଟି ହେଇଥିବେ ବି 50% ରହିଛି। ଏବଂ ଆପଣ କ'ଣ କରିବେ ଏଥିରେ ଯୋଉ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ କରିବେ ତାହେଲେ ଏଥିରେ ଆପଣ 5,000 ବି ଆରମ୍ଭ କରିକି 10,000 ଆପଣ ଲକ୍ଷେ ପର୍ଯ୍ୟନ୍ତ କୁକୁଡ଼ା ରଖିପାରିବେ। ଏବଂ ୟାଦ୍ୱାରା କ'ଣ ହୁଏ, ଜେନେରାଲି କ'ଣ ହୁଏ, ଆପଣ 20-30% ଲାଭ ପାଇପାରିବେ। ତେଣୁ ଯଦି ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ ଆପଣ କରିବେ ଏଥିରେ ଅଧିକ ଲାଭ ମିଳିବ, ଏବଂ ଏହା ଆପଣଙ୍କ ଗୋଟେ ବ୍ୟବସାୟର ମାଧ୍ୟମ ହେବ। ଏବଂ ମୁଁ ଗୋଟେ ଚାକିରି କରୁଛି, ଏଟା ଆପଣଙ୍କର ବଞ୍ଚିବାର ମାଧ୍ୟମ ହେବ, ଏଥିରେ ପୁରା ଆପଣଙ୍କର ପରିବାର ବି ଚଳିବେ, ଏବଂ ଏଥିରେ ଯେତିକି ଲାଭ ହେବ ଆପଣ କିଛି ସଞ୍ଚୟ କରିକି ଭବିଷ୍ୟତରେ ଅଧିକରୁ ଅଧିକ ବଢ଼େଇ ପାରିବେ। ଆଜିକାଲି କୁକୁଡ଼ାକୁ ଆଉ ଚାଷ କୁହାଯାଉନି, ଆଜିକାଲି କୁକୁଡ଼ାକୁ ଆମେ ବ୍ୟବସାୟ ନେଉଛୁ, ବିଜନେସ୍ ନେଉଛୁ, ଆପଣ ବିଜନେସ୍ଟାକୁ ଅଧିକରୁ ଅଧିକ ବଢ଼େଇ ପାରିବେ।
1: ତେବେ ଏହି କ୍ଷେତ୍ରରେ କ'ଣ କ'ଣ ସବୁ ଯୋଜନା ରହିଛି?
0: ଦେଖନ୍ତୁ, ଭାରତ ସରକାରଙ୍କର ଗୋଟିଏ ଯୋଜନା ଥିଲା ଯୋଉଟାକି ହେଉଛି ଆପଣ ନ୍ୟାସନାଲ ଲାଇଫ୍ ଷ୍ଟକ୍ ମିଶନ। ନ୍ୟାସନାଲ ଲାଇଫ୍ ଷ୍ଟକ୍ ମିଶନରେ ଦୁଇ ପ୍ରକାର ତାଙ୍କର ସ୍କିମ୍ ଥିଲା। ଗୋଟିଏ ହେଉଛି ଆପଣଙ୍କର ଯୋଉ ମୁକ୍ତ ଆଙ୍ଗନରେ କୁକୁଡ଼ା ପାଳନ ପାଇଁ ଆପଣ କ'ଣ କରୁଥିଲେ, ପ୍ରଥମରୁ 20 କୁକୁଡ଼ା ଚିଆଁ ଦିଆ ହେଉଥିଲା, ତେବେ ଏହି 20 16 ହପ୍ତାହ ପରେ କ'ଣ କରିବେ, ପୁଣି ତାକୁ 15 କରିଦେଉଥିଲେ, ଏବଂ ପୁଣି 16 ହପ୍ତାହ ପରେ 10। ତ ଏଇଟା ମାଗଣାରେ ଦିଆଯାଉଥିଲା, ଯୋଉଟାକି ଯୋଉମାନଙ୍କ ପାଖରେ ଜମି ନାହିଁ, ଜମି ବିହୀନ ଲୋକ, ବା ଯୋଉମାନେ ଗାଁର ଗରିବ ଶ୍ରେଣୀର ଏସ୍ସି ଏସ୍ଟି ଲୋକ। କିନ୍ତୁ ଯଦି ଆପଣଙ୍କର ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ପାଳନ କରିବେ, ଏଥିରେ ମଧ୍ୟ ରହିଥିଲା ସ୍କିମ୍ ଯେଉଁଥିରେ କି ଆପଣ ଲୋନ୍ ନେଇପାରିବେ, ଏବଂ ଆପଣଙ୍କର କ୍ୟାପିଟାଲ ଇନ୍ଭେଷ୍ଟମେଣ୍ଟରେ 40-50% ଆପଣଙ୍କୁ ଛୁଟ୍ ମିଳିପାରିବ, ଯେଉଁଟାକି ଆପଣଙ୍କର ସବସିଡି କହୁଛୁ। ଏବଂ ଓଡ଼ିଶା ସରକାର ମଧ୍ୟ ସେମିତି ଯୋଜନା ବନେଇଛନ୍ତି, ଏବଂ ଓଡ଼ିଶା ସରକାରଙ୍କର ଯେଉଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଆପଣଙ୍କର କୁକୁଡ଼ା ପାଳନ କରିପାରିବେ, ଏବଂ ସେଥିରେ ଆପଣଙ୍କର ବିଭିନ୍ନ ପ୍ରକାର ରହିଛି, ଆପଣ 5,000 ରହିଛି, 200 ଏସ୍ଏଚ୍ଜି ମାଧ୍ୟମରେ ମଧ୍ୟ କୁକୁଡ଼ା ପାଳନ କରିପାରିବେ, ମା ମାନେ 200 କୁକୁଡ଼ା ରଖୁଛନ୍ତି, ଆପଣଙ୍କର 500 ବ୍ରଏଲର ବି ସ୍କିମ୍ ଅଛି, 5,000 ବି ଆପଣ କରିପାରିବେ, 10,000 ବି କରିପାରିବେ, ଆପଣ ଯେତେ ପରିମାଣରେ ଚାହୁଁଛନ୍ତି କରିକି ଆପଣ ଲୋନ୍ ନେଇକି କରିପାରିବେ।
1: ଏଇ ଯେଉଁ ଯୋଜନା ସବୁ ରହିଛି ଆମର ଜନସାଧାରଣଙ୍କ ପାଇଁ, ତେଣୁ ସେମାନଙ୍କର ଫାଇଦା ହେବ, ଏଇସବୁ କ୍ଷେତ୍ରରେ ସେମାନେ ଜାଣୁଛନ୍ତି କି ନାହିଁ, କ'ଣ ବ୍ୟବସ୍ଥା ରହିଛି ସେମାନଙ୍କୁ ଜଣାଇବା ପାଇଁ?
0: ଆକ୍ଚୁଆଲି ଦେଖନ୍ତୁ, ଆମର ଯୋଉ ପ୍ରସାର ମାଧ୍ୟମଟା ଏତେ ସୁବିଧା ହେଇଗଲାଣି ଯେ ଆଜିକାଲି ଆପଣ ମୋବାଇଲରେ ମଧ୍ୟ ଆପଣଙ୍କର ଇନ୍ଫର୍ମେସନ୍ ପାଇପାରୁଛନ୍ତି, ଟିଭିରେ ମଧ୍ୟ ଆଡଭର୍ଟାଇଜ୍ ହେଉଛି, ରେଡିଓରେ ବି ଆପଣଙ୍କର ଲୋକ ଶୁଣୁଛନ୍ତି, ଏବଂ ସବୁଠାରୁ ମୁଖ୍ୟ ହେଉଛି ଆଜିକାଲି ଆମର ଯୋଉ ଲାଇନ୍ ଡିପାର୍ଟମେଣ୍ଟ ଗୁଡ଼ାକ ରହିଛି, ଗାଁ କ୍ଷେତ୍ରରେ ପଞ୍ଚାୟତ ହେଉ ବା ବ୍ଲକ ସ୍ତରରେ ଆପଣଙ୍କର ରହୁ, ବା ସବ୍ ଡିଭିଜନ ସ୍ତରରେ ହେଉ ବା ଡିଷ୍ଟ୍ରିକ୍ଟ ରହୁଛି, ଏହିସବୁ ଜାଗାରେ ଆପଣ ଯୋଉ ଯୋଜନା ଗୁଡ଼ାକ ପାଇପାରିବେ, ଏବଂ ଆପଣ ନିକଟସ୍ଥ ବ୍ଲକ ସ୍ତରରେ ଆପଣଙ୍କର ଯୋଉଟା ପଶୁ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ, ପଶୁ ଚିକିତ୍ସା କେନ୍ଦ୍ର ହେଉ, ବା ବ୍ଲକ ମଧ୍ୟ ବ୍ଲକ ବିଡିଓଙ୍କ ପାଖରୁ ଯାଇକରି ବି ଆପଣ ସରକାରଙ୍କର ବିଭିନ୍ନ ସ୍କିମ୍ ମାଧ୍ୟମରେ ଜାଣିପାରିବେ।
1: ବ୍ଲକ ସ୍ତରରେ ଯୋଉ ଅଧିକାରୀମାନେ ଅଛନ୍ତି
0: ସେମାନେ ଜାଣିଛନ୍ତି,
1: ସେମାନେ ମଧ୍ୟ ସଠିକ୍ ଖବର
0: ଦେଇପାରିବେ।
1: କାହିଁକିନା ଗୋଟେ କଥା ହେଉଛି, ଯଦି ସମସ୍ତେ ଯଦି ସବୁ ବିଷୟ ନ ଜାଣିବେ ଆଉ ଜାଣିପାରିବେନି, ଜାଣିଲେ ସିନା ତାର ଉପଯୋଗ କରିବେ, ଅଜ୍ଞାନ ରହିଗଲେ ଆଉ
0: ଜାଣିପାରିବେନି। କିନ୍ତୁ ଆପଣ ଯଦି କୁକୁଡ଼ା ପାଳନ କରିବେ ବା ପଶୁପାଳନ କରିବେ ତାହେଲେ ଏଥିପାଇଁ କ'ଣ ହେଉଛି, ଆପଣ ନିକଟସ୍ଥ ଯୋଉ ଚିଫ୍ ଡିଷ୍ଟ୍ରିକ୍ ଭେଟେନାରୀ ଅଫିସର ରହିଛନ୍ତି, ତାଙ୍କୁ ଆପଣଙ୍କର ଯୋଗାଯୋଗ କରିକି ତାଙ୍କ ପାଖରୁ ଆପଣଙ୍କର ଯୋଉ ସାର୍ଟିଫିକେଟ୍ ଗୁଡ଼ାକ ଦରକାର, ତାଙ୍କର ଏପ୍ରୁଭାଲ ମଧ୍ୟ ସେଥିରେ ଦରକାର।
1: ଶେଷରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ଯଦି ଆମେ କୁକୁଡ଼ା ପାଳନ କରିବା ତାହେଲେ ଆତ୍ମନିର୍ଭରଶୀଳ ହୋଇପାରିବା।
0: ଆଜ୍ଞା,
1: ଯୋଉ ସାଧାରଣତଃ ଆମର ଯୋଉ ଭାଇ ଭଉଣୀମାନେ ରହୁଛନ୍ତି ଗାଁ ଗହଳିରେ, ଯଦି ପଇସା ପାଇବା ପାଇଁ କୋଉଠି ଆସିବ ପଇସା, ଯୋଉ ଚିନ୍ତାରେ ପଡ଼ିଛନ୍ତି, କିନ୍ତୁ ଯଦି କୁକୁଡ଼ା ଯଦି କିଛି ପାଳନ କରିପାରନ୍ତି ତାହେଲେ ସେ ସେଥିରୁ ସେ ମୁକୁଳି ପାରିବେ।
0: ଆଜ୍ଞା,
1: ଆଚ୍ଛା, କ୍ଷେତ୍ରରେ ଆଉ ଆପଣ କ'ଣ କହିବେ?
0: ମୁଁ ମୋର ଅନୁଭୂତିରେ କହିବି, ମୁଁ ବିଗତ 5 ହେଲା ଓଡ଼ିଶାର ଗାଁ ଗଣ୍ଡାରେ କୁକୁଡ଼ା ପାଳନ ଉପରେ ସମସ୍ତଙ୍କୁ ତାଲିମ ଦେଉଛି, ପାର୍ଟିକୁଲାରଲି ମହିଳାମାନଙ୍କୁ ଦିଆହେଉଛି, ଏବଂ ପ୍ରାୟ ମୁଁ 500-700 ୟୁନିଟ୍ କୁକୁଡ଼ା, ଯୋଉଟା ମୁକ୍ତ ଆଙ୍ଗନରେ କୁକୁଡ଼ା ପାଳନର ୟୁନିଟ୍ ଏଷ୍ଟାବ୍ଲିଶ୍ କରିଛି। ଆପଣ ଯଦି ଯିବେ, ଆମେ ନିମାପଡ଼ା ଏରିଆରେ କାମ କରୁଛୁ, ଆମେ ଯାଜପୁର ଏରିଆରେ କାମ କରୁଛୁ, ଆମେ ଜଗତସିଂହପୁର ଏରିଆରେ କାମ କରୁଛୁ, ଏବଂ ଆମ ସଂସ୍ଥାନର ଯୋଉ ଅନୁସନ୍ଧାନ ରହିଛି ସେ ଅନୁସନ୍ଧାନ ମାଧ୍ୟମରେ ଆମେ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଯୋଡୁଛୁ। ଆପଣ କୁକୁଡ଼ା ପାଳନରେ ଯେଉଁମାନଙ୍କର ଇଣ୍ଟରେଷ୍ଟ ଇଣ୍ଟରେଷ୍ଟ ରହିଛି ତାଙ୍କୁ ଆମେ ସେଠି ଗାଁରେ ତାଲିମ ଦଉଛୁ ଏବଂ ତାଙ୍କୁ ଏବେ

0: ଆମର ଯେଉଁ ପ୍ରୋଜେକ୍ଟ ଆମ ପ୍ରୋଜେକ୍ଟରେ ମଧ୍ୟ ତାଙ୍କୁ ଆମେ ଜଡ଼ିତ କରିକି ତାଙ୍କୁ ଆମେ ମାଗଣାରେ କୁକୁଡ଼ା ଚିଆଁ ଦେଉଛୁ, ଦାନା ଦେଉଛୁ, କିଛି ପାତ୍ର ମଧ୍ୟ ଦେଉଛୁ ଏବଂ ତାଦ୍ୱାରା କ'ଣ କରିବେ ସେମାନଙ୍କର ଅନୁଭୂତି ସେମାନେ କହୁଛନ୍ତି, ଯେଉଁଥିରେ ଯେଉଁ ଲାଭ ପାଇକି ତାକୁ ଦେଖିକରି ଅଧିକରୁ ଅଧିକ ମହିଳା କୁକୁଡ଼ା ପାଳନ ପାଇଁ ଆଗେଇ ଆସୁଛନ୍ତି।
1: ଆଚ୍ଛା, ଏଇ ଯେଉଁ ଆପଣଙ୍କର ରହିଛି ଭୁବନେଶ୍ୱରରେ କୃଷିରତ
0: ମହିଳା
1: ସଂସ୍ଥାନ, ତା ମାଧ୍ୟମରେ ଆପଣମାନେ ସବୁ ଯାଇକି ଗାଁ ଗହଳିରେ ଯାଇକି ସବୁ କାମ କରୁଛନ୍ତି।
0: ଆଜ୍ଞା,
1: ଯୋଉ ଗାଁରେ ଆବଶ୍ୟକ ରହିଛି ସେ ମହିଳାମାନେ ଯଦି ଚାହିଁବେ ଆପଣ ସେଠି ବି ପହଞ୍ଚି ପାରିବେ।
0: ଆଜ୍ଞା,
1: ସେଥିପାଇଁ ଆପଣଙ୍କର ଯୋଗାଯୋଗ ମଧ୍ୟ?
0: ହଁ, ଆମ ସଂସ୍ଥାନର କୁ ଯୋଗାଯୋଗ କରିପାରିବେ। ମୋ ନାଁ ହେଉଛି ଡକ୍ଟର ଅରୁଣ କୁମାର ପଙ୍ଗା, ମୁଁ ଅଛି ଏଠି ପ୍ରଧାନ ବୈଜ୍ଞାନିକ ଏବଂ ମୋର ଯୋଉ ବିଷୟଟା ହେଉଛି ମୁଁ କୁକୁଡ଼ା ଉପରେ ପ୍ରାୟ କାମ କରୁଛି ଏବଂ ଯଦି କୋଉ ଭାଇ ଭଉଣୀମାନଙ୍କର ଯଦି କୌଣସି ସମସ୍ୟା ରହିଥିବ ସେମାନେ ମୋତେ ଏହା ବିଷୟରେ ପ୍ରଶ୍ନ ପଚାରି ପାରିବେ ଏବଂ କୋଉ ସମୟରେ ମଧ୍ୟ ମୋତେ ଫୋନ୍ କରିପାରିବେ। ମୋର ଫୋନ୍ ନମ୍ବରଟା ହେଉଛି 9078225372। ଆଉ ଆପଣଙ୍କର କୌଣସି ସମସ୍ୟା ଯଦି ଥିବ, ବାଡ଼ି ଅଗଣାରେ କୁକୁଡ଼ା ଚାଷ ହେଉ ବା ବ୍ୟବସାୟିକ ଭିତ୍ତିରେ ଯଦି ଆପଣ କୁକୁଡ଼ା ପାଳନ କରିବାକୁ ଚାହୁଁଛନ୍ତି ଆର୍ଥିକ ଉନ୍ନତି ବା ଖାଦ୍ୟ ସୁରକ୍ଷା ପାଇଁ, ଆପଣ ମୋତେ ଯୋଗାଯୋଗ କରିପାରିବେ।
1: ଯୋଉ ଡକ୍ଟର ପଣ୍ଡା, ଆପଣ ଆମ ଷ୍ଟୁଡିଓରେ ଉପସ୍ଥିତ ରହି ଆଜିର ଯୋଉ ଆଲୋଚ୍ୟ ବିଷୟବସ୍ତୁ ଥିଲା ଆର୍ଥିକ ଉନ୍ନତି ପାଇଁ ବାଡ଼ି ଅଗଣାରେ କୁକୁଡ଼ା ପାଳନ, ସେ ବିଷୟରେ ଆପଣ ସବିଶେଷ ତଥ୍ୟ ପ୍ରଦାନ କଲେ। ଯୋଉ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ତାର ଫାଇଦା ଉଠାଇବେ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ରହୁଛୁ, ନମସ୍କାର।
0: ନମସ୍କାର
2: ସୁମି, କେମିତି ଲାଗିଲା ଆଲୋଚନା? ମୁଁ କେତେ କଥା ଜାଣିବାକୁ ପାଇଲି ଆଉ କେମିତି କୁକୁଡ଼ା ପାଳିବି ସେ ବିଷୟରେ ସବିଶେଷ ତଥ୍ୟ ମୋତେ ମିଳିଲା।
3: ହଉ, ଏବେ ତାକୁ ଖାଲି ଏପଟେ କାନରେ ଶୁଣିକି ସେପଟେ ବାହାର ନ କରି କାମରେ ଲଗେଇବୁ, ଦେଖିବୁ ଆର୍ଥିକ ଉନ୍ନତି ହବ, ତୋ ଛୁଆ ଦିଟାକୁ ଭଲରେ ପଢେଇ ପାରିବୁ, ଅରକ୍ଷିତଟାକୁ ବି ଭଲ ସାହାଯ୍ୟ କରିପାରିବୁ।
2: ହଉ ଅପା, ତାହେଲେ ଆମ ଅନୁଷ୍ଠାନ ତରଫରୁ ମହାଶୟଙ୍କୁ ଆଉ ଥରେ ଧନ୍ୟବାଦ।
3: ହଁ ହଁ, ଲୁ ସୁମି, ଦେଖୁଛୁ କେମିତି ଗରମ ହେଲାଣି, ଉଠିବା
2: ଉଠିବା, ପାଣିପାଗ ଶୁଣିବା ତାପରେ ଯାଇ ଉଠିବା।
3: ହଉ ହଉ,
4: ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବୀ ସୂଚନାରୁ ଜଣାଯାଇଛି ଯେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କୃଷି ସଂସାର ଶେଷ ହେଲା। ଆକାଶବାଣୀ କଟକ।
4: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଜି ସମ୍ବୋଧନ କରିଛନ୍ତି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ପୁରୀରେ ଅନୁଷ୍ଠିତ ହେବ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ।
3: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବେଓଫା, ଗୀତଟିକୁ ଗାଇଛନ୍ତି ଗୁଲାମ ଅଲ୍ଲୀ।

ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ ଆକାଶବାଣୀ କଟକ। ଶୁଣନ୍ତୁ ଅହନ ବିକ୍ରମ ଗାଇଥିବା କେତୋଟି ଜଣାର ଚମ୍ପୁ ଏବଂ ଛାନ୍ଦ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଜଣାଣ, ସେ ଗାଇଛନ୍ତି ବନମାଳୀଙ୍କ ରଚନାରୁ।

ଶୁଣୁଥିଲେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଏ ମହେଶ୍ୱର ରାଓ, ସେ ଗାଇଛନ୍ତି ଡକ୍ଟର ମାୟାଧର ମାନସିଂହଙ୍କ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ତୃପ୍ତି ଦାସ। ସେ ଗାଇଛନ୍ତି ତାଙ୍କ ନିଜ ରଚନାରୁ।

ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ସୁଗମ ସଙ୍ଗୀତ ଆକାଶବାଣୀ କଟକ। ବର୍ତ୍ତମାନ ସମୟ ରାତି 11ଟା ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ। ପୁରୀର ତାଳବଣିଆଠାରେ ଅତ୍ୟାଧୁନିକ ଥାନା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମିତ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପିପିଲିଠାରେ ପ୍ରାୟ 50 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକ ସମର୍ପିତ ଚାନ୍ଦୁଆ ହବ୍ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନରେ ଆଜି ଷଷ୍ଠ ଦିନ ସୁଦ୍ଧା କୋଟିଏରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ଓଡ଼ିଶା ପୁଲିସ୍ର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ସଫଳତାର ସହ ଆୟୋଜିତ ହୋଇଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଆସନ୍ତା ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସମ୍ଭଲପୁର ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଏବଂ ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ସମ୍ଭଲପୁରରେ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହୋଇଛି ଏବଂ କେରଳମ୍ରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଜିର ସମାଚାର ମୁଖ୍ୟାଂଶ ଏଇଠି ଶେଷ କରୁଛୁ।
0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ରାତି 11:07। ଶୁଣନ୍ତୁ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ତରୁଣକାନ୍ତି ରାଉତ, କଥିକା ସକାଳ 7:35। ଏଥିରେ ବିଷୟ ରହିଛି ଆଜିର ଜଳବାୟୁର ସୁରକ୍ଷା, ଆଗାମୀର ସୁଖାବହ ପ୍ରତିଷ୍ଠା। ବୈଦେଶିକ ବିଳାସର 45ତମ ଭାଗ ସକାଳ 8:45 ନାଟକ ହେ ଅରଣ୍ୟ ତମକୁ ନମସ୍କାର ଦିନ 10:00 ରଚନା ସୂର୍ଯ୍ୟମଣି ଖଣ୍ଟିଆ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଏକତାର ଭୋଜନ ଦିନ 1:10 ପରିବେଷଣ କରିଛନ୍ତି ରାଜେନ୍ଦ୍ର କର। ଶୁଣିଲେ ଆମର ଆସନ୍ତାକାଲିର କାର୍ଯ୍ୟସୂଚୀରୁ କେତୋଟି। ଏହି କାର୍ଯ୍ୟକ୍ରମର ସୂଚନା ସହ ଏଇଠି ଶେଷ କରୁଛୁ ଚଳିତ ଅଧିବେଶନ, କିନ୍ତୁ ଆମର ଡିଟିଏସ୍ ସେବା ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:55। ଆଜି ପାଇଁ ବିଦାୟ ଦିଅନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଥିବା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଧନ। ଆଜି ବନ୍ଧନର ପ୍ରଥମ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ, ଶିଳ୍ପୀ ଗାଇଛନ୍ତି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଥିବା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଧନ। ଆଜି ବନ୍ଧନର ପ୍ରଥମ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ, ଶିଳ୍ପୀ ଗାଇଛନ୍ତି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରଚନାରୁ।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର ଶିଳ୍ପୀ ଗାଇଛନ୍ତି ସାଲବେଗଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ଶିଳ୍ପୀ ଗାଇଛନ୍ତି ଚନ୍ଦ୍ରଭାନୁ ଶତପଥୀଙ୍କ ରଚନାରୁ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶୁଣନ୍ତୁ ଅନୁଚିନ୍ତା, ନିବେଦନ କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ସଜ ସକାଳରେ ଆପଣମାନଙ୍କୁ ସଶ୍ରଦ୍ଧ ପ୍ରଣାମ ଶ୍ରୋତା ବନ୍ଧୁ। ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବ ଦିଗଟି ହେଲା ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା। ଆମେ ତ ଜାଣିଛେ, ଛାତ୍ରଟିଏ ସ୍କୁଲରେ ନାମ ଲେଖାଇବା ପରେ ତାକୁ ସ୍କୁଲର ନିୟମ ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ, ସେ ପାଠ ସହଜ ହେଉ ବା କଷ୍ଟ ହେଉ। ସଂସାରରେ ଜନ୍ମ ହେବା ପରେ ପ୍ରତ୍ୟେକ ଜୀବକୁ ପ୍ରକୃତିର ନିୟମ ଅନୁଯାୟୀ ଖରା, ବର୍ଷା, ଶୀତ, ବସନ୍ତ ଇତ୍ୟାଦିକୁ ଅନୁଭବ କରିବାକୁ ପଡ଼ିବ, ତାହା ସୁଖକର ହେଉ ବା ଦୁଃଖଦାୟକ ହେଉ। ଅନୁରୂପ ଭାବରେ ମଣିଷର ସାମାଜିକ ଜୀବନଧାରାରେ ଅନୁଭୂତ ହେଉଥିବା ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ ଇତ୍ୟାଦିକୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ବିଚାର କରିବାକୁ ପଡ଼ିବ। ଜୀବନ ପୁସ୍ତକର ପ୍ରତ୍ୟେକ ପୃଷ୍ଠାକୁ ପଢ଼ିବା, ବୁଝିବା ଏବଂ ଅନୁଭବରେ ଆସୁଥିବା ପ୍ରତ୍ୟେକ ଆବେଗଗୁଡ଼ିକୁ ଆପଣାର କରି ତା ମଧ୍ୟରୁ ନିଜ ପାଇଁ ନିଜେ ବଞ୍ଚିବାର ମାର୍ଗ ପ୍ରସ୍ତୁତ କରିବାର ଅନ୍ୟ ନାମ ହିଁ ବିଚାର। ସେଇଥିପାଇଁ ତ କୁହାଯାଏ, ତାଲା ଖୋଲିବାକୁ ଚାବିଟିଏ ଲୋଡ଼ା, ଅଙ୍କ କଷିବାକୁ ସୂତ୍ର, କଲମ ଚାଲିବା ପାଇଁ ଲୋଡ଼ା କାଳି, ଭୋଜନ ପାଇଁକି ପାତ୍ର। ଜୀବନ ପାଇଁ ବିଚାର, ବିଚାର ବିହୀନେ ମଣିଷ ପଣିଆ, ଚହଲା ପାଣିର ଗାର। ଫୁଲର ସୁବାସ ଫୁଲକୁ ଆଦରଯୁକ୍ତ କରେ, ଫଳର ସ୍ୱାଦ ଫଳକୁ ମୂଲ୍ୟଯୁକ୍ତ କରେ, ମଣିଷର ବିଚାର ମଣିଷକୁ ସମ୍ମାନଯୁକ୍ତ କରେ। କିନ୍ତୁ ବେଳେବେଳେ ଫୁଲ ଓ ଫଳକୁ କୀଟପତଙ୍ଗମାନେ ନଷ୍ଟ କଲା ପରି ମଣିଷ ଭିତରେ ଥିବା ଈର୍ଷା, ଅସୂୟା ପରି ଦୁର୍ଗୁଣ

0: ମଣିଷର ବିଚାର ଶକ୍ତିକୁ ନଷ୍ଟ କରେ ଏବଂ ମଣିଷକୁ ଏକ ବିଳମ୍ବିତ ଅବସ୍ଥାରେ ପକାଏ। ସମୟକ୍ରମେ ଈର୍ଷାଳୁ ମଣିଷଟି ନିଜର ସୁଖ ଓ ସଫଳତାରେ ଯେତିକି ଆନନ୍ଦ ପାଏ, ଅନ୍ୟର ସୁଖ ଓ ସଫଳତା ଦେଖି ବେଶୀ ଦୁଃଖୀ ହୋଇଯାଏ। ଏପରିକି ଅନେକ ସମୟରେ ନିଜର ଈର୍ଷା ଅସୁୟା ଜନିତ ଦୁର୍ବୁଦ୍ଧି ଲାଗି ଭୟଙ୍କର ଭୁଲ କରିବାକୁ ମଧ୍ୟ ପଛାଏ ନାହିଁ। ଥରେ ରାଧୁଆ ଶୁଣିଲା ତା ପଡ଼ିଶା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରେ ଚାକିରି ପାଇଯାଇଛି। ଏବେ ସେ ଓଡ଼ିଶାରେ ଚାକିରି ଛାଡ଼ି ଆମେରିକା ପଳାଇବ, ଗୁଡ଼େ ଦରମା ପାଇବ, ଶ୍ୟାମବାବୁ ଗାଁରେ ସବୁଠୁ ଅଧିକ ଧନୀ ହୋଇଯିବେ, ତାଙ୍କର ସମ୍ମାନ ବଢ଼ିଯିବ, ଇତ୍ୟାଦି ଇତ୍ୟାଦି। ଏପରିକି ରାଧୁଆକୁ ଆଉ ନିଦ ମଧ୍ୟ ହେଲାନି। ଶ୍ୟାମବାବୁଙ୍କର ଭବିଷ୍ୟତ ଉନ୍ନତି ଚିନ୍ତା କରି କରି ରାଧୁଆ ଜୀବନଚର୍ଯ୍ୟା ମଧ୍ୟ ବିଗିଡ଼ିଗଲା। ପ୍ରତି ମୁହୂର୍ତ୍ତରେ ନିଜ ପୁଅ ଉପରେ ଖାଲି ଗରଗର ହେଲା। ଗୋଟିଏ ବୟସ୍କ ଭେଣ୍ଡା ପୁଅକୁ ଏପରି କହିବା କେତେଦୂର ଠିକ୍? ରାଧୁଆର ସ୍ତ୍ରୀ ତାକୁ ଯେତେ ବୁଝେଇଲେ ମଧ୍ୟ ହେଲାନି। ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କଲା ଯେଉଁଦିନ ରାଧୁଆ ଶୁଣିଲା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରୁ ପଳାଇ ଟଙ୍କା ତା ବାପାଙ୍କ ନାମରେ ପଠାଇ ଦେଇଛି। ଶ୍ୟାମବାବୁ ମଧ୍ୟ ଆନନ୍ଦରେ ଗାଁ ପିଲାଙ୍କୁ ମିଠା ବାଣ୍ଟିଲେ, ହେଲେ ରାଧୁଆ ତାକୁ କିଛି ଭଲ ଲାଗୁନି। ସେଦିନ ରାତିରେ ରାଧୁଆର ଦୁଷ୍ଟବୁଦ୍ଧି ମୁଣ୍ଡ ଟେକିଲା। ଭାବିଲା, ଆଜି ଶ୍ୟାମବାବୁଙ୍କ ଘରୁ ଚୋରି କରିବି, ତାଙ୍କ ଘରର ସବୁ ସମ୍ପତ୍ତି ନେଇ ଆସିବି, ବଡ଼ ଲୋକ ହେବି। ସେଦିନ ଗାର୍ଡ ଅନ୍ଧା ରାତିରେ ଗୋଟିଏ ନିଶୁଣୀ ସାହାଯ୍ୟରେ ରାଧୁଆ ଶ୍ୟାମବାବୁଙ୍କ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କଲା। ଭାଗ୍ୟକୁ ଶ୍ୟାମବାବୁଙ୍କର ଯେଉଁ ଘରେ ସିନ୍ଦୁକ ଅଛି ସେ ଘରେ ତାଲା ପଡ଼ିନି। ରାଧୁଆ ଭାରି ଖୁସି। ଧୀରେ ଘର ଭିତରେ ପଶି ସିନ୍ଦୁକ ଆଡ଼କୁ ଗଲା ବେଳକୁ ପାଦରେ କ'ଣ ଗୋଟେ ବାଜିଲା ଯେ ବେଶ ଶବ୍ଦ ହେଲା, ଖଡ଼ ଖଡ଼ ଖଡ଼। ପାଖ ବଖରାରେ ଶୋଇଥିଲେ ଶ୍ୟାମବାବୁ, ଉଠି ପଡ଼ିଲେ ଶବ୍ଦ ଶୁଣି। ରାଧୁଆ ଏଥର ପ୍ରମାଦ ଗଣିଲା, ଧରା ପଡ଼ିଯିବ କି? କ'ଣ କରିବ? ସିନ୍ଦୁକ ସନ୍ଧିରେ ଲୁଚି ବିରାଡ଼ି ଯେମିତି ମିଆଁ ମିଆଁ ଶବ୍ଦ କରେ ସେମିତି ମିଆଁ ମିଆଁ ଶବ୍ଦ କଲା। ଶ୍ୟାମବାବୁ ନିଦମଳମଳ ଆଖିରେ ସିନ୍ଦୁକ ଥିବା ଘର ଆଡ଼କୁ ଆସିଲେ। ସେ ତ ମିଆଁ ମିଆଁ ଶବ୍ଦ ଶୁଣିଲେ, ବିରକ୍ତ ହେଲେ, କହିଲେ, ଏ ବଦମାସ ବିରାଡ଼ି ସବୁବେଳେ ହଇରାଣ କରୁଛେ, ଆଜି ଏଇ ଘରେ ଥାଉ, ସକାଳେ ତା କଥା ବୁଝା ହେବ। ଏତକ କହି ଶ୍ୟାମବାବୁ ବାହାରପଟୁ କବାଟ ବନ୍ଦ କରି ଶିକୁଳି ଦେଇଦେଲେ। ଏଥର ଶ୍ରୋତାବନ୍ଧୁ ଆପଣମାନେ ବୁଝିପାରୁଥିବେ ରାତି ପାହିବା ପରେ ରାଧୁଆର ଅବସ୍ଥା କ'ଣ ହୋଇଥିବ। ହେଲେ ଏପରି କାହିଁକି ହେଲା? ରାଧୁଆ ଭିତରେ ଥିବା ଈର୍ଷା ଏବଂ ନିଜର ସଫଳତାକୁ ନେଇ ଅସନ୍ତୋଷତା ଏଇଥିପାଇଁ ଦାୟୀ। ସେଥିଲାଗି ତ କୁହାଯାଇଛି, ହାତୀ ବଞ୍ଚୁଥାଇ ଡାଳପତ୍ର ଖାଇ, ସାପ ବଞ୍ଚେ ପିଇ ପବନ, ପାରା ଗୋଡ଼ି ଖାଇ ଉଜ୍ଜଳ ଦିଶଇ, ଜଳରେ ମୀନର ଜୀବନ। ସନ୍ତୋଷଟି ବଡ଼ କଥା, ଈର୍ଷା ଅସନ୍ତୋଷ ପାଇଁ ପଥ୍ୟ ନାହିଁ, ସଦା ଦେଉଥାଏ ବ୍ୟଥା। ଶେଷରେ ଗୋଟିଏ କଥା, ଆମେ ଯଦି ଆମର କାମନାକୁ ସୀମାଙ୍କନ କରି ନିଜର ସଫଳତାରେ ସନ୍ତୁଷ୍ଟ ରହିବା ତେବେ ଆମ ଜୀବନ ନିଶ୍ଚୟ ଶାନ୍ତିମୟ ହେବ।
1: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନାରେ ବସନ୍ତ ମହାନ୍ତି।

କଳିଯୁଗ ଆସିବାରୁ ବ୍ରାହ୍ମଣମାନେ ଯଜ୍ଞକର୍ମ କରିବେ ନାହିଁ, ରାଜାମାନେ ପ୍ରଜାଙ୍କ ଉପରେ ଅଧିକ କର ଆଦାୟ କରି ସେମାନଙ୍କୁ ପୀଡ଼ା ଦେବେ। ଏ କର୍ମ ଦେଖି କଳ୍କୀ ରୂପରେ ହରି ଘୋଡ଼ା ଉପରେ ଚଢ଼ି ହାତରେ ଖଣ୍ଡା ଧରି ଅଧର୍ମର ସଂହାର କରିବେ। ସେ ମାୟାଧର, ତାଙ୍କର ମହିମା ଅଗୋଚର। ବ୍ରହ୍ମା, ଶଙ୍କର, ନାରଦ, ପ୍ରହ୍ଲାଦ ଏବଂ ମନୁ ଆଦି ବିଷ୍ଣୁଙ୍କ ମହିମା ସମ୍ପର୍କରେ କିଛି ଜାଣିଥିବାରୁ ତାଙ୍କ ମାୟାରୁ ତରିଛନ୍ତି। ବ୍ରହ୍ମଜ୍ଞାନୀ ମୁନିଗଣ ତାଙ୍କୁ ସ୍ମରଣ କରି ପରମ ପୁରୁଷ ବୋଲାଇଥାନ୍ତି। ସେ ହରିପୁଣି ହେଉଛନ୍ତି କୈବଲ୍ୟନାଥ। ସମସ୍ତଙ୍କ ଦେହରେ ସେ ବିଦ୍ୟମାନ। ଜନ୍ମ ଆଉ ମୃତ୍ୟୁ ତାଙ୍କର ଆସିବ କୁଆଡ଼ୁ?

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412।

ସିଆର୍ଧାନ 413, 414, 416 ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବ୍ ଏକ, ପୂଜା, ପୂଜା ସବ୍ ଏକ, ସିଆର୍ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ 405, ସିଆର୍ଧାନ 403, ସିଆର୍ଧାନ 412, ସିଆର୍ଧାନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ 701, ସିଆର୍ଧାନ 702, ସିଆର୍ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
4: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ପ୍ରକାର ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଂକଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ ତିନୋଟି ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ

0: ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥୁଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା, ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଂକେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ସମୀର ମିଶ୍ରା।

0: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।
1: ସକାଳ ପ୍ରଣାମ ଜ୍ଞାନ ହେ ଚକାନୟନ।
0: ଶ୍ରୋତା ବନ୍ଧୁ, ଆମମାନଙ୍କ ମଧ୍ୟରୁ ଅନେକ ସକାଳୁ ସକାଳୁ ପ୍ରାତଃ ଭ୍ରମଣ କରୁଥିବେ, ଆଉ ଏହି ପ୍ରାତଃ ଭ୍ରମଣ ବେଳେ ସମସ୍ତେ ନିଶ୍ଚୟ ଦେଖୁଥିବେ ରାସ୍ତା କଡ଼ରେ ଗଦା ହୋଇଥିବା ଅଳିଆ ଗଦା ସବୁକୁ। ଅବଶ୍ୟ ସଫେଇ କର୍ମଚାରୀମାନେ ସଫେଇ କାମରେ ଲାଗି ପଡ଼ିଥିବେ, ହେଲେ ଟିକେ ପରେ ଯେଉଁ କଥାକୁ ସେଇ କଥା। ଶ୍ରୋତାବନ୍ଧୁ, ଏଥିପାଇଁ ଦାୟୀ କିଏ? ଆମେ ସମସ୍ତେ ଏକଥା ବୁଝିବାକୁ ହେବ ଯେ ଏଥିପାଇଁ ଦାୟୀ ଆମେ, ଯିଏ ସେଠି ବାସ କରୁଛେ, ସେଇ ରାସ୍ତା ସେଇ ଗଳି ଦେଇ ଯିବା ଆସିବା କରୁଛେ। ପରସ୍ପରକୁ ଦୋଷ ଦେବା ଆମ ପ୍ରକୃତି ଭିତରେ ତ ରହିଛି, ତେଣୁ ଆମେ ନିଜେ ସଚେତନ ନ ହୋଇ ଅନ୍ୟ ଉପରେ ଦୋଷ ଲଦିଦେଉ। ଏହି ପ୍ରାକୃତିକ ପରିବେଶ ପ୍ରଦୂଷଣ ତଥା ମାନବୀୟ ଶୃଙ୍ଖଳାର ଅଧୋଗତି ପାଇଁ ଆମେ କିପରି ଦାୟୀ, ତାର ଏକ ଛୋଟିଆ ଉଦାହରଣ ଏଠି କୁହାଯାଇପାରେ। ବ୍ୟସ୍ତବହୁଳ ଜୀବନ ଆମର, କଥାରେ କଥାରେ ଆମେ କହୁ ଆମ ପାଖରେ ସମୟ ନାହିଁ, ଏମିତିକି ଜଳଖିଆ ଟିକେ ଘରେ ଖାଇବାକୁ ଫୁର୍ସତ ନାହିଁ। ଆମେ ବାହାରି ଆସୁଛୁ ବାହାରକୁ, ରାସ୍ତା କଡ଼ ଜଳଖିଆ ଦୋକାନରୁ କିଛି ଖାଇଦେବାକୁ ପସନ୍ଦ କରୁଛୁ। ଖାଇସାରି ପତ୍ର ଠୋଲା ବା ସୋଲ ଗିନାକୁ ବାହାରେ ପକାଇ ଦେଉଛୁ, ସେଇଟା ପରେ କେତେ ସମସ୍ୟା ସୃଷ୍ଟି କରିବ ସେ କଥା ଭାବୁନାହୁଁ। ସେତେବେଳେ ପରିବେଶର ସ୍ୱଚ୍ଛତା କି ନାଳରେ ପାଣି ଜମିବା ସମସ୍ୟା ଏସବୁ କିଛି ମନକୁ ଆସେନା। ସେଇଥିପାଇଁ ତ ରାସ୍ତା କଡ଼ରେ ଗଦା ଗଦା ଅଳିଆ, ଏହାରି ଦ୍ୱାରା ପରିବେଶ ପ୍ରଦୂଷିତ ହୁଏ, ରୋଗ ବ୍ୟାପେ, ନଳାମାନଙ୍କରେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୁଏ। ତେଣୁ ଶ୍ରୋତାବନ୍ଧୁ, ଏସବୁ ପାଇଁ ଆମେ ଦାୟୀ କି ନୁହେଁ କହିଲେ? ବାକି ରହିଲା ମାନବୀୟ ପରିବେଶର କଥା। ଆମେ ଯଦି ଆମ ଘରେ ବସି ପରିବାରର ସବୁ ସଦସ୍ୟଙ୍କ ସହ ମିଶି ଏକାଠି ଖାଆନ୍ତେ ତେବେ କେତେ ଭଲ ହୁଅନ୍ତା କହିଲେ? ଏହାଦ୍ୱାରା ପରିବାରର ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପରସ୍ପର ସହ ସମ୍ପର୍କ ମଜବୁତ ହୁଅନ୍ତା, ସୁଖ ଦୁଃଖର ଆବଣ୍ଟନ ହୁଅନ୍ତା, ସମସ୍ତଙ୍କ ଭିତରେ ଭଲ ବୁଝାମଣା ରୁହନ୍ତା। ଘରର ବାସନ କୁସନକୁ ଅବର୍ଜନା ଭାବି ବାହାରେ ତ ଫୋପାଡ଼ି ଦିଅନ୍ତେ ନାହିଁ, ସେସବୁକୁ ଧୋଇ ଧାଇ ସଫା କରି ସାଇତି ରଖନ୍ତେ, ବାହାରର ଅଳିଆ କମିଯାଆନ୍ତା। ବାହାରର ଖାଦ୍ୟ ଅପେକ୍ଷା ଘରର ଖାଦ୍ୟ ଖାଇଲେ ଦେହ ମନ ଭଲ ରହିଥାଏ, ଏକଥାରେ ତ ସମସ୍ତେ ଏକମତ ହେବେ ନିଶ୍ଚୟ।

0: ପ୍ରବେଶିକା ପରୀକ୍ଷା ନିମନ୍ତେ ଗତ ଏପ୍ରିଲ ମାସ 10 ତାରିଖ ସୁଦ୍ଧା ସଫଳ ଭାବେ ଆବେଦନ କରିଥିବା ପ୍ରାର୍ଥୀମାନେ ମଇ ମାସ 15 ତାରିଖଠାରୁ www.joinindianarmy.nic.in ସେମାନଙ୍କ ପ୍ରବେଶପତ୍ର ଡାଉନ୍ଲୋଡ଼ ପାଇଁ ଉପଲବ୍ଧ ଅଛି। ସଫଳତାର ସହ ପଞ୍ଜିକୃତ ପ୍ରାର୍ଥୀମାନେ ଯେଉଁମାନେ ପ୍ରବେଶପତ୍ର ପାଇନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଏଆର୍ଓ ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବ୍ସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ର୍ୟାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥି ଡାଉଟ୍ର ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କିତ କୌଣସି ପ୍ରଶ୍ନ ଥିଲେ ପ୍ରାର୍ଥୀମାନେ ସେମାନଙ୍କର ନିକଟସ୍ଥ ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ଉଚିତ। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା, ଦୈନନ୍ଦିନ ଜୀବନରେ ଯୋଗର ମହତ୍ତ୍ୱ। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
2: ଆଜିର ଯୁଗ ହେଉଛି ବ୍ୟସ୍ତତା, ପ୍ରତିଯୋଗିତା ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ ଏବଂ କାର୍ଯ୍ୟଚାପ ଆମ ଜୀବନକୁ ସହଜ କରିଛି ସତ, କିନ୍ତୁ ପରୋକ୍ଷରେ ମନଚାପ, ନିଦ୍ରାହୀନତା, ମଧୁମେହ, ରକ୍ତଚାପ, ହୃଦରୋଗ, ଥାଇରଏଡ୍ ଓ ଅବସାଦ ଭଳି ସମସ୍ୟାକୁ ବଢ଼ାଇ ଶାନ୍ତି, ସ୍ୱାସ୍ଥ୍ୟ, ଶରୀର ଓ ମନ ସମତୁଳନ କ୍ରମେ ହରାଇ ଚାଲିଛି। ଏହି ପରିସ୍ଥିତିରେ ଯୋଗ ଆମ ପାଇଁ ଏକ ଅମୂଲ୍ୟ ଉପହାର ପାଲଟିଛି। ଯୋଗ କେବଳ ଆସନ କିମ୍ବା ବ୍ୟାୟାମ ନୁହେଁ, ଏହା ସ୍ୱାସ୍ଥ୍ୟ, ସମନ୍ୱୟ ଓ ସୁଖମୟ ଜୀବନ ବଞ୍ଚିବାର ମହାନ କଳା। ଏକଦା ସାଧୁ, ସନ୍ନ୍ୟାସୀ ଓ ତପସ୍ୱୀମାନଙ୍କ ମଧ୍ୟରେ ସୀମିତ ଥିବା ଯୋଗ ବର୍ତ୍ତମାନ ସାଧାରଣ ଗୃହସ୍ଥ ଜୀବନର ଅଂଶ ହୋଇପାରିଛି। ମହର୍ଷି ଶ୍ରୀ ଅରବିନ୍ଦ କହିଛନ୍ତି, ସମଗ୍ର ଜୀବନଟା ହିଁ ଯୋଗ। ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ, ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ନିଜ ସହ, ପ୍ରକୃତି ସହ ଓ ସମଗ୍ର ବ୍ରହ୍ମାଣ୍ଡ ସହ ଏକତ୍ୱର ଅନୁଭବ। ଯୋଗର ଜନ୍ମଭୂମି ଭାରତବର୍ଷ। ଯୋଗ ଏକ ସାର୍ବଭୌମ ବିଶ୍ୱ ମାନବ ଧର୍ମ ଅଟେ। ଯୋଗ ଏକ ପୂର୍ଣ୍ଣ ବିଜ୍ଞାନ, ପୂର୍ଣ୍ଣ ଜୀବନଶୈଳୀ, ପୂର୍ଣ୍ଣ ଚିକିତ୍ସା ପଦ୍ଧତି ଏବଂ ଏକ ପୂର୍ଣ୍ଣ ଆଧ୍ୟାତ୍ମ ବିଦ୍ୟା ଅଟେ, ଯାହା ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ଶାରୀରିକ, ମାନସିକ ଓ ଭାବନାତ୍ମକ ଦିଗରେ କାର୍ଯ୍ୟ କରିଥାଏ। ଯୋଗ ଶବ୍ଦ ଜୁଜ୍ ଧାତୁରୁ ଆସିଛି, ଯାହାର ଅର୍ଥ ହେଉଛି ଯୋଡ଼ିବା। ଶରୀର, ମନ, ବୁଦ୍ଧି ଓ ଆତ୍ମାକୁ ଏକତ୍ର ସମନ୍ୱୟ କରିବାର ବିଜ୍ଞାନ ହେଉଛି ଯୋଗ। ମହର୍ଷି ପତଞ୍ଜଳି ଯୋଗସୂତ୍ରରେ ଲେଖିଛନ୍ତି, ଯୋଗଶ୍ଚିତ୍ତ ବୃତ୍ତି ନିରୋଧଃ, ଅର୍ଥାତ୍ ମନର ଚଞ୍ଚଳ ବୃତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବା ହେଉଛି ଯୋଗ। ଭଗବତ ଗୀତାରେ ଯୋଗେଶ୍ୱର ଶ୍ରୀକୃଷ୍ଣ ଆହୁରି ସ୍ୱଷ୍ଟ ଭାଷାରେ କହିଛନ୍ତି, ଯୋଗଃ କର୍ମସୁ କୌଶଳମ୍, ଅର୍ଥାତ୍ ପ୍ରତ୍ୟେକ କାର୍ଯ୍ୟକୁ ଦକ୍ଷତା ଓ ଚେତନାର ସହ ସମ୍ପନ୍ନ କରିବା ହିଁ ଯୋଗ। ଯଦି ଆମର ଦିନ ଯୋଗ ସହ ଆରମ୍ଭ ହୁଏ, ତେବେ ସମଗ୍ର ଦିନଟି ଉର୍ଜାମୟ, ଶାନ୍ତ ଓ ସାର୍ଥକ ହୋଇଯାଏ। ଦୈନନ୍ଦିନ ଜୀବନରେ ଯୋଗର ପ୍ରଥମ ପଦକ୍ଷେପ ହେଉଛି ବ୍ରହ୍ମମୁହୂର୍ତ୍ତରେ ଜାଗରଣ। ସୂର୍ଯ୍ୟୋଦୟର ପ୍ରାୟ 1.5 ଘଣ୍ଟା ପୂର୍ବରୁ ଉଠିବା ଶରୀର ଓ ମନ ପାଇଁ ଅତ୍ୟନ୍ତ ଉପକାରୀ। ଶଯ୍ୟା ତ୍ୟାଗ କରି ଈଶ୍ୱର ସ୍ମରଣ, କୃତଜ୍ଞତା ଓ ସକାରାତ୍ମକ ସଂକଳ୍ପ ସହ ଦିନଟିକୁ ଆରମ୍ଭ କରିବା। ଉଷାପାନ, ଶୌଚ ଓ ଶାରୀରିକ ପରିଚ୍ଛନ୍ନତା ସମ୍ପନ୍ନ କରିବା ଯୌଗିକ ଉପଚାର। 30-45 ମିନିଟ୍ ଆସନ, ପ୍ରାଣାୟାମ, ମୁଦ୍ରା ଓ ବନ୍ଧ ଆଦି ଯୋଗାଭ୍ୟାସ କରିବା। ଆସନ ଅଭ୍ୟାସରେ ପ୍ରାର୍ଥନା, ସୂକ୍ଷ୍ମ ବ୍ୟାୟାମ, ନେତ୍ର ସୁରକ୍ଷା, ସୂର୍ଯ୍ୟ ନମସ୍କାର, ତାଡ଼ାସନ, ତ୍ରିକୋଣାସନ, କୋଣାସନ, ବୃକ୍ଷାସନ, ମଣ୍ଡୁକାସନ, ଶଶକାସନ, ବଜ୍ରାସନ, ସଲ୍ଭାସନ, ପବନମୁକ୍ତାସନ, ସିଂହ ଗର୍ଜନାସନ ଓ ହାସ୍ୟାସନ ଆଦି ସାମିଲ କରାଗଲେ ଶରୀର ସୁଦୃଢ଼ ଓ ଲଚକ ରହିଥାଏ। ପ୍ରାଣାୟାମ ଯୋଗାଭ୍ୟାସର ପ୍ରାଣ। ଅନୁଲମ ବିଲମ, କପାଳଭାତି, ସୂର୍ଯ୍ୟଭେଦୀ, ଚନ୍ଦ୍ରଭେଦୀ, ଶୀତିଳି ଶୀତକାରୀ ଓ ଭ୍ରାମରୀ ଆଦି ପ୍ରାଣାୟାମ ମନକୁ ଶାନ୍ତ କରି ନାଡ଼ିମଣ୍ଡଳକୁ ସମତୁଳିତ କରେ। ଶେଷରେ ଶବାସନ ଓ ଧ୍ୟାନ ଦିନଟି ପାଇଁ ଆନ୍ତରିକ ପ୍ରସ୍ତୁତି ଦେଇଥାଏ। ଆମର ଚିନ୍ତା, କଥାବାର୍ତ୍ତା ଓ ବ୍ୟବହାରରେ ମଧ୍ୟ ଯୋଗର ପ୍ରତିଫଳନ ହେବା ଉଚିତ। ଅହିଂସା, ସତ୍ୟ, ଶୌଚ, ସନ୍ତୋଷ ଓ ସ୍ୱାଧ୍ୟାୟ, ଏହି ଯମ ଓ ନିୟମକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ମଧ୍ୟ ଯୋଗର ଅଂଶ। ଶ୍ରଦ୍ଧା, ମନ ଇନ୍ଦ୍ରିୟ ଆଉ ଶରୀରର।

0: ସାମର୍ଥ୍ୟ ଦ୍ୱାରା ଯୋଗରେ ସିଦ୍ଧି ଆସିଥାଏ। ଆହାରରେ ମଧ୍ୟ ଯୋଗର ମହତ୍ତ୍ୱ ଅତ୍ୟନ୍ତ ଅଧିକ। ଭଗବତ ଗୀତାରେ କୁହାଯାଇଛି, ଯୁକ୍ତାହାର ବିହାରସ୍ୟ, ଅର୍ଥାତ୍ ସଂଯମିତ ଆହାର ଓ ବିହାର ସ୍ୱାସ୍ଥ୍ୟର ମୂଳ ଆଧାର। ସାତ୍ତ୍ୱିକ, ସରଳ ଓ ପରିମିତ ଖାଦ୍ୟ ଗ୍ରହଣ କରିବା। ପ୍ରାତଃକାଳରେ ଉଠି ଯିଏ ଜଳପାନ କରେ, ରାତ୍ରିରେ ଭୋଜନ ପରେ ଦୁଗ୍ଧପାନ ତଥା ମଧ୍ୟାହ୍ନ ଭୋଜନ ପରେ ଘୋଳ ଦହି ପିଏ, ତାର ବୈଦ୍ୟର ଆବଶ୍ୟକତା ହୁଏ ନାହିଁ ବୋଲି ଶାସ୍ତ୍ର କହିଥାଏ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଯୋଗର ପ୍ରୟୋଗ ସମ୍ଭବ। କାର୍ଯ୍ୟକ୍ଷେତ୍ରରେ ଦୀର୍ଘ ସମୟ ବସି କାମ କରୁଥିଲେ ମଝିରେ ମଝିରେ ଉଠି ଚାଲନ୍ତୁ, କିଛି ଗଭୀର ଶ୍ୱାସ ନିଅନ୍ତୁ ଏବଂ ଚକ୍ଷୁକୁ ବିଶ୍ରାମ ଦିଅନ୍ତୁ, ଏହା ମଧ୍ୟ ବ୍ୟବହାରିକ ଯୋଗ। ସନ୍ଧ୍ୟାବେଳେ କିଛି ସମୟ ପ୍ରାର୍ଥନା, ଜପ କିମ୍ବା ଧ୍ୟାନ କରନ୍ତୁ। ରାତ୍ରିରେ ହାଲକା ଆହାର, ମୋବାଇଲ ଓ ଟିଭିର ସୀମିତ ବ୍ୟବହାର ଏବଂ ସମୟରେ ଶୟନ, ଏହା ଯୋଗୀ ଜୀବନର ଅଂଶ। ଯୋଗ ସମସ୍ତଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଓ ସ୍ମୃତିଶକ୍ତି ବଢ଼ାଏ। କର୍ମଜୀବୀଙ୍କ ପାଇଁ ଯୋଗ କାର୍ଯ୍ୟଦକ୍ଷତା ଓ ସୃଜନଶୀଳତା ବଢ଼ାଏ। ଘରଣୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ଭାରସାମ୍ୟ ରକ୍ଷା କରେ। ବୃଦ୍ଧ ବୟସ୍କଙ୍କ ପାଇଁ ନିୟମିତ ଯୋଗ ସକ୍ରିୟ ତଥା ଶାରୀରିକ ଓ ମାନସିକ ସ୍ୱାଧୀନତା ରକ୍ଷା କରେ। ଆଜି ସାରା ବିଶ୍ୱରେ ଯୋଗକୁ ସ୍ୱୀକୃତି ମିଳିଛି। ପ୍ରତିବର୍ଷ 21 ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି। ଏହା ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ବିଶ୍ୱସ୍ତରୀୟ ସ୍ୱୀକୃତି। ଯେତେବେଳେ ଯୋଗ ଆମ ଦୈନନ୍ଦିନ ଜୀବନର ଅଂଶ ହୁଏ, ସେତେବେଳେ ଆମେ ନିଜେ ସୁସ୍ଥ ଓ ସୁଖୀ ହେବା ସହିତ ପରିବାର, ସମାଜ ଓ ବିଶ୍ୱର କଲ୍ୟାଣରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଉ। ତେଣୁ ଆସନ୍ତୁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ଓ ସର୍ବେ ଭବନ୍ତୁ ସୁଖୀନର ମହାନ ସଂକଳ୍ପକୁ ସାକାର କରିବା।
1: କଥିକରେ ଶୁଣୁଥିଲେ ଆଲୋଚନା ଦୈନନ୍ଦିନ ଜୀବନରେ ଯୋଗର ମହତ୍ତ୍ୱ, ଏ ସମ୍ପର୍କରେ କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛି ରାଗ ମଞ୍ଜରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମ ଶିଳ୍ପୀ ଗାଇଛନ୍ତି ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ରାଗମଞ୍ଜରୀରେ ଶେଷର ଶିଳ୍ପୀ ତନ୍ମୟ କୁମାର ହୋତାରାଗ ଉପରେ ଆଧାରିତ ଗୀତ ଗାଇଛନ୍ତି ମାୟାଧର ମାନସିଂଙ୍କ ରଚନାରୁ।

ରାଗମଞ୍ଜରୀରେ ଆପଣମାନେ ଶୁଣିଥିଲେ ରାଗ ଉପରେ ଆଧାରିତ କେତୋଟି ଗୀତ ଶିଳ୍ପୀ ତନ୍ମୟ କୁମାର ହୋତାଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ରାଜା ଅରବିନ୍ଦ ଶେଖର ମହାନ୍ତି ଏବଂ ମାୟଧର୍ମାନ ସିଂ। ସଙ୍ଗୀତ ଏ ମହେଶ୍ୱର ରାଓ। ବିଭିନ୍ନ ଯନ୍ତ୍ର ସଙ୍ଗୀତରେ ଅଂଶଗ୍ରହଣ କରିଥିଲେ ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ଭାଓଲିନ୍ ଏ ନାରାୟଣ ରାଓ ଏବଂ ତବ୍ଲାରେ ଯୋଗେନ୍ଦ୍ରନାଥ ସ୍ୱାଇଁ, ପ୍ରଯୋଜନା ଦୁର୍ଗା ମାଝୀ। ରାଗମଞ୍ଜରୀ ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 900 କିଲୋ ହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବଧିଶ ବିଳାସର 43ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝରଣା ଦାସ।

ଶିବ ପାର୍ବତୀ ଭଳି ଭସ୍ମ ବିଭୂଷିତ ରାମ ଓ ହଳଦୀ ବର୍ଣ୍ଣା ସୀତା ଏକାମ୍ର ଭୁବନେଶ୍ୱରର ଅଶୋକାଷ୍ଟମୀ ରଥବାହକ ମନ୍ତ୍ର ପଢ଼ିବା ଭଳି ବାହକ ସୁମନ୍ତ୍ର ଓ ସଙ୍ଗରେ ବ୍ରହ୍ମଚାରୀ ଲକ୍ଷ୍ମଣ। ପ୍ରଜାମାନେ କହିଲେ, ବନରେ ଆମେ ପୁର ରଚନା କରିବୁ, ଏ ଦଣ୍ଡକାରଣ୍ୟରେ ରାଜା ନଥିବାରୁ ତୁମ ବକ୍ତା ଅର୍ଥାତ୍ ପିତା ଏଠାକୁ ପଠାଇଛନ୍ତି, ଆମକୁ ପ୍ରଜା କରନ୍ତୁ ଏଠାରେ। ଶ୍ରୀରାମ କହିଲେ, ଏଠି ମଧ୍ୟ ପ୍ରଜା ଅଛନ୍ତି, ଏଠି ଚତୁରଙ୍ଗ ବଳ ଅଛନ୍ତି, ଗିରିମଲ୍ଲୀ ସହ ଚମ୍ପା ବୃକ୍ଷ, ନାରିକେଳ ବୃକ୍ଷ

ପ୍ରଜା ଭଳି ଅଛନ୍ତି। ଦୁଇ ଅର୍ଥ ଥିବା ଶବ୍ଦ ପ୍ରୟୋଗ କରି ଭଞ୍ଜ ବତ୍ସକ ସୁରଭି ଓ ପୟଧର ଶବ୍ଦ ଦ୍ୱାରା ବୃକ୍ଷ ବୁଝାଇବା ସଙ୍ଗେ ସଙ୍ଗେ ଗାଭୀ ଓ ଏହାର ବତ୍ସାକୁ ବୁଝାଉଛନ୍ତି। ରଥ ଅର୍ଥରେ ବେତଗଛ ଓ ଗନ୍ଧର୍ବ ଘୋଡ଼ା ମୃଗ ପ୍ରଭୃତି ବୁଝାଉଛି। ସାକ୍ଷୀ ଅର୍ଥରେ ବୃକ୍ଷ ଓ ପଦାତି ବାହିନୀ ବୁଝାଉଛି। ବନରେ ସେ ଏକା ନୁହନ୍ତି, ବୃକ୍ଷମାନେ ସାଥୀ ଓ ରକ୍ଷକ ବୋଲି ଶବ୍ଦ ଓ ଅର୍ଥ ସମନ୍ୱୟରେ ପ୍ରଜାମାନଙ୍କୁ ବୋଧ କରାଯାଇଛି। ପ୍ରଜାମାନଙ୍କୁ ବିଦା କରି ଉଦ୍ବେଗ ସହ ଭରଦ୍ୱାଜ ଆଶ୍ରମରେ ପହଞ୍ଚିଲେ ଶ୍ରୀରାମ। ବୁଝାଇ କହିଲେ ଭରଦ୍ୱାଜ, ତୁମେ ସିଂହ, ବନ ହିଁ ତୁମର ବାସସ୍ଥଳୀ, ମଦାନ୍ଧ ଅସୁରକୁ ନାରାଚ ମାରି ଶେଷ କର। ଚିତ୍ରକୂଟ ପର୍ବତ ଗହ୍ୱରରେ ବିଜେ କଲେ ସେ ପର୍ବତ ଆମୋଦିତ ହେବ, ପୟସ୍ୱୀ ନଦୀର ଜଳ ଆନନ୍ଦ ଦେବ। ଦିନେ ସେଠି ରହି ବତ୍ମ ବା ବାଟରେ ଗଲାବେଳେ ବନ୍ୟ ନାରୀ କୁହାକୁହି ହେଲେ, ଏ ପରମ ସୁନ୍ଦର ପୁରୁଷ ଦୁଇଟି ମଧ୍ୟରୁ କିଏ ଏ ନାରୀର ବର? ପଚାରିଲେ ସୀତାଙ୍କୁ, ଏ ଦୁହେଁ କ'ଣ ତୁମ ଭାଇ? ବର ନ ମିଳିବାରୁ ସଙ୍ଗରେ ନେଇ ବୁଲୁଛନ୍ତି, କୁହ କିଏ ବର ଆଉ କିଏ ଦେବର? ପ୍ରଳମ୍ବ କୁନ୍ତଳା ଅର୍ଥାତ୍ ଦୀର୍ଘକେଶୀ ସୀତାଙ୍କ ବିଳମ୍ବ ଦେଖି ଲକ୍ଷ୍ମଣ ଡାକିବାରୁ ସୀତା କହିଲେ, ଏ ମୋ ଦେବର। ଲକ୍ଷ୍ମଣ ଓ ସୀତାଙ୍କୁ ସାଙ୍ଗରେ ନେଇ ଗଙ୍ଗା ପାର ହୋଇ ଚିତ୍ରକୂଟ ପର୍ବତରେ ବିଜେ କଲେ ଶ୍ରୀରାମ। ଏଇଠି ଶେଷ ହେଉଛି କାବ୍ୟର ସପ୍ତଦଶ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 43ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଥିଲେ ଝରଣା ଦାସ, କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀକର ଏବଂ ଶ୍ୟାମାମଣି ଦେବୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার তথা 972 কিলোহার্জ যোগে। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତା ମାନେ କହୁଥିଲେ ଆପଣଙ୍କୁ ଚାଲୁ ଚାଲୁ ଝୁଣ୍ଟିବା, ସେଥିପାଇଁ ତ ଆମକୁ ପ୍ରତି ମୁହୂର୍ତ୍ତରେ ସଜାଗ ବା ସେତିକି ସତର୍କ ହୋଇ ଆଗକୁ ଚାଲିବାକୁ ପଡ଼ିଥାଏ। କିନ୍ତୁ ଆମେ ଆମ ବାସ୍ତବ ଜୀବନରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାରେ ପହଞ୍ଚିବା ପାଇଁ ଆମେ ବିଭିନ୍ନ ପ୍ରକାରର ଯାନବାହନର ବ୍ୟବହାର କରିଥାଉ। ହେଇପାରେ ମଟରସାଇକେଲ, ବସ୍, ଟ୍ରେନ୍ ଅବା ଉଡ଼ାଜାହାଜ, ଏରୋପ୍ଲେନ୍, କିନ୍ତୁ ତା ପୂର୍ବରୁ ସାଇକେଲ, ଯାହାକୁ ଆଜି ବି ଆମେ ବ୍ୟବହାର କରୁଛେ। ସାଇକେଲ ଯାହା ଆମ ପାଇଁ ଅତି ପୁରାତନ କଥାଟିଏ, ଯାନଟିଏ, ତେଣୁ ସବୁପରେ ଆମେ କହିପାରିବା ସାଇକେଲ ଚଲେଇ ଚଲେଇ ରାସ୍ତା ପାରି ହେବାର ଅନୁଭୂତି ସତରେ ଏକଦମ ନିଆରା। କିନ୍ତୁ ଶ୍ରୋତାବନ୍ଧୁ, ଟିକେ ଦେଖିକି

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ। ସୋ ଇଜି ହସିଲା।
1: ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: କହୁଥିଲି ଆପଣଙ୍କୁ ସେଇ ସାଇକେଲର କଥା। କିଛି ଜିନିଷ ବୁହେଇ ନେବାରେ ଆମକୁ ଅତି ସହଜରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ନେଇଯିବାରେ ସାଇକେଲ ଆମକୁ ଅନେକ ସାହାଯ୍ୟ କରିଥାଏ। ତେଣୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଆମକୁ ପହଞ୍ଚିବା ଭିତରେ ନା ଥାଏ ପରିବେଶକୁ ସେତିକି ଦୂଷିତ କରିବା, ବରଂ ସାଇକେଲ ପ୍ରତ୍ୟେକ ଦିନ କିଛି ସମୟ ଚଲାଇବା ଦ୍ୱାରା ପ୍ରତ୍ୟେକଟି ମଣିଷ ସେତିକି ସୁସ୍ଥ ଏବଂ ଫିଟ୍ ରହିଥାଏ।

ତେଣୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନ ସାଇକେଲ ଚଲାଇବା ଦ୍ୱାରା ଆମ ଶରୀର ସେତିକି ସୁସ୍ଥ ରହିଥାଏ, ଆମ ହୃଦୟକୁ ସେତିକି ମଜବୁତ କରିଥାଏ, ଆମ ଓଜନକୁ ନିୟନ୍ତ୍ରଣ ରଖିଥାଏ ଏବଂ ଆମର ମାନସିକ ଚାପ କମେଇବାରେ ମଧ୍ୟ ସେତିକି ସହାୟକ ହୋଇଥାଏ। ତେଣୁ ଆମେ ସମସ୍ତେ ପ୍ରତ୍ୟେକ ଦିନ କିଛି ସମୟ ପାଇଁ ସାଇକେଲ ଚଲାଇବା ସହିତ ଆସନ୍ତୁ ଅନ୍ୟମାନଙ୍କୁ ସାଇକେଲ ଚଲାଇବାକୁ କହିବା।

ଶ୍ରୋତା ବନ୍ଧୁ, ଆଜି କଥାରେ କଥାରେ ଗୀତରେ ଗୀତରେ ସାଇକେଲ ଚଲାଇବାକୁ କଥାଟିକୁ ସାଥୀ କରି କିଛି ବାଟ ଆସିବା ପରେ ଏବେ ଆପଣଙ୍କ ଭାବନା କ'ଣ କହୁଛେ? ଆପଣଙ୍କ ଭାବନା ଶ୍ରୋତାବନ୍ଧୁ ଯାହା ବି ଭାବୁଥାଉ ନା କାହିଁକି, କିନ୍ତୁ ଆମେ ସାଇକେଲ ପ୍ରତିଦିନ କିଛି ସମୟ ଚଲାଇବା ଦ୍ୱାରା ଆମ ଶରୀରକୁ ମିଳୁଥିବା ମୁଖ୍ୟ ସ୍ୱାସ୍ଥ୍ୟଗତ ଲାଭଗୁଡ଼ିକ ହେଉଛି ଆମର ହୃଦଯନ୍ତ୍ର ମଜବୁତ ହୋଇଥାଏ। ନିୟମିତ ଆମେ ସାଇକେଲ ଚଲାଇବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ବହୁତ ଭଲ ଭାବରେ ହେବା ସହିତ ହୃଦଘାତ ଆଶଙ୍କା ମଧ୍ୟ ସେତିକି କମ୍ ଥାଏ।

ତେଣୁ ଶ୍ରୋତା ବନ୍ଧୁ, ସେ ସକାଳ ହେଉ କି ସଞ୍ଜ, ବିଭିନ୍ନ ପ୍ରକାରର ଯୋଗ କରିବା ଦ୍ୱାରା ଆମେ ଯେମିତି ଫିଟ୍ ରହିଥାଉ, ଠିକ୍ ସେମିତି ବେଳେବେଳେ ଆମେ ଦ୍ରୁତ ଗତିରେ ସାଇକେଲ ଚଲାଇବା ଦ୍ୱାରା ବହୁତ କ୍ୟାଲୋରି ମଧ୍ୟ ପାଇବା ସହିତ ଆମ ଶରୀରର ଚର୍ବି ଅଂଶକୁ ମଧ୍ୟ ସେତିକି ପରିମାଣରେ କମାଇଥାଏ। ଏହାଛଡ଼ା ଆମ ଦେହର ମାଂସପେଶୀ ସେତିକି ସୁଦୃଢ଼ ହେବା ସହିତ ଆମ ଗୋଡ଼ ଆଣ୍ଠୁ ମଧ୍ୟ ସେତିକି ମଜବୁତ ହୋଇଥାଏ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଆପଣ ଲକ୍ଷ୍ୟ କରିଥିବେ ବା ଅନୁଭବ କରିଥିବେ, ଆମେ ଘରେ ବସି ରହିଲେ କିମ୍ବା ଅଳସୁଆ ହୋଇ ଘରେ ଶୋଇ ରହିଲେ ବିଭିନ୍ନ ପ୍ରକାରର ନକାରାତ୍ମକ କଥା ଆମ ମନ ଭିତରେ ପ୍ରବେଶ କରିଥାଏ।

କିନ୍ତୁ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଲେ କିମ୍ବା ବିଭିନ୍ନ ପ୍ରକାରର ଯୋଗ ତଥା ସାଇକେଲ ଚଲାଇବା ଦ୍ୱାରା ଆମ ଭିତରର ମାନସିକ ସ୍ଥିରତା ସେତିକି ପରିମାଣରେ ବଢ଼ିଥାଏ ତଥା ଚିନ୍ତା ଏବଂ ଡିପ୍ରେସନକୁ ମଧ୍ୟ ସେତିକି ପରିମାଣରେ କମ୍ କରିଥାଏ।

ତେଣୁ ଶ୍ରୋତା ବନ୍ଧୁ, ଆମେ ପ୍ରତ୍ୟେକ ଦିନ କିଛି ସମୟ ସାଇକେଲ ଚଲାଇବା ଦ୍ୱାରା ରକ୍ତଚାପ, ମଧୁମେହ ନିୟନ୍ତ୍ରଣ ହୋଇଥାଏ। ଦୈନିକ ପ୍ରାୟତଃ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତ୍ୟେକ ଦିନ 10-15 କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଲାଇବାକୁ ପରାମର୍ଶ ଦେଇଥାନ୍ତି। କାହିଁକିନା ଆମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପଦ। ଆମେ ଯଦି ନିଜ ଶରୀର ଯତ୍ନ ନେବା, ତାହେଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ଭାବରେ ପହଞ୍ଚିପାରିବା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ହାନୁସ୍, ମୂଳ ହିନ୍ଦୀ ମଞ୍ଚ ନାଟକ ଭୀଷ୍ମ ସାହାଣି, ବେତା ରୂପାନ୍ତର ଚିରଞ୍ଜିତ, ଓଡ଼ିଆ ଅନୁବାଦ ଡକ୍ଟର ଅଜୟ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ନାଟକ ହାନୁସ୍।
1: ଚାଲିଲା ଘଣ୍ଟା ଚାଲିଲା। ବାପା, ଆପଣଙ୍କର 13 ବର୍ଷର ପରିଶ୍ରମ ଆଜି ସାର୍ଥକ ହେଲା।
2: ମା, ଏ ମା,
3: କଣ ହେଲା? କାହିଁକି ଚିତ୍କାର କରୁଛୁ? କି ବିପତ୍ତି ପଡିଛି?
1: ମା, ବାପାଙ୍କର ଘଣ୍ଟା ଟିକ୍ ଟିକ୍ କଲାଣି, ଘଣ୍ଟା ଚାଲିଲାଣି, ଶୀଘ୍ର ଆସ ଦେଖ।
4: ୟାନକା, ପାଟି କରନା, ମାକୁ କାହିଁ ଏବେ ଡାକୁଛୁ?
3: କାହିଁକି, ମୁଁ ଆସିଗଲେ କଣ ଏ ନିଉଛଣା ଘଣ୍ଟା ଉପରେ ଦୃଷ୍ଟି ପଡିଯିବ କି?
1: ଶୁଣ ମା, ଶୁଣ, ଟିକ୍ ଟିକ୍ ଟିକ୍ ଟିକ୍ ଚାଲୁଛି ନା ଘଣ୍ଟା?
3: ଚାଲୁଛି ତ, ଏ କିଛି ନୂଆ କଥା ନୁହେଁ। ଗତ 13 ବର୍ଷ ଭିତରେ ଏଇଭଳି 20 ଥର ଚାଲିଲାଣି, ଆଉ ବନ୍ଦ ବି ହେଲାଣି।
1: ମା, ଏଥର କିନ୍ତୁ ଚାଲିବ, ଦେଖିବ ସାରା ସହର କହୁଛି ହାନୁସ୍ ସବୁଠାରୁ ଜଣେ ଭଲ କାରିଗର। ହେଲେ ତମେ ହିଁ ଏକମାତ୍ର ବ୍ୟକ୍ତି ଯାହାର ବାପାଙ୍କ ଯୋଗ୍ୟତା ଉପରେ ଭରସା ନାହିଁ। ତମେ କମାର ଦାଦାଙ୍କୁ ପଚାରୁନ? କଣ କମାର ଦାଦା, ଘଣ୍ଟା ଏଥର ନିୟମିତ ଚାଲିବ ତ?
5: ହଁ ଝିଅ ୟାନକା, ଆଶା ତ ଲାଗୁ।

0: ଉଚି ହେଲେ କଥା କ'ଣ କି ଏଥର ତୋ ବାପା ସ୍ପ୍ରିଙ୍ଗକୁ ଚଲେଇବା ଆଉ ପେଣ୍ଡୁଲମକୁ ହଲେଇବା ପାଇଁ ଯୋଉ ନୂଆ ଉପାୟ ବାହାର କରିଛନ୍ତି ନା ସେଥିରୁ ତ ଏୟା ଲାଗୁଛି ଯେ
1: ଏଥର ଘଣ୍ଟା ନିଶ୍ଚୟ ହେଇଯିବ। ମା, କାଲି ୟୁନିଭର୍ସିଟିରୁ ଯୋଉ ଗଣିତ ପ୍ରଫେସର ବାପାଙ୍କୁ ଭେଟିବାକୁ ଆସିଥିଲେ ସେ ବି କହୁଥିଲେ ଯେ ଏଥରକ ଘଣ୍ଟା ନିଶ୍ଚିତ ଭାବରେ ତିଆରି ହେଇଯିବ। ବାପା
2: ହଁ କହ,
1: ତମେ ସେ କଥା ଯେମିତି ଭୁଲି ନ ଯାଅ।
2: କୋଉ କଥା ଝିଅ?
1: ତମେ କହିନଥିଲ ଏଇ ଘଣ୍ଟା ସହରର କୋଉ ବଡ ମିନାର ଉପରେ ଲାଗିବ, ତାପରେ ସର୍ବପ୍ରଥମେ ଏଥିରୁ ଗୋଟିଏ ଛୋଟ ଝରକା ଖୋଲିଯିବ ଆଉ ସେଥିରୁ ଲାଲ ମୁକୁଟ ପିନ୍ଧା ଗଞ୍ଜାଟିଏ ଡେଣା ଫଡ଼ଫଡ଼ କରି ବାହାରି ଆସିବ ଆଉ ଜୋରରେ ବବେଇବ। ପୁଣି ପାଞ୍ଚ ଜଣ ସନ୍ତ ଜଣ ଜଣ କରି ଆସି ଦର୍ଶନ ଦେବେ, ପୁଣି ଭିତରକୁ ଚାଲିଯିବେ, ତାପରେ ଝରକା ଆପେ ବନ୍ଦ ହେଇଯିବ ଏବଂ ପୁଣି ଘଣ୍ଟା ବାଜିବ, ଟିକ ଟିକ କରି ସମୟ ଜଣାଇ ଦବ। ଏସବୁ ହବ ନା ବାପା?
2: ବୁଝିଲୁ ଝିଅ ୟାଙ୍କା, ଏକଥା ମୁଁ ତତେ କହିଲା ବେଳେ ତୁ ମାତ୍ର 4 ବର୍ଷର ଗୋଲ ଗାର୍ଲ ଛୋଟ ଝିଅଟିଏ ଥିଲୁ, ଆଉ ମୁଁ ବି ଯୁବକ ଥିଲି, ନୂଆ ନୂଆ ସ୍ୱପ୍ନ ଦେଖୁଥିଲି। ତୋ ମା ନୀତି ଚର୍ଚ୍ଚକୁ ଯାଉଥିଲେ, ପୂଜା ପ୍ରାର୍ଥନା କରୁଥିଲେ, ଆଉ ତୁ ନା ତୁ ଗଞ୍ଜା କୁକୁଡ଼ାଙ୍କ ପଛରେ ଦୌଡୁଥିଲୁ, ଆଉ ତୁମ ଦୁଇଙ୍କୁ ଖୁସି କରିବାକୁ ସେତେବେଳେ ମୁଁ ଏଇ କଥା କହିଥିଲି ଯେ ମୁଁ ଘଣ୍ଟାରେ 5 ଜଣ ସନ୍ଥଙ୍କର ମୂର୍ତ୍ତି ଲଗାଇଦେବି ଆଉ ଗଞ୍ଜା ବି ରାବିବ। ୟାନକା ଜାଣିଛୁ, ମୁଁ ବି ଦରବୁଢା ହେଲିଣି, ସେ କଥା ତ ମୁଁ କେବେଠୁ ଭୁଲିଗଲିଣି। ଏବେ ତ ମୋର ମନଧ୍ୟାନ କେବଳ ଘଣ୍ଟାର ସ୍ପ୍ରିଙ୍ଗ ରିଙ୍ଗସ୍ ଆଉ ଲୁହା ଖାଡ଼ି ଉପରେ ଲାଗି ରହିଛି।
3: ଦେଖ ଦେଖ, ଘଣ୍ଟା ପୁଣି ବନ୍ଦ ହେଇଗଲା, ମୁଁ କହୁଥିଲି ନା।
1: ହେ, ପୁଣି ବନ୍ଦ ହେଇଗଲ ବାପା?
3: ଆଲୋ, ବାପାଙ୍କୁ କଣ ପଚାରୁଛୁ? ଏଇ ଅଲଖଣା ଘଣ୍ଟା ତ ଆମକୁ ଦାଣ୍ଡର ଭିକାରୀ କରି ଛାଡି ଦେଇଛି। ଆଗରୁ ଇଏ ତାଲା ତିଆରି କରୁଥିଲେ, ସେଥିରେ ଘର ସଂସାର ଠିକ ଚାଲିଥିଲା। ଏଇ ଘଣ୍ଟା ପଛରେ ପଡି ସେ କାମ ବି ଛାଡିଲେ। ଏବେ ତମେ ଦିଏ ବାପ ଝିଅ ଶୁଣିଥାଅ, ଆଜି ଘରେ ଚୁଲି ଜଳିନି କି ରନ୍ଧା ହେଇନି, ଆଜି ସମସ୍ତେ ଉପାସ ରହିବା। ମୋର ତ ମନେ ହେଉଛି ଏଇ ରିଙ୍ଗ ଫିଙ୍ଗ ଆଉ ସ୍ପ୍ରିଙ୍ଗ ସବୁକୁ ଟେକି ନେଇ ଗଳିଦାସରେ ଫୋପାଡି ଦେଇ ଆସିବି।
1: ବାପା, ହେ ଘଣ୍ଟା ଆଉ କଣ ଚାଲିବନି?
2: ରହ, ମୁଁ ଦେଖୁଛି। ବଡ଼ ବାବୁ, ହେ ବଡ଼ ବାବୁ, ମୁଁ ଯାହା ଏବେ କହୁଥିଲି ନା ତାହା ହିଁ କରିବାକୁ ହବ। ମୁଁ ଏବେ ଜାଣିଗଲି ଅସୁବିଧାଟା କୋଉଠି। ସ୍ପ୍ରିଙ୍ଗ ହଲିଲା ବେଳେ ଏଇ ଗୋଲ ଚକ୍ରର ଦାନ୍ତି ଉପରେ ବରାବର ପଡୁଥିବ, ତେବେ ଯାଇ ଚକ ଘୁରିବ। ଘଣ୍ଟାର ଭିତର ସ୍ପ୍ରିଙ୍ଗକୁ ଦେଖିଲ?
0: ହଁ ହଁ, ବୁଝିଗଲି। ଲୁହା ଖାଡ଼ିକୁ ଉପର ପଟୁ ଲିଭର ସାଙ୍ଗରେ ନ ବାନ୍ଧି ସ୍ପ୍ରିଙ୍ଗ ସାଙ୍ଗରେ ବନ୍ଧା ଯାଇଛି।
2: ବାସ୍, ଏବେ ଏଇ ଭୁଲକୁ ସୁଧାରିବାକୁ ପଡିବ।
0: ଏଥିରେ କଣ ହେବ?
2: ଯଦି ପେଣ୍ଡୁଲମର ଖାଡ଼ି କୌଣସି ନମନୀୟ ଜିନିଷରେ ବନ୍ଧା ହେବ ତାହେଲେ ପେଣ୍ଡୁଲମରେ ଅଧିକ ଧକ୍କା ଲାଗିବ ଆଉ ତା ଗତିରେ କୌଣସି ପରିବର୍ତ୍ତନ ହେବନି। ଏ ବଡ଼ଉ, ମୋ ମୁଣ୍ଡରୁ ଗୋଟେ ଉପାୟ ଜୁଟିଲାଣି। ଏ ଉପାୟଟା ପ୍ରଥମରୁ କାହିଁକି ମୋ ମନକୁ ଆସିଲାନି ମୁଁ ଜାଣିପାରୁନି।
0: କୋଉ ଉପାୟ?
2: ଯଦି ଚକ୍ର ଭିତରେ ଦାନ୍ତି ତିଆରି କରି ଦିଆଯାଏ ତେବେ କେମିତି ହୁଅନ୍ତା କହିଲ? ଚକ୍ର ଉପର ଭାଗକୁ କାଟି ଦାନ୍ତ କରି ଦିଆଗଲେ ଲୁହା ପାତର ଓଜନ ଗୋଟିଏ ଦାନ୍ତି ଉପରେ ପଡିବ, ଯେମିତିକି କୂଅ ଦୌଡ଼ି ଟାଣିଲା ବେଳେ ଚକା ଉପରେ ପଡେ।
0: ହାନୋସ, ଏଇ ଚକ୍ରକୁ ତିଆରି କରିବାରେ ମତେ 6 ମାସ ଲାଗିଯାଇଥିଲା, ଏବେ ନୂଆ ପ୍ରକାର ଚକ୍ର ତିଆରିରେ ମଧ୍ୟ ସେତିକି ସମୟ ଲାଗିବ, କିଏ ଜାଣେ କେତେ ମାସ ମୋର ନଷ୍ଟ ହେବ।
2: ହଁ, ସମୟ ତ ଲାଗିବ। ରୁହ, ଆଉ ଗୋଟାଏ କଥା ମୋ ମନକୁ ଆସୁଛି। ଆପଣ ଗୋଟେ କାମ କରନ୍ତୁ ବଡ଼ବାବୁ, ଆପଣଙ୍କ ଦୋକାନରୁ ପିତ୍ତଳର ତାରଟିଏ ନେଇ ଆସନ୍ତୁ, ବୋଧ ହୁଏ ପେଣ୍ଡୁଲମର ଖାଡ଼ିକୁ ପିତ୍ତଳ ତାରରେ ବାନ୍ଧିବା ଠିକ ହେଇଯିବ।
0: ଠିକ ଅଛି, ମୁଁ ଏବେ ପିତ୍ତଳ ତାର ଖୋଜି ଆଣୁଛି।
1: ବାପା, କଣ ନୂଆ ପଦ୍ଧତିରେ କାମ ହେଇଯିବ?
3: ୟାନକା,
1: ହଁ କୁହ ମା।
3: ତୋ ବାପାଙ୍କୁ କହ ତାଙ୍କ ବଡ ଭାଇ ଆସିଛନ୍ତି।

0: ପରିବାର ପାଇଁ ଦୈନିକ ଖାଦ୍ୟପେୟର ଆଦୌ ଚିନ୍ତା କରୁନାହାନ୍ତି। ତାଲା ତିଆରି ଭଳି ଭଲ କାମ ଛାଡ଼ି ଘଣ୍ଟା ଘଣ୍ଟା ତିଆରି କରିବା ଭଳି ବେକାର ଧନ୍ଦାରେ ଲାଗିଛନ୍ତି। ଏମିତିରେ 13 ବର୍ଷ ବିତିଗଲା। ତାଲା ତିଆରି କାମ ତ ବନ୍ଦ ହେବା ଦିନ ରୋଜଗାର ବି ବନ୍ଦ ହେଇଗଲା। ହେଲେ ଆପଣଙ୍କର ସାନ ଭାଇ ସେଥିପାଇଁ ଆଦୌ ଭୃକ୍ଷେପ କଲେ ନାହିଁ। ମୋର ଏକମାତ୍ର ନିରୀହ ପୁଅ ଭୋକ ଆଉ ଥଣ୍ଡାରେ ଥରି ଥରି ମରିଗଲା, ତଥାପି ସେ ଖାତିର କଲେନି। ୟାଙ୍କା ବଡ଼ ହେଲାଣି, ହେଲେ ଛିଣ୍ଡା ଜାମା।
1: ମୁଁ ସବୁ ଜାଣେ କାତ୍ୟା, ସେଥିପାଇଁ ଭାବୁଥିଲି।
0: ଆପଣ କିଛି ଭାବିନାହାନ୍ତି ଭାଇ, ଆପଣ ବରଂ ସାନ ଭାଇକୁ ଅଧିକ ଉତ୍ସାହିତ କରି କହିଲେ ଯେ ଘଣ୍ଟା ତିଆରି ହେଇଗଲେ ଦୁନିଆ ସାରା ତାର ନାଁ ହେଇଯିବ, ମହାରାଜ ତାକୁ ପ୍ରଚୁର ଧନ ପ୍ରଦାନ କରିବେ, ତାକୁ ନିଜର ସଭାସଦ ବି ନିଯୁକ୍ତ କରିପାରନ୍ତି।
1: ଆରେ ମୁଁ କଣ ଜାଣିଥିଲି କି ଏଇ 13 ବର୍ଷରେ ବି ଘଣ୍ଟା ତିଆରି ହେଇପାରିବନି?
0: ଆପଣ କିଛି ଠିକ କଲେନି ଭାଇ, ଯେତେବେଳେ ବଡ ବଡ଼ ବୁଦ୍ଧିମାନ ପାଠ ପଢୁଆ କାରିଗର ଘଣ୍ଟା ତିଆରି କରିପାରିଲେନି, ଏଇ ଅପାଠୁଆ ତାଲାବାଲା କି ଘଣ୍ଟା ନିର୍ମାଣ କରିବ?
1: ନା କାତ୍ୟା ନା, ନିଜ ସ୍ୱାମୀଙ୍କ ସମ୍ପର୍କରେ ଏଭଳି ଅନାଦର ଆଉ ତିରସ୍କାର କରି କିଛି କୁହନି।
0: ଯୋଉ ପୁରୁଷ ନିଜ ପରିବାରକୁ ମୁଠାଇ ଖାଇବାକୁ ଦେଇପାରୁନି, ସେଭଳି ପୁରୁଷକୁ କୋଉ ସ୍ତ୍ରୀ ଭଲ ସମ୍ମାନ କରିବ? ଏଇ ହାନୁସ ଆସିଲେଣି।
2: ନମସ୍କାର ଭାଇ। ନମସ୍କାର।
1: ନମସ୍କାର।
2: ମୁଁ ସିଡି ଉପରେ ଠିଆ ହୋଇ ସବୁ କଥା ଶୁଣୁଥିଲି।
1: ହାନୁସ, କଥା କଣ କି କାତ୍ୟା କହୁଛି?
0: କହିବି, ହଜାର ଥର କହିବି, ଶୁଣୁଥିଲେ ଶୁଣୁଥାନ୍ତୁ, ମୁଁ କାହାକୁ ଡରିଛି? ସାରା ଦୁନିଆକୁ ମୁଁ ଶୁଣେଇ କହୁଛି, ତମେ ନିପଟ ଅଳୁସୁଆ ଲୋକ, ନିଜ ସ୍ତ୍ରୀ ପିଲାଙ୍କୁ ଭୋକରେ ମାରୁଛ, ଯେବେଠୁ ତମ ହାତ ଧରି ଘରକୁ ଗୋଡ଼ଦେଲି କିଛି ସୁଖ ତ ପାଇଲିନି, ଓଲଟି ମୋ ଗହଣା ଗାଣ୍ଠି ବିକ୍ରି ହେଇଗଲା, ଆଉ ମୋର ଏକୁଆରେ ବେଳ ଛଟପଟ ହେଇ ମରିଗଲା, ମୁଁ ଦୁଇ ବେଳ ଖାଇବା ପାଇଁ ବି ଆଶ୍ରୟ କରି ଏଠି ପଡି ରହିଲି।
1: ତୁନି ହେଇଯା କାତ୍ୟା, ତୁନି ହେଇଯା। ହାନୁସ, ବହୁତ ସମୟ ନଷ୍ଟ ହେଇସାରିଲାଣି, ତମେ ଘଣ୍ଟା ତିଆରି କାମ ବନ୍ଦ କରି ତାଲା ତିଆରି କରି ବିକିବା ତୁମର ସେ ପୁରୁଣା କାମ ପୁଣି ଆରମ୍ଭ କରିଦିଅ।
2: ଏକଥା ଆପଣ କହୁଛନ୍ତି ଭାଇ?
1: ମୁଁ ଠିକ କହୁଛି ହାନୁସ। ହଁ ଶୁଣ, ତୁମ ଆର୍ଥିକ ସହାୟତା ଚାଲୁ ରଖିବା ପାଇଁ ଯୋଉ ଆବେଦନ କରିଥିଲ ତାକୁ ଚର୍ଚ୍ଚର ଅଧିକାରୀମାନେ ପ୍ରତ୍ୟାଖ୍ୟାନ କଲେ।
2: ହଁ କଣ ହେଲା, ପ୍ରତ୍ୟାଖ୍ୟାନ?
1: ହଁ, ନିଜର ଏଇ ଜିଦ୍ ଛାଡ଼ି ନିଜର ଅବସ୍ଥାକୁ ବୁଝ ହାନୁସ, ତୁମେ ନିଜର ଏକମାତ୍ର ପୁଅକୁ ହରାଇ ସାରିଛ, କାତ୍ୟା ଉପରେ ଘରର ସମସ୍ତ ଦାୟିତ୍ୱ ପଡ଼ିଛି, ତୁମର ତାଲା ବିକ୍ରି ବି ବନ୍ଦ ହେଇଯାଇଛି, ଆଜି ତୁମ ଘରେ ଚୁଲି ଜଳିନି କି ଖାଇବାକୁ ମୁଠାଏ ଦାନା ନାହିଁ। ପରସ୍ପରକୁ ଦୁଃଖ ଦେଇ କିଛି ଲାଭ ନାହିଁ ହାନୁସ, ଦୁନିଆକୁ ଘଣ୍ଟା ଆସିନି ବୋଲି ଦୁନିଆର କୋଉ କାମଟା ଅଚଳ ରହିଯାଉଛି? ତୁମ ଘଣ୍ଟା ବାଜିଲେ କଣ ଲୋକେ ଜାଗି ଉଠିବେ?
2: ଘଣ୍ଟା ତିଆରି କରି ମୁଁ କଣ ଏ ଦୁନିଆକୁ ବଦଳେଇବି ବୋଲି କହୁଛି ଭାଇ?
1: ଏଇ ଘଣ୍ଟା ଫଣ୍ଟା ପଛରେ ଆଉ ଲାଗ ନାହିଁ ହାନୁସ, ଏଇଥିପାଇଁ ହିଁ ତୁମ ପରିବାରର ମଙ୍ଗଳ।
3: ନିଅ ହାନୁସ, ପିତଳ ତାର ମିଳିଗଲା, ଦେଖିଲ ଏଇଟା ଠିକ ହବ ତ?
4: କଣ ହେଇଛି ହାନୁସ?
2: ବଡ଼ ବାବୁ, ଏବେ ଆଉ ତାର ଦରକାର ନାହିଁ।
4: କାହିଁକି?
2: ଘଣ୍ଟା ତିଆରି କାମ ମୋ ଶକ୍ତିର ବାହାରେ।
4: କଣ ହେଲା, କଥା କଣ?
0: ମୁଁ କହୁଛି ଶୁଣ, ଏଇ ଘଣ୍ଟା ତିଆରି ପାଇଁ ଚର୍ଚ୍ଚରୁ ଯୋଉ ସାହାଯ୍ୟ ମିଳୁଥିଲା ତାହା ଏବେ ବନ୍ଦ ହେଇଗଲା।
4: କଣ ହେଇଗଲା ସେଇଠୁ? ନ ମିଳିଲେ ନ ମିଳୁ, ମୁଁ ମୋ କାମ ପାଇଁ ପଇସାଟିଏ ନେବି ନାହିଁ।
1: କିନ୍ତୁ ଘରକୁ ସଉଦାପତ୍ର ଆଣିବାକୁ ତ ଦୋକାନକୁ ପଇସା ଦେବାକୁ ପଡିବ ନା? ହାନୁସ ଏବେ ଘଣ୍ଟା କାମ ଛାଡି ତାଲା ତିଆରି କରିବ, ଆଉ ଘର ଖର୍ଚ୍ଚ ପାଇଁ ରୋଜଗାର କରିବ।
4: ହଁ ଏକଥା ସତ, ହେଲେ ପାଦ୍ରୀ ସାହେବ, ହାନୁସକୁ ଘଣ୍ଟା ତିଆରି କରିବାକୁ ମନା କରନ୍ତୁ ନାହିଁ, ମୁଁ ଲୁହାର କାମ କରୁଛି, ହେଲେ ମୋ ହୃଦୟଟା ଲୁହାର ନୁହେଁ। ଏଇ ହାନୁସ ଯେତେବେଳେ ଏଡ଼େ ବକଟେ ପିଲା ଥିଲା, ମୋ ଦୋକାନରେ ସାମ୍ନାରେ ଆସି ଖେଳୁଥିଲା, ମୋତେ ଦିନସାରା ଫୁଙ୍କ ନଳୀ ଚଲାଇବା ଦେଖୁଥିଲା, ସେତିକି ବେଳେ ମୋ ମନକୁ ଆସିଥିଲା ଯେ ବଡ଼ ହେଲେ ଏ ପିଲାଟି ଦିନେ ନା ଦିନେ କୌଣସି ବଡ଼ କାମ ହାତକୁ ନେବ। ଯେତେବେଳେ ସେ ଘଣ୍ଟା ତିଆରି କରିବ ବୋଲି ନିର୍ଣ୍ଣୟ ନେଲା, ସେତେବେଳେ ମୋତେ ଲାଗିଲା ମୋର ସେହି ସ୍ୱପ୍ନ ଏବେ ସାର୍ଥକ ହେବାକୁ ଯାଉଛି, ତାପରେ ମୁଁ ପ୍ରାଣପଣେ ତା କାମରେ ସହଯୋଗ କରିବାକୁ ଲାଗିଲି।
0: ହେଲେ ଆପଣଙ୍କ ସହଯୋଗରେ ଘଣ୍ଟାକୁ ତିଆରି ହେଇପାରିଲା ଯେ 13 ବର୍ଷ ବିତିଗଲା, 13 ବର୍ଷ।
2: ଭାଇ ଠିକ କହୁଛନ୍ତି, ଆଜିଠୁ ମୁଁ ତାଲା ହିଁ ବନେଇବି। ବଡ଼ ବାବୁ, ଆପଣ ଏତେ ବର୍ଷ ଧରି ମୋର ଯେଉଁ ଉପକାର କଲେ, ମୁଁ ତାହା କଦାପି ଭୁଲି ପାରିବିନି।
5: ବାପା, ତୁମେ ଏ କଣ କହୁଛ? କାଲି ପରେ ୟୁନିଭର୍ସିଟି ପ୍ରଫେସର କହିଥିଲେ ଯେ ଏଣିକି ଘଣ୍ଟା ତିଆରି ହେଇଯିବ ବୋଲି।
2: ନା ରେ ମା, ଏବେ ଘଣ୍ଟା ଆଉ କେବେ ବି ତିଆରି ହେବନି।
5: ବାପା, ତମେ କଣ ଏବେ କେବଳ ଏଭଳି ତାଲା ତିଆରି କରିବ? କିଛି କହୁନ କାହିଁକି? ମୁଁ ଜାଣେ ତମେ ଉଦାସ ରହୁଛ, ତମଠାରୁ ମତେ ବେଶୀ ଉଦାସ ଲାଗୁଛି, ଯଦି ତିଆରି ହେଇଯାଇ ପାରନ୍ତା ତାହେଲେ।
2: କାହିଁକି ଆଉ ବାରମ୍ବାର ସେ ଘଣ୍ଟା କଥା ମନେ ପକାଉଛୁ ମା? ନିଷ୍ପତ୍ତି ହେଇସାରିଛି ପରା, ଏଣିକି କେବେ ମୁଁ ଆଉ ସେ ଘଣ୍ଟା ତିଆରିରେ ହାତ ଦେବିନି, ବାସ୍ କେବଳ ତାଲା ତିଆରି କରିବି।
5: ମୁଁ ଭାବୁଛି ବାପା, ତମେ ଯଦି ୟୁନିଭର୍ସିଟି ଗଣିତ ପ୍ରଫେସରଙ୍କୁ ଥରେ ଭେଟନ୍ତ, ସେ ନିଜ ବ୍ୟକ୍ତିଗତ ପ୍ରଭାବରେ ସରକାରଙ୍କ ଠାରୁ ବୃତ୍ତି କରାଇ ଦିଅନ୍ତେ।
2: ନା ଝିଅ, ସେ କିଛି କରିପାରିବେନି, ମୁଁ ଥରେ ଏ ବିଷୟରେ ତାଙ୍କ ସହ କଥା ବି ହେଇଥିଲି।
3: ହାନୁସ, ହାନୁସ
2: ଆସ ବଡ଼ ବାବୁ।
3: ଆଜି ସକାଳେ ତମ ସାଙ୍ଗ ଏମିଲକୁ ମୁଁ ଭେଟିଥିଲି।
2: କାହିଁକି?
3: ତମ ବିଷୟରେ କଥା ହେବା ପାଇଁ। ମୁଁ ତାଙ୍କୁ କହିଥିଲି ଯେ ଚର୍ଚ୍ଚର ଅଧିକାରୀମାନେ ତମ ବୃତ୍ତି ବନ୍ଦ କରିଦେଇଛନ୍ତି, ଆଉ ତମକୁ ବାଧ୍ୟ ହୋଇ ଘଣ୍ଟା କାମ ଛାଡ଼ି ତାଲା ତିଆରି କାମ ଆରମ୍ଭ କରିବାକୁ ପଡ଼ିଲା।

0: ମିଲ୍ କହିଲା ଘଣ୍ଟା କାମ ଆଦୌ ବନ୍ଦ କରିବନି, ବୃତ୍ତି ତ ଅନ୍ୟ ସଂସ୍ଥାରୁ ବି ମିଳିପାରିବ।
1: ହେଲେ କୋଉଠୁ ମିଳିବ? ମୁଁ ତ କାହାକୁ ଜାଣିନି କି ଚିହ୍ନିନି।
0: ତମ ସାଙ୍ଗ ଏମିଲ ତ ଜାଣେ ଯେ ଆମ ହସ୍ତଶିଳ୍ପଙ୍କର ନଗରପାଳିକା ଅଛି, ସେଠାରେ ଆମର ବଡ ବଡ ଶିଳ୍ପୀ ଉଦ୍ୟୋଗପତି ବି ଅଛନ୍ତି, ତମକୁ ସେଠାରୁ ଆର୍ଥିକ ସହାୟତା ବି ମିଳିପାରିବ।
1: ନା ବଡ଼ବାବୁ, ମୁଁ ନଗରପାଳିକା ଠାରୁ ଆର୍ଥିକ ସାହାଯ୍ୟ ନେଇପାରିବିନି। ମୋ ବଡ଼ ଭାଇ ପାଦ୍ରୀ କହୁଥିଲେ ଯେ ନଗରପାଳିକାର ଚର୍ଚ୍ଚର ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ନୁହେଁ। ଲର୍ଡ ପାଦ୍ରୀଙ୍କର ନଗରପାଳିକାର ଶିଳ୍ପପତିମାନଙ୍କ ସହିତ ଖୁବ୍ ତିକ୍ତତା ଅଛି। ଯଦି ମୁଁ ନଗରପାଳିକାଠାରୁ ଆର୍ଥିକ ସାହାଯ୍ୟ ନେବି ତାହେଲେ ଚର୍ଚ୍ଚ ଲୋକ ରାଗିଯିବେ।
0: ଆରେ ରାଗିଲେ ରାଗନ୍ତୁ, ସେଥିରେ ଆମର କି କ୍ଷତି ହେବ?
1: ଭାଇ ପୁଣି କହୁଥିଲେ ଯଦି ଚର୍ଚ୍ଚ ଲୋକ ରାଗିବେ ତେବେ ସରକାର ବି କ୍ରୋଧିତ ହେବେ। ଆପଣ ତ ଜାଣନ୍ତି ଲର୍ଡ ପାଦ୍ରୀଙ୍କର ସରକାରଙ୍କ ଉପରେ ଅଖଣ୍ଡ ପ୍ରଭାବ ରହିଛି।
0: ଆଚ୍ଛା କଥା, ଚର୍ଚ୍ଚ ଲୋକେ ଘଣ୍ଟା ପାଇଁ ଆର୍ଥିକ ସାହାଯ୍ୟ ଦେବେ ନାହିଁ କି ଅନ୍ୟ କାହାଠାରୁ ନେବାକୁ ବି ଦେବେ ନାହିଁ।
2: ବଡ଼ବାବୁ, ମୁଁ ଆପଣଙ୍କ କଥା ସବୁ ଶୁଣିଲି। ମୋ ସ୍ୱାମୀ ଚର୍ଚ୍ଚ ଲୋକଙ୍କୁ ଅସନ୍ତୁଷ୍ଟ କରି ଘଣ୍ଟା ତିଆରି କରିବେ ନାହିଁ। ତୁମେ ଯାଅ ଆଉ ଆଙ୍କୁ ତାଲା ତିଆରି କରିବାକୁ ଦିଅ।
3: ମା, ମୁଁ କହୁଥିଲି କଣ କି,
2: ଚୁପ୍ କର, ନିଜର ଛିଣ୍ଡା ଜାମାକୁ ଦେଖୁଛୁ ତ? ତୋ ବାପା ତାଲା ତିଆରି କଲେ ଘରକୁ କିଛି ପଇସା ଆସିବ, ପଇସା ଆସିଲେ ସିନା ଦୁଇ ବେଳା ଖାଇବାକୁ ମିଳିବ, ଲୁଗାପଟା ଆସିବ।
4: ହାନୁସ ଭାଇ, ହାନୁସ ଭାଇ,
0: ଏଇ ତ ଏମିଲ ଆସିଗଲା। ଆଚ୍ଛା କି ଖବର ଆଣିଛ ଏମିଲ?
4: ଆମ ଶିଳ୍ପକୂଳରେ ନଗରପାଳିକା ହାନୁସ ଭାଇଙ୍କୁ ଘଣ୍ଟା ତିଆରି କରିବା ପାଇଁ ଆର୍ଥିକ ସାହାଯ୍ୟ ଦେବେ।
2: କିନ୍ତୁ ଏମିଲି ଭାଇ, ନଗରପାଳିକାର ଆର୍ଥିକ ସାହାଯ୍ୟରେ ଚର୍ଚ୍ଚ ଲୋକେ ତ ଅସୁଖୀ ହେବେ, ଚର୍ଚ୍ଚ ଲୋକେ ଅସନ୍ତୁଷ୍ଟ ହେଲେ ମହାରାଜ।
4: ଚିନ୍ତା କର ନାହିଁ ଭାଉଜ, ଚିନ୍ତା କର ନାହିଁ, ନଗରପାଳିକାର ବୈଠକରେ ଏସବୁ ବିଷୟରେ ବିଚାର ବିମର୍ଶ କରାଯାଇଛି। ମହାରାଜଙ୍କ ଦରବାରକୁ ନଗରପାଳିକାର ପ୍ରତିନିଧି ବି ପଠେଇବାର ପ୍ରସ୍ତାବ ବି ରହିଛି।
2: ଏମିଲ, ଯଦି ହାନୁସ ପୁଣି ଘଣ୍ଟା ତିଆରି କାମରେ ଲାଗିଯାଏ ତେବେ ତାଲା କିଏ ତିଆରି କରିବ? ପୁଣି ଘଣ୍ଟା ତିଆରିରେ ଆଉ କେତେ ବର୍ଷ ଲାଗିବ, ସେ କଥା କିଏ କହିବ କହିଲ?
4: ଶୁଣ ଭାଉଜ, ତୁମ ସମସ୍ୟାର ସମାଧାନ ମୁଁ ଖୋଜି ସାରିଛି। ମୁଁ, ଆରେ ବାବୁ, ବାବୁ ଭିତରକୁ ଆସିଲୁ?
2: ଇଏ କିଏ?
4: ଇଏ ଆମ ଗାଁର କମାର ପିଲାଟିଏ, ତା ନାଁ ଜେକବ। ଏଇ କିଛି ଦିନ ହେଲା ଜେଲରୁ ଖଲାସ ହେଇ ଆସିଛି ଆଉ।
2: ହେ, ଜେଲରୁ? ଏ ଚୋର ହେଇଥିବ ରେ
4: ଜେକବ। ତ ନିଜ କଥା ତୁ ନିଜେ ହିଁ କହ।
5: ଇଏ ଗାଁରେ ମୁଁ ଜଣେ କମାର ପାଖରେ କାମ କରୁଥିଲି। 3 ବର୍ଷ ପୂର୍ବେ ମୁଁ ଜଣେ ପାଦ୍ରୀଙ୍କ ଘୁଷୁରୀ ଚୋରି କରିଥିଲି, ସେଇ ଅପରାଧରେ ମୋତେ 3 ବର୍ଷ ସଜା ହେଇଥିଲା।
0: ଗୋଟାଏ ଘୁଷୁରୀ ଚୋରି ପାଇଁ 3 ବର୍ଷ ଜେଲ?
4: ହଁ, ସେଇଟା ପାଦ୍ରୀଙ୍କ ଘୁଷୁରୀ ଥିଲା ତ। ହଁ ଜେକବ, ତାପରେ କଣ ହେଲା?
5: ଇଏ ଏଇ 4 ଦିନ ତଳେ ମୁଁ ଜେଲରୁ ବାହାରିଲି, ହେଲେ ସରକାରଙ୍କ ସିପାହୀ ପୁଣି ମୋ ପଛରେ ଲାଗିଗଲେ। ସରକାରୀ ଅଧିକାରୀ ଆଉ ସିପାହୀ ମାନଙ୍କୁ ମୁଁ ବହୁତ ଭୟ କରେ, ସେମାନଙ୍କ ଠାରୁ ଖସି ଆସି ଲୁଚି ଛପି କାମ ଖୋଜୁଥିଲା ବେଳେ
4: ମୋ ସାଙ୍ଗରେ ଦେଖା ହେଲା। ହାନୁସ ଭାଇ, ତୁମେ ଏଇ ପିଲାକୁ ତମ ପାଖରେ ରଖ ଆଉ ତାକୁ ତାଲା ତିଆରି କାମ ଶିଖାଅ।
1: ଆରେ କି କଥା କହୁଛୁ ଏମିଲ, ଘରେ ଆମର ନିଜ ପାଇଁ ଦାନା ନାହିଁ, ୟାକୁ କୋଉଠି ଖାଇବାକୁ ଦେବି?
2: ହଁ ଶୁଣ ଏମିଲ କଥାରେ ମୁଁ ରାଜି, ତମେ ୟାକୁ ତୁମ ପାଖରେ ରଖିନିଅ ନା।
1: ଆରେ ଆରେ କାତ୍ୟା, ତମେ ଏ କଥା କହୁଛ? ଏତେ ଦିନ ଧରି ତମେ ମତେ ପରା ଗାଳି ଦଉଥିଲ ଯେ ଘଣ୍ଟା ତିଆରି ସଉକ ଯୋଗୁଁ ତମ ଘର ସଂସାର ନଷ୍ଟ ହେଇଗଲା, ତମମାନଙ୍କୁ ମୁଁ ଉପାସ ଭୋକରେ ମାରିଦେଲି, ଅଥଚ ଏବେ କେମିତି କହୁଛ ଯେ?
2: ମୁଁ ଯାହା ଭାବି ସାରିଲିଣି, ଶୁଣ, ଏ ଜେକବ ତମଠାରୁ ଶିଖି ତାଲା ତିଆରି କରିବ ଆଉ ମୁଁ ସେଗୁଡିକୁ ନେଇକି ବଜାରରେ ବିକ୍ରି କରିବି, ଆଉ ତମେ ପୁଣି ଘଣ୍ଟା ତିଆରି କାମ କରିପାରିବ।
1: ଆରେ ଇଏ ତମେ କଣ କହୁଛ କାତ୍ୟା, ମୁଁ ପୁଣି ଘଣ୍ଟା ତିଆରି କରିବି?
2: ଏମିଲ ଠାରୁ ଶୁଣିଲ ପରା, ଘଣ୍ଟା ତିଆରି ପାଇଁ ନଗରପାଳିକାରୁ ବୃତ୍ତି ମିଳିଲା ତାହେଲେ?
5: ହଁ ଆଜ୍ଞା, ମୁଁ ଘଣ୍ଟା ତିଆରି କାମରେ ବି ସାହାଯ୍ୟ କରିବି, ଆପଣ ମୋତେ ନିଜ ପାଖରେ ରଖିନିଅନ୍ତୁ।
3: ବାପା, ମା ଯେତେବେଳେ କହିଲେଣି ତମେ ରାଜି ହେଇଯାଅ ନା।
0: ଆସ ହାନୁସ, ଉପର କୋଠରକୁ ଯିବା ଆଉ ଘଣ୍ଟା କାମ ଆରମ୍ଭ କରିଦବା।
1: ଏମିଲି, ହଁ ନଗରପାଳିକାର ବୃତ୍ତି କଥା ପକା ତ?
4: ମୁଁ କଣ ଆଉ ମିଛ କହୁଛି, ଯାଅ ଉପରକୁ ଯାଅ, ଘଣ୍ଟା କାମ ଆରମ୍ଭ କର, ଘର ପାଇଁ ସଉଦା ବ୍ୟବସ୍ଥା ମୁଁ କରୁଛି, ମୁଁ ଆସେ।
2: ଏବେ ଆଉ କଣ ଭାବୁଛ ଯେ, ଉପରକୁ ଯାଅ ନା।
3: ଚାଲ ବାପା, ଉପରକୁ ଯିବା, ମୁଁ ବି ତମ ସାଙ୍ଗରେ କାମ କରିବି।
1: କାତ୍ୟା, ମୁଁ ତମକୁ ବୁଝିବାରେ ବହୁତ ଭୁଲ କଲି, ସତରେ ତମେ କେତେ ଭଲ। ଆସ ବଡ଼ବାବୁ, ମୋ ସାଙ୍ଗରେ ଉପରକୁ ଚାଲ, ଘଣ୍ଟା ପାଇଁ ଏମିତି ଗୋଟେ ଚକ୍ର ତିଆରି କରିବାକୁ ହେବ ଯାହା ଭିତରେ ଦାନ୍ତି ଥିବ ଆଉ ପେଣ୍ଡୁଲମର ପିତଳ ତାରରେ
0: ହେଇଗଲା। ହାନୁସ, ଏବେ ପେଣ୍ଡୁଲମକୁ ହଲେଇ ଦେଖିଲ?
1: ହଁ ହଲେଇଲି, ଦେଖ ଦେଖ ଦେଖ।
3: ବାପା, ଘଣ୍ଟା ଚାଲିଲା, ଯା ହଉ ଘଣ୍ଟା ତିଆରି ହେଇଗଲା। ଏ କଣ, ପୁଣି ତ ଘଣ୍ଟା ବନ୍ଦ ହେଇଗଲା।
1: ଆରେ ଆରେ କେଜାଣି କୋଉଠି ତ୍ରୁଟି ରହିଯାଉଛି, 3 ବର୍ଷ ସମୟ ପୁଣି ନଷ୍ଟ ହେଇଗଲା।
3: ସାହସ ହରାଉନି ବାପା।
1: ବଡ଼ବାବୁ, ଏଥର ଆଉ ଗୋଟାଏ ନୂଆ ଉପାୟ କରି ଦେଖୁଛି, ଏଇ ଚକ୍ରକୁ ଚଲାଇବା ପାଇଁ ଆଉ ଗୋଟାଏ ସ୍ପ୍ରିଙ୍ଗ ତିଆରି କରିବାକୁ ହବ।
0: କେମିତିକା?
3: ଜେକବ୍ ଜେ

0: ଜଲ୍ଦି ଆସ ଜଲ୍ଦି ଆସ, ଘଣ୍ଟା ଚାଲିଲା।
1: ଆରେ ହଁ ହଁ ହଁ, ସତରେ ତ ଚାଲିଲା। ମାଲିକଙ୍କ କହିବା ଅନୁସାରେ ମୁଁ କେତେଟା ଯନ୍ତ୍ର ତିଆରି କରିଥିଲି।
0: ଏ ଘଣ୍ଟା ତ ପୁଣି ବନ୍ଦ ହେଇଗଲା।
2: ଆଉ ଚିନ୍ତା ନାହିଁ, ଏବେ ୟାର ନାଡି ମୋ ହାତ ମୁଠାରେ। ଏ ଘଡ଼ି ଚାଲିବ ଚାଲିବ, ନିଶ୍ଚୟ ଚାଲିବ। ଜେକବ, ଏ ଜେକବ, ତତେ ଆଉ ଗୋଟାଏ ଯନ୍ତ୍ରାଂଶ ତିଆରି କରିବାକୁ ପଡିବ। ଏଠିକା ଏଠିକା ମୁଁ ବୁଝି ଦଉଛି।
0: ହେ ଭଗବାନ, ମୋ ବାପାଙ୍କୁ ଏଥର ଦୟାକରି ସଫଳତା ପ୍ରଦାନ କର। ଘଣ୍ଟା ତିଆରି କରିବାରେ ତାଙ୍କୁ 17 ବର୍ଷ ଲାଗିଗଲାଣି।
2: ଖୁସି ପାଳନ କର, ବହୁତ ଖୁସି ପାଳନ କର। ଶେଷରେ ଆମର ମନୋକାମନା ପୂର୍ଣ୍ଣ ହୋଇଛି, ଘଣ୍ଟା ତିଆରି ଶେଷ ହେଇଯାଇଛି, ଏଣିକି କେବେ ଆଉ ବନ୍ଦ ହବନି ଘଣ୍ଟା।
3: ଘଣ୍ଟା ତିଆରି ହେଇଗଲା, 17 ବର୍ଷ ପରେ ଘଣ୍ଟା ତିଆରି ହେଇଗଲା।
2: ହଁ ହଁ, ଆରେ ଡାକ, ଆରେ ଡାକ, ବଡ଼ ବାବୁ ଡାକ।
4: ଓହୋ, ଯା ହଉ, ନଗରପାଳିକାର ବୃତ୍ତିରେ ଘଣ୍ଟା ତିଆରି ହୋଇଗଲା।
5: ଆମ ଦେଶର ପ୍ରଥମ ଘଣ୍ଟା ନିର୍ମିତ ହେଲା।
4: ଘଣ୍ଟା ନଗରପାଳିକା ଉପରେ ହିଁ ଲାଗିବ।
5: ଲର୍ଡ ଫାଦ୍ରି ଚାହାନ୍ତିନି ଯେ
4: ଚର୍ଚ୍ଚ ଲୋକଙ୍କର ହାନୁସର ଘଣ୍ଟା ଉପରେ କୌଣସି ଅଧିକାର ନାହିଁ। ଘଣ୍ଟା ଆମ ଶିଳ୍ପୀମାନଙ୍କ ଅର୍ଥରେ ହିଁ ନିର୍ମିତ ହୋଇଛି।
6: ଶାନ୍ତ ହୁଅନ୍ତୁ, ଶାନ୍ତ ହୁଅନ୍ତୁ, ଶୁଣନ୍ତୁ ମୋ କଥା। ବର୍ତ୍ତମାନ ନଗରପାଳିକାର ବୈଠକ ଆରମ୍ଭ ହୋଇଛି, ଦୟାକରି ନିଜ ନିଜ ସ୍ଥାନ ଗ୍ରହଣ କରି ବସନ୍ତୁ।
2: ହଁ ହଁ, ବସିଯାନ୍ତୁ ବସିଯାନ୍ତୁ, ଆଉ ନଗରପାଳିକାର ଅଧ୍ୟକ୍ଷ ହୁସାକ ସାହେବଙ୍କର କଥା ଶୁଣନ୍ତୁ, ବସନ୍ତୁ ବସନ୍ତୁ।
6: ନଗରପାଳିକାର ଶିଳ୍ପୀ ଓ ସୌଦାଗର ସଦସ୍ୟଗଣ, ଭାଇମାନେ, ମୁଁ ହାନୁସର ଘଣ୍ଟା ବିଷୟରେ ଆପଣମାନଙ୍କ ସାଙ୍ଗରେ ବ୍ୟକ୍ତିଗତ ଭାବେ ଚର୍ଚ୍ଚା କରିଛି ଓ ଆପଣଙ୍କ ମତାମତ ମାନି ନେଇଛି। ବର୍ତ୍ତମାନ ହାନୁସର ବନ୍ଧୁ ଓ ଆମ ସାଥୀ ଏମିଲି ଆସି ଯେଉଁ ଖବର ଶୁଣାଇଲେ, ସେଥିରେ ଘଣ୍ଟା ତିଆରି ହେବା ଯୋଗୁଁ ଅନୁଭୂତ ଆମର ପ୍ରସନ୍ନତା ମଳିନ ହୋଇପଡ଼ିଲା। ଖବର ଆପଣମାନେ ବି ଶୁଣିଥିବେ, ଲର୍ଡ ପାଦ୍ରୀ ଚାହୁଁଛନ୍ତି ଯେ ହାନୁସ ଦ୍ୱାରା ତିଆରି ଘଣ୍ଟା ବଡ଼ ଗୀର୍ଜାଘରେ ଲାଗୁ। ଏଥିପାଇଁ ସେ ହାନୁସର ପାଦ୍ରୀ ଭାଇ ଜରିଆରେ ତା ଉପରେ ଚାପ ପ୍ରୟୋଗ କରୁଛନ୍ତି। ଆମେମାନେ ଏକଥା ବି ଜାଣୁ ଯେ ଲର୍ଡ ପାଦ୍ରୀଙ୍କର ମହାରାଜାଙ୍କ ଉପରେ ଖୁବ୍ ପ୍ରଭାବ ରହିଛି, ଆଉ ରାଜପରିବାରର ସାମନ୍ତ ବି ସେମାନଙ୍କ ସାଙ୍ଗରେ ଅଛନ୍ତି। କିନ୍ତୁ ଆମେ ଏହି ସତ୍ୟକୁ ଅଣଦେଖା କରିପାରିବା ନାହିଁ ଯେତେବେଳେ ଗୀର୍ଜାଘର ଲୋକେ ହାନୁସକୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଲେ, ସେତେବେଳେ ଆମେ ନଗରପାଳିକା ପକ୍ଷରୁ ତାଙ୍କୁ 5 ବର୍ଷ ଯାଏ ଆର୍ଥିକ ସାହାଯ୍ୟ ଦେଇଥିଲୁ। ଏହାର ତାତ୍ପର୍ଯ୍ୟ ହେଲା ଯେ ଏହି ଘଣ୍ଟା ନଗରପାଳିକାର ଆର୍ଥିକ ସହାୟତାରେ ନିର୍ମିତ ହୋଇଛି। ଏଣୁ ବ୍ୟାପାରିକ ଦୃଷ୍ଟିରୁ ଦେଖିଲେ ଘଣ୍ଟାଟି ନଗରପାଳିକାର ସମ୍ପତ୍ତି। ଶ୍ରୀ ଏମିଲ ଜଣାଇଲେ ଯେ ହାନୁସ ବି ନଗରପାଳିକାର ଅଧିକାରକୁ ସ୍ୱୀକାର କରୁଛି। ଏଥିପାଇଁ ଆମର ନିଷ୍ପତ୍ତି ହେଲା, ସାମନ୍ତଙ୍କ ଦ୍ୱାରା ଲର୍ଡ ପାଦ୍ରୀ ହାନୁସର ଘଣ୍ଟାକୁ ହାତେଇ ନେବା ପୂର୍ବରୁ ଆମେ ତାକୁ ନଗରପାଳିକାରେ ଲଗାଇଦେବା।
5: ଆମର ଏ କାର୍ଯ୍ୟକଳାପରେ ଯଦି ମହାରାଜ ଅସନ୍ତୁଷ୍ଟ ହୁଅନ୍ତି ତେବେ?
6: ଏଭଳି ଆଶଙ୍କା ଉପରେ ବି ବିଚାର କରାଯାଇଛି, ଯାହା ଆପଣମାନେ ବି ଜାଣନ୍ତି। ଆସନ୍ତା ମାସରେ ମହାରାଜ ନଗରପାଳିକାକୁ ପଦାର୍ପଣ କରୁଛନ୍ତି, ସେହି ସମୟରେ ଆମେ ଘୋଷଣା କରିବା ଯେ ଆମେମାନେ ତାଙ୍କରି ସ୍ୱାଗତ ପାଇଁ ନଗରପାଳିକାର ମିନାରକୁ ଘଣ୍ଟା ଦ୍ୱାରା ସଜାଇଛୁ। ଆମେ ମହାରାଜଙ୍କୁ ଜଣାଇଦେବା ଯେ ନଗରପାଳିକାର ଅଟ୍ଟାଳିକା ନଗରର କେନ୍ଦ୍ରସ୍ଥଳ ଛକ ଉପରେ ରହିଛି ଏବଂ ଏଠାକୁ ସବୁ ଦିଗରୁ ବ୍ୟାପାରୀମାନେ ଆସନ୍ତି। ନଗରପାଳିକାର ଘଣ୍ଟା ଦେଖିବା ପାଇଁ ଭବିଷ୍ୟତରେ ଅଧିକ ବ୍ୟାପାରୀ ଓ ଯାତ୍ରୀ ଆସିବେ, ଫଳରେ ନଗରର ବ୍ୟାପାର ବଢ଼ିବ, ଆଉ ବ୍ୟାପାର ବଢ଼ିଲେ ରାଜ୍ୟର ଆୟ ମଧ୍ୟ ବଢ଼ିବ।
7: ଠିକ ଅଛି, ଠିକ ଅଛି, ଠିକ ଅଛି, ହାନୁସ ଘଣ୍ଟା ନଗରପାଳିକା ଉପରେ ହିଁ ଲଗାଯାଉ, ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ।
6: ହଁ, ଗୋଟାଏ କଥା ମନେ ରଖନ୍ତୁ, ଆମେ ଆଜି ଏଠାରେ ଯେଉଁ ନିର୍ଣ୍ଣୟ ନେଲେ ଏ କଥା ବାହାରେ ଯେମିତି କାହାରି କାନରେ ନ ପଡେ, ଏ ଘଣ୍ଟା ପରଦିନ ନଗରପାଳିକାରେ ଲାଗିବ।
8: ଆରେ ବାହ, ଏଇଟା ଘଣ୍ଟା ନା ଯାଦୁର ଖେଳ! ପ୍ରଥମେ ଘଣ୍ଟାର ଝରକାରୁ ବାହାରି ଗଞ୍ଜାଟିଏ ବୋବାଇଲା,
0: ତାପରେ 5 ଜଣ ସନ୍ତ ବାହାରି ଆସି ଦର୍ଶନ ଦେଲେ,
9: ତାପରେ ଘଣ୍ଟା ଟନ୍ ଟନ୍ କରି ଘଣ୍ଟି ବଜାଇବା ଆରମ୍ଭ କରିଦେଲା।
8: ଆଉ ଦେଖ ଘଣ୍ଟା ଉପରେ କେମିତି ନକ୍ଷତ୍ର ତିଆରି ହେଇଛି।
10: ଏ ତାଲାବାଲା ହାନୁସ ତ ଚମତ୍କାର କରିଦେଲା ରେ,
9: ପ୍ରଥମ ଘଣ୍ଟା ତିଆରି କରି ସମଗ୍ର ଦୁନିଆରେ ସେ ଆମ ଦେଶର ନାଁ ଉଜ୍ଜଳ କରିଦେଲା।
10: କୋଉଠି ଅଛି ସେ ଘଣ୍ଟା ନିର୍ମାତା ହାନୁସ?
8: ହେଇ ଦେଖ, ସେ ତା ସ୍ତ୍ରୀ କାତ୍ୟା ସାଙ୍ଗରେ ଘଣ୍ଟା ତଳକୁ ଠିଆ ହୋଇଛି।
0: ଆରେ କାତ୍ୟା ଆଜି କେତେ ପ୍ରସନ୍ନ ଦେଖାଯାଉଛି, ଲୋକେ ଉଭୟଙ୍କୁ ଧନ୍ୟବାଦ ଦଉଛନ୍ତି, ଫୁଲ ତୋଡ଼ା ଦେଇ ସମ୍ମାନିତ କରୁଛନ୍ତି।
8: ଚାଲୁନ ଆମେ ବି ହାନୁସକୁ ଧନ୍ୟବାଦ ଦେବା।
0: ହଁ ଚାଲ ଚାଲ।
2: ଆରେ ଜେକବ, ଦୌଡ଼ିଗଲୁ,

0: ପୋଡି ଯାଇ ଘରୁ ଯନ୍ତ୍ରପାତି ପେଡିଟାକୁ ନେଇଆ, ତାକୁ ଏଇଠି ଘଣ୍ଟା ତଳେ ରଖିଦବା, କେତେବେଳେ ଆବଶ୍ୟକ ହେଇପାରେ ନା?
1: ଏଇ ସାଙ୍ଗେ ସାଙ୍ଗେ ଆଣୁଛି ମାଲିକ
2: ନଗରର ଶୋଭାବର୍ଦ୍ଧନ ଅଭିନନ୍ଦନ। ତମେ ତ ତାଲାବେଲ ରହିଛି, ଏତେବେଳେ ଘଟା ନିର୍ମାତା ହେଇଗଲ।
0: ଧନ୍ୟବାଦ ଭାଇମାନେ ଧନ୍ୟବାଦ, ଏସବୁ ଆପଣ ମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛାର ଫଳ।
3: କାତ୍ୟା ଭଉଣୀ, ଆମର ଅଭିନନ୍ଦନ ଗ୍ରହଣ କର।
4: ସବୁ ସେ ଈଶ୍ୱରଙ୍କର କୃପା, ସବୁ ଆପଣ ମାନଙ୍କ ଆଶୀର୍ବାଦ ର ଫଳ।
5: ହାନୁସ ଭାଇ, ଆମକୁ ଟିକେ ବୁଝେଇଦେଲ, ଘଣ୍ଟା ଭିତରେ ବସି ରହିଥିବା ଲୋକ ଥକି ଯିବନି ତ?
0: ଆରେ ଘଣ୍ଟା ଭିତରେ କୌଣସି ଲୋକ ବସିନି।
6: ତାହେଲେ ଘଣ୍ଟା ବାଜୁଛି କେମିତି?
0: ଆପେ ବାଜୁଛି, ୟା ଭିତରେ ସ୍ପ୍ରିଙ୍ଗ ଆଉ ଚକ ସବୁ ଲାଗିଛି, ଯାହାଦ୍ୱାରା ଘଣ୍ଟା ଆପେ ଆପେ ଚାଲୁଛି।
3: ତାହେଲେ ଇଏ କଣ ସବୁବେଳେ ଏମିତି ଚାଲୁଥିବ?
0: ହଁ, ସବୁବେଳେ ଚାଲିବ।
7: ତମେ ଦୀର୍ଘ ଜୀବି ହୁଅ ହାନୁସ, ତମେ ତ ଚମତ୍କାର କରିଦେଲ।
3: ସତ କହୁଛ ଜାକବ, ବାପା ମାଙ୍କୁ ଲୋକମାନେ ଏଭଳି ସ୍ୱାଗତ କଲେ?
1: ଆରେ ମୁଁ କଣ ମିଛ କହୁଛି ଜାଣିକା, ତମକୁ ବି ତ ସେଠାକୁ ଯିବାକୁ କହିଥିଲି।
3: ଇଚ୍ଛା ତ ହଉଥିଲା, ହେଲେ କେମିତି ଯାଇଥାନ୍ତି ଯେ? ଏଇ ଚିରାପଟା ଜାମା ପିନ୍ଧି ଏମିଲି ଦାଦା ସୌଦାଗରଙ୍କ ଘରୁ ଯୋଉ ପୋଷାକ ଆଣିଥିଲେ, ତାହା ତ କେବଳ ମା ଓ ବାପାଙ୍କ ପାଇଁ ଥିଲା। ତଥାପି ଜାକବ, ମୁଁ ଏଠି ଝରକା ପାଖରେ ଠିଆ ହୋଇ ଏଇ ବାଟ ଦେଇ ଜନଗହଳିରୁ ନଗରପାଳିକା ଛକ ଆଡକୁ ଯିବାର ଦେଖିଥିଲି। କିଛି ଲୋକ ତ ଝରକା ତଳେ ଠିଆ ହୋଇ ବାପାଙ୍କୁ ଡାକିଲେ, ଆଉ ମୋ ଆଡକୁ ଫୁଲତଡା ବି ଫୋପାଡ଼ିଲେ। ମତେ ଖୁବ୍ ଖୁସି ଲାଗୁଥାଏ ଯେ ସମଗ୍ର ସହରରେ ବାପାଙ୍କ ତିଆରି ଘଣ୍ଟା ଦେଖିବାକୁ ଯାଉଥିଲେ।
1: ଆଉ ତମ ମା ବି ବହୁତ ଖୁସି ଅନୁଭବ କରୁଥିଲେ?
3: ହଁ, ମୁଁ ବି ଆଜି ସକାଳୁ ତାଙ୍କୁ କେତେବେଳେ ଖୁସିରେ ହସିବା ତ କେତେବେଳେ କାନ୍ଦିବା ଦେଖିଲି। ମୁଁ ମାଙ୍କୁ ଏଭଳି ଖୁସି ହେବା କେବେ ଦେଖିନଥିଲି।
1: ଜାନକା, ମୁଁ ବି ଆଜି ବହୁତ ଖୁସି ଅଛି।
3: ହେଲେ ତମେ କାହିଁକି ଖୁସି ହଉଛ, କଣ ପାଇଁ?
1: ଓହୋ, ଆରେ ତମକୁ ସେଇ କଥା କହିବାକୁ ତ ଯନ୍ତ୍ରପାତି ବାକ୍ସ ଆଣିବା ବାହାନାରେ ମୁଁ ଏଠିକି ଚାଲି ଆସିଲି। ଘଣ୍ଟା ତିଆରି ହେବା ଖୁସିରେ ତୁମ ବାପା ମୋତେ ପୁରସ୍କାର ଦେବା ପାଇଁ କଥା ଦେଇଛନ୍ତି।
3: ସତରେ? ହେଲେ ତୁମକୁ କାହିଁକି ପୁରସ୍କାର ଦେବେ, ଘଣ୍ଟା ତ ବାପା ତିଆରି କଲେ। ତମେ କେବଳ ଯନ୍ତ୍ରାଂଶ ତାଙ୍କ ହାତକୁ ବଢେଇବା ଛଡା ଆଉ କଣଟା କରିଛ ଯେ?
1: ବୁଝିଲ, ମୁଁ ବି ଘଣ୍ଟାର ଗୋଟିଏ ଗୋଟିଏ ଯନ୍ତ୍ରାଂଶ ତିଆରି କରିବା ଶିଖିଯାଇଛି। ମୁଁ ସମଗ୍ର ଦେଶରେ ହାନୁସ ଘଣ୍ଟା ନିର୍ମାତାର ଏକମାତ୍ର ଶିଷ୍ୟ, କେବଳ ଏଇ ଜାକବ ଛଡା ଆଉ ଦ୍ୱିତୀୟ କେହି ନାହିଁ। ହଁ
3: ହଉ, ମତେ ଟିକେ କହିଲ, ବାପାଠୁ ତମେ ଯୋଉ ପୁରସ୍କାର ପାଇବା କଥା କହୁଥିଲ, ସେଇଟା କି ପୁରସ୍କାର ମିଳୁଛି ତମକୁ?
1: କହିବି କହିବି, ଏଇ ହଉଛି ମୋର ପୁରସ୍କାର।
3: ଆରେ ଛାଡ ଛାଡ ମତେ ଜାକବ, ଗଳିର ଲୋକମାନେ ଦେଖୁଛନ୍ତି ଯେ।
1: ଓହୋ, ଦେଖନ୍ତୁ ନା, ସେ କଣ ହେଇଗଲା? ଆରେ ଏବେ ତ ଆମର ବାହାଘର ହବ, ଆଉ ଲୋକଙ୍କୁ କି ଡର?
3: ପାଗଳ କୋଉଠିକାର ପାଗଳ।
1: ସତ୍ୟ ଜାନକା, ତମେ ମୋତେ ପାଗଳ କରିଦେଇଛ।
3: ହେ, ଶୁଣିପାରୁଛୁ ଜାକବ, ଘଣ୍ଟା ଶବ୍ଦ ଏଠିକି ବି ଶୁଣା ଯାଉଛି, ସହର ସାରା ଶୁଣା ଯାଉଛି, ମହାରାଜଙ୍କୁ ବି ଶୁଣା ଯାଉଥିବ।
1: ଚୁପ୍ ଚୁପ୍ ଚୁପ୍, କିଏ ଆସୁଛି ବୋଧେ? ମୁଁ ଯନ୍ତ୍ର ବାକ୍ସ ନେଇକି ଆଉଛି।
3: ବାପା!
0: ଆରେ ଜାକବ, ତୁ ଏ ଯାଏ ଯନ୍ତ୍ର ବାକ୍ସ ନେଇ ସେଠିକି ଯାଇନୁ?
1: ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଯାଉଛି ମାଲିକ, ଜଲ୍ଦି ଯା, ଜଲ୍ଦି ଯା। ଘଣ୍ଟା ପାଖରେ ଆମ ଭିତରୁ କେହି ଜଣେ ଲୋକ ରହିବା ନିହାତି ଆବଶ୍ୟକ।
3: ବାପା, ତମେ ଆସିଗଲ?
0: ହଁ ଝିଅ, ତୋ ମା ବି ଆସିଲାଣି। କାଲି ସକାଳୁ ନା ମହାରାଜ ମତେ ଆଉ ନଗରପାଳିକା ଲୋକଙ୍କୁ ତାଙ୍କ ଦରବାରକୁ ଡାକିଛନ୍ତି।
3: ସତରେ? ମହାରାଜ ଆଜି ଘଣ୍ଟା ଶବ୍ଦ ଶୁଣିଥିବେ ତ, ମା ବୋଧେ ଉପରୁ ଆସୁଛି।
8: ଶୁଣ, ତମ ବଡ ଭାଇ ପାଦ୍ରୀ ସାହେବ ବି ଆସୁଛନ୍ତି, ତଳକୁ ଯାଇ ତାଙ୍କ ପାଖରୁ ଟିକିନିକି ବୁଝିନିଅ, ଦରବାରରେ ମହାରାଜଙ୍କୁ କେମିତି ପ୍ରଣାମ କରିବ, ତାଙ୍କ ପାଖରେ କେମିତି ଠିଆ ହବ, କିଭଳି ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହବ, ଇତ୍ୟାଦି ଇତ୍ୟାଦି ସବୁ। ହଁ ଶୁଣ, ତମେ କିଛି ମାଗିବନି, ମହାରାଜ ଶ୍ରଦ୍ଧାରେ ଯାହା ଦେବେ ତାହା ହିଁ ଆମ ପାଇଁ ଯଥେଷ୍ଟ। ଆମ ଅବସ୍ଥା ତାଙ୍କୁ କଣ ଅଜଣା କି?
3: ମା, ମତେ ଲାଗୁଛି ଆମର ସବୁ ଅଭିଳାଷ ପୂରଣ ହବାକୁ ଯାଉଛି।
8: ହଁ ରେ ମା, ଭଗବାନ ଶେଷରେ ଆମର ଗୁହାରେ ଶୁଣିଲେ।

0: ନଗରପାଳିକାରେ ଲାଗିଥିବା ଘଣ୍ଟାକୁ ତମେ ତିଆରି କରିଛ?
1: ହଁ ଅନ୍ନଦାତା,
0: ତମ ଉପରେ ଆମେ ବହୁତ ଖୁସି ହନୁଷ। ତୁମେ ଜଣେ ବୁଦ୍ଧିମାନ ବ୍ୟକ୍ତି, ତୁମେ ଏ ବିଦ୍ୟା କେଉଁଠାରୁ ଶିଖିଲ?
1: ପିଲାଦିନେ ମୁଁ ଶୁଣିଥିଲି ଯେକୌଣସି ଦେଶର ଗୀର୍ଜାଘରେ ଗୋଟେ ଘଣ୍ଟା ଲାଗିଥାଏ, ସେଇଭଳି ଗୋଟିଏ ଘଣ୍ଟା ତିଆରି କରିବା ପାଇଁ ମୋ ମନରେ ପ୍ରବଳ ଇଚ୍ଛା ଜାଗ୍ରତ ହୋଇଥିଲା।
0: ଶିଖିଲ କେଉଁଠାରୁ?
1: ହୁଜୁର, ବହୁ ଲୋକ ମୋତେ ସାହାଯ୍ୟ କରିଛନ୍ତି। ଏଠିକା ୟୁନିଭର୍ସିଟିର ଜଣେ ଗଣିତଜ୍ଞ ଅଛନ୍ତି, ସେ ମୋତେ ବହୁତ କଥା ଶିଖାଇଛନ୍ତି। ସହରର କମାରମାନେ ଜିନିଷମାନ ତିଆରି କରି ମୋତେ ବହୁତ ସାହାଯ୍ୟ କରିଛନ୍ତି, ଆଉ ନଗରପାଳିକା ଲୋକେ ବି ମୋର ସହାୟତା ବହୁତ ଭାବରେ କରିଛନ୍ତି।
0: ସେମାନେ ତୁମର କି ପ୍ରକାର ସହାୟତା କରିଛନ୍ତି?
1: ହୁଜୁର, ମୁଁ ବହୁତ ଗରିବ, ଘଣ୍ଟା ତିଆରି କରିବା ମୋ ଶକ୍ତିର ବାହାରେ ଥିଲା। ସର୍ବପ୍ରଥମେ ମୋ ବଡ଼ ଭାଇ ମୋ ପିଠି ଉପରେ ଆଶୀର୍ବାଦର ହାତ ରଖିଲେ, ସେ ଆମ ପୈତୃକ ଘରକୁ ମୋ ନାଁରେ ଲେଖିଦେଲେ। ତାପରେ ସହରର କମାରମାନେ ମୋତେ ବହୁତ ସାହାଯ୍ୟ କଲେ, କିନ୍ତୁ ଘଣ୍ଟା ତିଆରିରେ ବର୍ଷ ବର୍ଷ ବିତିଗଲା। ହୁଜୁର, ଗତ 5 ବର୍ଷ ହେଲା ନଗରପାଳିକା ମୋର ସହାୟତା କରୁଛି, ସେମାନେ ମୋତେ ବୃତ୍ତି ଦେଇ ଚାଲିଥିଲେ।
0: ତୁମେ ଆମର ସାହାଯ୍ୟ ନେଲ ନାହିଁ କାହିଁକି?
1: ହୁଜୁର, ଏବେ ତ ଘଣ୍ଟା ତିଆରି ହେଇଗଲା, ଏସବୁ ତ ଆପଣଙ୍କର ସମ୍ପତ୍ତି।
0: ଆମ୍ଭଙ୍କୁ ମାଗିଥିଲେ ଆମ୍ଭେ ତୁମର ସମସ୍ତ ଅଭିଳାଷ ପୂରଣ କରିଦେଇଥାନ୍ତୁ। ଆଚ୍ଛା କହିଲ, ତୁମ ଦ୍ୱାରା ତିଆରି ଘଣ୍ଟା ବେଶି ଭଲ ନା ଅନ୍ୟ ଦେଶରେ ଘଣ୍ଟା ବେଶି ଭଲ?
1: ମୋ ତିଆରି ଘଣ୍ଟା ହୁଜୁର, ଏଥିରେ ନକ୍ଷତ୍ର ବି ଦେଖାଯାଉଛି।
0: ଉଭୟଙ୍କ ଭିତରେ କେଉଁ ଘଣ୍ଟା ବେଶି ବଡ଼?
1: ଆମ ଘଣ୍ଟା, ଏହା ବଡ଼ ଏବଂ ଖୁବ୍ ଭଲ।
0: ବହୁତ ବହୁତ ଭଲ କଥା। ତୁମକୁ କେତେଦିନ ଲାଗିଲା ଏ ଘଣ୍ଟା ତିଆରି କରିବାରେ?
1: ପାଖାପାଖି 17 ବର୍ଷ ହଜୁର।
0: 17 ବର୍ଷ? ଅଥଚ ଆମକୁ କୌଣସି ଖବର ନାହିଁ, କଣ ଲୁଚି ଲୁଚି ଘଣ୍ଟା ତିଆରି କରୁଥିଲ?
1: ହୁଜୁର, ମୁଁ ନିଜେ ବି ଜାଣିନଥିଲି ଯେ ଘଣ୍ଟା ତିଆରି ଏତେ ସମୟ ଲାଗିବ ବୋଲି।
0: ଠିକ ଅଛି, ଏବେ ଆମେ ନଗରପାଳିକାର ଅଧ୍ୟକ୍ଷକୁ ପଚାରିବା। ହୁସାକ,
2: ଆଦେଶ କରନ୍ତୁ ଅନ୍ନଦାତା।
0: ଦ୍ୱିତୀୟ ଘଣ୍ଟା ନିର୍ମିତ ହେଲେ ତାହା କେଉଁଠାରେ ଲାଗିବ?
2: ଯେଉଁଠି ଲଗାଇବା ପାଇଁ ମହାରାଜ ଆଦେଶ କରିବେ।
0: ଏଇ ଘଣ୍ଟାକୁ ନଗରପାଳିକା ଉପରେ ଲଗାଇଲା ବେଳେ ତମେ ମୋତେ ପଚାରି ନଥିଲ କାହିଁକି? ଏହାର କାରଣ କ'ଣ?
2: କଥା କ'ଣ କି ହଜୁର, ନଗରପାଳିକାକୁ ଆପଣଙ୍କର ଶୁଭାଗମନ କାର୍ଯ୍ୟକ୍ରମ ଥିଲା ତ, ଏଣୁ ଆପଣଙ୍କ ସ୍ୱାଗତ ପାଇଁ।
0: ଆମ୍ଭେ ତୁମର ତାଲାଗି ବୁଝୁଛୁ ହସାକ, କୁହ କାହା ଅନୁମତିରେ ତୁମେ ଏ ଘଣ୍ଟା ନଗରପାଳିକା ଉପରେ ଲଗାଇଲ? ଆମ୍ଭଙ୍କୁ ସେ ସମ୍ପର୍କରେ ସୂଚନା ଦେଲ ନାହିଁ କାହିଁକି? ଶିଳ୍ପୀ ଆମ୍ଭ ଅଗୋଚରରେ କାମ କରିବାକୁ ଲାଗିଲେଣି, ଏହା ଆମର ରାଜ୍ୟ, ଏଠି କେବଳ ଆମର ଆଦେଶ ଚାଲେ, ଆମର ବିନା ଅନୁମତିରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଅଥଚ ଶିଳ୍ପୀ ଏବେ ମନ ଇଚ୍ଛା କାମ କରିଗଲେଣି, ଏଭଳି ଦୃଷ୍ଟତା ଆମେ ବରଦାସ୍ତ କରିବୁ ନାହିଁ,
2: ଯାହା ମହାରାଜଙ୍କ ଆଦେଶ ହେବ।
0: ଆଚ୍ଛା ହାନୁଷ, ତୁମେ କ'ଣ ଭାବି ଏ ଘଣ୍ଟା ତିଆରି କରିଥିଲ କହିଲ?
1: ହୁଜୁର, ପିଲାଟି ଦିନରୁ ମୋର ଘଣ୍ଟା ତିଆରି କରିବାରେ ରୁଚି ଥିଲା। ସତ କହୁଛି ହୁଜୁର, ଏ ଘଣ୍ଟା ମୁଁ ତିଆରି କରିଛି ମହାରାଜାଙ୍କ ରାଜ୍ୟର ଗୌରବ ବଢ଼ାଇବା ପାଇଁ, ଆମ ମହାରାଜାଙ୍କର ପ୍ରସନ୍ନତା ପାଇଁ, ମହାରାଜାଙ୍କର ଶ୍ରୀଚରଣ ତଳେ ମୋର ଏହି ତୁଚ୍ଛ ଆବିଷ୍କାରକୁ ଉପହାର ଦେବା ପାଇଁ, ମହାରାଜାଙ୍କ ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁଁ କରିଥିଲି।
0: ଉତ୍ତମ, ମହାମନ୍ତ୍ରୀ
3: ଆଦେଶ କରିବା ହୁଅନ୍ତୁ ଅନ୍ନଦାତା।
0: ଆମ୍ଭେ ପ୍ରସନ୍ନ ହେଲୁ, ହାନୁଷ୍କୁ 1000 ସ୍ୱର୍ଣ୍ଣମୋହର ପ୍ରଦାନ କରାଯାଉ, ପ୍ରତି ମାସରେ ମଧ୍ୟ କିଛି ଅର୍ଥ ଦିଆଯାଉ, ସେ ଘଣ୍ଟାର ରକ୍ଷଣାବେକ୍ଷଣ କରିବ। ଆହୁରି ଶୁଣ, ଆଜିଠାରୁ ହାନୁଷର ପାହ୍ୟା ଜଣେ ଦରବାରୀ ସ୍ତରରେ ହେବ।
3: ଆଦେଶ ଶିରଧାର୍ଯ୍ୟ ମହାରାଜ।
0: ଏବଂ କାଲିଠାରୁ ସେ ଆମର ଅନ୍ୟ ଦରବାରରେ ବସିବ।
1: ଏହି ସାମାନ୍ୟ ବ୍ୟକ୍ତି ଉପରେ ହୁଜୁରଙ୍କର ଅଶେଷ କୃପା।
2: ହଜୁର, ଅନୁମତି ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ କିଛି ନିବେଦନ କରିବାକୁ ଚାହୁଁଛି।
0: କୁହଉ ସାର୍।
2: ଆପଣଙ୍କ କୃପାରୁ ବଡ଼ ଘଣ୍ଟା ଲାଗିଗଲା, ଏଥିରେ ଦେଶର ଖୁବ୍ ଲାଭ ହେବ, ହଜୁରଙ୍କ ଯଶ ବ୍ୟାପିବ। ହେଲେ ହଜୁର,
0: ଅଟକିଗଲ କାହିଁକି କୁହ?
2: ଯଦି ଆପଣ ଅନୁମତି ଦିଅନ୍ତି ତେବେ ହାନୁଷ ତାଲାବାଲା ଦ୍ୱାରା ନଗରପାଳିକା ଆଉ ଗୋଟିଏ ଘଣ୍ଟା ତିଆରି କରାନ୍ତା, ଯାହା ହଜୁରଙ୍କ ରାଜମହଲର ଶୋଭାବର୍ଦ୍ଧନ କରାନ୍ତା।
0: ଆଉ ଗୋଟିଏ ଘଣ୍ଟା କ'ଣ ହାନୁଷ, ତମେ ଆଉ ଗୋଟିଏ ଘଣ୍ଟା ତିଆରି କରିବାକୁ ଚାହୁଁଛ? ତୁମେ ପରା କହୁଥିଲ ଏ ଘଣ୍ଟାଟି ତିଆରି କରିବାରେ ତମକୁ 17 ବର୍ଷ ଲାଗିଗଲା।
1: ନାହିଁ ହଜୁର, ଏବେ ଦ୍ୱିତୀୟ ଘଣ୍ଟା ନିର୍ମାଣରେ ସେତେ ବିଳମ୍ବ ହେବନି।
0: ମୋତେ କୁହ ତ, କେତେ ଦିନରେ ତମେ ଦ୍ୱିତୀୟ ଘଣ୍ଟା ତିଆରି କରିଦେଇ ପାରିବ?
1: କେମିତି କହିବି ହୁଜୁର, ବର୍ଷେ 2 ବର୍ଷ ଭିତରେ ବି ତିଆରି ହେଇପାରିବ, ଆହୁରି ଶୀଘ୍ର ବି ହେଇଯାଇପାରେ।
0: ତାହା କ'ଣ ଏଇ ଘଣ୍ଟାଠାରୁ ଅଧିକ ଉତ୍କୃଷ୍ଟ ଘଣ୍ଟା ହେବ?
1: କ'ଣ କହିବି ହୁଜୁର, ଦ୍ୱିତୀୟ ଘଣ୍ଟା ତିଆରି କରିବାର ଖିଆଲ କେବେ ମୋ ମନକୁ ଆସିନି, ମୁଁ ତ ଶେଷ ଯାଇ ଏଇ ଘଣ୍ଟା ତିଆରିରେ ଚିନ୍ତାରେ ଥିଲି।
0: ତାପରେ ବର୍ଷକରେ ଦ୍ୱିତୀୟ ଘଣ୍ଟା, ପୁଣି ତୃତୀୟ ଘଣ୍ଟା, ତୃତୀୟ ଘଣ୍ଟା ବି ତିଆରି ହୋଇପାରିବ, ଯାହା ଦ୍ୱିତୀୟଠାରୁ ବଢ଼ିଆ, ସେଇଟା ତେବେ କେଉଁଠି ଲଗା ହେବ?
1: ହୁଜୁର,
2: ମହାରାଜ ଆପଣଙ୍କ କୃପା ହେଲେ ଏ ନଗରରେ ଘଡ଼ି ନିର୍ମାତାଙ୍କର ଗୋଟିଏ ଦଳ ବି ପ୍ରସ୍ତୁତ କରାଯାଇପାରନ୍ତା।

0: ଆମେ ଘଣ୍ଟା ତିଆରି କରି ଅନ୍ୟ ଦେଶରେ ବିକ୍ରି ବି କରିପାରନ୍ତେ।
1: ବହୁତ ବଢିଆ। ଆମ ଘଣ୍ଟା ଅନ୍ୟ ସହରରେ ଲାଗିବ, ଆମେ ସେ ସହର ମାନଙ୍କର ସୌନ୍ଦର୍ଯ୍ୟ ବଢାଇବା, ଏଇଆ ନା
0: ହଜୁର?
1: ତାହେଲେ ଏଠି ଘଣ୍ଟା ଲଗେଇବାର ଅର୍ଥ କଣ? ଅନ୍ୟ ସହର ମାନଙ୍କର ଯଦି ଘଣ୍ଟା ଲାଗିବ ତେବେ ଏ ଘଣ୍ଟାରେ କି ମହତ୍ତ୍ୱ ରହିବ? ନଈ ସେପରି ତୁଳା ରାଜ୍ୟ ଆମର ଚିର ଶତ୍ରୁ, ଆମ ଘଣ୍ଟା ସେ ରାଜ୍ୟରେ ଲାଗିବ ନା କଣ?
0: ହଜୁର, ଆପଣଙ୍କ ବିନା ଆଜ୍ଞାରେ ତ ଗଛର ପତ୍ର ବି ହଲିପାରିବନି, ଆପଣ ଯେମିତି ଆଦେଶ କରିବେ।
1: ଆମର ଆଦେଶ ତ ଯାହା ଯେମିତି ହବ, ତୁମେ ଓ ତୁମର ନଗରପାଳିକା ଏଇ ଲୋକ ଦ୍ୱାରା ଘଣ୍ଟା ତିଆରି କରି ବିକ୍ରି କରିବାକୁ କଣ ଇଚ୍ଛା କରୁଛ?
0: ହଜୁର, ସିଏ
1: ଆମ ସହରରେ ଯେଉଁ ଆଶ୍ଚର୍ଯ୍ୟ ଓ ଚମତ୍କାର ଜିନିଷ ଅଛି ତାହା ଅନ୍ୟ କୌଣସି ସହରରେ ନାହିଁ। ଏବେ ତ ଦୂର ଦୂରାନ୍ତର ଲୋକେ ଆମ ଘଣ୍ଟା ଦେଖିବାକୁ ଆସିବେ, ଯଦି ଆମ ତିଆରି ଅନ୍ୟ ସହରରେ ଲାଗିବ ତାହେଲେ କିଏ କାହିଁକି ଆଉ ଆମ ଘଣ୍ଟା ଦେଖିବାକୁ ଆସିବ?
2: ହଁ, ସତ କଥା ହଜୁର।
1: ହାନୁସ ତାଲାବାଲା, ତୁମେ ମିଛ କହିଲ ଯେ ଏ ଘଣ୍ଟା ତୁମେ ଆମ ରାଜ୍ୟର ସୌନ୍ଦର୍ଯ୍ୟ ବଢ଼ିବାକୁ ତିଆରି କରିଛ।
2: ସତ କହୁଛ।

0: ଦୁଇଟାରେ ଖାଯିବ, ଆଉ ସେଇଭଳି କିମ୍ବା ତାଠାରୁ ଆହୁରି ଅଧିକ ଭଲ ମଣ୍ଡା କୌଣସି ସୌଦାଗରକୁ ବିକ୍ରି କରି ଦିଆଯିବ। ଆମ୍ଭେ ଠିକ କହୁଛୁ ନା?
1: ଆଜ୍ଞା ହୁଜୁର।
0: ତାହେଲେ ଆମର ଏଇ ନିଷ୍ପତ୍ତି ହେଲା ଯେ ତାଲାବାଲା ହାନୁସ୍କୁ ଆଉ ଘଣ୍ଟା ତିଆରି କରିବାକୁ ଅନୁମତି ଦିଆଯିବ ନାହିଁ।
1: ଆଜ୍ଞା ହୁଜୁର।
0: ସମସ୍ତେ ଶୁଣ, ଯଦି ଆମ ରାଜସ୍ଥାନୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଇ ଘଣ୍ଟା ତିଆରି କରାଗଲା, ଦ୍ୱିତୀୟ ଘଣ୍ଟା ତିଆରିର ଅର୍ଥ କ'ଣ? ଏହି ବ୍ୟକ୍ତି କେବଳ ଗୋଟିଏ ଘଣ୍ଟା ତିଆରି କରିବ ଏବଂ ତାହା ହେଉଛି ଏହି ଘଣ୍ଟାଟି ଯାହା ସେ ତିଆରି କରିସାରିଛି। ହାନୁସ୍କୁ ଆଉ କୌଣସି ଦ୍ୱିତୀୟ ଘଣ୍ଟା ନିର୍ମାଣର ଅନୁମତି ଦିଆଯିବ ନାହିଁ। ଯଦି ଇଏ ଲୁଚି ଛବି ଅନ୍ୟ କୌଣସି ଘଣ୍ଟା ତିଆରି କରୁଛି ବୋଲି ଜଣାଗଲା, ତେବେ ଆମ୍ଭେ ତାକୁ କଠୋର ଶାସ୍ତି ଦେବୁ। ତଥାପି ଏହି ଲୋକ ଉପରେ ମୁଁ କୌଣସି ଭରସା ନାହିଁ। 17 ବର୍ଷ ଧରି ଏ ଘଣ୍ଟା ତିଆରି କରି ଚାଲିଛି, ଅଥଚ ଆମ ପାଖରେ ତାର କୌଣସି ସୂଚନା ନାହିଁ। ପୁଣି ଚୁପଚାପ ଘଣ୍ଟାଟିକୁ ନଗରପାଳିକା ଉପରେ ରଖିଦିଆଗଲା, ଆଉ ପରେ ଆମକୁ ସୂଚନା ଦିଆଗଲା, ଘଣ୍ଟା ଲାଗିସାରିବା ପରେ ଆମକୁ ଖବର ଦିଆଗଲା। ତେଣୁ ଏଭଳି ବ୍ୟକ୍ତି ଉପରେ କଡ଼ା ନଜର ରଖାଯିବା ଆବଶ୍ୟକ।
2: ହୁଜୁର, ଦ୍ୱିତୀୟ ଘଣ୍ଟା ତିଆରି କରିବା ପାଇଁ ମୋର କୌଣସି ଉଦ୍ଦେଶ୍ୟ ନାହିଁ।
0: ଏଠି ଯାହା କିଛି ହୁଏ ମୋ ଅନୁମତିରେ ହୁଏ, ଘଣ୍ଟା ତିଆରି କରିବା ପାଇଁ ତୁମେ ଆମଠାରୁ ଅନୁମତି ନେଲ ନାହିଁ କାହିଁକି?
2: ହୁଜୁର, ଇଏ ଆପଣଙ୍କର ହିଁ ସମ୍ପତ୍ତି, ଖାସ ଆପଣଙ୍କୁ ଭେଟି ଦେବା ପାଇଁ ତିଆରି କରିଛି।
0: ହାନୁସ୍ ତାଲାବାଲକୁ ତା ଚକ୍ଷୁରୁ ବଞ୍ଚିତ କରି ଦିଆଯାଉ, ତାର ଉଭୟ ଆଖି ବାହାର କରି ଦିଆଯାଉ। ଆଖି ହରାଇ ସେ କେବେ ହେଲେ ଆଉ ଦ୍ୱିତୀୟ ଘଣ୍ଟା ତିଆରି କରିପାରିବ ନାହିଁ।
2: ଅନ୍ନଦାତା, ଅନ୍ନଦାତା, ମା ବାପା ମୋର, ମୋ ପଛି, ମୋ ପଛି ଏତେ।
3: ୟାର ଆଖି ବାହାର କରା ନ ଯାଉ ହଜୁର, ଅନ୍ଧ ହୋଇ ସେ କଣ କରିବ?
0: ସେ ଦିଗ ପ୍ରତି ବି ଆମେ ବିଚାର କରିଛୁ। ପ୍ରଥମେ ଭାବିଲୁ ୟାର ହାତ କଟାଇ ଦେବା, କିନ୍ତୁ ଆଖି ଥାଇ ହାତ ବିନା ବି ତ ଘଣ୍ଟା ତିଆରି ହୋଇପାରିବ, ତେଣୁ ଆଖି ନଥିଲେ ଘଣ୍ଟା ନିର୍ମାଣ କଷ୍ଟସାଧ୍ୟ ହେବ। ସିପାହୀମାନେ,
4: ଆଜ୍ଞା ହଜୁର,
0: ନେଇଯାଅ ଏକୁ। ମନେ ରଖିବ, ହାନୁସ୍ ଏବେ ରାଜଦରବାରୀ, ଏଣୁ ତା ପ୍ରତି ସମ୍ପୂର୍ଣ୍ଣ ସମ୍ମାନର ସହିତ ବ୍ୟବହାର କରିବ। ତାକୁ ବାହାରକୁ ନେଇଯାଅ, ଆଉ ତାର ଆଖି ତାଡ଼ି ଦିଅ।
2: ଏଭଳି ନିର୍ଦ୍ଧୟ ହୁଅନ୍ତୁନି, ମତେ ବରଂ ଜୀବନ୍ତ କବର ଦେଇ ଦିଅନ୍ତୁ, ହେଲେ ମତେ ଅନ୍ଧ କରି ଦିଅନ୍ତୁନି। ମାଲିକ, ମାଲିକ,
0: ଏଇଭଳି ଦୁଷ୍ପ୍ରାପ୍ୟ ଘଣ୍ଟା ତ ସମଗ୍ର ଦୁନିଆରେ କେବଳ ଗୋଟିଏ ମାତ୍ର ରହିପାରିବ। କଣ କହୁଛନ୍ତି ଲର୍ଡ ପାଦ୍ରୀ?
2: ମୋ ଘଣ୍ଟା ବାଜୁଛି, ବର୍ଷେ ହେଲା ନଗରପାଳିକାରେ ଲାଗିଥିବା ମୋ ଘଣ୍ଟା ଚାଲିଛି। ହଁ ହଁ, ଚାଲିଛି ଚାଲିଛି ମୋ ଘଣ୍ଟା। ନା ନା, ଇଏ ଆଉ ମୋ ଘଣ୍ଟା ନୁହେଁ, ଇଏ ନଗରପାଳିକାର ଘଣ୍ଟା, ଏ ଦେଶ ରାଜାଙ୍କର। ଏହାରି ଯୋଗୁଁ ମୋର ଆଖି ତାଳି ଦିଆଗଲା, ମତେ ଅନ୍ଧ କରି ଦିଆଗଲା। ବାଃ, କି ଚମତ୍କାର ବ୍ୟବସ୍ଥା! ମହାରାଜ ମତେ ଅନ୍ଧ କଲେ, ପୁଣି ରାଜଦରବାରୀ କଲେ, ପୁରସ୍କାର ସ୍ୱରୂପ ମତେ 1000 ସୁନା ମୋହର ଦିଆଯିବା ସାଙ୍ଗକୁ ପ୍ରତି ମାସରେ ବୃତ୍ତି ବି ଖଞ୍ଜିଦେଲେ। ମୋ ଘର ଲୋକେ ଖୁସି ହେଇଗଲେ, ଘରର ଛବି ବଦଳିଗଲା। ମୋ ଭଳି ଗରିବର ଘରେ ଏବେ ଜଣେ ଧନୀ ଲୋକର ଘର ହୋଇଗଲା। ମୋ ପରିବାର ପାଇଁ ସବୁ ପ୍ରକାର ସୁଖ ସୁବିଧା ଆଡମ୍ବର ଏବେ ସବୁ ଉପଲବ୍ଧ। ହେଲେ ମୋ ପାଇଁ ଅସରନ୍ତି ଅନ୍ଧାର ରାତି, ଛଟପଟ ଆଉ ନରକ ଯନ୍ତ୍ରଣା। ଇଏ ଘଣ୍ଟା ଯେତେବେଳେ ବାଜୁଛି, ମୋ ଛାତିରେ ସତେ ଯେମିତି ହାତୁଡ଼ିର ପାହାର ବସୁଛି। ନା ନା ନା, ଯାହା ଲାଗି ମତେ ଅନ୍ଧ କରି ଦିଆଗଲା, ଜିଦ ହଉଥାଉ ମତେ ମାରି ଦିଆଗଲା। ସେ ଘଣ୍ଟା ଆଉ ବଞ୍ଚି ରହିବା ଉଚିତ ନୁହେଁ, ଉଚିତ ନୁହେଁ। କତ୍ୟା, ୟାନ୍କା, ଜେକ,
5: କଣ ହେଲା? କଣ ହେଲା ବାପା?
2: ତୋ ମା କୋଉଠି ଅଛି?
5: ରୋଷେଇ ଘରେ।
2: ଆଚ୍ଛା, ନିଶ୍ଚୟ ଭଲ ଭଲ ଭୋଜନ ପ୍ରସ୍ତୁତ କରୁଥିବ। ହଁ, ନ କରିବ କାହିଁକି, ସିଏ ଏବେ ରାଜଦରବାରୀର ଧର୍ମପତ୍ନୀ ତ, ଆଉ ତୁ ୟାନ୍କା ଏବେ ରାଜକୁମାରୀ। କୁଆଡେ ଗଲା ତମର ସେ ଘରବାଲା ରାଜକୁମାର ଜେକବ? କୁଆଡେ ଗଲା? ସମସ୍ତେ ତମ ଅନ୍ଧତ୍ୱ ଯୋଗୁଁ ଏବେ ବିଳାସ କରୁଛ ନା?
5: ବାପା, ମତେ କ୍ଷମା କରିଦିଅ ବାପା।
2: ମୁଁ ଯେତେବେଳେ ବି ଏ ଘଣ୍ଟା ଶବ୍ଦ ଶୁଣୁଛି ନା, କେଜାଣି ମୋର କଣ ହେଇଯାଉଛି, ମୋ ଭିତରେ ନିଆଁ ହୁଳା ଭଳି କଣ ଗୋଟେ ଧପ୍ଧପ୍ ହେଇ ଜଳି ଉଠେ, ଆଉ ପାଗଳ ହେଇଯାଏ। ମା ୟାନ୍କା, ତୁ ହି ମୋ ଆଖି, ତୁ ଏ ଅନ୍ଧାର ଲଉଡ଼ି, ଚାଲମା ଚାଲମା, ମତେ ଟିକେ ବାହାରକୁ ନେଇ ଚାଲ।
5: ବାହାରକୁ?
2: ହଁ, ଘରେ ପଡି ରହି ଅଣନିଶ୍ୱାସୀ ହେଇ ପଡିଲେଣି।

0: ତୁ ଯଦି ଏକା ଯିବାକୁ ନ ଚାହୁଁଛୁ ତେବେ ଜାକବକୁ ବି ଡାକି ଆଣେ, ମତେ ଟିକେ ବାଡିଟା ଧରେଇ ଦେଲୁ।
1: ଏଇ ନିଅ ଧର ଜାକବ। ଜାକବ
2: କଣ ହେଲା?
3: କଣ ହେଲା ଜାନକା? ଏ ତୁ କୁଆଡେ ଯାଉଛୁ ଏନକା?
1: ବାପାଙ୍କୁ ଟିକେ ବାହାରକୁ ବୁଲାଇ ଆଣିବାକୁ, ତମେ ବି ଆସୁନ।
2: ଚାଲୁନ।
0: ଝିଅ, ଏଇଟା ସେଇ ନଗରପାଳିକା ଛକ ନା?
1: ହଁ ବାପା, ତମେ କେମିତି ଚିହ୍ନିଲ?
0: ଏଇଠି ମୋ ଘଣ୍ଟା ଅଛି, ଏଠିକାର ପ୍ରତିଟି କଣିକାରେ ମତେ ତାର କମ୍ପନ ଶୁଣାଯାଉଛି। ମତେ ଟିକେ ମା ମୋ ଘଣ୍ଟା ପାଖକୁ ନେଲୁ ତ।
1: ଆସ ବାପା ଆସ।
4: ଆରେ ଦେଖ ରେ ଭାଇ, ଦେଖ ଦେଖ, ଦେଶର ସେଇ ଅନ୍ଧ ଘଣ୍ଟା ବାଲା, ସେଇ ତାଲା ବାଲା ହାନୁସ ଯାଉଛି।
5: ବିଚରା, ଘଣ୍ଟା ତିଆରି କରିବା ଯୋଗୁଁ ଆଖି ଦୁଇଟିକୁ ହରେଇବାକୁ ପଡିଲା।
0: ହଁ ହଁ, ଖାସ ସେଇ ଘଣ୍ଟା ଯୋଗୁଁ ମତେ ମୋ ଆଖି ହରେଇବାକୁ ପଡିଲା। ଏବେ ଘଣ୍ଟାର ଟନ୍ଟନ୍ ଶବ୍ଦ ମୋ ଅନ୍ଧତ୍ୱକୁ ପରିହାସ କରୁଛି, ମତେ ଦେଖି ହସୁଛି। ମୁଁ ୟାକୁ ଆଉ ବାଜିବାକୁ ଦେବିନି। ଏଇ ପଥରରେ
1: ବାପା, ତମେ ଏ କଣ କରୁଛ? ଘଣ୍ଟା ଉପରକୁ କାହିଁକି ଟେକା ପକଉଛ?
0: ମୁଁ ଏ ଘଣ୍ଟାକୁ ଭାଙ୍ଗିଦେବି, ମୁଁ ଭାଙ୍ଗିଦେବି, ୟାର ଶବ୍ଦ ପ୍ରତି ମୋର ଘୃଣାଜାତ ହେଇଯାଇଛି।
4: ଆରେ ଦେଖ ଦେଖ, ହନୁଷ ତା ଘଣ୍ଟା ଉପରକୁ ପଥର ଫିଙ୍ଗୁଛି।
5: ଆରେ ହେଲେ ଘଣ୍ଟା ଅଛି କୋଉଠି? ଆଉ ଲକ୍ଷ୍ୟ ନ ବାବା, ତା ପଥର ଯାଇ ପଡିଛି କୋଉଠି? ଦେଖ ରେ,
1: ତମେ ବାପାଙ୍କୁ ଅଟକାଓ।
4: ବାପା, ଇଏ କଣ କରୁଛନ୍ତି ଆପଣ?
1: ଏମିଲି ଭାଇ, ହାନସକୁ ମୁଁ କେମିତି ବୁଝେଇବି? ମତେ କିଛି ବୁଦ୍ଧି ବାଟ ଦିଶୁନି। ଯେତେବେଳେ ସିଏ ଛକ ଆଡକୁ ଯାଉଛନ୍ତି, ପଥର ପୋପାଡି ଘଣ୍ଟାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଘରେ ଅଟକେଇଲେ ବି ରହୁନାହାନ୍ତି, ସବୁବେଳେ ଉଦାସ ହେଇ ବସି ପଡୁଛନ୍ତି। ଦରବାରରେ ହାଜିରା ଦେବାକୁ ବି ଯାଉନାହାନ୍ତି, ଆମେ କିଛି କହିଲେ କାମୁଡି ଗୋଡଉଛନ୍ତି। ରାତି ସାରା ଅନିଦ୍ରା ରହି ରହି ଖାଲି ଛଟପଟ ହଉଛନ୍ତି, ଏଣୁ ତେଣୁ ଖାଲି ବକୁଛନ୍ତି ଆଉ ମନେ ମନେ ରାଗୁଛନ୍ତି। ଘଣ୍ଟା ଶବ୍ଦ ଶୁଣିଲା କି ପାଗଳ ପରି ହଉଛନ୍ତି, କଣ କରିବି କହିଲ?
6: ଭାଉଜ, ମୁଁ ସବୁ ଜାଣିଛି। ହାନୁସ ଭାଇ କଷ୍ଟ ପାଉଛି, ଯନ୍ତ୍ରଣା ଭୋଗୁଛି। ଅନେକ ଚିନ୍ତା କରିବା ପରେ ମୋ ମନକୁ ଗୋଟାଏ ଉପାୟ ଆସିଛି।
1: କି ଉପାୟ, ଶୀଘ୍ର କୁହନା।
6: ହାନୁସ ଭାଇକୁ ଏମିତି ଗୋଟାଏ ଜାଗାକୁ ନେଇଯିବା ଯୋଉଠି ତାକୁ ଘଣ୍ଟା ଶବ୍ଦ ଜମା ଶୁଣାଯିବନି।
1: ଘଣ୍ଟା ଶବ୍ଦ ନ ଶୁଣିଲେ ତାଙ୍କୁ ତ ଶାନ୍ତି ଲାଗୁନି, ଖାସ ସେଇ ଶବ୍ଦ ଶୁଣି ଶୁଣି ସେ ବଞ୍ଚିଛନ୍ତି କହିଲେ ଚଳେ।
6: ନାଇଁ ଭାଉଜ ନାଇଁ, ଘଣ୍ଟା ଶବ୍ଦ ତା ହୃଦୟକୁ ଯେମିତି କିଏ ଛୁରୀରେ କାଟି ଦଉଛି, ସେଥିପାଇଁ ସେ ତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଆଚ୍ଛା ଭାଉଜ, ହାନୁସ ଭାଇ ଯଦି ପୁଣି ଘଣ୍ଟା ତିଆରିରେ ଲାଗିଯିବ ତେବେ?
1: କାହିଁକି ଆଉ ଥଟ୍ଟା କରୁଛ ଏମିଲି କହିଲ? ଆଖି ନଥାଏ ସେ କେମିତି ଘଣ୍ଟା ତିଆରି କରିବେ?
6: ହଁ ଭାଉଜ, କରିପାରିବେ, ତାର ହାତ ଠିକ ଅଛି ଆଉ ବୁଦ୍ଧି ବିଦ୍ୟା ବି ଠିକ ଅଛି।
1: ତୁମେ କଣ କହୁଛ, ହାନୁସ ଉପରେ ଆହୁରି ବିପଦର ବୋଝ ଲଦେବାକୁ ଚାହୁଁଛ ନା କଣ? ତୁମେ କଣ ଭୁଲିଗଲଣି ଯେ ମହାରାଜ ହାନୁସକୁ ଘଣ୍ଟା ତିଆରି କରିବାକୁ ମନା କରିଛନ୍ତି ବୋଲି? ସେ ଯଦି ପୁଣି ଘଣ୍ଟା ତିଆରି କରିବାକୁ ଚେଷ୍ଟା କରେ ତେବେ ମହାରାଜ ତାଙ୍କୁ ଆଉ ଜୀବିତ ରଖିବେ ତ? ଜୀବନରୁ ମାରିଦେବେ ରେ।
6: ହାନୁସ ଭାଇ କଣ ଏଇଠି କୋଉଠି ଘଣ୍ଟା ତିଆରି କରିବ? ତାକୁ ଚୁପଚାପ ଅନ୍ୟ କୌଣସି ରାଜ୍ୟକୁ ପଠାଇ ଦିଆଯିବ, ଖାଲି ମହାରାଜ କାହିଁକି? ଅନ୍ୟ କେହି ବି ଏ କଥାର ଟେର ପାଇବେନି ଭାଉଜ, ଟେର ପାଇବେନି।
1: ଅନ୍ୟ ରାଜ୍ୟ? ଅନ୍ୟ କୋଉ ରାଜ୍ୟ?
6: ନଈ ସେପାରି ଆମ ରାଜ୍ୟକୁ ଲାଗି ତୁଳା ରାଜ୍ୟ, ସେଠିକା ଜର୍ଜି ନାମକ ସୌଦାଗର ହାନୁସ ଭାଇ ଦ୍ଵାରା ମିନାର ଘଣ୍ଟା ତିଆରି କରିବାକୁ ଚାହୁଁଛି। ଭାଉଜ, ରହିବା ପାଇଁ ହାନୁସ ଭାଇକୁ ଘର ଦବ, ବୃତ୍ତି ଦବ, ଘଣ୍ଟା ତିଆରି ପାଇଁ ସମସ୍ତ ଯନ୍ତ୍ରପାତି ବି ଦବ, ଆଉ ହାନୁସ ଭାଇକୁ ନେଇଯିବା ପାଇଁ ନିରାପତ୍ତା ବ୍ୟବସ୍ଥା ବି କରିବ। ସେ ଏବେ ଆମ ସହରରେ ଗୋଟିଏ ପାନ୍ଥଶାଳରେ ରହି ଏ ପ୍ରସ୍ତାବ ଦେଇଛି।
1: ନାଇଁ ଏମିଲି ନାଇଁ, ହାନୁସ ଯିବେ ନାହିଁ। ଟିକେ ଭାବିଲ ଦେଖି, ଯଦି ହାନୁସ ଏଥିରୁ ଅନ୍ତର୍ଦ୍ଧାନ ହେଇଯିବେ ତାହେଲେ ମହାରାଜ କଣ ମୋତେ ମୋ ଝିଅ ଝିଅଙ୍କୁ ଜୀବନରେ ରଖିବେ?
6: ନାଇଁ ଭାଉଜ, ତୁମେ ସମସ୍ତେ ହାନୁସ ଭାଇ ସାଙ୍ଗରେ ଚାଲିଯିବ।
1: କଣ କଣ ଏଠିକାର ଘରଦ୍ୱାର ଛାଡ଼େ? ନାଇଁ ନାଇଁ ଏମିଲି, ତମକୁ ଈଶ୍ୱରଙ୍କ ରାଣ, ତମେ ଆମକୁ ବିପଦରେ ପକାଉ ନାହିଁ। ଏବେ ତ ହାନୁସ ଖାଲି ଅନ୍ଧ ହେଇଛି, ମହାରାଜ ତା ଜୀବନ ନେଇଯିବେ।
6: କାତ୍ୟା ଭାଉଜ, ହାନୁସ ଭାଇ ଏଠି କୋଉଦିନ ଛଟପଟ ହେଇ ମରିଯିବ କିମ୍ବା ଘଣ୍ଟା ଭାଙ୍ଗିବା ଚେଷ୍ଟା କରିବା ଅପରାଧରେ ମହାରାଜଙ୍କ ଦ୍ଵାରା ମୃତ୍ୟୁ ଦଣ୍ଡ ପାଇବ। ହାନୁସ ଭାଇ କାଲି ଘଣ୍ଟା ଉପରକୁ ପଥର ଫିଙ୍ଗିବା କଥା ତମକୁ କଣ ୟାଙ୍କା ଆଉ ଜକବ କହିନାହାନ୍ତି?
1: ଏକଥା କଣ ସତ? ମୁଁ କଣ କରିବି?
6: ହାନୁସ ଭାଇ ଭାବୁଛି ଘଣ୍ଟାକୁ

0: ଦେଇ ସେ ମହାରାଜଙ୍କ ଉପରେ ପ୍ରତିଶୋଧ ନବ। ପ୍ରତିଶୋଧ
1: ମହାରାଜଙ୍କ ଉପରେ ପ୍ରତିଶୋଧ? ନା ନା ନା ନା, ତାଙ୍କୁ ମୁଁ କେମିତି ବୁଝେଇବି? ଆଜି ବି ସେ ପୁଣି ଜିତ କରି ଆନକା ଆଉ ଜେକବ ସାଙ୍ଗରେ ବାହାରକୁ ବୁଲିବାକୁ ଯାଇଛନ୍ତି। ହେ ଭଗବାନ, ହେ ଭଗବାନ, ତାଙ୍କୁ ଟିକେ ସଦ୍ବୁଦ୍ଧି ଦିଅ, ତାଙ୍କୁ ଟିକେ ଶାନ୍ତି ଦିଅ।
2: ମା, ଘଣ୍ଟା ଏବେ ବି ତ ଚାଲୁଛି।
3: ବାପା, ଏଇଟା ପରା ତମ ତିଆରି କରିଥିବା ଘଣ୍ଟା, ଚାଲିବନି କାହିଁକି ଯେ?
2: ମୋ ତିଆରି ଘଣ୍ଟା। ଜେକବ, ଗୋଟେ ଘୋଡ଼ା ଗାଡ଼ି ବୋଧେ ଏଣିକି ଆସୁଛି।
4: ହଁ,
2: ପାଲିକି କୋଉ ଦିଗକୁ ଆସୁଛି?
4: ବାପା, ଏ ରାଜମହଲ ପଟରୁ,
2: ଅର୍ଥାତ ଡାହାଣ ପଟରୁ। ଶୁଣ ଜେକବ, ମହାରାଜାଙ୍କ ପାଲିକି ପାଖକୁ ଆସିଲେ ମତେ ଟିକେ କହିବୁ, ମୁଁ ଟିକେ ମହାରାଜାଙ୍କୁ ପ୍ରଣାମ କରିବି।
4: ହଁ ବାପା, ହେଇ ବାପା, ହେଇଟି ମହାରାଜାଙ୍କ ପାଲିକି ଆସି ପହଞ୍ଚି ଗଲାଣି। ଆରେ ବାପା, ବାପା, ଆରେ ମୋ ହାତ ଛାଡ଼ି କୁଆଡ଼େ ଦୌଡ଼ି ଯାଉଛ? ବାପା, ବାପା, ଓହୋ, ରକ୍ଷା ହେଇଛି, ଘୋଡ଼ାର ଟାପୁ ତଳେ ପଡି ନାହାନ୍ତି।
3: ବାପା, ହେ ବାପା,
2: ବିଲକୁଲ ଠିକ ଅଛି ମା, ବେଶ ଧନୀ।
3: ତମ ମୁଣ୍ଡରୁ ତ ରକ୍ତ ବାହାରୁଛି, ଆଣ୍ଠୁ ବି ଚିଡି ଯାଇଛି।
2: ନା ମା, କିଛି ବ୍ୟସ୍ତ ହୁଅନା, ଇଏ ତ ଅତି ସାମାନ୍ୟ ଆଘାତ। ମୁଁ ମହାରାଜାଙ୍କୁ ପ୍ରଣାମ କରିବାକୁ ଯାଉଥିଲି, ମୁଁ କଣ ଜାଣିଥିଲି କି ସେ ଗାଡ଼ିବାଲା ଇତି ଜୋରରେ ଘୋଡ଼ା ଦୌଡ଼ି ଦେବ। ହଉ ହଉ, ଚା, ଘରକୁ ଯିବା, ଚାଲ, ମୁଁ ଠିକ ଅଛି।
3: ବାପା, ତମର କଣ ହେଇଛି ବାପା? ଘଣ୍ଟା ଭାଙ୍ଗି ପାରିଲ ନାହିଁ ବୋଲି ନିଜ ଜୀବନ ନେବାକୁ ଚେଷ୍ଟା କରୁଥିଲ?
1: ଏମିଲ, ତମେ ଆମ ଦୁହିଙ୍କୁ ଛାତ ଉପରକୁ କାହିଁକି ଡାକିଲ? ହାନସ୍ତାରେ ମାଡ଼ ବାଜିଛି, ମୁଁ ତାଙ୍କ ପାଖରେ ବସିଛି।
5: ଏବେ ଆଉ ଚିନ୍ତା କରିବାର କିଛି ନାହିଁ ମାଉଜ, ୟାଙ୍କା ତାଙ୍କ କ୍ଷେତ ସ୍ଥାନରେ ପଟି ବାନ୍ଧି ଦେଇ ତାଙ୍କ ପାଖରେ ବସିଛି। ମୋ କଥା ସତ ହେଲା ନା? ହାନୁସ ଭାଇ ଘଣ୍ଟା ଭାଙ୍ଗି ନ ପାରିବାରୁ ଏବେ ନିଜ ଜୀବନ ହାରିବାକୁ, ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛି, ନା କଣ? ନା କଣ ଯେ କହ?
4: ଆପଣ ଠିକ କହୁଛନ୍ତି, ମୋତେ ବି ସେଇଆ ଜଣା ପଡୁଛି।
3: ହେ ଭଗବାନ, ମୁଁ ଆଙ୍କୁ କେମିତି ବଞ୍ଚେଇବି? ମୋତେ କିଛି ବୁଦ୍ଧି ବାଟ ଦେଖାଯାଉନି, କେମିତି ବଞ୍ଚେଇବି?
5: କହିଥିଲି ନା ଭାଉଜ, କହିଥିଲି ନା, ବଞ୍ଚିବାର ଏକମାତ୍ର ରାସ୍ତା ଅଛି, ଏଇ ଘଣ୍ଟା ଠାରୁ ଦୂରେଇ ପଡୋଶୀ ତୁଳା ରାଜ୍ୟକୁ ନେଇଯିବାକୁ ପଡିବ, ସେ ସୌଦାଗର ଏବେ ବି ଏଇଠି ଅଛି।
3: ହାନୁସ, ହାନୁସ କଣ ରାଜି ହେବେ? ଏଠୁ ଯିବା ପାଇଁ ପ୍ରସ୍ତୁତ ହେଇ ବାହାରିବେ?
5: ଆମେ ତାକୁ ସୌଦାଗର କଥା ଏବେ କିଛି କହିବାନି ଭାଉଜ, ତମେମାନେ ତୀର୍ଥଯାତ୍ରାର ବାହାନା କରି ସହର ବାହାରକୁ ଚାଲିଯିବ।
1: ହଁ ହଁ, ଇଏ ଠିକ ହବ, ବୋଧ ହୁଏ ତୁମ ନିର୍ଣ୍ଣୟ ଏକେବାରେ ଠିକ।
5: ତାହେଲେ ମୁଁ ଜାକବକୁ ସେ ସୌଦାଗର ପାଖକୁ ପଠାଉଛି। ଜାକବ, ତମେ ସେ ୟୁଦୀ ଧର୍ମଶାଳା ଦେଖିଛ ନା?
4: ହଁ ହଁ, ଦେଖିଛି।
5: ଏବେ ସେଠିକି ଯାଅ, ସେଠାରେ ଜର୍ଜି ନାମକ ଜଣେ ସୌଦାଗର ରହୁଛନ୍ତି, ମୋଟା ଲୋକ, ଆଉ ନାକ ଉପରେ ବଡ କଳା ଯାଇଟିଏ ଅଛି, ତୁମେ ତାକୁ ଦେଖିଲା ମାତ୍ରେ ଚିହ୍ନିଯିବ।
4: ଠିକ ଅଛି, ମୁଁ ଏଇ ନେଇ ଯାଉଛି।
5: ସେ ଯେମିତି କହିବ ତମେ ଠିକ ସେମିତି କରିବ, ଶୀଘ୍ର ଯା।
4: ଆଜ୍ଞା ଆଜ୍ଞା, ଠିକ ଅଛି
5: ଜାକବ, ଶୀଘ୍ର କରିବ। ତାହେଲେ କାତ୍ୟା ଭାଉଜ, ଏଇ ନିଷ୍ପତ୍ତି ହେଲା ଯେ?
6: କାତ୍ୟା, ତମେ କୋଉଠି ଅଛ?
1: ଏଇ ସେ ମତେ ଡାକିଲେଣି, ମୁଁ ତଳକୁ ଯାଉଛି।
6: ଆଜ୍ଞା ଭାଉଜ।
1: କଣ ହେଲା, ତମେ ବିଛଣାରେ ଉଠିଲ କାହିଁକି?
2: ତମେ ଏବେ ଘଣ୍ଟା ବାଜିବା ଶୁଣିଲ କି?
1: ମୁଁ ଲକ୍ଷ୍ୟ କରିନି।
2: ଘଣ୍ଟା ତ ଏତିକି ବେଳେ ବାଜିବା କଥା, ହେଲେ କାହିଁ ବାଜିଲାନି ତ? ଘଣ୍ଟା ଅନେକ ସମୟ ହେଲା ବାଜିନି। କଣ ଜେକବ, ତମେ ତମେ ଘଣ୍ଟା ଶବ୍ଦ ଶୁଣିଛ? ଆରେ କିଛି କହୁନ କାହିଁକି?
5: ହାନୁଜ ଭାଇ, ଜେକବ ଏଠି ନାହିଁ, ଟିକେ କାମରେ ବାହାରକୁ ଯାଇଛି।
2: ଓ ଏମିଲ, ତମେ ଏଠି ଅଛ?
5: ହଁ।
2: ଆରେ ଘଣ୍ଟା ଶବ୍ଦ ଶୁଣିଛ କି?
5: ନା ତ।
2: ଏହାର ଅର୍ଥ ହେଲା ଘଣ୍ଟା ବନ୍ଦ ହେଇଯାଇଛି?
5: ହଁ,
2: ନିଶ୍ଚିତ ଭାବେ ବନ୍ଦ ହେଇଯାଇଛି। ଜେକବ ଜେକବ ବି ଏଠି ନାହିଁ ପରା।
5: ଓହୋ,
2: ଏବେ କିଏ ସେଠିକି ଯାଇ ଦେଖିବ ଯେ ଘଣ୍ଟା କାହିଁକି ବନ୍ଦ ହେଲା? ହୁଏତ ତା ଯନ୍ତ୍ରାଂଶରେ କଳଙ୍କି ଲାଗିଯାଇଥିବ। ନଗରପାଳିକାର ମିନାର ଉପରେ ଶିଉଳି ଥିଲା, ମୁଁ ସେତେବେଳେ ଏକଥା କହିଥିଲି।
1: ଓହୋ, ତମେ କାହିଁକି ଏତେ ବ୍ୟସ୍ତ ହଉଛ କହିଲ? ତମେ ପରା ନିଜେ ଚାହୁଁଥିଲ ଯେ ଘଣ୍ଟା ବନ୍ଦ ହେଇଯାଉ ବୋଲି।
2: ହଁ ହଁ, ହଁ ତମେ ଠିକ।

0: କହୁଛ କାତ୍ୟା, ଭଲ ହେଲା ଏ ଘଣ୍ଟା ବନ୍ଦ ହେଇଗଲା, ଭଲ ହେଲା, ନିଜର ମୃତ୍ୟୁ ନିଜେ ବରଣ କଲା। କିଏ କଣ କରିବ, ଘଣ୍ଟାଟା ଦୁଇ ବର୍ଷ ଯାଏ ବି ଚାଲିଲାନି, କୌଣସି ଯନ୍ତ୍ରାଂଶ ହୁଏ ତ ଭାଙ୍ଗି ଯାଇଥିବ। ହେଲେ କୋଉ ଯନ୍ତ୍ର, ଚେକଅପ୍ ଥିଲେ ସିନା ଦେଖି ଆସିଥାନ୍ତା। ଇଏ ମୋର କିଭଳି ପରାଜୟ, ଗୋଟେ ଘଣ୍ଟା ତିଆରି କଲି ଯେ ତା ଦି ବର୍ଷ ଭିତରେ ଖରାପ ହେଇଗଲା।
1: ନାଇଁ ହାନୁ ଛୁଇ, ନାଇଁ ମନ ଦୁଃଖ କର ନାହିଁ, ଏବେ ତୁମେ ଆଉ ଗୋଟାଏ ଘଣ୍ଟା ତିଆରି କରିବ, ଆଉ ଗୋଟାଏ।
0: ଏ ଅଧଟା ସାଙ୍ଗରେ ଇଏ କି ପ୍ରକାର ପରିହାସ କରୁଛି ଏମିଲ, ଆଖି ନଥାଏ ପୁଣି ନୂଆ ଘଣ୍ଟା ତିଆରି କରିବି। ମହାରାଜା ଯେତେବେଳେ ମନା କରିଛନ୍ତି।
1: ନାଇଁ ହାନୁଷ ଭାଇ, ଏଠିକା ପାଇଁ ନୁହେଁ, ଏବେ ତୁମେ ଅନ୍ୟ ରାଜ୍ୟକୁ ଯାଇ ଘଣ୍ଟା ତିଆରି କରିବ। ହଁ ହାନୁଷ ଭାଇ,
0: ଅନ୍ୟ ରାଜ୍ୟରେ?
1: ହଁ, ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଏ ରାଜ୍ୟ ଛାଡି ତୁଳା ରାଜ୍ୟକୁ ଚାଲିଯିବା।
0: ନା ନା, ମତେ ନ ପଚାରି ତମେମାନେ କେମିତି ଏଭଳି ନିଷ୍ପତ୍ତି ନେଲ? ନା ଆଦୌ ନୁହେଁ।
2: ଆରେ ଆରେ, ଆମ ଗଳିରେ କି ହଲ୍ଲା ହଉଛି? ୟାନକା ୟାନକା, ଟିକେ ଯାଇ ଦେଖିଲୁ? ଝିଅ
3: ଦେଖୁଛି ମା, ଦେଖୁଛି।
0: ନା, ମୁଁ କୁଆଡେ ଯିବିନି, ମୁଁ କୁଆଡେ ଯିବିନି, ଆଉ ଦ୍ୱିତୀୟ ଘଣ୍ଟା ମୁଁ ତିଆରି କରିବିନି। ଗୋଟାଏ ତିଆରି କରିଥିଲି, ସେଇଟା ଦି ବର୍ଷରେ ଚୁପ୍ ହେଇଗଲା, ମରିଗଲା। ଘଣ୍ଟା ତିଆରି ପ୍ରତି ମୋର ଘୃଣା ହେଇଯାଇଛି।
2: କଣ ହେଲା ୟାନକା, ଏତେ ଜୋରେ କବାଟ ବନ୍ଦ କରିଦେଲୁ ଯେ?
3: ମା, ସାରା ସହର ଛକ ଆଡକୁ ଦୌଡୁଛି, ଘଣ୍ଟା ସତରେ ବନ୍ଦ ହେଇଯାଇଛି, ସହରରେ ଖୁବ ହୋ ହଲ୍ଲା ହଉଛି। ତାଙ୍କ ଭିତରେ ଜଣେ ବଡ଼ ଅଧିକାରୀ ଆଉ ଭୟଙ୍କର ଦିଶୁଥିବା ଚାରିଜଣ ସିପାହୀ ଏଇଠିକି ଆସୁଛନ୍ତି। ହେ, ସେମାନେ ଆମ କବାଟ ବାଡ଼େଇଲେଣି,
2: ଜଲ୍ଦି କବାଟ ଫିଟେଇ ଦେ, ଆସନ୍ତୁ।
4: ଆମକୁ ମହାରାଜା ପଠେଇଛନ୍ତି, ଘଣ୍ଟା ବନ୍ଦ ହେଇଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ଅଛନ୍ତି। ହାନୁଷ ନାମରେ ମହାରାଜାଙ୍କର ଏହି ଆଦେଶ ପତ୍ର, ପ୍ରଥମେ କୁହନ୍ତୁ ଘଣ୍ଟା କାହିଁକି ବନ୍ଦ ହେଲା, ଦ୍ୱିତୀୟରେ ଘଣ୍ଟାକୁ ସେ ଯଥାଶୀଘ୍ର ଠିକ କରନ୍ତୁ। କୁହନ୍ତୁ ହାନୁଷ।
0: ମୁଁ କେମିତି ଜାଣିବି ଯେ ଘଣ୍ଟା କାହିଁକି ବନ୍ଦ ହେଲା? ଯେବେଠୁ ମୋ ଆଖି ତାଡି ଦିଆଗଲା ସେବେଠୁ ମୁଁ ଘଣ୍ଟାକୁ ଦେଖିନି, ଖାଲି ଯା ଶବ୍ଦ ଶୁଣୁଛି।
4: ଘଣ୍ଟାର ଦେଖାଶୁଣା କରିବାକୁ ଆପଣଙ୍କୁ ପୁରା ମାସକୁ ମାସ ବୃତ୍ତି ଦିଆଯାଉଛି? ଆମ ସାଙ୍ଗରେ ଚାଲନ୍ତୁ, ଆଉ ତୁରନ୍ତ ଘଣ୍ଟାକୁ ଠିକ କରନ୍ତୁ।
0: ଘଣ୍ଟାକୁ ମୁଁ କେମିତି ତିଆରି କରିବି? ମୋର ସବୁଠାରୁ ବଡ ହତିଆର ତ ମୋ ଆଖି ଦିଟି, ତା ନଥିଲା ବେଳକୁ ମୁଁ।
4: ଆଚ୍ଛା, ଆପଣଙ୍କ ଚେଲା କୁଆଡେ ଗଲା? ତାକୁ ବି ସାଙ୍ଗରେ ନେଇ ଚାଲନ୍ତୁ, ଘଣ୍ଟାର ଦେଖାଶୁଣା ସେ ହିଁ ତ କରୁଥିଲା।
0: ସେ କୁଆଡେ ଚାଲି ଯାଇଛି।
4: ଠିକ ଅଛି, ତାହେଲେ ଆପଣ ଏକା ଆମ ସାଙ୍ଗରେ ଚାଲନ୍ତୁ।
0: ମୋ ଭଳି ଅନ୍ଧ ଯାଇ ସେଠି କରିବ କଣ?
4: ଆପଣ ସିଧାସଳଖ ଯିବେ ନା?
0: ଆପଣ ତାହେଲେ ମତେ ମୋ ଘଣ୍ଟା ପାଖକୁ ଘୋଷରି ଘୋଷରି ନେଇଯିବେ?
4: ହଁ, ଏକଥା ଭୁଲନ୍ତୁ ନାହିଁ ଯେ ମହାରାଜ ଖୁବ୍ ରାଗି ଯାଇଛନ୍ତି।
2: ଯାଅ ହନୁଷ, ମହାରାଜ ଯେତେବେଳେ ଡକେଇଛନ୍ତି ତମେ ଯାଅ।
1: ହଁ ହନୁଷ ଭାଇ, ତମେ ଯାଅ ଯାଅ ଯାଅ।
0: ହଉ ଚାଲନ୍ତୁ ମହାଭାଗ, ମୁଁ ଘଣ୍ଟା ତିଆରି କରିବା ଅପରାଧ କରିଛି, ଯେତେବେଳେ ଦଣ୍ଡ ତ ଭୋଗିବାକୁ ପଡିବ। ଠିକ ଅଛି ମହାରାଜ, ନିଜର ହାର୍ଦ୍ଦିକ ଇଚ୍ଛା ପୂର୍ଣ୍ଣ କରନ୍ତୁ, ଆଉ ମୁଁ ବି ମୋର ହୃଦୟର ଇଚ୍ଛା ପୂର୍ଣ୍ଣ କରିବି, ଚାଲନ୍ତୁ।
4: ଏଠାରେ ଯିଏ ଅଛନ୍ତି ଶୁଣନ୍ତୁ, ଆମେ ୟାଙ୍କୁ ନେଇ ଯାଉଛୁ, ଆପଣମାନେ ୟାଙ୍କ ଚେଲାକୁ ଶୀଘ୍ର ସେଠାକୁ ପଠେଇଦେବେ, ହେଲା?
2: ଏମିଲି ଭାଇ, ୟାଙ୍କା ଆନୁଷ କଣ ମଣ ମୁହଁକୁ ଗଲା? ମତେ ଭାରି ଡର ଲାଗୁଛି, ହେ ଭଗବାନ।
3: ଦାଦା, ମୋ ବାପାଙ୍କୁ ରକ୍ଷା କରନ୍ତୁ ଦାଦା।
2: ଏମିଲି, ମତେ ଲାଗୁଛି ହାନୁଷ କୌଣସି ଭୟଙ୍କର ଦୁର୍ଘଟଣା ଘଟେଇବାକୁ ଯାଉଛି। ଯନ୍ତ୍ରପାତି ବାକ୍ସ ତ ସେଠି ରଖା ହେଇଛି, ସେଥିରେ ହାତୁଡ଼ି ବି ଅଛି। ହାନୁଷ ମହାରାଜାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଘଣ୍ଟାକୁ ହୁଏତ ସବୁଦିନ ପାଇଁ ନଷ୍ଟ କରିଦବ। ତମେ ଦୌଡ଼ି ଯାଇ ଜାକବକୁ ଧରି ଆଣ, ଯେମିତି ହଉ ଜାକବକୁ ତାଙ୍କ ପାଖକୁ ପଠାଅ।
1: ଭାଉଜ ଭାଉଜ, ମୁଁ ଏବେ କଣ କରିବି? ଏବେ ଜାକବକୁ କୋଉଠୁ ପାଇବି? ସେ ତ ଏବେ ସୌଦାଗର ସାଙ୍ଗରେ ସହର ଛାଡି ସେ ତୁଳା ରାଜ୍ୟର ସୀମାରେ ପହଞ୍ଚି ସାରିଥିବ। ଭାଉଜ,

0: ଅଧିକାରୀ ମହୋଦୟ, ଆପଣ କଣ ମତେ ମିନାର ସିଡ଼ିରେ ଘଣ୍ଟା ପାଖକୁ ନେଇଯାଉଛନ୍ତି? ଦେଖନ୍ତୁ, ମୁଁ ପୁଣି କହୁଛି, ବିନା ଆଖିରେ ମୁଁ ଘଣ୍ଟା କେମିତି ଠିକ କରିପାରିବି?
1: ଶୁଣ ହାନୁସ, ମହାରାଜାଙ୍କର ଆଦେଶ ଯେ ତୁମକୁ ହିଁ ଘଣ୍ଟା ଠିକ କରିବାକୁ ହେବ। ତୁମକୁ ସାହାଯ୍ୟ କରିବା ପାଇଁ ତୁମ ଚେଲା ଜେକବ ଆସି ପହଞ୍ଚିବ। ତାକୁ ଖୋଜିବାକୁ ମୁଁ ସିପାହୀମାନଙ୍କୁ ପଠାଇ ଦେଇଛି। ସହରରେ ନାଗରା ବି ଦିଆଯାଇଛି ଯେ ଜେକବ ଯେଉଁଠି ଥିଲେ ବି ଘଣ୍ଟା ମିନାର ପାଖରେ ପହଞ୍ଚି ଯାଅ। ତୁମକୁ କଣ ସତରେ ଜଣା ନାହିଁ ଜେକବ କୁଆଡେ ଯାଇଛି?

0: ସକାଳେ ତ ଘରେ ଥିଲା, ତାପରେ କୁଆଡେ ଯାଇଛି ମତେ ସତରେ ଜଣା ନାହିଁ। ଅନ୍ଧ ଲୋକଟାଏ କେମିତି ଜାଣିବ ଯେ ଆଖି ଥିବା ଲୋକେ କୁଆଡେ ଯାଉଛନ୍ତି, କଣ କରୁଛନ୍ତି, କେମିତି ଜାଣିବ?
1: ଠିକ ଅଛି, ସେ ପାତାଳରେ ଥିଲେ ବି ମୋ ସିପାହୀ ତାକୁ ଖୋଜି ଆଣିବେ। ତୁମେ ଘଣ୍ଟାକୁ ପରୀକ୍ଷା ନିରୀକ୍ଷା ଆରମ୍ଭ କର।
0: ବିନା ଆଖିରେ
1: ମୁଁ କିଛି ଶୁଣିବି ନାହିଁ। ରାତି ପାହିଯିବ, ମିନାର ଭିତରେ ମଶାଲ ଦ୍ୱାରା ଆଲୋକିତ କରାଯାଇଛି।
0: ମୋର ଏ ଅନ୍ଧକାରର ଦୁନିଆକୁ କୌଣସି ମଶାଲ ଆଲୋକିତ କରିପାରିବନି। ଅଧିକାରୀ ମହୋଦୟ,
1: ବେଶି କଥା କୁହ ନାହିଁ, ବାଜେ କଥା ବନ୍ଦ କର, ଆଉ ଘଣ୍ଟା ଠିକ କରିବା କାମ ଆରମ୍ଭ କର। ଘଣ୍ଟା ତିଆରି କରିଛ ଆଉ ପ୍ରତ୍ୟେକଟି ଯନ୍ତ୍ରାଂଶକୁ ମଧ୍ୟ ତୁମେ ଜାଣିଛ। ମନେ ରଖ, କାଲି ସକାଳ ସୁଦ୍ଧା ଯଦି ଘଣ୍ଟା ଠିକ ନ ହେଲା ତେବେ ପରିଣାମ କିଛି ଭଲ ହେବ ନାହିଁ। ହଁ
0: ହଁ, ବୁଝିଗଲି ଅଧିକାରୀ ମହୋଦୟ, ବୁଝିଗଲି। ଆପଣ ମତେ ଘଣ୍ଟାର ମେସିନ୍ ସମ୍ମୁଖରେ ନେଇ ଠିଆ କରିଦିଅନ୍ତୁ, ମୁଁ ଚେଷ୍ଟା କରି ଦେଖୁଛି।
1: ଆସ, ଏଇ ଏଇ ହେଲା ଘଣ୍ଟା। ଏବେ ତୁମେ ଠିକ ଘଣ୍ଟାର ମେସିନ୍ ସମ୍ମୁଖରେ ଠିଆ ହେଇଛ।
0: ହଁ,
1: ଛୁଆ ହଁ, ଏଇ ଛୁଇଁକି ଦେଖ।
0: ହଁ ହଁ, ମୁଁ ଦେଖିନେଲି। ଏଇ ପାଖରେ ମୋ ଯନ୍ତ୍ରପାତି ପାକ୍ସ ରଖାଯାଇଛି, ତାକୁ ଟିକେ ମୋ ଗୋଡ ପାଖକୁ ଆଣି ଦିଅନ୍ତୁ ତ।
1: ହଁ, ମିଳିଗଲା, ଏଇଠି ରଖିଲି।
0: ଧନ୍ୟବାଦ ଧନ୍ୟବାଦ। ଏବେ ଆପଣ ଯାଆନ୍ତୁ, ମତେ ଏକାକି ଛାଡ଼ି ଦିଅନ୍ତୁ, କେହି ମୋ ପାଖକୁ ଆସନ୍ତୁନି।
1: ଠିକ ଅଛି, ଯାଉଛି। ହେଲେ ଗୋଟିଏ କଥା ମନେ ରଖିବ, ମିନାରର କବାଟ ଆଉ ସିଡ଼ି ଉପରେ ମୋ ସିପାହୀ ପହରା ଦେଉଛନ୍ତି, ମୁଁ ମଧ୍ୟ ତଳେ ବସି ରହିବି। ଆଉ ଯଦି ପଳାଇବାକୁ ଚେଷ୍ଟା କରିବ ତ?
0: କାହିଁକି ପଳାଇବାକୁ ଚେଷ୍ଟା କରିବି? ମୁଁ ତ ସ୍ପଷ୍ଟ ଜାଣୁଛି ଯେ ମହାରାଜାଙ୍କ ଆଦେଶରେ ମତେ ମିନାର ଭିତରେ ବନ୍ଦୀ କରାଯାଇଛି।
1: ହଉ, ମୁଁ ଗଲି, ତୁମେ ନିଜ କାମ ଆରମ୍ଭ କର। ଆଉ ହଁ, ଯଦି କୌଣସି ଜିନିଷର ଆବଶ୍ୟକତା ପଡ଼େ ତେବେ ମତେ ପାଟି କରି ଡାକିବ।
0: ହଁ ହଁ, ଡାକିବି। ହଁ, ମୁଁ ଛୁଇଁକି ଦେଖିଲି, ମୋ ତିଆରି ଘଣ୍ଟା ଏବେ ମୋ ସାମ୍ନାରେ ଏକଦମ ଚୁପଚାପ, ଯାହାର ଶବ୍ଦ ସହରର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଥିଲା, ସେହି ଘଣ୍ଟା ବର୍ତ୍ତମାନ ଗୋଟାଏ ମୃଦାର ଭଳି ନୀରବ। ଆଜି ମୁଁ ତାକୁ ସବୁଦିନ ପାଇଁ ନିରବତାରୁ ମୁକ୍ତ କରିଦେବି। ମହାରାଜ, ଆଜି ତୁମର ପ୍ରତ୍ୟେକ ଜୁଲୁମର ପ୍ରତିଶୋଧ ନେବାର ସମୟ ଆସିଯାଇଛି। ଏହି ଯନ୍ତ୍ରପାତି ଭିତରେ ସେ ବଡ଼ ହାତୁଡ଼ିଟା ଥିଲା। ହଁ ହଁ, ମିଳିଗଲା ଏହି ହାତୁଡ଼ି। ଯଦି ଯେକୌଣସି କୋମଳ ଯନ୍ତ୍ର ଉପରେ ଏହାର ଗୋଟିଏ ବଡ଼ ପାହାର ବସିବ, ଲିଭର ଉପରେ ପଡ଼ିଗଲେ ତ ଅଭାଗା ଘଣ୍ଟାର ସବୁଦିନ ପାଇଁ କାମ ବଢ଼ିଯିବ। ଆଉ ବିଳମ୍ବ କରିବା ଉଚିତ ନୁହେଁ। ଏହି ହାତୁଡ଼ିରେ ତାକୁ ଭାଙ୍ଗି ଦେଉଛି। ରହିଯା, ଏ କାହାର ସ୍ୱର? ନା, ଏହା ବୋଧେ ମୋର ଭ୍ରମ ଥିଲା। ଏଠି ତ କେହି ନାହାନ୍ତି। ମତେ ତୁରନ୍ତ ହାତୁଡ଼ିରେ ମାଡ଼ କରିବାକୁ ପଡ଼ିବ, ମତେ ତୁରନ୍ତ ମାଡ଼ କରିବାକୁ ପଡ଼ିବ। ରୁହ, ଏ କଣ କରୁଛ? ନିଜେ ତିଆରି କରିଥିବା ଜିନିଷକୁ ନିଜ ହାତରେ ଭାଙ୍ଗୁଛ? କିଏ ତୁମେ? ମୁଁ ତୁମର ଅନ୍ତରାତ୍ମା। ପାଗଳ ହୁଅ ନାହିଁ, ବୁଦ୍ଧି ଖଟାଇ କାମ କର। ଏ ଘଣ୍ଟା ତୁମର ନା? ଏବେ ଏ ଘଣ୍ଟା ମୋର ନୁହେଁ, ସେ ଅତ୍ୟାଚାରୀ ରାଜାର। ଖାସ ଏହି ଘଣ୍ଟା ଯୋଗୁଁ ମତେ ଆଜି ଅନ୍ଧ ଆଉ ପଙ୍ଗୁ କରି ଦିଆଗଲା। ମୁଁ ସେହି କ୍ରୁର ରାଜାକୁ ଆଜି ଜଣାଇଦେବି ଯେ ଯିଏ ଗଢ଼ିପାରେ ସିଏ ଭାଙ୍ଗି ବି ପାରେ।
2: ନା, ଗଢ଼ିବା ଲୋକ କେବେ ଭାଙ୍ଗି ପାରେ ନା।
0: ହଁ,
2: ତୁମର କ୍ରୋଧ ମହାରାଜାଙ୍କ ଉପରେ, ନିଜର ସେହି କ୍ରୋଧକୁ ଘଣ୍ଟା ଉପରେ କାହିଁକି ସୁଝାଉଛ? ତୁମ ନିଜ ଘଣ୍ଟା ଉପରେ କଣ ଅସନ୍ତୁଷ୍ଟ ହୋଇପାରିବ? ଏ ଘଣ୍ଟା ତୁମର, ତୁମେ ଏହାକୁ ଜନ୍ମ ଦେଇଛ। ଲୋକେ ଏହାକୁ ହାନୁସର ଘଣ୍ଟା ବୋଲି ମନେ ପକାନ୍ତି। ଭଗବାନ ତୁମକୁ ପ୍ରେରଣା ଦେଇଛନ୍ତି, ଶକ୍ତି ଦେଇଛନ୍ତି, କଳା କୌଶଳ ଦେଇଛନ୍ତି, ଏମିତି ଗୋଟାଏ ଜିନିଷ ତିଆରି କରିବାକୁ ଯାହା ଶହ ଶହ ବର୍ଷ ଧରି ଚାଲିବ। ଯେତେବେଳେ ହାନୁସ ନଥିବ ସେତେବେଳେ ବି ହାନୁସର ଘଣ୍ଟା ଚାଲୁଥିବ, ସବୁବେଳେ ଚାଲୁଥିବ, ଆଉ ହାନୁସ ନାଁକୁ ଅମର କରି ରଖିବ। ତୁମେ ଘଣ୍ଟାର ସ୍ରଷ୍ଟା, ସହାରକ ନୁହେଁ।
0: ହଁ ହଁ, ମୁଁ ଏ ଘଣ୍ଟାର ସ୍ରଷ୍ଟା, ମୁଁ ତ ଘଣ୍ଟାକୁ ଜନ୍ମ ଦେଇଛି। ମା କଣ ନିଜ ଛୁଆକୁ ନିଜ ହାତରେ ତଣ୍ଟି ଚିପି ମାରିପାରିବ? ଏ ଘଣ୍ଟା ମୋର ଝିଅ, ମୋ ୟାନ୍କା, ଏହା ସହିତ ମୋ ନାଁ ଯୋଡ଼ା ହେଇଛି। ନା ନା, ମୁଁ ଏ ଘଣ୍ଟାକୁ ଭାଙ୍ଗିବିନି, ଏ ଘଣ୍ଟାକୁ ମୁଁ ଭାଙ୍ଗି ପାରିବିନି। ମୋ ଉପରେ ଇଏ କି ପ୍ରକାର ପାଗଳାମି ଚଢ଼ିଯାଇଥିଲା! ମୁଁ ଏହାକୁ ଭାଙ୍ଗିବାକୁ କାହିଁ ଯାଉଥିଲି? ଇଏ କିଭଳି ପାପ କରିବାକୁ ଯାଉଥିଲି ମୁଁ? ଭଗବାନ ମୋତେ ସଦ୍ବୁଦ୍ଧି ଦିଅ, ପାପ କରିବାକୁ ଅଟକାଇ ଦିଅ। ମୁଁ ଘଣ୍ଟାକୁ ଠିକ କରିବି। ଇଏ ବନ୍ଦ ହେଲେ ମୋର ତ ଦୁର୍ନାମ ହବ ନା। ହେ, ହଠାତ୍ ମୋ ଆଖିରେ ସତେ ଯେମିତି ଆଲୋକ ଆସିଗଲା, ମୋତେ ମୋ ଘଣ୍ଟା ଦେଖାଗଲା। ହଁ, ମୋତେ ଏହାର ପ୍ରତ୍ୟେକଟି ଯନ୍ତ୍ରାଂଶ, ସ୍ପ୍ରିଙ୍ଗ, ଚକ୍ର ସବୁ ଦେଖାଯାଉଛି। ଦେଖିପାରୁଛି ମୋ ଘଣ୍ଟାରେ କି ତ୍ରୁଟି ରହିଗଲା, କାହିଁକି ବନ୍ଦ ହେଇଗଲା, ମୁଁ ସବୁକିଛି ଦେଖିପାରୁଛି। ଜେକବ୍ ଥିଲେ କାମ ଜଲ୍ଦି ହେଇଯାଇଥାନ୍ତା। ସେ ଘଣ୍ଟାର ପ୍ରତ୍ୟେକଟି ଅଂଶ ସହିତ ପରିଚିତ, ଘଣ୍ଟା ତିଆରି କୌଶଳ ବି ଜାଣିଯାଇଛି। ଛାଡ଼,
2: ତାକୁ ଅପେକ୍ଷା କରିକି କିଛି ଲାଭ ନାହିଁ।

0: ମୋ ହାତ ଅଛି, ଏଇ ହାତରେ ତିଆରି କରିଥିବା ଘଣ୍ଟାର ପ୍ରତ୍ୟେକ ଅଙ୍ଗକୁ ଚିହ୍ନିପାରିବି, ଭୁଲ ତ୍ରୁଟିକୁ ଧରିପାରିବି। ଏଇ ଚକ୍ର ତ ଠିକ ଅଛି, ଆରେ ଏ ସ୍ପ୍ରିଙ୍ଗ ବି ଠିକ ଅଛି, ତାହେଲେ ତାହେଲେ ଘଣ୍ଟା ବନ୍ଦ ହେଲା କାହିଁକି? ଆରେ ଘଣ୍ଟାର ପେଣ୍ଡୁଲମ୍ କାହିଁ? ଓହୋ ଓହୋ, ଏଠି ତଳେ ପଡ଼ିଯାଇଛି। ହା, ଏବେ ବୁଝିଲି, ଘଣ୍ଟାର ଲିଭର ଭାଙ୍ଗି ଯାଇଛି। କୁଆଡ଼େ ଗଲା, କୁଆଡ଼େ ଗଲା ସେ ଲିଭର? ହେ, କୁଆଡ଼େ ଗଲା? ହଁ, ଏଇଠି ତ, ଏଇଠି ତ ସେ ଭଙ୍ଗା ଲିଭର। ମୋ ଦ୍ୱାରା କେମିତି ଏମିତି ଭୁଲ ହେଇଗଲା? ମୁଁ ବଡ଼ବାବୁଙ୍କୁ କହିଥିଲି ଯେ ପିତ୍ତଳର ମାତ୍ରା ବେଶୀ ଦେବନି, ଲିଭର ଦୁର୍ବଳ ହେଇଯିବ। ହେଲେ ସେ ମନ ଇଚ୍ଛା ଲଗେଇଦେଲେ, ଯାହାଫଳରେ ଏଇଟା ଭାଙ୍ଗିଗଲା। ମୋତେ ରାତାରାତି ଲିଭରକୁ ମରାମତି କରିବାକୁ ପଡ଼ିବ, ମରାମତି କରିବାକୁ ପଡ଼ିବ ମୋତେ। ଅଧିକାରୀ ମହୋଦୟ, ଅଧିକାରୀ ମହୋଦୟ!
1: ହଁ ହଁ, କଣ ହେଲା?
0: ଘଣ୍ଟା କାହିଁକି ବନ୍ଦ ହେଲା ଆଜ୍ଞା, ଜଣା ପଡ଼ିଗଲା। ଆପଣଙ୍କୁ ଗୋଟେ କାମ କରିବାକୁ ହବ।
1: କୁହ।
0: ମୋ ଘର ଆଗରେ ଜଣେ ବୁଢା କମାର ରହୁଛି, ମୋ ସ୍ତ୍ରୀ ତାକୁ ଜାଣେ।
1: ଆଚ୍ଛା,
0: ଏ ଘଣ୍ଟାର ଯନ୍ତ୍ରାଂଶ ସେହି ତିଆରି କରିଛି, ଆପଣ ଟିକେ ସେହି ବୁଢା କମାରକୁ ଶୀଘ୍ର ଏଠିକି ଡାକି ଆଣିବେ।
1: ତାକୁ ଆଣିବାକୁ ମୁଁ ଏଇ କ୍ଷଣି ମୋ ସିପାହୀ ମାନଙ୍କୁ ପଠାଉଛି।
0: ହଁ ବଡ଼ବାବୁ, ବଡ଼ବାବୁ, ଆପଣ ନୂଆ ଲିଭର ତିଆରି କରି ନେଇ ଆସିଲେ?
2: ହଁ, ଏଇଠି ରହିଲା।
0: ପିତ୍ତଳ ମାତ୍ରା ଅଧିକ ଦେଇନାହାନ୍ତି ତ?
2: ନା ନା, ଲଗେଇକି ଦେଖ। ହେଲେ କେମିତି ଲଗେଇବ ତମେ?
0: ବଡ଼ବାବୁ, ମତେ ଘଣ୍ଟା ପୁରାପୁରି ଦେଖାଯାଉଛି। ନିଅ ନିଅ, ମତେ ଦିଶୁଛି ପରା, ଲିଭରକୁ ଯୋଡ଼, ଏଇଠି ଫିଟ୍ କର।
2: ଏବେ ଦେଖିଲ?
0: ହଁ, ଫିଟ୍ ହେଇଗଲା ଟି। ହଁ, ଏବେ ଏବେ ପେଣ୍ଡୁଲମ୍କୁ ଯୋଡ଼।
2: ଆଚ୍ଛା ଆଚ୍ଛା, ହଁ ଯୋଡ଼ୁଛି ଯୋଡ଼ୁଛି।
0: ପୁରା ସବୁ ଲାଗିଗଲା। ଘଣ୍ଟା ତ, ଘଣ୍ଟା ତ ପୁଣି ଚାଲିଲା ଚାଲିଲା। କଣ ବଡ଼ବାବୁ, ଚାଲିଲା ନା?
2: ହଁ ହଁ, ଘଣ୍ଟା ପୁଣି ଚାଲିଲା। ହନୁ
0: ବଡ଼ବାବୁ, ବଡ଼ବାବୁ, ସକାଳ ହେଲାନି କି?
2: ଆଉ ଅଳ୍ପ ସମୟ ପରେ ହବ।
0: ହଉ ହଉ, ଯା ହଉ, ସକାଳ ହେବା ଆଗରୁ ଆମେ ଘଣ୍ଟା ଠିକ ହେଇଗଲା, ଆମ ଘଣ୍ଟା ଠିକ ହେଇଗଲା। ଆରେ କିଏ ଆସୁଛି ବୋଧେ?
3: ମୁଁ ଆସିଛି ଆନୁସ। ବଡ଼ବାବୁଙ୍କ ଠାରୁ ଯେମିତି ଶୁଣିଲୁ ଘଣ୍ଟା ଠିକ ହେଇଗଲା, ମୁଁ ଆଉ ସମ୍ଭାଳି ପାରିଲିନି, ମୁଁ ଆଉ ଆଙ୍କା ଦୌଡ଼ି ଦୌଡ଼ି ଚାଲି ଆସିଲୁ।
4: ବାପା ବାପା, ମୁଁ ତ ପୁରା ଡରି।
0: ଆରେ, ମୁଁ ନିଜ ତିଆରି ଘଣ୍ଟାକୁ କେମିତି ଭାଙ୍ଗିଦେବି? ସତ କହୁଛି କାତ୍ୟା, ମୋ ମନରେ ବି ସେଇ କଥା ଦୃଢ଼ ହେଇଥିଲା ଯେ ହାତୁଡ଼ିର ଗୋଟିଏ ପାହାଡ଼ରେ ଘଣ୍ଟାକୁ ଖତମ କରିଦେବି। ହେଲେ ଭଗବାନ ମୋର ଅନ୍ତରାତ୍ମା ମୋ ହାତକୁ ଅଟକେଇ ଦେଲା।
3: ସତରେ ସତରେ, ତୁମେ କେତେ ଭଲ ମଣିଷ ହାନୁସ, ଜଣେ ଦକ୍ଷ ଶିଳ୍ପୀ, ଆଖି ନଥାଇ ବି ଘଣ୍ଟାକୁ ଠିକ କରିଦେଲ।
0: ହଁ କାତ୍ୟା, ହଁ, ହାନୁସ ହଉଛି ଦୁନିଆର ସବୁଠାରୁ ନିପୁଣ ଆଉ ଦକ୍ଷ ଘଣ୍ଟା ନିର୍ମାତା। ହଁ,
4: ମତେ ଆଜି ବହୁତ ବହୁତ ଖୁସି ଲାଗୁଛି ବାପା।
0: ଆରେ ଆରେ, ବୋଧହୁଏ ସେନାର ଅଧିକାରୀମାନେ ଆସୁଛନ୍ତି, ସେମାନଙ୍କୁ ବି ଶୁଭଖବର ଶୁଣେଇଦେବି ଯେ ସକାଳ ହେବା ପୂର୍ବରୁ ମୁଁ ତାଙ୍କୁ କହିଦେବି।
1: ନା, ସହରରେ କୋଉଠି ବି ସେ ମିଳିଲା ନାହିଁ। ହାନୁସ, ତୁମକୁ ଆଉ ତୁମ ପରିବାରକୁ ନିଶ୍ଚୟ ଜଣାଥିବ ଯେ ଜେକବ କୋଉଠି ଅଛି।
0: ମୁଁ ଆଗରୁ ବି ଆପଣଙ୍କୁ କହିଛି ଯେ ଆମେ ଜାଣିନୁ ସେ କୋଉଠି ଅଛି, ତଥାପି ତାର ବିନା ସାହାଯ୍ୟରେ ମୁଁ ଘଣ୍ଟା ତ ତିଆରି କରିଦେଲି।
1: କାଲି ସନ୍ଧ୍ୟାରେ ଘଣ୍ଟା ବନ୍ଦ ହେଲା ବେଳେ ଆମକୁ ଏତିକି ଜଣାଗଲା ଯେ ଜେକବ ଇହୁଦୀଙ୍କ ଧର୍ମଶାଳାରେ କାହା ସହ ଦେଖା କରିବାକୁ ଯାଇଥିଲା। କୁହ, ସିଏ କାହାକୁ ଭେଟିବାକୁ ଯାଇଥିଲା?
0: ମୁଁ କଣ ଜାଣିଛି ସିଏ?
1: ତୁମେ ସବୁ ଜାଣିଛ ହାନୁସ, ତୁମର ଷଡ଼ଯନ୍ତ୍ର ଧରା ପଡ଼ିଯାଇଛି। ତୁମେ ରାଜ୍ୟ ଛାଡ଼ି ଅନ୍ୟ କୌଣସି ରାଜ୍ୟକୁ ଯିବାର ଯୋଜନା କରିଥିଲ, ମହାରାଜାଙ୍କ ମନା କରିବା ସତ୍ତ୍ୱେ ତୁମେ ଅନ୍ୟ ରାଜ୍ୟକୁ ଯାଇ ଘଣ୍ଟା ତିଆରି କରିବାକୁ ଚାହିଁଥିଲ, ମହାରାଜାଙ୍କ ଆଦେଶ ଉଲ୍ଲଂଘନ କରିବାକୁ ଯାଉଥିଲ। ମହାରାଜ ତୁମକୁ ଏଇ କ୍ଷଣି ଡକେଇଛନ୍ତି, ତାଙ୍କର ଆଦେଶ ହେଲା।
0: ମହାରାଜାଙ୍କ ଆଦେଶ ଶିରଧାର୍ଯ୍ୟ, ଚାଲନ୍ତୁ।
3: ନାଇଁ ନାଇଁ ନାଇଁ, ତାଙ୍କୁ ନିଅନ୍ତୁନି, ତାଙ୍କୁ ନିଅନ୍ତୁନି, ନାଇଁ, ତାଙ୍କୁ ଛାଡି ଦିଅନ୍ତୁ।
4: ବାପା ବାପା,
0: ଛେଲ ମା, ଝିଅ, ଏଥିରେ ଡରିବାର କଣ ଅଛି? ମହାରାଜ ପ୍ରଥମେ ମୋର ଆଖି ନେଇଥିଲେ, ଏବେ ଜୀବନ ନେଇଯିବେ, ଏଇଆ ତ କିଛି ବଡ଼ କଥା ନୁହେଁ ରେ ମା। ବଡ଼ କଥା ହେଲା ଚେକଅପ୍ ଚାଲିଗଲା ଆଉ ନିଜ ସାଥିରେ ଘଣ୍ଟା ତିଆରିର କୌଶଳ ନେଇଗଲା। ମୁଁ ମରିଗଲେ ସୁଦ୍ଧା ଘଣ୍ଟାର ରହସ୍ୟ ଜୀବିତ ରହିବ, ଆଉ ଏଇଟା ହଉଛି ସବୁଠୁ ବଡ଼ କଥା ମା, ସବୁଠୁ ବଡ଼ କଥା। ଆରେ ଆରେ, ଇଏ କଣ କାତ୍ୟା, ୟାଙ୍କା, କାନ୍ଦନା ମା, ଆରେ କାନ୍ଦନା, ଆଜି ମହାରାଜଙ୍କ ଆଗକୁ ଯିବା ପାଇଁ ମୋର ତିଳେ ମାତ୍ର ଭୟ ନାହିଁ, କି ଚିନ୍ତା ବି ନାହିଁ। ମୋର ଦୀର୍ଘ ଯାତ୍ରାର ଅନ୍ୟ ଗୋଟିଏ ରହଣୀ ସ୍ଥଳକୁ ଯାଉଛି, କି ଜାଣେ ଆଉ କେତେ ରହଣୀ ବାକି ଅଛି। ଏବେ ମୋର ଦୃଢ଼ ବିଶ୍ୱାସ ଆଉ ମୋ ଘଣ୍ଟା କେବେ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ।

ରାମ ଯାଇ ରାମ ନାମ ଗାଇ ବୈକୁଣ୍ଠପୁରରେ ପହଞ୍ଚିଗଲେ। ଭଗବାନ ବୈକୁଣ୍ଠ ବିହାରୀ ଯେତେବେଳେ ନାରଦଙ୍କୁ ଦେଖିଲେ ସମ୍ବର୍ଦ୍ଧନା କରୁଛନ୍ତି, ଗୋଟିଏ ପଦ କହିଲେ ଗାୟକ ଶିରୋମଣି ନିରଞ୍ଜନଙ୍କର।

0: ଆସିଛି
1: କୈବଲ୍ୟ ମୋର ଦରକାର। ଭଗବାନ ଚିନ୍ତା କଲେ କହିଲେ କୈବଲ୍ୟ ଯଦି ଦିଆଯାଏ କୈବଲ୍ୟ ନିର୍ମାଲ୍ୟ ପ୍ରସାଦ ମହାପ୍ରସାଦ ଚାରି ଭାଗରେ ବିଭକ୍ତ ଆଜ୍ଞା। ତେଣୁ କହିଲେ ମୁଁ ନାରଦଙ୍କୁ କୈବଲ୍ୟ ଦେବା ଭିତରେ ସିଏ ତ କଳହ ଋଷି କିଛି ଚକ୍ରାନ୍ତ କରିପାରନ୍ତି ସେ ତ ଜାଣେ।

ଶ୍ରୀବିଷ୍ଣୁ କହିଲେ ମନରେ ଚିନ୍ତା କଲେ ନାରଦ ହଉଛନ୍ତି କଳିଆ, ୟାକୁ କେନ୍ଦ୍ର କିଛି ଗୋଟେ କଳି କରିପାରନ୍ତି, ତେଣୁ ମନା କରିଦେଲେ। ଯେତେବେଳେ ମନା କରିଦେଲେ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚି ମାଙ୍କୁ ନିବେଦନ କଲେ, କହିଲେ ମା ମୋତେ କୈବଲ୍ୟ ପ୍ରଭୁ ଯଦି ମନା କରିଛନ୍ତି କୈବଲ୍ୟ ପାଇଁ ମୁଁ କେବେ ଦେଇପାରିବିନି। ନାଇଁ ମାଣବସା ଲକ୍ଷ୍ମୀପୁରାଣ ଗୋଟିଏ ପଦ ସ୍ୱାମୀର।

ଚିନ୍ତା କଲେ ଏ ତିନିଟା ଜିନିଷ ଦ୍ଵାରା ଅସାଧ୍ୟ ସାଧନ ହୁଏ। କାର୍ପୁଣ୍ୟ ହେଇକି କହିଲି ପ୍ରଭୁ ମନା କରିଦେଲେ, ମା ମନା କରିଦେଲେ, ଆଉ ତାକୁ ବା କଣ ଦେବି। ଆପଣ ମାନଙ୍କ ରଙ୍ଗାଜୀବୀ ଗଙ୍ଗାଧର ମେହେର କହିଲେ ଯାହା

ପ୍ରଭୁର ସୃଷ୍ଟି ତାହା ଜିନିଷ ତାକୁ ଅର୍ପଣ କରି ଅପରାଧ ଅର୍ଜନ କରିବା ଛଡା କିଛି ନାହିଁ, ତେଣୁ କଣ ଦେବି ତାକୁ? ଆଉ ଗୋଟିଏ ଉପାୟ ଚିନ୍ତା କଲେ, କରିବି ସେବା, ସେବା କରିବା ପାଇଁ ନାରଦ କଲେ କଣ? ରାତ୍ରି ଯେତେବେଳେ ହେଇଗଲା ତୃତୀୟ ପ୍ରହର, ସୁଡ଼ସୀ ସୁନ୍ଦରୀ ରୂପ

ମାୟାରେ ଗୋଟେ ଷୋଡ଼ଶୀ ଝିଅ ରୂପକୁ ଧାରଣ କଲେ, ରାତ୍ରି ତୃତୀୟ ପ୍ରହରରେ ଯାଇକି ବୈକୁଣ୍ଠର ଦ୍ଵାର ଅଗଣା ସବୁ ଓଳାଓଳି କଲେ, ତାଙ୍କର ସେବା ଝାଡୁଦାର ସେବାୟତ ମାନେ ଦେଖିଲା ବେଳକୁ ସେବା ହେଇଯାଇଛି। ଯେତେବେଳେ ଦୁଇ ତିନି ଦିନ ଏମିତି ହେଇଗଲା, ଏମାନେ କ୍ଷୋଭ ପ୍ରକାଶ କଲେ, କହିଲେ ବୋଧେ ଆମ ସେବା ଧନରେ ପ୍ରଭୁ କାହାକୁ ଅଧିକାର ଦେଇଦେଲେ। ତେଣୁ ପ୍ରଭୁଙ୍କୁ ନିବେଦନ କଲେ, ଯେତେବେଳେ ପ୍ରଭୁ କହିଲେ ଯଦି ୟା କିଏ କରୁଛି ତମେ ରାତିରେ ରୁହ ତାକୁ ଧର। ଝାଡୁଦାର ଝାଡୁ ସେବକ ମାନେ ରହିଲେ ରାତିରେ, ନାରଦ ଯେତେବେଳେ ଯାଇକି ପହଁରନ୍ତି ଓଳାନ୍ତି ଆଜ୍ଞା, ତାଙ୍କୁ ଧରିଲେ, କହିଲେ ତମେ କାହିଁକି ଆମ ସେବାଧନରେ ଅଂଶୀଦାର ହଉଛ, ପ୍ରଭୁଙ୍କର ନିକଟରେ ପହଞ୍ଚେଇଲେ। ଦେବନିଦ୍ରା ରାତି ଚତୁର୍ଥ ପ୍ରହର ଚାରିଟାରୁ ଯୋଉମାନେ ଭାଙ୍ଗନ୍ତି, ଭଗବାନ ଶଯ୍ୟା ତ୍ୟାଗ କରିକି ଉଠିଲେ, ଦେଖିଲେ ନାରଦ ଝାଡୁଟିକୁ ଧରିକି ଠିଆ ହେଇଛନ୍ତି, ଚିହ୍ନି ପକେଇଲେ, କହିଲେ ଦେବର୍ଷି ଆଉ କିଛି ପାଇଲେ ନା ପ୍ରଭୁ, ଆଉ କଣ କରିଥାନ୍ତି, ଟିକିଏ କୈବଲ୍ୟ ପାଇଁ ମୁଁ ଏଇ ସେବା କରିଛି। ସାଙ୍ଗେ ସାଙ୍ଗେ ମହାଲକ୍ଷ୍ମୀ ନିର୍ଦ୍ଦେଶ ହେଇଗଲା, ମହାଲକ୍ଷ୍ମୀ କୈବଲ୍ୟ କରିଦେଲେ, ମହାପ୍ରଭୁଙ୍କର ମନ ସରିଗଲା। କଣ କଲେ, କହିଲେ ଝିକା ଝିଲି କାକରା ମଣ୍ଡା ପୋଡ଼ାପୋଡ଼ି ସର୍ପୁଳି ପ୍ରପଟି ଦ୍ରାଡିମ୍ବା ଖଣ୍ଡେଣ୍ଡୁରି ଡାଳିମ୍ବ ଉଷାବଳୀ ଖଇ ଗଜା ଭ୍ୟନ୍ତାର୍ଥେ ପୁରୀ ସର୍କରା ନିର୍ମାଲ୍ୟ ପୃମ୍ଫ ଦଳ ଯେ। ଏ ସମସ୍ତ ମହାପ୍ରଭୁ ମଣୁହି କଲେ, ମଣୁହି ପରେ ଯାହା ଅବଶିଷ୍ଟ ରହିଲା ତାକୁ କୈବଲ୍ୟ କୁହାଯାଏ। ନାରଦ କୈବଲ୍ୟ ଆକଣ୍ଠ ଭୋଜନ କଲେ, କିଛିଟା କୈବଲ୍ୟ ତାଙ୍କ ମୁହଁରେ ରଖିଲେ, ବାହାରି ପଡ଼ିଲେ ବିଦାୟ ନେଇକି ଭଜରା।

କର୍କୋଟକ କଟିଷ୍ଠ ବାସୁକି ନାଗ। ଯେତେବେଳେ ନୃତ୍ୟ ଗୀତର ଆସର ଜମିଗଲା, କୈଳାସପୁରରେ ମା ସତୀ ଥିଲେ, ସତୀ ପଳେଇ ଆସିଲେ, ଦେଖିଲା ବେଳକୁ ସମସ୍ତେ ବିବର ହୋଇକି ରାମ ନାମ ଗାଇକି ନାଚୁଛନ୍ତି। କିଛି ସମୟ ଗଲା, ସ୍ତ୍ରୀର ଯେତେବେଳେ ପଚାରିଲେ, ମା କହିଲେ ଆଜି କଣ ହେଇଛି? ଶଙ୍କର ଭଗବାନ କହିଲେ ମୁଁ ଅମୂଲ୍ୟ ଜିନିଷ କୈବଲ୍ୟ ପାଇଛି, ନାରଦ ବୈକୁଣ୍ଠରୁ ଆଣିକି ଦେଇଛନ୍ତି। ମା ହାତ ପତି ଦେଇଦେଲି ନାରଦ। ନାରଦ କହିଲେ ଆଉ ନାହିଁ, ଭଗବାନ ଶଙ୍କର କହିଲେ ନାହିଁ। ମା ମନରେ ଗୋଟେ ଦୁଃଖ ରହିଲା, ମୁଁ କେମିତି ପ୍ରଭୁର କୈବଲ୍ୟ ପାଇବି? ଭଗବାନଙ୍କ ଶଙ୍କରର ନିର୍ଦ୍ଦେଶ ନେଇ ବୈକୁଣ୍ଠପୁରେ କଲେ।

ଯାଇ ପହଞ୍ଚିଗଲେ ମା ସତୀ, ଦେଖିଲା ବେଳକୁ ଲକ୍ଷ୍ମୀ ନାରାୟଣ ବିରାଜମାନ କରିଛନ୍ତି ନାହିଁ। ଭଗବାନ ନାରାୟଣ ଯେତେବେଳେ ଦେଖିଥିଲେ ମାଙ୍କୁ ନମସ୍କାର କରିଦେଲେ, କହିଲେ ମା କୁଆଡେ ନା, ମୁଁ ଯେଉଁ କୈବଲ୍ୟ ନାରଦଙ୍କୁ ଦେଇଥିଲେ, ନାରଦ କୈବଲ୍ୟ ପାଇଁ କି ଶିବଙ୍କୁ ଦେଇଦେଇଛନ୍ତି, ମୋ ସ୍ୱାମୀକି ଦେଇଛନ୍ତି, ତେଣୁ ସିଏ ପାଇଲେ ମୁଁ କାହିଁକି ବଞ୍ଚିତ ହେବି କୈବଲ୍ୟ ସେବାରୁ। ଭଗବାନ କହିଲେ ଲକ୍ଷ୍ମୀ, କହିଲେ ଦେଖିଲ ଲକ୍ଷ୍ମୀ, ମୁଁ ମନା କରୁଥିଲି, ନାରଦ ସେବା କରି କୈବଲ୍ୟ ସେବା କଲେ, ଏବେ ଯାଇକି କୈଳାସପୁରରେ ଗଣ୍ଡଗୋଳଟାକୁ ଲଗେଇଦେଲେଣି, ସେ କଳିଆ ଲୋକ ସେ କଳି କରନ୍ତି, ତେଣୁ କଣ କରିବେ। ଭଗବାନ କହିଲେ, କହିଲେ ମାରେ ତୁମେ ବ୍ୟସ୍ତ ହେବା ଦରକାର ନାହିଁ, ସମୟ ଆସିବ, ତମେ ସବୁଦିନ ମୋ ପ୍ରସାଦ ପାଇବ, ଯେତେବେଳେ କଳି ଯୁଗ ହବ, କଳି ଯୁଗରେ ମୁଁ ବୌଦ୍ଧ ଅବତାର ହେବି, ଜଗନ୍ନାଥ ରୂପରେ ବିରାଜମାନ କରିବି, ସେତିକି ବେଳେ ତମେ ମୋ ପ୍ରସାଦ ପାଇବ। ଆପଣମାନଙ୍କର ସ୍କନ୍ଦ ପୁରାଣ ପ୍ରମାଣ କଲେ, କହିଲେ ଉତ୍କଳେ ନାଭିଦେଶେଶ୍ଚ ବିମଳା ପୁରୁଷ ତମେ ବିମଳା ଯତ୍ର ଭୈରବୀ ଜଗନ୍ନାଥ ସ୍ତୁତ ଭୈରବ। ମୁଁ କଳି ଯୁଗରେ ଲୀଳା ବିସ୍ତାର କରିବି, କୋଉଠି ଲୀଳା ବିସ୍ତାର କରିବି ନା, ଉତ୍କଳେ ନାଭିଦେଶେଶ୍ଚ ବିମଳା ପୁରୁଷ ତମେ, ସତୀଙ୍କର ଦେହ ତ୍ୟାଗ ହବ ଦକ୍ଷ ଯଜ୍ଞରେ। ଗୋଟିଏ ପଦ କହିଲେ ଆପଣମାନଙ୍କର କାଳିଦାସ, ଅଥାବ ମାନେ ନ ପିତୁ ପ୍ରଯୁକ୍ତା ଦକ୍ଷ କନ୍ୟା ଭବ ପୁତ୍ର ପତ୍ନୀ ସତୀ ଯୋଗ ବିଶୁଷ୍ଟ ଦେହାତ୍ମା ଜନ୍ମେଣ ଶୈଳ ବଧୁ ପ୍ରପଦିଏ। ଆରେ ସେ ଯୋଉ ପ୍ରସାଦ, ସେ ପ୍ରସାଦ ମୁଁ ଲୀଳା କରିବି ଜମ୍ବୁଦ୍ୱୀପର ଭାରତ ବର୍ଷର ଗୋଟିଏ ଜାଗା, ସେ ଜାଗା ହଉଛି ନୀଳସୁନ୍ଦର ପର୍ବତ, ତାକୁ ଆପଣମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ କହନ୍ତି। କହିଲେ ଉତ୍କଳ

ବର୍ଷର ଜମ୍ବୁଦୀପର ଭାରତ ବର୍ଷରେ ମହୋଦଧି କୂଳରେ ନୀଳସୁନ୍ଦର ପର୍ବତ, ସେଇ ନୀଳସୁନ୍ଦର ପର୍ବତ କଳ୍ପବଟ ମୂଳରେ ମୁଁ ଲୀଳା କରିବି। ତମେ ସେତେବେଳେ ମୋ ପ୍ରସାଦ ସବୁଦିନ ପାଇ।

ପଡିବ ଆଜ୍ଞା କେମିତି ଏଇଠି ବିମଳା ଯତ୍ର ଭୈରବ ଜଗନ୍ନାଥ ସ୍ତୁତ ଭୈରବ ସମୟ ଆସିଲା ଯେତେବେଳେ ଦକ୍ଷ ଜଙ୍ଗରେ ମାଙ୍କର ଦେହ ତ୍ୟାଗ ହେଇଗଲା ଶଙ୍କର ଭଗବାନ ମାଙ୍କର ପୋଡ଼ାପିଣ୍ଡଟାକୁ ଧରିଲେ ଧରିକି ବୁଲିଲେ ଅନେକ ବର୍ଷ ଦେବତା ମାନେ ଯାଇକି ଭଗବାନଙ୍କୁ ଆପତ୍ତି କଲେ ଏବେ ହବ କଣ ଭଗବାନ ଶଙ୍କର ତ ବିଭୋର ହେଇକି ବୁଲୁଛନ୍ତି ତେଣୁ ସୁଦର୍ଶନ ଚକ୍ରକୁ ପଠାଇ ଦେଲେ ସୁଦର୍ଶନ

ଶଙ୍କର ପାର୍ବତୀ ଶିବ ସତୀଙ୍କର ପୋଡ଼ା ଦେହକୁ ଧରି ବୁଲୁଛନ୍ତି ମୁହଁରେ ଅଲକ୍ଷରେ ସୁଦର୍ଶନ କାଟିଲେ ଗୋଟିଏ ଗୋଟିଏ ଖଣ୍ଡ ଗୋଟିଏ ଗୋଟିଏ ଖଣ୍ଡ କାଟିଲେ ଆଜ୍ଞା, ଯେଉଁଠି ମାଙ୍କର ଯେଉଁ ଅବୟବଟା ପଡିଲା ସେଇଠି ଗୋଟେ ଶକ୍ତିପୀଠ ହେଲା, ଗୋଟେ ଲିଙ୍ଗର ସୃଷ୍ଟି ହେଇଗଲା। ତେଣୁ ସ୍କନ୍ଦପୁରାଣ ସେଇଆ କହିଛନ୍ତି, ଉତ୍କଳେ ନାଭି ଦେଶେଶ୍ଚ ବିମଳା ପୁରୁଷ, ତମେ ନାଭି ଚକ୍ରଟା ପଡିଗଲା ଆପଣ ମାନଙ୍କର ଯାଜପୁର ଯୋଉଟା ନାଭି ଗୟା ବୋଲି ଅଛି, ମାଙ୍କର ନାଭିଟା ସେଇଠି ପଡିଥିଲା। ଆଉ ସମସ୍ତ ଅବୟବ କାଟି ସାରିଲା ପରେ କାନ୍ଧରେ ଅଛି ଶବ ଆଜ୍ଞା, ପାଦ ଦିଟା ଅଛି, ଭଗବାନ ଏକୁଖି ଦେଶରେ ଯାକି ରଖିଛନ୍ତି। ନିଶସ୍ତ୍ର ହେଇଗଲେ ସୁଦର୍ଶନ ଯାଇ ପ୍ରଭୁଙ୍କ ନିକଟରେ ପହଞ୍ଚିଲେ, କହିଲେ ପ୍ରଭୁ ସବୁ ସରିଗଲା, ପାଦ ଦିଟା ଅଛି। ପ୍ରଭୁ ଆସିଲେ, ଭଗବାନ ଆସିଲେ, ସେତେବେଳକୁ ନୀଳ ସୁନ୍ଦର ପର୍ବତ ଉପରେ ଶଙ୍କର ଠିଆ ହେଇଛନ୍ତି ଆଜ୍ଞା। ଚତୁର୍ଦ୍ଧା ମୂର୍ତ୍ତି ଧାରଣ କଲେ, ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଧା ପଦ୍ମକୁ ଧାରଣ କରି ଭଗବାନ ଶଙ୍କର ଦେଖିଦେଲେ, ସ୍ତୁତି କରିଦେଲେ, କହିଲେ ଶାନ୍ତାକାର ଭୁଜଗ ଶୟନମ ପଦ୍ମନାଭ ସୁରେଶ ବିଶ୍ୱାଧାର ଗଗନ ସଦୃଶ ମେଘବରଣ ଶୁଭାଞ୍ଜବ ଲକ୍ଷ୍ମୀକାନ୍ତ କମଳ ନୟନ ଯୋଗିରି ଧ୍ୟାନ ବନ୍ଦେ ବିଷ୍ଣୁ।

ସେତେବେଳେ ଭଗବାନଙ୍କୁ ନମସ୍କାର କରିଛନ୍ତି କର୍ମ କର୍ମଦାୟକ ଶଙ୍କର, ପାଦ ଦିଟା ନୀଳ ସୁନ୍ଦର ପର୍ବତ ଉପରେ ଖସି ପଡିଲା। ଯୋଉ ପୀଠଟା ହେଲା ଶକ୍ତିପୀଠ, ଯୋଉ ଶକ୍ତିପୀଠରେ ଜଗନ୍ନାଥ ସେ କ୍ଷେତ୍ରକୁ ଆସିଲେ। ତାପରେ ଆଜ୍ଞା ଯେତେବେଳେ ବିଶ୍ୱାବସୁ ସବରର ନିକଟରେ ଯାଇକି ବିଦ୍ୟାପତି ପହଞ୍ଚିଲେ, ଜଗନ୍ନାଥ ଆସିଲେ ମହାରାଜ ଇନ୍ଦ୍ରଦୁମ୍ନଙ୍କ ଉଦ୍ଦେଶ୍ୟରେ, ସେଇ ଜାଗାରେ କାହିଁକି ନା ସେଇ ଜାଗାରେ ରହିବେ ବୋଲି ପ୍ରଭୁ କହିଛନ୍ତି। ଶ୍ରୀ ଚୈତନ୍ୟ ଲେଖିଛନ୍ତି, ଆମର ଯୋଉ ଚୈତନ୍ୟ ମହାପ୍ରଭୁ ଲେଖିଛନ୍ତି, ପ୍ରଭୁ ଯୁଗେ ଯୁଗେ ସେଇଠି ଥାନ୍ତି।

ନୀଳ ସୁନ୍ଦର ପର୍ବତ ନୀଳଗିରି ପ୍ରଳୟରେ ତାର ପ୍ରଳୟ ହୁଅନି, ଭଗବାନ ବଟପୁଟରେ ଯାଇକି ଆଶ୍ରୟ ନିଅନ୍ତି ନାହିଁ। ସୃଷ୍ଟିଟା ଯେତେବେଳେ ପ୍ରଳୟ ହେଇଯାଏ ଭଗବାନ ଗୋଟେ ଅଙ୍ଗୁଷ୍ଠୀ ପ୍ରମାଣକୁ ଧାରଣ କରି କଳ୍ପବଟ ଉପରେ ଯାଇକି ରହନ୍ତି ପୁଣି ଯୁଗ କରିବା ପାଇଁ କି ଆଜ୍ଞା। ମୁଁ ସେହି ସ୍ଥାନରେ ପ୍ରକଟ ହେବି, ନୀଳ ସୁନ୍ଦର ପର୍ବତ ଉପରେ ପ୍ରକଟ ହେବି, ଯୋଉଠି ବିମଳା ଥିବେ, ବିମଳା ରୂପରେ ମା ଥିବେ ଆଜ୍ଞା। ଯେତେବେଳେ ପ୍ରସାଦ ହବ ସେ ପ୍ରସାଦ ଛଅଟା ଅଙ୍ଗ ଷଡ଼ଙ୍ଗ ସଂସ୍କାରରେ ହୁଏ ପ୍ରସାଦ ଆଜ୍ଞା। ପ୍ରଥମେ ବିଭିନ୍ନ ପ୍ରକାର କଥା ଅଛି, ଛଅଟା ସଂସ୍କାର ସମୟ ସାପେକ୍ଷ, ଛଅଟା ସଂସ୍କାର ପରେ ମହାପ୍ରସାଦ ଯାଇ ପ୍ରସାଦ ଯାଇକି ବିମଳାଙ୍କ ନିକଟରେ ଅର୍ପଣ କରାଗଲେ ସେ ହବ ମହାପ୍ରସାଦ। ତେଣୁ ଏଇ କଥାଟା ପ୍ରଭୁ କହିଦେଇଛନ୍ତି ତାଙ୍କୁ।

ଭଗବାନ ଶଙ୍କର କହିଲେ କଣ ହେଲା ପ୍ରଭୁଙ୍କର? ଆଜ୍ଞା ହେଲା, କଳିଯୁଗ ହେଲେ ମୁଁ ସବୁଦିନ ସେ ପ୍ରସାଦ ପାଇବି। ସେଇ ଯୋଉ ବିଶ୍ୱ ସମ୍ରାଟ ବିଶ୍ୱନିନ୍ଦା ପରମ ବ୍ରହ୍ମ ଜଗତର ନାଥ ଜଗନ୍ନାଥ ଆଜି ଲୀଳା କରୁଛନ୍ତି, ଯେଉଁ ପ୍ରସାଦକୁ ଆମେ ମାନେ ପାଉଛେ ମାଙ୍କ ନିକଟରେ ଲାଗୁ ହେଲେ ସେ ହଉଛି ମହାପ୍ରସାଦ। ସେଇ ମହାପ୍ରସାଦକୁ ଆମେ ମାନେ ସମସ୍ତେ ପାନ କରୁଛନ୍ତି, ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଥିଲେ ଯେ ବଣ

ମାଙ୍କ ପାଖରେ ପ୍ରସାଦ ହେଇଯାଏ, ମହାପ୍ରସାଦ ହେଇସାରିଲା ପରେ ଆନନ୍ଦ ବଜାରକୁ ଆସେ, ସିଏ ମହାପ୍ରସାଦ ଆନନ୍ଦ ବଜାରକୁ ଆସି ପରେ ସିଏ ହୁଏ ମହାପ୍ରସାଦ, ଯୋଉଟା ବଳେ ଆଜ୍ଞା ନିର୍ମାଲ୍ୟ ଖଳାରେ ଶୁଖିଲେ ସିଏ ନିର୍ମାଲ୍ୟ। ତେଣୁ ପ୍ରଥମ ହେଲା କୈବଲ୍ୟ, କୈବଲ୍ୟରୁ ମହାପ୍ରସାଦ, ପ୍ରସାଦ ପ୍ରସାଦରୁ କୈବଲ୍ୟ, ତାପରେ ମହାପ୍ରସାଦ, ମହାପ୍ରସାଦ ପରେ ନିର୍ମାଲ୍ୟ ହୁଏ। ଯେଉଁ ବିଶ୍ୱ ସମ୍ରାଟ ଜଗତର ନାଥ ଜଗନ୍ନାଥଙ୍କର ମହାପ୍ରସାଦକୁ ଆମେ ପାଇ କୋଟି କୋଟି ଯୁଗର ପାପକୁ ଆମେ ଦୂରୀଭୂତ କରିପାରୁଛେ। କଥାରେ ଅଛି ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, କିନ୍ତୁ ତାଙ୍କ ମହାପ୍ରସାଦକୁ ଅବମାନନା କଲେ ଘୋର ଅନ୍ୟାୟ ହେଇଯିବ, ପାପ ହେଇଯିବ। ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, ତାଙ୍କର ଗୀତ ଗୋବିନ୍ଦକୁ ଅବମାନନା କଲେ ଚଳିବନି। ସେଇ ଯୋଉ ବିଶ୍ୱ ସମ୍ରାଟ ଜଗତର ନାଥ।

ଶେଷ ହେଲା ଓଡ଼ିଶୀ କୀର୍ତ୍ତନ, ପରିବେଷଣ କଲେ ବାସୁଦେବ ପାଣି ଏବଂ ସାଥୀମାନେ ହେଲେ ଦଣ୍ଡଧର ପାଣି, ସଦାନନ୍ଦ ପାଣି ଏବଂ ଦାସରଥୀ ରାଉତ। ଆକାଶବାଣୀ କଟକ। ମଞ୍ଜୁଳ ମଧ୍ୟାହ୍ନର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ଦେଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଧରାପୁର ପୋଷ୍ଟ ମାହାଙ୍ଗା ଜିଲ୍ଲା କେନ୍ଦ୍ରାପଡ଼ାରୁ, ଜିଲ୍ଲା କଟକରୁ ପଠାଇଛନ୍ତି ଉତ୍ସବ ଚରଣ ସାହୁ। ଉତ୍ସବ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ସଂସ୍କାର କଥାଚିତ୍ରରେ ଚନ୍ଦ୍ରାଣୀ ମୁଖାର୍ଜୀ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଏସଏମଏସଟି ଆସିଛି, ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି, ଦେଓକାଲି ଶଙ୍କତରାସ କଟକରୁ ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଖୁବ୍ ଭଲରେ ଥିବେ। ଆପଣଙ୍କୁ ମଧ୍ୟ ସୁନୀଲ ଭାଇ ନମସ୍କାର, ଶୁଭ ମଧ୍ୟାହ୍ନ, ଆମେ ଏଠାରେ ବହୁତ ଭଲରେ ଅଛୁ, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଅନୁରୋଧ କରିଛନ୍ତି ପାପ୍ କି ଦୁନିଆ କଥାଚିତ୍ରରେ କିଶୋର କୁମାର ଏବଂ ଏସ୍ ଜାନକୀ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଲକ୍ଷ୍ମୀକାନ୍ତ ନୂଆପାଟଣା ତିଗିରିଆ କଟକରୁ। ଲକ୍ଷ୍ମୀକାନ୍ତ ବାବୁ ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର ଲକ୍ଷ୍ମୀ ଶିବ ପୂଜି ପାଇଛି ପୁଅ କଥାଚିତ୍ରରେ ଘନଶ୍ୟାମ ପଣ୍ଡା ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଙ୍କିରୁ, ପଠାଇଛନ୍ତି ଟୁକୁ ଏବଂ ଲିଜା। ଟୁକୁବାବୁ, ଆପଣ ଅନୁରୋଧ କରିଛନ୍ତି କ୍ରାନ୍ତି କଥା ଚିତ୍ରରେ ଲତା ମଙ୍ଗେସ୍କର ଏବଂ ନୀତିନ ମୁକେଶ ଗାଇଥିବା ଗୀତଟି ଶୁଣିବା ପାଇଁ। ଜିନ୍ଦିଗି କି ନା ତୁଟେ ଲଡ଼ି, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସଙ୍ଗଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି, ବାପା ଏବଂ ବୁ। ଆପଣମାନେ ଲେଖିଛନ୍ତି, ଗିରିଜା ଭାଇ ପ୍ରଣାମ, ଆପଣଙ୍କୁ ମଧ୍ୟ ନମସ୍କାର, ଶୁଭ ମଧ୍ୟାହ୍ନ, ଆପଣଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ସ୍ୱାଗତ, ଶୁଭ ମଧ୍ୟାହ୍ନ। ଆପଣ ଅନୁରୋଧ କରିଛନ୍ତି ସାଜନ କଥାଚିତ୍ରରେ ଏସ୍ପି ବାଲସୁବ୍ରମଣ୍ୟମ୍ ଗାଇଥିବା ଗୀତଟି ଶୁଣିବା ପାଇଁ, ତୁମସେ ମିଲ୍ନେ କି ତମନ୍ନା ହେ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ଆସି ପହଞ୍ଚିଛି। ପଠାଇଛନ୍ତି ମଞ୍ଜୁ ନାନୀ, ପୁଅ ମୃତ୍ୟୁଞ୍ଜୟ, ଝିଅ ଯାଜ୍ଞସିନୀ। ଏସଏମଏସଟି ଆସିଛି କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ। ମଞ୍ଜୁ ନାନୀ, ଆପଣଙ୍କୁ ନମସ୍କାର ଏବଂ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି କଳାବାଡ଼ିକ କଥାଚିତ୍ରରେ ଘନଶ୍ୟାମ ପଣ୍ଡା ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ମଞ୍ଜୁ ନାନୀ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ଆସି ପହଞ୍ଚିଛି। ପଠାଇଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ରାଜେନ୍ଦ୍ର ନନା ଆପଣଙ୍କୁ ନମସ୍କାର, କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ମୁସ୍କାନରେ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

0: ପରେ ପରେ ଏସଏମଏସଟି ପଠାଇଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କାନ୍ତଲ ଆଠଗଡ଼ରୁ ମେସେଜଟି ଆସିଛି ଲେଖିଛନ୍ତି ରାଧେ ରାଧେ ଆପଣ ଅନୁରୋଧ କରିଛନ୍ତି ସ୍ୱପ୍ନସାଗର କଥାଚିତ୍ରରେ ଅକ୍ଷୟ କୁମାର ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ ଶ୍ରୋତାବନ୍ଧୁ ସେ ସମୟରେ ଅକ୍ଷୟ ମହାନ୍ତିଙ୍କର ଇଏ ବହୁତ ସୁନ୍ଦର ଗୀତଟି ଥିଲା ଅନେକ ପ୍ରଶଂସିତ ପ୍ରଶଂସା ସାଉଣ୍ଡ ଥିଲା ଗୀତଟି ସେଇ ଦୀପ ଅଛି ସେଇ ଫୁଲ ଅଛି ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି
1: ସେଇ ଦୀପ ଅଛି ସେଇ ଫୁଲ ଅଛି କେବେ ତୁମେ ନାହିଁ

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ। ସୋମନାଥ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ପ୍ରତ୍ୟେକ ଦିନ ଆମକୁ ଏସ୍ଏମ୍ଏସ୍ ପଠାନ୍ତି ଏବଂ ଅନେକ କଥା ତା ଦେହରେ ଲେଖିଥାନ୍ତି, ଯେଉଁଟା ବେଳେବେଳେ ପଢ଼ିବା ତ ସମ୍ଭବପର ହୁଏ ନାହିଁ। ତେବେ ଆପଣ ସବୁ ଷ୍ଟାଫ୍ମାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି, କାର୍ଯ୍ୟକ୍ରମକୁ ପ୍ରଶଂସା କରିଥାନ୍ତି, ଆକାଶବାଣୀ ଟିମ୍କୁ ମଧ୍ୟ ଶୁଭେଚ୍ଛା ଏବଂ ନମସ୍କାର କରିଥାନ୍ତି। ଆପଣଙ୍କର ଭଲ ପାଇବା ଏମିତି ଆମ ପ୍ରତି ସବୁବେଳେ ଥାଉ। ଆପଣ ଏମିତି ଭଲରେ ଥାଆନ୍ତୁ, ଏତିକି କାମନା। ଆପଣ ଆଜି ଅନୁରୋଧ କରିଛନ୍ତି ପୂଜା କଥା ଚିତ୍ରରେ ସିକନ୍ଦର ଆଲମ ଏବଂ ବାଣିଜ୍ୟ ରାମ ଗାଇଥିବା ଗୀତଟି ଶୁଣିବା ପାଇଁ, ଏମିତି ବି ନଦୀ ଅଛି ତୀରେ। ତାହେଲେ ସୋମନାଥ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି, କଟକରୁ ବହୁଗ୍ରାମରୁ ଆସିଛି। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଏସଏମଏସଟି ଆସିଛି ସୌରୀ ମହାସିଂହପୁର ଭାୟା ବହୁଗ୍ରାମ ଜିଲ୍ଲା କଟକରୁ ଆସିଛି। ଆପଣମାନେ ଅନୁରୋଧ କରିଛନ୍ତି ଅଭିଳାଷ କଥାଚିତ୍ରରେ ଆରତୀ ମୁଖାର୍ଜୀ ଏବଂ ହରିହରନ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର ଇଲେଭେନ୍ ସିଡିଏ କଟକରୁ ପଠାଇଛନ୍ତି। ଆପଣ ଅନୁରୋଧ କରିଛନ୍ତି ବଳିଦାନ କଥା ଚିତ୍ରରେ ବାଣୀ ଜୟରାମ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ପୁଣି ଏକ ଏସଏମଏସ ଆସି ପହଞ୍ଚିଛି, ପଠାଇଛନ୍ତି ବ୍ଲକ ଛକ ନିଶ୍ଚନ୍ତ କୋଇଲି କଟକରୁ। ଆପଣ ହେଲେ ଭବାନୀ ଦେବୀ, ବାଣୀପ୍ରସାଦ ଝିଅ ଶ୍ରୁତି, ଶୁଭଲକ୍ଷ୍ମୀ ପୁଅ ଆର୍ୟନ। ଆପଣ ଅନୁରୋଧ କରିଛନ୍ତି ବାଜିଗର କଥାଚିତ୍ରରେ ଗୋଟିଏ ଗୀତଟି ଶୁଣିବା ପାଇଁ। ଗୀତଟି ତ ଆପଣ ଲେଖି ନାହାନ୍ତି, ତେବେ ଆମ ପସନ୍ଦର ଗୀତଟି ଆମେ ଆପଣଙ୍କୁ ଶୁଣାଇ ଦେଉଛୁ। ଆଶା କରେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଗୀତଟିକୁ ଗାଇଛନ୍ତି ବିନୋଦ ରାଥୋଡ ଏବଂ ଅଲକା ଆଗ୍ନିକ। କଥାଚିତ୍ର ବାଜିଗର।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଆପଡ଼ା, ଜଗତସିଂହପୁରରୁ। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ରାମ ତେରି ଗଙ୍ଗା ମୈଲି କଥାଚିତ୍ରରେ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଟ୍ରାକ୍ଟି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଥମେ କଥାଚିତ୍ର ସ୍ମଗ୍ଲର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଅଗ୍ନିକ୍।